ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 5:56 ଆଜି ସୋମବାର 1948 ଶକାବ୍ଦ ଜ୍ୟେଷ୍ଠ 4 2026 ମଇ ମାସର 25 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭକାମନା ସହିତ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ସ ଓ ଏଫ୍ଏମ୍ ମହାନଦୀ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଅପରୂପ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥ ଜଗା କାଳିଆଙ୍କ ରୂପ ଲାବଣ୍ୟ ଚିକଣ କାଳିଆ କଳାବଦନରେ ଦିବ୍ୟ ଦୃଷ୍ଟିରେ କଳା କଳା ଚକାଡୋଳା ବିଭୂଷିତ ଚକା ନୟନକୁ ଥରେ ଯେବେ ଏ ନୟନ ମିଶିବାର ସୌଭାଗ୍ୟ ମିଳିଯାଏ ମନ ଓ ହୃଦୟରେ ଏକ ଅଦ୍ଭୁତ ପ୍ରକାରର ଶାନ୍ତିର ଶିହରଣ ସୃଷ୍ଟି ହୁଏ। ଝରିପଡ଼େ ନୟନରୁ ଭକ୍ତି ପ୍ରେମ ଓ ଆନନ୍ଦର ଅଶ୍ରୁ। ଭକ୍ତିର ପବିତ୍ର ମୂର୍ଚ୍ଛନାରେ ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ଅନସୂୟ ରଥ ଗୀତ ରଚନା ପୁରାତନ ରଚନାରୁ। ମେଘମାଳାକୁ ନିନ୍ଦେ କଳାକୁ ଚାହାଁ ବାରେ ମନ ଚକା ଡୋଳାକୁ।

ଭକ୍ତିର ନମ୍ରତା, ବିଶ୍ୱାସର ଆଲୋକ, ଶାନ୍ତିର ସ୍ପର୍ଶ ମନକୁ ଛୁଇଁଯାଏ ଯେବେ ଗଜାନନ ଲମ୍ବୋଦରଙ୍କ ଦର୍ଶନ ମିଳେ। ଅଗ୍ରପୂଜ୍ୟ ସେ ଗଣପତି ପାର୍ବତୀ ନନ୍ଦନ ବିଘ୍ନହର୍ତ୍ତା ଶୁଭାରମ୍ଭର ଆଶିଷ। ସେଇ ଗଣନାଥଙ୍କ ଚରଣରେ ଭକ୍ତିପୂତ ପ୍ରଣାମ ସହିତ ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ ସୁପ୍ରଭା କୁମାରୀ ପାଢ଼ୀ, ଗୀତିକାର ବିଷ୍ଣୁପ୍ରସାଦ ପଟ୍ଟନାୟକ।

ରେ ମନ ମାୟା ସଂସାରରେ ତୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘାଣ୍ଟି ହେଉ ସିନା, ପରିଶେଷରେ ତୋତେ କ'ଣ ମିଳେ ତାହା ଭଲ ଭାବରେ ତୁ ବୁଝିପାରିଥିବୁ। ତଥାପି ମାୟା ତୋତେ ଛାଡ଼ିନି। ହେଲେ ଭକ୍ତର ମନଟିଏ ସମସ୍ତ କାର୍ଯ୍ୟ ଭିତରେ ବୁଡ଼ି ରହିଲେ ମଧ୍ୟ ସେଇ ଚିନ୍ତାମଣିକୁ ଚିନ୍ତନ କରିଥାଏ। ସେଇ ଅମୃତମୟ ଚିନ୍ତା ମାୟା ସଂସାରର ଭବସାଗରକୁ ପାରି ହେବା ପାଇଁ ଏକମାତ୍ର ନାବିକ ସିନା, ତା ବ୍ୟତୀତ ସବୁକିଛି ତୁଚ୍ଛ ମନ ହୁଏ। ତେଣୁ ଭକ୍ତଟିଏ ଗାଇଯାଏ, ଚିନ୍ତାରେ ମନ ଚିନ୍ମୟ ଚିତାନନ୍ଦ ଚିନ୍ତାମଣିକି କମନୀୟ ମନ୍ମୟ ବେଣୁପାଣିକି। ଏଥର କଣ୍ଠଶିଳ୍ପୀ ଦେବଦତ୍ତ ପଟ୍ଟନାୟକ, ଗୀତ ରଚନା ସୁଦର୍ଶନ ପଟ୍ଟନାୟକ।

ଶରୀରର ଉଚ୍ଚତାରେ ମଣିଷ ବଡ଼ ହୋଇଯାଏନି ବୋଲି ପ୍ରଭୁ ବାମନ ରୂପରେ ପ୍ରମାଣିତ କରିଛନ୍ତି। ସବୁକିଛି ତୁଚ୍ଛ ଏଇ ଗର୍ବ ଅହଙ୍କାର ବୋଲି ପ୍ରଭୁ ଜଗତର କୋଣେ ଅନୁକୋଣେ ପ୍ରତ୍ୟେକଟି ଜୀବକୁ ବୁଝେଇବାକୁ ଅବତାର ନେଇଛନ୍ତି। ଭକ୍ତିର ମୂର୍ଚ୍ଛନାରେ ଏଥର କଣ୍ଠଶିଳ୍ପୀ ରବୀନ୍ଦ୍ର କୁମାର ପଣ୍ଡା, ଗୀତ ରଚନା ନନ୍ଦକିଶୋର ପାଢ଼ୀ।

କୈଳାସ ସମ ଶାନ୍ତି, ନିରବତା, ଆତ୍ମତୃପ୍ତିର ଅନୁଭବରେ ହୃଦୟ ପରିପୂର୍ଣ୍ଣ ହୁଏ ଯେତେବେଳେ ଓମ୍ ନମଃ ଶିବାୟ ଅନ୍ତଃମନର ଗଭୀରତାର ଉଚ୍ଚାରିତ ହେଉଥାଏ। ମନେ ହୁଏ ସତେ ଯେପରି ମୁକ୍ତି ପାଇଯାଉଛି ଆତ୍ମା, ଆଉ ମିଶିଯାଉଛି ସେଇ ଅନନ୍ତ ସତ୍ତାରେ। ସମଗ୍ର ଶରୀରରେ ଏକ ଅଦ୍ଭୁତ ତେଜ ଯେପରି ସମସ୍ତ ଦୁଃଖ ସୁଖ ପାପକୁ ନାଶ କରି ପବିତ୍ରତାରେ ଭରିଯାଉଛି ଚତୁର୍ପାର୍ଶ୍ୱ। ଦେବଦେବ ମହାଦେବଙ୍କ ଚରଣରେ କୋଟି କୋଟି ପ୍ରଣାମ ସହିତ ବନ୍ଦନାର ଶେଷ ଅର୍ଘ୍ୟରେ ସମ୍ବଲପୁରୀ ଭକ୍ତିଗୀତଟିଏ, କଣ୍ଠଶିଳ୍ପୀ ମିନତୀ ପାଣିଗ୍ରାହୀ, ଗୀତ ରଚନା ପରଶୁରାମ ଶତପଥୀ।

ଏଇଟିସେସ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା। ଆଜିର ବନ୍ଦନାରେ କଣ୍ଠଶିଳ୍ପୀମାନେ ଥିଲେ ଅନସୁୟା ରଥ, ସୁପ୍ରଭା କୁମାରୀ ପାଢ଼ୀ, ଦେବଦତ୍ତ ପଟ୍ଟନାୟକ, ରବୀନ୍ଦ୍ର କୁମାର ପଣ୍ଡା, ମିନତୀ ପାଣିଗ୍ରାହୀ। ଗୀତଗୁଡ଼ିକୁ ରଚନା କରିଥିଲେ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ସୁଦର୍ଶନ ପଟ୍ଟନାୟକ, ନନ୍ଦକିଶୋର ପାଢ଼ୀ, ପରଶୁରାମ ଶତପଥୀ ଏବଂ ପୁରାତନ ରଚନା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

0: ଏକ ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ବିଜନେସ୍ ମ୍ୟାନେଜମେଣ୍ଟ ସ୍କୁଲର ବିଦାୟକାଳୀନ ଉତ୍ସବ ଅନୁଷ୍ଠିତ ହେଉଥିଲା। ଦୁଇ ବର୍ଷ ପାଠ ପଢ଼ିବା ପରେ କିଛି ବିଦ୍ୟାର୍ଥୀଙ୍କ ବିଦାୟ ନେବାର ବେଳା। ବିଦାୟୀ ଛାତ୍ରଛାତ୍ରୀଙ୍କ ଆଖିରେ ନୂତନ ସ୍ୱପ୍ନ ସମ୍ଭାବନାର ଝଲକ ସହିତ ଫୁଟି ଉଠୁଥିଲା ନିଜ ପ୍ରିୟ ଅନୁଷ୍ଠାନରୁ ବିଦାୟ ନେବାର ଦୁଃଖ। ଗୋଟିଏ ମୋଟା ଦରମାର ଭଲ ଚାକିରି ପାଇଁ ସେହି ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ହେବା ହିଁ ଥିଲା ଯଥେଷ୍ଟ। ସୁସଜ୍ଜିତ ଅଡିଟୋରିୟମ ଭିତରେ ସଭାକାର୍ଯ୍ୟ ଆରମ୍ଭ ହେଲା। ପ୍ରିନ୍ସିପାଲ ମୁଖ୍ୟ ଅତିଥି ସେମାନଙ୍କ ବକ୍ତବ୍ୟ ରଖିସାରିବା ପରେ ପାଳି ପଡ଼ିଲା ଜଣେ ସିନିୟର ପ୍ରଫେସରଙ୍କ। ତାଙ୍କ ଚମତ୍କାର ଶିକ୍ଷାଦାନ ପଦ୍ଧତି ପାଇଁ ସିଏ ଥିଲେ ସମସ୍ତଙ୍କ ପ୍ରିୟ। ନିଜ ସିଟ୍ରୁ ଉଠିବା ପରେ ଦେଖାଗଲା ପ୍ରଫେସର ତାଙ୍କ ହାତରେ ଧରିଛନ୍ତି ଗୋଟିଏ କାଚ ଜାର। ଆଚାର ରଖାଯାଉଥିବା ସେହି ଜାର୍ଟି ଥିଲା ବେଶ୍ ବଡ଼। ପିଲାଙ୍କ ସାମ୍ନାକୁ ଆସି ଜଣେ ଛାତ୍ରକୁ ଡାକିଲେ, ତା ହାତରେ ଛୋଟ ପିଲାମାନେ ଖେଳୁଥିବା ପ୍ଲାଷ୍ଟିକର କ୍ରିକେଟ୍ ବଲ୍ କେତୋଟି ଦେଲେ। ଜାର୍ ଭିତରେ ତାକୁ ଭରିବା ପାଇଁ କହିଲେ। ଜାର୍ ଭରିଯିବା ପରେ ପିଲାଙ୍କୁ ଚାହିଁ ସେ ପଚାରିଲେ, ଜାର୍ଟି କ'ଣ ଭରିଗଲା? ଏକସ୍ୱରରେ ସମସ୍ତେ ଉତ୍ତର ଦେଲେ ହଁ। ସେମାନଙ୍କ ଉତ୍ତର ଶୁଣିବା ପରେ ପ୍ରଫେସର ଗୋଟିଏ ଛୋଟ ଡବାରୁ ରାସ୍ତାରୁ ଉଠାଇ ଆଣିଥିବା କିଛି ଗୋଡ଼ି ସେହି ଜାର୍ ଭିତରେ ଭର୍ତ୍ତି କଲେ। ପ୍ଲାଷ୍ଟିକ୍ ବଲ୍ମାନଙ୍କ ଭିତରେ ଥିବା ଫାଙ୍କା ଜାଗାରେ ଗୋଡ଼ି ସବୁ ରହିଗଲା। ତାପରେ ମୃଦୁ ହସି ଉତ୍କଣ୍ଠାର ସହିତ ତାଙ୍କୁ ଚାହିଁ ରହିଥିବା ଛାତ୍ରଛାତ୍ରୀଙ୍କୁ ସିଏ ପଚାରିଲେ, କ'ଣ ଏବେ ଜାର୍ଟି ପୁରା ଭରିଗଲା ତ? ସମସ୍ତେ କହିଲେ ହଁ। କିଛି ସମୟ ନୀରବରେ ସମସ୍ତଙ୍କୁ ଚାହିଁବା ପରେ ଏଥର ପ୍ରଫେସର ଗୋଟିଏ କାଗଜ ଠୁଙ୍ଗାରେ ଆଣିଥିବା ବାଲି ବାହାର କଲେ, ତାକୁ ନେଇ ଜାର୍ ଭିତରେ ଢାଳିଲେ, ସେସବୁ ତା ଭିତରେ ରହିଗଲା। ଏଥର ମୁଗ୍ଧ ଭାବରେ ତାଙ୍କୁ ଚାହିଁଥିବା ପିଲାଙ୍କୁ ସିଏ ପଚାରିଲେ, ଏବେ ବୋଧହୁଏ ଜାର୍ଟି ପୁରା ହେଲା ନା କ'ଣ? ସମସ୍ତେ ଦୃଢ଼ ସ୍ୱରରେ କହିଲେ ହଁ। ସମସ୍ତଙ୍କୁ ଚାହିଁ ଏକ ରହସ୍ୟମୟ ହସ ହସିଲେ ପ୍ରଫେସର। ଚକୋଲେଟ୍ ପ୍ରସ୍ତୁତିରେ ବ୍ୟବହୃତ କିଛି କ୍ଷୀର ଗୋଟିଏ ପାତ୍ରରୁ ସିଏ ବାହାର କଲେ, ତାକୁ ସେହି ଜାର୍ ଭିତରେ ଢାଳିଲେ, ସେସବୁ ତା ଭିତରେ ରହିଗଲା। କିଛି କ୍ଷଣ ନୀରବ ରହି ସ୍ନେହଭରା ସ୍ୱରରେ ଏଥର ପ୍ରଫେସର ବିଦାୟୀ ଛାତ୍ରଛାତ୍ରୀଙ୍କୁ କହିଲେ, ଏହି ଜାର୍ଟି ମଣିଷ ଜୀବନ ପରି, ଆମେ ଜାଣିନଥାଉ ତା ଭିତରେ କେତେ ଜାଗା ଅଛି, କେତେ ଜିନିଷ ରହିପାରିବ। ଆମକୁ ଲାଗେ ଆମର ଶକ୍ତି ସାମର୍ଥ୍ୟ ସୀମାରେଖା ସୀମିତ, ଯାହା ହେଲା ତାଠାରୁ ଅଧିକ କିଛି ଆଉ ସମ୍ଭବ ନୁହେଁ। ମାତ୍ର ଏ ଧାରଣା ଭୁଲ। ଦେଖିଲ ତ ଜାର୍ ଭିତରେ ଆହୁରି କେତେ ଖାଲି ଜାଗା ଥିଲା ଅନ୍ୟ ଜିନିଷ ପାଇଁ। ମଣିଷ ଜୀବନର ନିର୍ଦ୍ଦିଷ୍ଟ ପରିସୀମା କିଛି ନାହିଁ। ଅନନ୍ତ ଆକାଶକୁ ସ୍ପର୍ଶ କରିପାରେ ମଣିଷର ଉଡ଼ାଣ। ଆଗାମୀ ଦିନମାନଙ୍କରେ କର୍ମକ୍ଷେତ୍ରକୁ ଓହ୍ଲାଇବା ପରେ କୌଣସି ସୀମାରେଖା ଭିତରେ ନିଜକୁ ସୀମିତ ରଖ ନାହିଁ। ଏହା ହିଁ ତୁମମାନଙ୍କୁ ମୋର ବିଦାୟକାଳୀନ ବାର୍ତ୍ତା। ପ୍ରଫେସରଙ୍କର ଏହି ବାର୍ତ୍ତା କେବଳ ସେହି ନିର୍ଦ୍ଦିଷ୍ଟ କିଛି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାସଙ୍ଗିକ ତାହା ନୁହେଁ। ଏହା ସବୁ ମଣିଷଙ୍କ ପାଇଁ ଏକ ସୁନ୍ଦର ପ୍ରେରଣାଦାୟକ ବାର୍ତ୍ତା। ଇତିହାସ ଅଧ୍ୟୟନ କଲେ ଦେଖାଯାଏ ଏମିତି ଅନେକ ବ୍ୟକ୍ତି ନିଜର ଉପଲବ୍ଧ ଶକ୍ତି ସାମର୍ଥ୍ୟର ସୀମିତ କ୍ଷେତ୍ରକୁ ସ୍ୱୀକାର ନକରି ଆଗକୁ ଯାଇଛନ୍ତି, ଗଢ଼ିଛନ୍ତି ନୂଆ ଇତିହାସ। ସମୟର ଗତି ଓ ପ୍ରକୃତି ବଡ଼ ବିଚିତ୍ର। କେତେବେଳେ ହିମାଳୟର ଶିଖରକୁ ଛୁଇଁବାକୁ ଚେଷ୍ଟା କରୁଥିବା ପର୍ବତାରୋହୀକୁ କରିଦିଏ ପକ୍ଷାଘାତଗ୍ରସ୍ତ, ତ ପୁଣି କେବେ କୁବେରକୁ ବନେଇପାରେ ବୁଲା ଫକୀର। ମାତ୍ର ସମୟର କ୍ରୂର ଖେଳକୁ ଅସ୍ୱୀକାର କରି କିଛି ଅସାଧାରଣ ବ୍ୟକ୍ତି ପ୍ରମାଣିତ କରିଛନ୍ତି ନିଜର ଅସାଧାରଣ ଶକ୍ତି ଓ ସାମର୍ଥ୍ୟ। ହେଲେନ୍ କେଲରଙ୍କ ଦୃଷ୍ଟିହୀନ ଓ ବଧିର ହେବା ତାଙ୍କ ପାଇଁ ସୀମାରେଖା ସୃଷ୍ଟି କରିପାରିନଥିଲା। କଳାରେ ସ୍ନାତକ ଡିଗ୍ରୀ ହାସଲ କରିବାରେ ସେ ଥିଲେ ବିଶ୍ୱର ପ୍ରଥମ ଦୃଷ୍ଟିବାଧିତ ଓ ବଧିର ବ୍ୟକ୍ତି। ନାରୀ ଅଧିକାର, ଶ୍ରମ ଅଧିକାର, ସମାଜବାଦ ପାଇଁ ତାଙ୍କ ସଂଗ୍ରାମ ଚିରସ୍ମରଣୀୟ। ପିଲାଦିନର ଏକ ଦୁର୍ଘଟଣାରେ ଦୃଷ୍ଟିଶକ୍ତି ହରାଇଥିଲେ ଲୁଇସ୍ ବ୍ରେଲି। ଜୀବନରେ ତାଙ୍କର ଘୋଟି ଆସିଲା ଅନତିକ୍ରମଣୀୟ ଅନ୍ଧକାର। ମାତ୍ର ଅନ୍ଧକାରର ସେହି ସମୁଦ୍ର ଭିତରେ ହଜି ନଯାଇ ସେ ନିର୍ମାଣ କଲେ ନୂତନ ଆଶାର ଆଲୋକସ୍ତମ୍ଭ। ତାଙ୍କ ପରି ଦୁନିଆର ଅଗଣିତ ଦୃଷ୍ଟିହୀନଙ୍କ ପାଇଁ ସେ ଉଦ୍ଭାବନ କଲେ ଏକ ସ୍ୱତନ୍ତ୍ର ଲିପି। ତାଙ୍କ ନାମାନୁସାରେ ହୋଇଥିବା ଏହି ବ୍ରେଲି ଲିପିରେ ଶିକ୍ଷାଲାଭ କରି ଉପକୃତ ହେଲେ ଅସଂଖ୍ୟ ଦୃଷ୍ଟିହୀନ ମଣିଷ। ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ରୁଷୀୟ ସାହିତ୍ୟିକ ଆଲେକ୍ଜାଣ୍ଡର ସୋଜଲିଷ୍ଟିନ୍ଙ୍କ ଅନେକ ରଚନା କାରାଗାର ଭିତରେ ଜନ୍ମ ନେଇଥିଲା। ବର୍ଣ୍ଣବିଦ୍ୱେଷ ନୀତିର ବିରୋଧ କରି ଦୀର୍ଘ 27 ବର୍ଷ ଜେଲ୍ରେ ରହିଥିଲେ ନେଲସନ୍ ମଣ୍ଡେଲା। ସେହି ସମୟରେ ହିଁ ସେ ରଚନା କରିଥିଲେ ଅନେକ ଅମର କୃତି। ସାହିତ୍ୟରେ ନୋବେଲ ପୁରସ୍କାର ପାଇଥିବା ପ୍ରସିଦ୍ଧ ଲେଖକ ଆର୍ନେଷ୍ଟ ହେମିଙ୍ଗୱେ ତାଙ୍କ ପ୍ରସିଦ୍ଧ ଉପନ୍ୟାସ ଦି ଓଲ୍ଡ ମ୍ୟାନ୍ ଆଣ୍ଡ ଦ ସିରେ ଲେଖିଥିଲେ, ମଣିଷ ପରାଜିତ ହେବା ପାଇଁ ଜନ୍ମ ହୋଇନାହିଁ, ମଣିଷର ମୃତ୍ୟୁ ହୋଇପାରେ, ମାତ୍ର ପରାଜୟ ନୁହେଁ।
1: ଶୁଣିଲେ ଆଜିର ଭାବନା। ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ ଭାଗବତର 391 ଭାଗ।

କାଳଯବନ ଦେଖିଛି ଜଣେ ଦିବ୍ୟ ପୁରୁଷ ମଥୁରାପୁର ଦ୍ୱାର ଦେଇ ବାହାରି ଯାଉଛନ୍ତି। ଶ୍ରୀବତ୍ସ ଲାଞ୍ଛିତ ଚତୁର୍ଭୁଜ କମଳ ଲୋଚନ ଏବଂ ବନମାଳାଧାରୀ ଏହି ପୁରୁଷ ତାହେଲେ ଶ୍ରୀକୃଷ୍ଣ। ଦେବର୍ଷି ନାରଦଙ୍କଠାରୁ ଏହା ଶୁଣିଥିଲେ ସେ। ସେ ତାଙ୍କୁ ଅନୁସରଣ କରି ଅନ୍ଧକାରାଚ୍ଛନ୍ନ ଏକ ଗୁହାରେ ପଶିଛି ଏବଂ ସେଠାରେ ଶୋଇଥିବା ଲୋକଟିକୁ କୃଷ୍ଣ ଭାବି ପଦାଘାତ କରିଛି। ନିଦ୍ରିତ ପୁରୁଷ ଉଠି ଚାହିଁଥିବା ମାତ୍ରେ କାଳଯବନ ଭସ୍ମରାଶିରେ ପରିଣତ ହୋଇଛି। ସେହି ପୁରୁଷ ଥିଲେ ଇକ୍ଷ୍ୱାକୁ ବଂଶର ମୁଚୁକୁନ୍ଦ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 391ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣନ୍ତୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନ ହେବାରକେ ଥିବା ସମାରୋହଟି ପଦ୍ମ ବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ବିଜେତାମାନଙ୍କୁ ପୁରସ୍କୃତ କରାଯିବା। ଏ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯିବା। ସେଥି 5 ଜଣଙ୍କୁ ପଦ୍ମ ବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଆଉ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ନୀତି ସମ୍ମାନ କରାଯିବା। ଓଡ଼ିଶାନୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଓ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍। ଏ ବାବଦେ ମହେନ୍ଦ୍ର କୁମାର ମିଶ୍ର କହିଛନ୍,
1: ଭାରତର ଆଦିବାସୀ ମାନଙ୍କର ଭାଷା ଲାଗି ଆଉ ସଂସ୍କୃତି ଲାଗି ଆଉ ପଶ୍ଚିମ ଓଡ଼ିଶାର ଲୋକ ସାହିତ୍ୟ ଲାଗି ମୋର ଯେନ୍ 40 ବର୍ଷର ଅବଦାନ ସେଇଟାକେ ଚିହ୍ନିକରି ଭାରତ ସରକାର ମୋତେ ପଦ୍ମଶ୍ରୀ ଉପାଧିରେ ଭୂଷିତ କରିଛନ୍। ସେଥିଲାଗି ଭାରତ ସରକାର ପାଖରେ ମୁଁ କୃତଜ୍ଞ ହେ। ଯଦି ଆମେ ଏଇ ସମ୍ମାନଟା ପାଇଛୁ, ଏ ସମ୍ମାନକେ ଫେର ଲୋକର ପାଖକେ ପହଞ୍ଚାଇବାଟା ଆମର ମୂଳ କାମ। ସେଟା ଯଦି ନାଇଁ କରମୁ, କେବଳ ସମ୍ମାନ ପାଇବାଟା କିଛି ଅର୍ଥ ନାହିଁ। ଲୋକସେବା କରିବାଟା ହିଁ ବହୁତ ବଡ ସମ୍ମାନ ହେ, ଆଉ ସମ୍ମାନ ପାଇଲା ପରେ ବି ଲୋକସେବା କରିବାର କଥା। ଆଜି ଏଇଟା ମୋର ଅନୁଭବ ହେ। ଧନ୍ୟବାଦ।
0: ରାଜ୍ୟ ଶିଳ୍ପାୟନ ଆଉ ସ୍ଥାନୀୟ ନିଯୁକ୍ତି ସୁଯୋଗକେ ତୁର୍ତ୍ତି କରିବାର ଲକ୍ଷ୍ୟଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗଲାକାଲ ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥା ପରିଦର୍ଶନ କରିଛନ୍। ମୁଖ୍ୟମନ୍ତ୍ରୀ ପହେଲା କାଳିବେଟିର ଗୋଟିଏ କପଡ଼ା କମ୍ପାନୀ ପରିଦର୍ଶନ କରିକିରି କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। 376 କୋଟି ଟଙ୍କାର ଏହି ପ୍ଲାଣ୍ଟ ଗୋଟିଏ ବଛରନୁ କମ୍ ସମିଆତି ଉତ୍ପାଦନ ମୂଲ କରିଛେ, ଆଉ ଏଥିର୍ଲାଗି ପାଖାପାଖି 7,000 ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛେ, ଯେନ୍ଥି ମହିଳା କର୍ମଚାରୀ ଅତକା ରହିଛନ୍। ତାର୍ ଉତ୍ତରୁ ମୁଣ୍ଡା ଆମ୍ବର ଆନାଡ୍ରୋନ୍ ସିଷ୍ଟମ ପରିଦର୍ଶନ କରିକିରି ମୁଖ୍ୟମନ୍ତ୍ରୀ ଅପରେସନ୍ ସିନ୍ଦୁର ସମିଆତି କମ୍ପାନୀ ଡ୍ରୋନ୍ ଟେକ୍ନୋଲୋଜି ସଫଲ ବ୍ୟବହାର ଲାଗି ପ୍ରଶଂସା କରିଛନ୍। ମୁଖ୍ୟମନ୍ତ୍ରୀ ଏ ଅବସରରେ ମହିଳା କର୍ମଚାରୀମାନଙ୍କର ସୁରକ୍ଷା ଲାଗି ଅତ୍ୟାଧୁନିକ ହଷ୍ଟେଲ ଆଉ ଇଭି ବସ୍ ସେବାର ଘୋଷଣା କରିଛନ୍। ରାଜ୍ୟ ହେଉଥିବା ଜବରଖରାକେ ନଜରଥି ରଖିକରି ଆଜି ଭୁବନେଶ୍ୱର ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା। ଶୁଣାଣିର ପରବର୍ତ୍ତୀ ତାରିଖ ଗଣମାଧ୍ୟମ ଜରିଆ ଜଣାଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇକେ ଗୋଟିଏ ତ୍ରୁଟିଶୂନ୍ୟ ପୁନଃ ମୂଲ୍ୟାୟନ ପ୍ରକ୍ରିୟା ସୁନିଶ୍ଚିତ କରବାର୍ଥି ସାହାଯ୍ୟ କରବାର୍ ଲାଗି ଆଇଆଇଟି ମାଡ୍ରାସ୍ର ଅଧ୍ୟାପକ ଓ ବିଶେଷଜ୍ଞମାନଙ୍କର ଗୋଟିଏ ଦଲ ନିୟୋଜିତ କରବାର୍କେ ନିର୍ଦ୍ଦେଶ ଦେଇଛନ୍। ସିବିଏସ୍ଇ ପରୀକ୍ଷା ଫଲ ବାହାରବାର ଉତ୍ତରୁ ସେବା ପୋର୍ଟାଲ ବାବଦେ ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କ ତରଫରୁ କରାଯାଇଥିବା ଅଭିଯୋଗ ଆଉ ମତାମତକେ ନଜରଥି ରଖିକରି ନିଷ୍ପତ୍ତି ନିଆଯାଇଛି। ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଗୋଟିଏ ବିବୃତ୍ତି କୁହାଯାଇଛି, ଆଇଆଇଟି ମାଡ୍ରାସ୍ର ବିଶେଷଜ୍ଞ ଦଲ ବ୍ୟବସ୍ଥାର ବୈଷୟିକ ଉନ୍ନତି ଲାଗି କାମ କରିବେ। ବିଶେଷଜ୍ଞ ଦଲ ରିପୋର୍ଟ ଆଧାରିତ ସଂଶୋଧନମୂଳକ ପଦକ୍ଷେପ ନିଆଯିବା। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଲାକାଲ ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ କରିକିରି ଇଣ୍ଟର୍ଣ୍ଣସିପ୍ କରୁଥିବା ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଜାତୀୟ ଶିକ୍ଷାନୀତି 2020 ଅନୁସାରେ ରାଜ୍ୟ ସଂଗ୍ରହାଳୟନ ପାଖାପାଖି 20 ଜଣ ଛାତ୍ରଛାତ୍ରୀ ପ୍ରତ୍ନତତ୍ତ୍ୱ, ପ୍ରାଚୀନ ମୁଦ୍ରା, ପୋଥି, କଳା ଆଉ କାରୁକାର୍ଯ୍ୟ ବିଭାଗଟି ଇଣ୍ଟର୍ଣ୍ଣସିପ୍ କରୁଛନ୍। ଏଥିର ଜରିଆ ଛାତ୍ରଛାତ୍ରୀମାନେ ପଢ଼ାବହି ବାହାରେ ପ୍ରୟୋଗାତ୍ମକ ଅନୁଭୂତି ପାଇକରି ଦକ୍ଷତା ବିକାଶ କରୁଛନ୍। ଇଟା ଇତିହାସ ଆଉ ପ୍ରତ୍ନତତ୍ତ୍ୱ କ୍ଷେତ୍ରଟି ଗବେଷଣାକେ ତହକାବା ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଉଦ୍ଦେଶ୍ୟଟି ଆଜି ପାଳନ ହେଉଛି ବିଶ୍ୱ ଥାଇରଏଡ୍ ଦିବସ। ଏ ରୋଗର କାରଣ, ପ୍ରଭାବ ଆଉ ଇତା ନିରାକରଣ ବାବଦେ ଲୋକ ଅତକା ସଚେତନ କରିବାଟା ଏ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଆଏ। ଶରୀରଟି ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ବି ଜୀବନଶୈଳୀଟି ଇତାର ଭୂମିକା ବହୁତ ଜରୁରୀ ଆଏ। ଏ ବଛର ଏ ଦିବସର ବାର୍ତ୍ତା ହେଉଛି ଥାଇରଏଡ୍ ଆର୍ ପୋଷଣ। ଏ ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୁଇସିଂହା ନିର୍ବାଚନ ମଣ୍ଡଳୀର କାର୍ଯ୍ୟାଳୟ ପରିସରରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲ ଆଭାସୀ ଜରିଆ ଦଳୀୟ କର୍ମକର୍ତ୍ତାମାନଙ୍କ ସାଙ୍ଗେ ଗୋଟିଏ ବୈଠକ କରିଛନ୍। ବୈଠକଟି ନିର୍ବାଚନ ମଣ୍ଡଳୀର ସବୁ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଓ 65 ପଞ୍ଚାୟତର ଶକ୍ତିକେନ୍ଦ୍ର କର୍ମକର୍ତ୍ତା ଯୋଗ ଦେଇଥିଲେ। ପାଣିପାଗ ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 5 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏବେ 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଲଗୁଲି ବଢ଼ବା ବୋଲି 18 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ସେଆଡ଼େ ଏବେ 24 ଘଣ୍ଟା ଭିତରେ ଭିନ୍ ଭିନ୍ ଜାଗାନ କାଲବୈଶାଖୀର ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଏଥିଲାଗି ପାଖାପାଖି ସବୁ ଜିଲ୍ଲାକେ ସତର୍କ ସୂଚନା ବିଲ୍ ଜାରି କରାଯାଇଛି। ଗଲାକାଲି ପଶ୍ଚିମ ଓଡ଼ିଶାର 6 ଜାଗା ଟିଟିଲାଗଡ଼, ବୌଦ୍ଧ, ଭବାନୀପାଟଣା, ସମ୍ବଲପୁର, ସୁବର୍ଣ୍ଣପୁର ଓ ବଲାଙ୍ଗୀରର ତାପମାତ୍ରା 45 ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02। ଜୁହାର।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ।

ଆକାଶବାଣୀ ସମ୍ବଲପୁର ଷ୍ଟୁଡ଼ିଓ ଘଡ଼ିରେ ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି ସମୟ ମଧ୍ୟରେ

0: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः दिव्यानन्दझाः। अथ वार्ताः। नवदिल्ल्यां विदेशमन्त्री डॉक्टर सुब्रह्मण्यम् जयशंकरः, अमेरिकादेशीयः विदेशमन्त्री मार्को रूबियो च विभिन्नेषु विषयेषु सविस्तरं चर्चितवन्तौ। उभौ नेतारौ भारतामेरिका रणनैतिक सहभागितां भूयः अपि दृढयितुं स्वस्व प्रतिबद्धतां पुनः उदीरितवन्तौ। ताभ्याम् उक्तं यत् एषा सहभागिता व्यापारोर्जा गतिशीलता क्षेत्रीय सुरक्षादि क्षेत्रेषु विशेषतः अस्ति। डॉक्टर जयशंकरः अवदत् यत् भारतस्य अमेरिकादेशेन सह व्यापकः वैश्विकः रणनैतिक सहभागित्वसम्बन्धः वर्तते, यः खलु गहन सहयोगाधृतः वर्तते। सः उक्तवान् यत् उभयोः देशयोः सम्बन्धाः सम्पूर्णविश्वे प्रभावं जनयन्ति, अपि च अनेकेषु क्षेत्रेषु तयोः हितानि समानानि सन्ति। विदेशमन्त्री उक्तवान् यत् एषा वर्तमानचर्चा कठिनवैश्विकपरिस्थितिषु अभवत्, परञ्च मुक्तमनसा सार्थका चर्चा अभवत् इति तस्य विश्वासः। सः उक्तवान् यत् उभयोः देशयोः मध्ये व्यापारसन्धेः निर्णायकरूपेण निर्धारणम् अचिरमेव भवेत् इति आवश्यकम्। तेन ऊर्जाव्यापारे जातः विस्तारः अभिनन्दितः, अपि च उक्तं यत् विविधेभ्यः स्रोतेभ्यः ऊर्जायाः आपूर्तिः भारतस्य ऊर्जासुरक्षायै अत्यावश्यकी वर्तते।
1: Our government's fundamental responsibility is to address the needs of 1.4 billion people. Obviously, ensuring the accessibility and affordability of energy for them is our prime objective. Secretary and I therefore welcome the expansion in our energy trade in recent months. Diversified supplies are at the heart of energy security for India.
0: अमेरिका विदेश मंत्री उक्तवान् यत् उभौ देशौ आतंकवाद कारणात् कष्टम् अनुभूतवन्तौ। भारतम् अमेरिका च तेषु सर्वेषु प्रमुख विषयेषु रणनीतिक रूपेण एकमतौ स्तः, ये नूतन शताब्दीं परिभाषयिष्यन्ति। ध्यानास्पदम् अस्ति यत् अमेरिका देशीयः विदेश मंत्री मार्को रूबियो चतुर्दिवसीय यात्रा प्रसंगे सम्प्रति भारते अस्ति। सः अस्य मासस्य 26 दिनांके अर्थात् श्वः क्वाड विदेश मंत्रिणां सम्मेलने सहभागं करिष्यति। पश्चिम बंगाल राज्ये भारतीय जनता पार्टीति दलस्य प्रत्याशी देवांशु पांडा फाल्टा विधानसभा क्षेत्रस्य पुनर्निर्वाचने सुमहद् विजयम् अवाप्नोत्। श्री पांडा 21,900,000 भारतीय साम्यवादी मार्क्सवादी दलस्य शंभुनाथ कुर्मिणम् पराजितवान्। तत्र कांग्रेस दलस्य अब्दुर रजाक मोल्लाह तृतीय स्थाने, अपरतः तृणमूल कांग्रेस दलस्य प्रत्याशी जहांगीर खान चतुर्थ स्थाने अवर्ततां। पश्चिम बंग विधानसभा निर्वाचनस्य मतदान काले बृहत् स्तरे दुराचारस्य आरोपानन्तरं निर्वाचनायोगः फाल्टा नगरे पुनः मतदानस्य आदेशं प्रदत्तवान्। ध्यानास्पदमस्ति यत् अस्मिन् मासे 21 दिनांके पुनः मतदानम् अभवत्। राष्ट्रपतिः द्रौपदी मुर्मूः अद्य राष्ट्रपति भवने 26,000 प्रथमे नागरिकालंकरण समारोहे 660 पद्म पुरस्कारान् प्रदास्यति। अत्र उपराष्ट्रपतिः सीपी राधाकृष्णन्, प्रधानमंत्री नरेन्द्र मोदी, केन्द्रीय गृहमंत्री अमित शाहः, अन्ये च सम्मान्यजनाः उपस्थिताः भविष्यन्ति। देशस्य मध्योत्तर पश्चिमीय दिग्विभागेषु अतितापकारणात् जनजीवनं पर्याकुलितम् अस्ति। अत्र क्षेत्रेषु प्रायः समाना एव स्थितिः आगामिभ्यः 6 प्रवर्तिष्यते इति भारतीयर्तुविभागेन सूचितम्। क्रीडावार्तासु आईपीएल क्रिकेट स्पर्धा मालिकायां गतरात्रौ दिल्ली कैपिटल्स दलेन कोलकाता नाइट राइडर्स दलं पराजितम्। अपरतः राजस्थान रॉयल्स दलेन मुंबई इंडियंस दलं 30 पराजितम् इति वार्ताः।
2: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲିକରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସକାଳ 7:10 ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ କାନ୍ଧ ବ୍ୟଥାର କାରଣ ଓ ପ୍ରତିକାର କହିବେ ଡାକ୍ତର ସ୍ମୃତିରେଖା ଓତା। 7:30 ପରିବେଶ ସୂଚନା, ଏଥିରେ ଶୁଣିବେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ କହିବେ ଡକ୍ଟର ସମାପିକା ଦାସ। 7:35 ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ, କଣ୍ଠଶିଳ୍ପୀ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତା ମସି, ଗୀତ ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। 7:50 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ପଦ୍ମଲୋଚନ ଦାସ ଏବଂ ଶୋଭାଗିନୀ ପୁରୋହିତ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ବିପିନ ବିହାରୀ ପଟେଲ। 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସଂଯୁକ୍ତ ଶତପଥି ଏବଂ ସୁଶାନ୍ତ କୁମାର ପଣ୍ଡା। ଦିନ 11:05 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମକର ଧ୍ୱଜ ଧରୁଆ, ଦୁର୍ଗା ପ୍ରସାଦ ଭୋଇ, ଯୋଗେଶ୍ୱର ପଣ୍ଡା, କ୍ରିଷ୍ଣା ପଟେଲ ଏବଂ ମୋହନ ସେଠ। ଦିନ 11:30 ଖୋଲା ଝରକା ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ। ଦିନ 12:00 ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05 ସୁଗମ ସଙ୍ଗୀତ ଶୁଣିବେ କଣ୍ଠଶିଳ୍ପୀ ମୀରା ମିଶ୍ର ଏବଂ ଲୀନାନାଥ ଶର୍ମା। ଦିନ 1:20 ଘର ସଂସାରର ମନୋରମା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ମୋହିନୀ ହୋତାଙ୍କ କବିତା। ଅପରାହ୍ନ 3:30 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଂ। ଅପରାହ୍ନ 4:02 ହିନ୍ଦୀ ଲଘୁ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରତରଙ୍ଗ। ଅପରାହ୍ନ 4:30 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଳମ୍ବ କୁମ୍ଭାର, ସନ୍ତୋଷ କୁମାର ମିଶ୍ର, ନବୀନ କିଶୋର ଆଚାର୍ଯ୍ୟ ଏବଂ ପଦ୍ମିନୀ ସୁନା। ସନ୍ଧ୍ୟା 5:02 ଲୋକଗୀତ, ଏଥିରେ ଶୁଣିବେ ପାଲା, ପରିବେଷଣ କରିବେ ଅନ୍ତର୍ଯ୍ୟାମୀ ପାଇକ ଏବଂ ସାଥୀ। 5:30 ଯୁବବାଣୀର ଶବ୍ଦ ମଞ୍ଚ, ଏଥିରେ ଶୁଣିବେ ଅଙ୍କିତ ମେହେରଙ୍କ ସହିତ ସାକ୍ଷାତକାର। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ଯୁବଶକ୍ତି ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 6:55 ଆଜିର ପ୍ରସଙ୍ଗ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:25 ଜିଲ୍ଲା ହାଲଚାଲ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ୍ ନମ୍ବର କୃଷି ସଂସାର। 8:02 ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ମିତ୍ରଭାନୁ ବିଶ୍ୱାଳ ଏବଂ ଉଷାରାଣୀ ବାରିକ। 8:15 ହିନ୍ଦୀ ଭକ୍ତି ଗୀତ, 8:30 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ଶୁଣିବେ ସେହେନାଇ ବାଦନ। 9:15 ସ୍ପଟଲାଇଟ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏଇଥିଲା ଚଳିତ ଅଧିବେଶନର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ଜଣ ପଦ୍ମବିଭୂଷଣ, 6 ଜଣ ପଦ୍ମଭୂଷଣ ଏବଂ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ରାଜ୍ୟରେ ଶିଳ୍ପାୟନର ଅନୁକୂଳ ବାତାବରଣ ସ୍ଥାନୀୟ ଅର୍ଥନୀତିକୁ ନୂତନ ଗତି ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାର 2 ପ୍ରମୁଖ ଶିଳ୍ପ ସଂସ୍ଥାକୁ ଗତକାଲି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯୁବବର୍ଗଙ୍କୁ ରାଜ୍ୟରେ ସମ୍ମାନଜନକ ତଥା ଶ୍ରେଷ୍ଠ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ। ଏହି ଅବସରରେ ଶ୍ରୀ ମାଝୀ ଶିଳ୍ପ ପ୍ରତିଷ୍ଠାନର କର୍ମଚାରୀଙ୍କ ସହ ମତ ବିନିମୟ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତର ପ୍ରମୁଖ କର୍ମକର୍ତ୍ତା ଏବଂ ସାଂଗଠନିକ ପ୍ରତିନିଧିଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ। ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଡକ୍ଟର ମହାଲିଙ୍ଗ ଆଲୋକପାତ କରିବା ସହ ତୃଣମୂଳ ସ୍ତରରେ ଏହାକୁ ପହଞ୍ଚାଇବା ନେଇ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି। ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ମୂଲ୍ୟାଙ୍କିତ ଉତ୍ତର ଖାତା ସ୍କାନ୍ କପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନ୍ୟପକ୍ଷରେ ଆବେଦନ ପ୍ରକ୍ରିୟାରେ ଫି ଦାଖଲ ନେଇ ଦେଖାଦେଇଥିବା ସମସ୍ୟା ଉପରେ ପରିଷଦ ସ୍ୱଷ୍ଟୀକରଣ ଦେଇଛି। କେତେକ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ପରିଷଦ କହିଛି। ତେବେ ଅତିରିକ୍ତ ଦେୟ କ୍ଷେତ୍ରରେ ଅର୍ଥରାଶି ଛାତ୍ରଛାତ୍ରୀଙ୍କୁ ଫେରସ୍ତ ଏବଂ ବକେୟା କ୍ଷେତ୍ରରେ ପୃଥକ୍ ପୃଥକ୍ ଭାବେ ସୂଚନା ପ୍ରଦାନ କରାଯିବ ବୋଲି ପରିଷଦ କହିଛି। ସ୍ନାତକ ପାଠ୍ୟକ୍ରମ ପାଇଁ ଅନୁଷ୍ଠିତ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିଇଇଟି ୟୁଜି 2026କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତା 28 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ଢେଙ୍କାନାଳ ଜିଲ୍ଲାର 7 କ୍ୱିଣ୍ଟାଲ ଆମ୍ବ ଗ୍ରୀସ୍କୁ ରପ୍ତାନୀ କରାଯାଇଛି। ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଗତବର୍ଷ 58 ଟନ୍ ଆମ୍ବ ରପ୍ତାନୀ ହୋଇଥିବା ବେଳେ ଚଳିତ ବର୍ଷ 200 ଟନ୍ରୁ ଅଧିକ ରପ୍ତାନୀ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଗାମୀ ଦିନରେ ଇଟାଲୀ, ବର୍ମିଂହାମ, ରୋମ୍ ଏବଂ ଦକ୍ଷିଣ ଆଫ୍ରିକାକୁ ଆମ୍ବ ରପ୍ତାନୀ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଶିଶୁଙ୍କୁ ମାଗଣା ହୃଦ୍ରୋଗ ଚିକିତ୍ସା ସୁବିଧା ବ୍ୟବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ୟାୟରେ 7 ଜଣ ପୀଡ଼ିତ ଶିଶୁଙ୍କୁ ଅସ୍ତ୍ରୋପଚାର ପାଇଁ ରାୟପୁରକୁ ପଠାଯାଇଛି। ଯୋଜନା ଅଧୀନରେ ଚିକିତ୍ସା ପାଇଁ 70 ଜଣଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ଏବଂ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପ୍ରାକୃତିକ ବିପର୍ଯ୍ୟୟ କମିଟି ଏବଂ ଜିଲ୍ଲା ବିପର୍ଯ୍ୟୟ ପ୍ରାଧିକରଣର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଓଡ୍ରାଫ୍, LDRF ଏବଂ ସ୍ୱେଚ୍ଛାସେବୀ ସଂଗଠନ, ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନିକ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟକାରୀ କରିବା ନେଇ ବୈଠକରେ ଆଲୋଚନା ହୋଇଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଦେଶ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି। ବିଧାନସଭା ପରିସରରେ ଆଜି ଉପମୁଖ୍ୟମନ୍ତ୍ରୀ, ବାଚସ୍ପତି, ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ବିଧାୟକମାନେ ଉପସ୍ଥିତ ରହି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ଏହାର ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଗତକାଲି 20 ସହର ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା 45.8 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ 31ତମ ଜାତୀୟ ଉପକନିଷ୍ଠ ବେସବଲ୍ ଚାମ୍ପିଅନସିପ୍ ଉଦ୍ଘାଟିତ ହୋଇଛି। ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ସାରା ଦେଶରୁ 20 ବାଳକ ଏବଂ 18 ବାଳିକା ଦଳ ଭାଗ ନେଉଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ, ରିଲି କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। କାନ୍ଧ ବ୍ୟଥାର କାରଣ ଓ ପ୍ରତିକାର କହୁଛନ୍ତି ଡାକ୍ତର ସ୍ମୃତିରେଖା ହୋତା।
2: ଆଜିକାଲି କେବଳ ବୟସ୍କ ଲୋକ ନୁହେଁ, ଯୁବବର୍ଗ ମଧ୍ୟ କାନ୍ଧ ବେଦନାରେ ପୀଡ଼ିତ ହେଉଛନ୍ତି। ଅନେକ ଲୋକ କୁହନ୍ତି, ଡାକ୍ତରବାବୁ ହାତ ଉପରକୁ ଉଠୁନାହିଁ, କପଡ଼ା ପିନ୍ଧିବା ବା କେଶ ବାନ୍ଧିବାରେ ଅସୁବିଧା ହେଉଛି, ରାତିରେ କାନ୍ଧର ଯନ୍ତ୍ରଣା ଯୋଗୁଁ ନିଦ ହେଉନାହିଁ। ଅନେକ ସମୟରେ ଲୋକ ଭାବନ୍ତି ଏହା ସାଧାରଣ ମାଂସପେଶୀ ପୀଡ଼ା, କିନ୍ତୁ ସବୁ କାନ୍ଧ ବେଦନା ସାଧାରଣ ନୁହଁ। କାନ୍ଧ ବେଦନା କାହିଁକି ହୁଏ? ଆମର କାନ୍ଧ ଗଣ୍ଠି ଶରୀରର ସବୁଠାରୁ ଅଧିକ ଚଳନ ଶକ୍ତି ଗଣ୍ଠି କୁହାଯାଏ, ଏବଂ ଏହା ହେଉଛି ସୋଲ୍ଡର ଜଏଣ୍ଟ ମଧ୍ୟ କୁହାଯାଏ, ଯେଉଁଥିପାଇଁ ଏହାର ସମସ୍ୟା ମଧ୍ୟ ଅଧିକ ହେବାର ଏବଂ ବିଭିନ୍ନ କାରଣରୁ ହେବାର ସମ୍ଭାବନା ମଧ୍ୟ ଅଧିକ। କିନ୍ତୁ କିଛି ମୁଖ୍ୟ କାରଣ ହେଲା, ଅଧିକ କାମ କିମ୍ବା ବାରମ୍ବାର ହାତ ଉପରକୁ ଉଠାଇବା କାମ, ଯେମିତି ଯେଉଁମାନେ ପେଣ୍ଟିଂ କରନ୍ତି, ପେଣ୍ଟର ହେଲା, ଟିଚର ଯେଉଁମାନେ ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼େଇଥାନ୍ତି, ସେମାନେ ବ୍ଲାକବୋର୍ଡ ଉପରକୁ ହାତ ବାରମ୍ବାର ନେଇଥାନ୍ତି, କିମ୍ବା ଚୋଟ ଲାଗିବା, ଯେମିତିକି କାନ୍ଧରେ କୌଣସି ପ୍ରକାର ଆକ୍ସିଡେଣ୍ଟ ହେଲା ଏବଂ ଆପଣ କାନ୍ଧରେ ଇଞ୍ଜୁରୀ ହେଲା, ମାଂସପେଶୀ କିମ୍ବା ଟେଣ୍ଡନର ସମସ୍ୟା ଯାହାକୁ ରୋଟେଟର କଫ୍ ଟେଣ୍ଡିନୋପାଥି କୁହାଯାଏ, ଫ୍ରୋଜେନ୍ ସୋଲ୍ଡର ହୋଇପାରେ, ଏବଂ ଯେଉଁଟାକି ମଧୁମେହ ରୋଗୀ କିମ୍ବା ସୁଗର ପେସେଣ୍ଟଙ୍କର ଅଧିକ ଦେଖିବାକୁ ମିଳିଥାଏ, ଏବଂ ବୟସ ଜନିତ କ୍ଷୟ ଯେଉଁଟାକି ବୟସ ବଢ଼ିବା ସହିତ ପରିବର୍ତ୍ତନ ଦେଖାଯାଇଥାଏ, ଏବଂ ଇନ୍ଫ୍ଲାମେଟରୀ ଆର୍ଥ୍ରାଇଟିସ୍ ଯେଉଁଟାକି କମ୍ ବୟସର ପିଲାଙ୍କ ମଧ୍ୟରେ ଦେଖାଯାଇଥାଏ, ଯେଉଁଟାକି ଆଉ ଅନ୍ୟ ପ୍ରକାର ଫୁଲାବାତ କୁହାଯାଏ। ରିଉମାଟଏଡ୍ ଆର୍ଥ୍ରାଇଟିସ୍ରେ ମଧ୍ୟ କାନ୍ଧ ବ୍ୟଥା ଦେଖାଯାଇଥାଏ। କେତେବେଳେ କାନ୍ଧର ବେଦନା ବାସ୍ତବରେ ଗଳାର ସମସ୍ୟାରୁ ମଧ୍ୟ ହୋଇଥାଏ, ଯାହାକି ସର୍ଭାଇକାଲ ସ୍ପାଇନ୍ର ପ୍ରୋବ୍ଲେମ୍ ଯୋଗୁଁ ମଧ୍ୟ ହୋଇଥାଏ। ଏହାର ଲକ୍ଷଣ କ'ଣ? କାନ୍ଧରେ ପୀଡ଼ା ହେବା, ହାତ ଉପରକୁ ଉଠାଇବାରେ କଷ୍ଟ ହେବା, ହାତ ପଛକୁ ନେବାରେ ଅସୁବିଧା ହେବା, କପଡ଼ା ପିନ୍ଧିବା କିମ୍ବା କେଶ ବାନ୍ଧିବା ସମୟରେ କିମ୍ବା କୌଣସି ଜିନିଷ ଆପଣ ଯଦି ଉପରକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି ତାହେଲେ ସେହି ସମୟରେ ପୀଡ଼ା ହେବା, ଏବଂ ରାତିରେ ପୀଡ଼ା ବଢ଼ିଯିବା, ସେହି ସମାନ ସାଇଡ଼୍ରେ ଶୋଇ ନ

0: ବିଛଣା ଥିଲା, ଏବେ ହାତ ଉଠୁନାହିଁ, ଏହାକୁ କିପରି ଆମେ ରୋକିପାରିବା? ତ ନିୟମିତ ହାଲୁକା ବ୍ୟାୟାମ କରିବା, ଦୀର୍ଘ ସମୟ ଏକ ଭଙ୍ଗୀରେ କାମ କରିବା ନାହିଁ, ମଧୁମେହ ଥିଲେ ସୁଗର ନିୟନ୍ତ୍ରଣରେ ରଖିବା, ଭାରି ଜିନିଷ ଉଠାଇଲା ବେଳକୁ ସାବଧାନୀରେ ଉଠାଇବା ଏବଂ ଶରୀରର ପୋଶ୍ଚର ଠିକ୍ ରଖିବା, ଠିକ୍ ଭଙ୍ଗୀରେ ଉଠିବା, ବସିବା, ଚାଲିବା। ଅନେକ ସମୟରେ ଫ୍ରୋଜେନ୍ ସୋଲ୍ଡରରେ ଆମେ କ'ଣ କରିଥାଉ ନା, ପ୍ରେସର ଦେଇକି ଏକ୍ସରସାଇଜ୍ କରିଥାଉ, ସେଇ ଜିନିଷ ମଧ୍ୟ କରିବା କଥା ନୁହେଁ। ନିଜର ଶରୀରକୁ ମଧ୍ୟ ରେସ୍ପେକ୍ଟ ଦେବା କଥା। ଏବଂ ଏହାର ଚିକିତ୍ସା କ'ଣ? ଅନେକ ଲୋକ ଭାବନ୍ତି କିଛି ଦିନ ଔଷଧ ଖାଇଲେ ଠିକ୍ ହେଇଯିବ, କିନ୍ତୁ ସବୁ କାନ୍ଧ ବେଦନାର ଚିକିତ୍ସା ଏକ ପ୍ରକାର ନୁହଁ। ଚିକିତ୍ସାରେ ମୁଖ୍ୟତଃ ଥାଏ ବିଶ୍ରାମ ଏବଂ ଜୀବନଶୈଳୀ ପରିବର୍ତ୍ତନ, ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ, ବ୍ୟାୟାମ ଏବଂ ଫିଜିଓଥେରାପି, ଆବଶ୍ୟକ ହେଲେ ଆଧୁନିକ ଇଞ୍ଜେକ୍ସନ୍ ଚିକିତ୍ସା। ଇଞ୍ଜେକ୍ସନ୍ ଚିକିତ୍ସା ବିଷୟରେ ମୁଁ କିଛି କହିବାକୁ ଚାହୁଁଛି, ଯେମିତିକି ଫ୍ରୋଜେନ୍ ସୋଲ୍ଡର। ଫ୍ରୋଜେନ୍ ସୋଲ୍ଡର ହେଲେ ଯଦି ଆମେ ବ୍ୟାୟାମ କଲେ, ଫିଜିଓଥେରାପି କଲେ, ତଥାପି ଆମର ବ୍ୟଥା କମୁନାହିଁ, ତାହେଲେ ଏକ ହାଇଡ୍ରୋଡିସେକ୍ସନ୍, ହାଇଡ୍ରୋଡାଇଲେଟେସନ୍ ଟେକ୍ନିକ୍ ଅଛି, ଯାହାଦ୍ୱାରା ଆମେ ଜଏଣ୍ଟକୁ ଖୋଲିପାରିବା। ଏବଂ ରିଜେନେରେଟିଭ୍ ଟ୍ରିଟମେଣ୍ଟ ଅଛି, ଯେଉଁଟାକି
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକା ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦୁଲ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ IPL କ୍ରିକେଟରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ବିଜୟୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି CP ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ବ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଥିବା ବେଳେ ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ପଦ୍ମ ପୁରସ୍କାର ପ୍ରଦାନର ପ୍ରଥମ ପର୍ଯ୍ୟାୟ ଉପଲକ୍ଷେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଧାରାବାହିକରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ପ୍ରଚାର କରାଯିବ। ଏଥିରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିତ୍ୱଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରାଯିବ। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ ଓ ନ୍ୟୁଜ୍ ଅନ୍ AIR ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଗତକାଲି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତରେ ଅବସ୍ଥାପିତ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କୁ ଫୋନ୍ ଯୋଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବନ୍ଧୁ ଭାବରେ ବର୍ଣ୍ଣନା କରି କହିଛନ୍ତି, ଦୁଇ ରାଷ୍ଟ୍ର ମଧ୍ୟରେ ପୂର୍ବରୁ ସମ୍ପର୍କ ଏତେ ଘନିଷ୍ଠ ନଥିଲା। ସେ କହିଛନ୍ତି ସେ ଭାରତକୁ ଭଲ ପାଆନ୍ତି ଏବଂ ନିଜକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ସେ ଜଣେ ବଡ଼ ପ୍ରଶଂସକ ବୋଲି କହିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି ଭାରତ ତାଙ୍କ ଉପରେ 100% ଭରସା କରିପାରିବ। ସେଠାରେ ଉପସ୍ଥିତ ଲୋକମାନଙ୍କୁ ଶ୍ରୀ ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣାଇବା ପାଇଁ ଆମେରିକା ରାଷ୍ଟ୍ରଦୂତ ତାଙ୍କ ଫୋନ୍କୁ ମାଇକ୍ରୋଫୋନ୍ରେ ଧରିଥିଲେ। କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଉପସ୍ଥିତ ଥିଲେ। ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ 4-ଦିନିଆ ଭାରତ ଗସ୍ତରେ ଆସିଥିବା ବେଳେ ସେଠାକାର ରାଷ୍ଟ୍ରପତିଙ୍କ ଏଭଳି ମନ୍ତବ୍ୟ ଗୁରୁତ୍ୱ ବହନ

0: ଲାଗୁଛି। ଶ୍ରୀ ରୁବିଓ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିବା ବେଳେ ଗତକାଲି ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସରକାର ସମସ୍ତ ଆଦିବାସୀ ସମ୍ପ୍ରଦାୟକୁ ଏକକ ନାଗରିକ ସଂହିତା ପରିସରରୁ ବାଦ୍ ଦେବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଦିବାସୀମାନଙ୍କର ଅଧିକାର ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ନୂଆଦିଲ୍ଲୀରେ ଜନଜାତି ସାଂସ୍କୃତିକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି ଏକକ ନାଗରିକ ସଂହିତା ଆଦିବାସୀ ସମ୍ପ୍ରଦାୟର କୌଣସି ଆଦିବାସୀ ଅଧିକାରକୁ ଉଲ୍ଲଂଘନ କରିବ ନାହିଁ। ସ୍ୱାଧୀନତା ସଂଗ୍ରାମୀ ତଥା ଆଦିବାସୀ ନେତା ଭଗବାନ ବିର୍ସା ମୁଣ୍ଡାଙ୍କ ଐତିହ୍ୟକୁ ମନେ ପକାଇ ଶ୍ରୀ ଶାହା କହିଛନ୍ତି ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଉଦ୍ଦିଷ୍ଟ ଜମି ଓ ଜଙ୍ଗଲ କେହି ଦଖଲ କରିପାରିବେ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ 28,000 କୋଟି ଟଙ୍କା ଥିବା ଆଦିବାସୀ କଲ୍ୟାଣ ବଜେଟ୍କୁ ନରେନ୍ଦ୍ର ମୋଦିଙ୍କ ସରକାର 1,50,000 କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି।
1: नरेंद्र मोदी जी ने एक प्रकार से जनजाति कल्याण को आगे बढ़ाने का काम किया है। मैं आज इस मंच से जनजाति महाकुंभ को कहना चाहता हूँ। कांग्रेस के जमाने में जनजातियों के कल्याण का कुल बजट 28,000 करोड़ था और नरेंद्र मोदी जी ने उसको 1,50,000 करोड़ तक बढ़ाने का काम।
0: ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଚଳିତ ମାସ 28 ତାରିଖରେ ହେବାକୁ ଥିବା ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି ପରୀକ୍ଷାକୁ ସ୍ଥଗିତ ରଖିଛି। ସୂଚନା ଅନୁଯାୟୀ ଇଦ୍ ଉଲ୍ ଜୁହା ନିମନ୍ତେ ଛୁଟି ତାରିଖରେ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ସଂଶୋଧିତ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପ୍ରାର୍ଥୀମାନେ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରୁ ସମସ୍ତ ତଥ୍ୟ ପାଇପାରିବେ ବୋଲି କୁହାଯାଇଛି। ଆବଶ୍ୟକ ସ୍ଥଳେ ପ୍ରାର୍ଥୀମାନେ 011-4075-9000 ଫୋନ୍ ଯୋଗେ କିମ୍ବା cuet-ugiinta.ac.in ଇମେଲ୍ ଜରିଆରେ ସହାୟତା ପାଇପାରିବେ। ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡା ଫାଲ୍ଟା ବିଧାନସଭା ଆସନରେ 1,09,000 ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସିପିଆଇଏମ୍ର ପ୍ରାର୍ଥୀ ଶମ୍ଭୁନାଥ କୁର୍ମୀଙ୍କୁ ପରାସ୍ତ କରିଛନ୍ତି। ଶମ୍ଭୁନାଥ କୁର୍ମୀ 40,645 ଖଣ୍ଡ ଭୋଟ୍ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅବଦୁର ରଜାକ ମୁଲ୍ଲା 10,084 ଭୋଟ୍ ସହ ତୃତୀୟ ସ୍ଥାନରେ ରହିଛନ୍ତି। ଫାଲ୍ଟା ବିଧାନସଭା ଆସନରେ ଭୋଟ୍ ଗ୍ରହଣ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ପରେ ନିର୍ବାଚନ କମିଶନ ପୁନଃ ଭୋଟ୍ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟୀ ବିଜେପି ପ୍ରାର୍ଥୀ ଦେବାଂଶୁ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବିଜୟ ପଶ୍ଚିମବଙ୍ଗ ଲୋକଙ୍କ ବିଜେପି ପ୍ରତି ଅତୁଟ ବିଶ୍ୱାସକୁ ଦର୍ଶାଉଛି। ଶ୍ରୀ ମୋଦି ପଶ୍ଚିମବଙ୍ଗର ବିଜେପି କର୍ମୀମାନଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ପଶ୍ଚିମବଙ୍ଗର ପ୍ରଗତି ପାଇଁ କାର୍ଯ୍ୟ ଜାରି ରହିବ। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକାର ସମସ୍ତ ପ୍ରକାରର ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆମେରିକାର 250ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏବଂ ଆମେରିକା ସର୍ବଦା ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ବିଷୟରେ ସ୍ୱଷ୍ଟ ମତ ଦେବା ଉଚିତ, ଯାହା ଉଭୟ ଦେଶ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗ ପାଇଁ ଗୁରୁତ୍ୱପୂର୍ଣ୍ଣ। ସେ କହିଛନ୍ତି ବିଶ୍ୱ ଅର୍ଥନୀତିକୁ ବିପଦମୁକ୍ତ କରିବା ଏବଂ ବିଶ୍ୱକୁ ଅଧିକ ବିକଳ୍ପ ପ୍ରଦାନ କରିବା କ୍ଷେତ୍ରରେ ଉଭୟ ରାଷ୍ଟ୍ରର ସମାନ ସ୍ୱାର୍ଥ ରହିଛି। ବୈଦେଶିକ ମନ୍ତ୍ରୀ କହିଛନ୍ତି ଅନେକ କ୍ଷେତ୍ରରେ ସମନ୍ୱୟ ଯୋଗୁଁ ଉଭୟ ରାଷ୍ଟ୍ର ପ୍ରଭାବଶାଳୀ ରଣନୈତିକ ଅଂଶୀଦାର ହୋଇପାରିଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ ଗସ୍ତ ସମ୍ପର୍କରେ ଡକ୍ଟର ଜୟଶଙ୍କର କହିଛନ୍ତି ଏହି ଗସ୍ତ ଭାରତ ଆମେରିକା ସମ୍ପର୍କକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ ସହିତ ଶୀଘ୍ର କୌଣସି ଚୁକ୍ତି ନ କରିବାକୁ ସେ ତାଙ୍କ ପ୍ରତିନିଧିମାନଙ୍କୁ କହିଛନ୍ତି। ଆମେରିକା ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେବାକୁ ଥିବା ଚୁକ୍ତିରେ 60-ଦିନିଆ ଅସ୍ତ୍ରବିରତି ବୃଦ୍ଧି, ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲିବା ଏବଂ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅଧିକ ଆଲୋଚନା ହେବାର ଆବଶ୍ୟକତା ରହିଛି। ଆମେରିକା ଏବଂ ଇସ୍ରାଏଲ ଫେବୃଆରୀ 28 ତାରିଖରେ ଇରାନ ଉପରେ ବ୍ୟାପକ ଆକ୍ରମଣ କରିବା ପରେ ମଧ୍ୟପ୍ରାଚ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତାର ଇଡେନ୍ ଗାର୍ଡେନ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ 40 ରନ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ନିର୍ଦ୍ଧାରିତ 20 ଓଭର୍ରେ 5 ୱିକେଟ୍ ବିନିମୟରେ 203 ରନ୍ ସ୍କୋର କରିଥିଲା। ଜବାବରେ କୋଲକାତା ନାଇଟ୍ ରାଇଡର୍ସ 18 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 163 ରନ୍ କରିଥିଲା। କୁଲଦୀପ ଯାଦବଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ରାଜସ୍ଥାନର ୱାଙ୍ଖେଡ଼େ ଷ୍ଟାଡିୟମରେ ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 30 ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ 20 ଓଭର୍ରେ 8 ୱିକେଟ୍ ବିନିମୟରେ 205 ରନ୍ ସ୍କୋର କରିଥିବାବେଳେ ମୁମ୍ବାଇ ଇଣ୍ଡିଆନ୍ସ ସମାନ ସଂଖ୍ୟକ ଓଭର୍ରେ 9 ୱିକେଟ୍ ହରାଇ 175 ରନ୍ କରିବାକୁ ସକ୍ଷମ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆମେରିକାର ସ୍ୱାଧୀନତାର 250 ବର୍ଷ ପାଳନ ଅବସରରେ ଭାରତକୁ ପ୍ରଶଂସା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଇଦ୍ ଉଲ୍ ଜୁହା ଛୁଟି ତାରିଖରେ ପରିବର୍ତ୍ତନ ଯୋଗୁଁ ଏକକ ସ୍ନାତକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସ୍ଥଗିତ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ 2 ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ବିଜୟୀ। ସମ୍ବାଦ ଶେଷ ହେଲା। ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
2: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷର ହାଲ।
3: ଲେମ୍ବୁ ଚାଷ ଉର୍ବର ଦୋର୍ସା ଆର୍ ନିଗ୍ରା ମାଇଟ୍ନ ବଢ଼ିଆ ହେସି। ମାଟିର ଅମ୍ଳତା 5.5-7.5 ଭିତରେ ରହିଲେ ଭଲ ହେସି। ଲେମ୍ବୁ ଚାଷ ଲାଗି 2 ପ୍ରକାରର ଗଛ ବ୍ୟବହାର କରାଯାଏସି। ଗୋଟିଏ ବୀଜାଣୁ ଉତରାଯାଏସି ଆର୍ ଅଲଗାଟା ଲେମ୍ବୁ ଗଛ ଡାଲ କଲମି କରିକିରି କି ଗୁଟି କଲମି କରିକିରି ଗଛ ଉତରାଯାଏସି। ଯହକିରି ଲେମ୍ବୁ ଚାରା ବୀଜାଣୁ ଉତରାଯାଏସି। ବୀଜା ଗଛର ଫଲ ଗଲେ ମା ଗଛର ଫଲ ବାଗିର ହେସି। ବୀଜା ବାହାର କରବାର ଲାଗି ପାଚିଲା ଫଲ୍କେ ଦୁଇ ଫାଲ୍ କରିକିରି କଟା ହେସି। ଫଲ୍କେ ଥରେକେ କାଟିଦେଲେ ବୀଜା କଟିଯିବାର ଡର ଥିସି। ସେଥିର୍ ଲାଗି ଛିଲ୍କାକେ ପହେଲା କାଟିକିରି ଦୁଇ ହାତେ ଜାଙ୍କିଦେଲେ ସହଜଥି ଦୁଇ ଫାଲ୍ ହେଇଯାଏସି। ତାର୍ ଉତରୁ ବୀଜାକେ ଗୁଟ୍ ଗୁଟ୍ କରିକିରି କାଢ଼ିକିରି ପାଣିଥି ଧୋଇ ଦିଆଯାଏସି ଆର୍ ଛାଏଁଥି ଗୋଟେ ପରସ୍ତ କରିକିରି ଶୁଖାଯାଏସି। ବୀଜା ଶୁଖିଗଲା ଉତରୁ ସେଥି ସେରେସାନ୍ ଗୁଣ୍ ଆର୍ କିଛି ଭଲ୍ କାଠର ଖାର୍ ସାନିକିରି ଛାଏ ଜାଗାତେ ଶୁଖାଯାଏସି। ଫଲ୍ନୁ ବୀଜା ବାହାର କରବାର 2-3 ହପ୍ତା ଭିତରେ ବୀଜାମାନଙ୍କୁ ପଟାଲିତି ବୁନାଯାଏସି। ତଲି ଘେରା ଲାଗି ଉର୍ବର ଆର୍ ନିଗ୍ରା ମାଟ ଦେଖିକିରି ଜାଗା ବାଛବାର କଥା। ମାଟକେ 2-3 ଥର ଭଲ ଭାବେ କୁଡ଼ାଖୋସା କରିକିରି ଗୁଣ୍ କରିକିରି 10-15 ସେଣ୍ଟିମିଟର ଉଚ୍ଚାଥି ଗୋଟେ 1 meter ଚଉଡ଼ା ଆର୍ 3 meter ଲମ୍ବାର ପଟାଲି କରବାର କଥା। ଫି ପଟାଲିନ 2 ଡଲା ଗୋବର ଖତ ସହିତ 200 gram ସୁପର ଫସ୍ଫେଟ୍ ସାର ଭଲ ଭାବେ ମିଶାବାର କଥା। ଆର୍ ବୀଜା ଲଗାବାର ଉତରୁ ତାର ଉପରେ ଖତ ଗୁଣ ମାଇଟ ଇଟା ମାନେ ଦେଇକିରି ନଡ଼ା ଢାପିକିରି ପାଣି ଦେବାର କଥା। 15-20 ଦିନ ଭିତରେ ଲେମ୍ବୁ ଗଛ ସବୁ ଗଜା ହେଇକିରି ବାହାରିବା ଆର୍ ଗଛ 5-10 centimeter ହେଇଗଲା ଉତରୁ ଅଲଗା ପଟାଲିଥି 20-30 centimeter ଦେଇ ନାହେଲେ ଗମଲା ବାଟିଆ କି ପଲିଥିନ ବାଟିଆ ଲଗାବାର କଥା। ଚାରା ପଟାଲିଥି ଥିଲା ବେଲେ 2 liter ପାଣିଥି 2 gram ବେଭିଷ୍ଟିନ ମିଶେଇକିରି ପଟାଲିଥି ଢାଲବେ ଯେନ୍ଥୁକି ତୋଲି ଘେରାନ ଗଛ ନାଇଁ ମରେ। ଗଛମାନଙ୍କୁ 30-45 centimeter ଉଞ୍ଚା ତକ ନର୍ସରୀ ବେଡ଼ଥି ଗମଲାଥି ନାହେଲେ ପଲିଥିନ ଦି ରଖାଯାଇପାରବା ଆର୍ ଗଛମାନଙ୍କୁ 30 centimeter ଉଞ୍ଚା ହେଇଗଲା ଉତରୁ ବଗିଚାଥି ଲଗାଯାଇପାରବା। କଲମି ଚାଷ ଲାଗି ଲେମ୍ବୁଥି ଗୁଟି କଲମି କରାଯାଏସି ଆର୍ ଗୁଟି କଲମି ଲାଗି ବଛରିକିଆ କି 2 ବଛରିଆ ପୁର୍ଣ୍ଣା ଡାଲ ନିଆଯାଏସି। ବଛା ବଛା ଡାଲର 30-40 centimeter ତଲକେ 3 centimeter ଡାଲ ଉପରୁ ଛିଲ୍କାକେ ବାହାର କରି ଦିଆଯାଏସି। ତାର ଉତରୁ ଗୁଟି ଲାଗି ତିଆରି ହେଇଥିବାର ମାଏଟ ମସ୍ ଦେଇକିରି ନଡ଼ା କି ପ୍ଲାଷ୍ଟିକ ଥି ବାନ୍ଧି ଦିଆଯାଏସି। ବର୍ଷା ଦିନେ ଗୁଟି କଲମି କରାଯାଏସି ଆର୍ ଗୁଟି କଲମି କରବାର 2 months ଉତରୁ ମାଇଟ ବନ୍ଧା ହେବାର ଜାଗାନୁ ଚେର ବାହାରିସି। ତାହାକେ ମା ଗଛ କାଟି ନେଇକିରି ଗମଲାଥି କି ପଲିଥିନ୍ଥି ଖତ ମାଇଟ ଦେଇକିରି ରଖାଯାଏସି। ଗଛ କଟା ହେବାର 5-6 months ଉତରୁ ଲଗାବାର ଲାଗି ବ୍ୟବହାର କରାଯାଏସି। ସମାନ ଜାଗାନୁ ବର୍ଗାକାର ହିସାବେ ଆର୍ ପାହାଡ଼ିଆ ଅଞ୍ଚଳମାନଙ୍କୁ କଣ୍ଟୁର ପ୍ରଣାଳୀଥି ଲେମ୍ବୁ ଗଛ ଲଗାଯାଏସି। ଗଛକେ ଗଛ ଆର୍ ଧାଡ଼ିକେ ଧାଡ଼ି 5 meter ଦୂରିଆ ହେବାର କଥା ଆର୍ ମାଇଟ୍କେ ନେଇକିରି ଗାତର ଗୁଲେଇ ଆର୍ ଗହିର 60 centimeter ନୁ 1 meter ତକ୍ ହେବାର କଥା। ସମତଲ ଅଞ୍ଚଳମାନଙ୍କୁ ଯେନ୍ଠାନେ ମାଟ ଉର୍ବର ସେଠାନେ 60 centimeter ଲମ୍ବା 60 centimeter ଚଉଡ଼ା ଆର୍ 60 centimeter ଗହିର ଗାତ ଖୋଳାଯାଏସି। ହେଲେ ଅନୁର୍ବର ଜାଗାନୁ 1 meter ଚଉଡ଼ା 1 meter ଲମ୍ବା ଆର୍ 1 meter ଗହିର ଗାତ କରାଯାଏସି। ଫି ଗାତେ 2-3 ଡଲା ସଢା ଗୋବର ଖତ, 2 kg ସୁପର ଫସ୍ଫେଟ୍ କି ହାଡ଼ ଗୁଣ ଆର୍ 500 gram ପଟାସ ଆର୍ 250 gram ସୁନା ସାର ଦେଇକିରି ମାଇଟ୍ ସାଙ୍ଗେ ଭଲ୍ କରି ମିଶେଇକିରି ପହେଲା ଉପର ମାଇଟ୍ ଦେଇକିରି ଗାତ ଭର୍ତ୍ତି କରାଯାଏସି। ଖତ ସାର ଖାଲି 2-3 kg ଜୈବିକ ସାର ଦେଲେ ଚଲ୍ବା। ଆର୍ ଗାତ ଭର୍ତ୍ତି କରବାର ଆଗନୁ ଗାତେ 500 gram କ୍ଲୋରୋପାରିଫସ୍ ଗୁଣ ଦେଲେ ଗଛେ ଉଇ ନାଇଁ ଲାଗନ। ଖତ ସାର ମାଟି ମିଶିଗଲା ଉତରୁ ଗଛ ଲଗାବାର କଥା। ଗଛ ଲଗାବାର ଉତରୁ ଗଛର ଚାରିଆଡ଼େ ମାଟିକେ ଭଲ ହିସାବରେ ଜାଖି ଦେଇକିରି ଗଛ ମୂଲକେ ମାଟି ଦେଇକିରି ମଲା କରିକିରି ପାଣି ଦେବାର ବ୍ୟବସ୍ଥା କରବାର କଥା। ଯହକିରି ଉପର ବେଲା ଗଛ ଲଗାଲେ ଭଲ ହେ, କୋହଲା ଆର୍ ମେଘୁଆ ପାଗେ ଗଲେ ସଖାଲ ବେଲା ଗଛ ଲଗାଯାଇ ପାରବା। ଲେମ୍ବୁ ଗଛ ଭଲ ବଢ଼ବାର ଲାଗି ଆର୍ ଫୁଲ ଫଲ ଭଲ ଆଇବାର ଲାଗି ଠିକ ହିସାବେ ଅନୁସାର ଦରକାର କରସି। ଆର୍ ଅନୁସାର ଭିତରେ ଜିଙ୍କ, ମାଙ୍ଗାନିଜ, ମେଗ୍ନେସିୟମ ଆର୍ ବୋରନ ଇଟା ମାନଙ୍କର ଅଭାବ ହେସି। ଏଥିର ଲାଗି ଫି ହେକ୍ଟର କେ 500 liter ପାଣି ଥି 2 kg ଜିଙ୍କ ସଲଫେଟ ଆର୍ 1 kg ମାଙ୍ଗାନିଜ ସଲଫେଟ ଆର୍ 1 kg ମାଗ୍ନେସିୟମ ସଲଫେଟ ଆର୍ 4 kg ଚୁନ ପାଣି ଥି ମିଶେଇକିରି ପତର କଲିଆ ଅବସ୍ଥାନ 2-4 times ପକାଲେ ଭଲ କାମ ଦେସି।
2: ଚାଷର ହାଲ ଶୁଣିଲେ ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ ପରିବେଶ ସୂଚନା। ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ କହୁଛନ୍ତି ଡକ୍ଟର ସମାପିକା ଦାସ।
4: ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଜୀବଜନ୍ତୁ ଏବଂ ପକ୍ଷୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମ ଓଡ଼ିଶାର ଚିଲିକା ହ୍ରଦକୁ ଲାଗୁନ କୁହାଯାଏ। ପ୍ରତିବର୍ଷ ହଜାର ହଜାର କିଲୋମିଟର ଅତିକ୍ରମ କରି ଲକ୍ଷ ଲକ୍ଷ ବନ୍ୟପକ୍ଷୀ ଶୀତ ଋତୁ ଆରମ୍ଭରେ ହିମାଳୟ ପାର୍ବତ୍ୟମାଳା, ଉତ୍ତର ୟୁରେସିଆ, କାସ୍ପିଆନ ଅଞ୍ଚଳ, ସାଇବେରିଆ, କାଜାକିସ୍ତାନ, କୈଳାସ ହ୍ରଦ, ଋଷର ଗ୍ରାମାଞ୍ଚଳରୁ ଶୀତ ଋତୁ ଆରମ୍ଭରେ ଚିଲିକାରେ ପହଞ୍ଚିଥାନ୍ତି। ଚିଲିକାରେ ପକ୍ଷୀମାନଙ୍କ ପାଇଁ ଅନୁକୂଳ ତଥା ଯଥେଷ୍ଟ ଖାଦ୍ୟର ସୁବିଧା ଥିବାରୁ ପ୍ରତିବର୍ଷ ଶତାଧିକ ପକ୍ଷୀମାନଙ୍କର ସମାଗମ ହୋଇଥାଏ। ଚିଲିକାଠାରୁ ବିଶାଳ ପକ୍ଷୀ ଆଶ୍ରୟସ୍ଥଳ ଭାବେ କର୍ଣ୍ଣାଟକ ରାଜ୍ୟର କାବେରୀ ନଦୀର ରଙ୍ଗନାଥ ଖୁବ୍ ପ୍ରସିଦ୍ଧ। ଏଠାକୁ ବିଶ୍ୱର ସବୁଠାରୁ ଅଧିକ ବିଦେଶାଗତ ପକ୍ଷୀ ପ୍ରତିବର୍ଷ ଆସିଥାନ୍ତି। ସେହିଭଳି ଟେକ୍ସାସ ସହରକୁ ସବୁଠାରୁ ବେଶୀ ବିଦେଶାଗତ ପକ୍ଷୀ ଆସିଥାନ୍ତି। ଆଲାସ୍କାକୁ ବିଦେଶାଗତ ପକ୍ଷୀମାନଙ୍କର ଅଫିସ୍ ବୋଲି କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ଆର୍କଟିକ୍ ଟର୍ନ ପକ୍ଷୀ ବିଶ୍ୱରେ ସର୍ବାଧିକ ଦୂରତା ଗ୍ରୀନଲାଣ୍ଡରୁ ଆଣ୍ଟାର୍କଟିକାର ୱେଡିଲ୍ ସି ଅର୍ଥାତ୍ ସାଉଥ୍ ପୋଲ୍ଠୁ ନର୍ଥ ପୋଲ୍ ଅର୍ଥାତ୍ ବ୍ରିଡିଂ ଗ୍ରାଉଣ୍ଡରୁ ଫିଡିଂ ଗ୍ରାଉଣ୍ଡକୁ ଯାତ୍ରା କରିଥାନ୍ତି। ଏହାର ଦୂରତ୍ୱ 90,000 kilometer ଦୂରତା। ଆଲପାଇନ୍ ସୁଇଟ୍ ପକ୍ଷୀଟି କୌଣସି ସ୍ଥାନରେ ବିଶ୍ରାମ ନ ନେଇ 6 months ପର୍ଯ୍ୟନ୍ତ ଉଡ଼ିପାରେ। ଏହାକୁ ଡେଣା ପକ୍ଷୀ କୁହାଯାଏ। ହଂସରାଳିମାନେ ଆକାଶମାର୍ଗରେ 8,000 miles ପର୍ଯ୍ୟନ୍ତ ଆମର ଜେଟ୍ ବିମାନ ପରି ବହୁତ ଉର୍ଦ୍ଧ୍ୱକୁ ଉଡ଼ିପାରନ୍ତି। ରେନ୍ ବୋଲି ପକ୍ଷୀଟିଏ ତାର ଛୋଟିଆ ଥଣ୍ଟରେ 700 ପ୍ରକାର ଗୀତର ସୁର ପ୍ରକାଶ କରିଥାଏ, ତେଣୁ ତାକୁ ଗାୟକ ପକ୍ଷୀ ମଧ୍ୟ କୁହାଯାଏ। ଗାଲାପୋଗାସ୍ ଥିବା କୁନି ପକ୍ଷୀ ଯାହାକୁ ଫିଞ୍ଚେସ୍ କୁହାଯାଏ, ଏହି ପକ୍ଷୀଟି ଡାର୍ୱିନ୍ଙ୍କ ଥିଓରି ପାଇଁ ଜୀବନର ଗହନ କଥା ଶିଖାଇଦେଲା। ବୈଜ୍ଞାନିକମାନଙ୍କର ତଥ୍ୟ ଅନୁସାରେ ପକ୍ଷୀମାନଙ୍କର ଉଦ୍ଭବ କାଳ 160 years ହୋଇଥିବା ବେଳେ ମାନବ ଜାତିର ଉଦ୍ଭାବନ 7 new years। ଅଳ୍ପକେ କହିଲେ ପକ୍ଷୀମାନେ ବିଶ୍ୱ ପ୍ରକୃତିର ଅଳଙ୍କାର ସଦୃଶ। ଯେଉଁ ପକ୍ଷୀମାନେ ଆମ ରାଜ୍ୟର ଅତିଥି ଭାବେ କିଛି କାଳ ପାଇଁ ଆସି ଆମ ରାଜ୍ୟର ପର୍ଯ୍ୟଟନର ବିକାଶଧାରାକୁ ଆଗକୁ ବଢ଼େଇଛନ୍ତି, ସେମାନଙ୍କ ସୁଖ ସୁବିଧା ସମ୍ପର୍କରେ ଜାଣିବା ଆମର କର୍ତ୍ତବ୍ୟ। ଚିଲିକାକୁ ବିଶ୍ୱର ଏକ ଆକର୍ଷଣ କ୍ଷେତ୍ରର ମାନ୍ୟତା ଦେବା ପାଇଁ ହେଲେ ଆମକୁ ଅନନ୍ୟ ପ୍ରାଣୀ ବା ପକ୍ଷୀମାନଙ୍କର ଆଗମନ ଓ ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। 2024 ଏକ ରିପୋର୍ଟରୁ ଜଣାଯାଇଛି ଯେ ଚିଲିକାକୁ ଆସୁଥିବା ଅତିଥି ପକ୍ଷୀମାନଙ୍କ ସଂଖ୍ୟା 187 ତଥା 11,37,759 ହୋଇଥିବା ବେଳେ 2025 ମସିହାର ରିପୋର୍ଟରୁ ଜଣାଯାଇଛି ଯେ ପକ୍ଷୀମାନଙ୍କର ସଂଖ୍ୟା 10,00,000

0: 87,226 ତଥା 109 ପ୍ରଜାତି ଥିଲା। ମାନେ ସମୀକ୍ଷାରୁ ଜାଣିହେଉଛି ଯେ ସଂଖ୍ୟା ବଢ଼ିବା ପରିବର୍ତ୍ତେ କମୁଛି। ପକ୍ଷୀ ଗବେଷକମାନେ ଅତିରିକ୍ତ ଉଷ୍ଣ, ହିମ ଜଳବାୟୁ ଓ ବାତ୍ୟା ଇତ୍ୟାଦି ସହିତ ପ୍ଲାଷ୍ଟିକ୍ ଓ ରାସାୟନିକ ସାର ଓ ବାଷ୍ପର ପ୍ରଭାବରୁ ମୁକ୍ତ କରି ପକ୍ଷୀମାନଙ୍କୁ ସୁରକ୍ଷା ଓ ସେମାନଙ୍କର ବଂଶବୃଦ୍ଧି ପାଇଁ ସେଟ୍ କଫି ଏଗ୍ରୋକୋଲୋଜି ଦ୍ୱାରା ସଫଳ ହୋଇପାରିଛନ୍ତି। ପକ୍ଷୀମାନଙ୍କର ବଂଶ ହ୍ରାସ ପରି ଗମ୍ଭୀର ସଙ୍କଟକୁ ଘନ କଫି ଗଛର ଛାଇ ତଳେ ପକ୍ଷୀମାନଙ୍କର ଖାଦ୍ୟ ଓ ଜଳଭାଗ ଥିବା ସନ୍ତସନ୍ତିଆ ଭୂମି ପ୍ରସ୍ତୁତି ଦ୍ୱାରା ପକ୍ଷୀ ଖାଦ୍ୟ ଓ ବାସଗୃହ ସୃଷ୍ଟି କରି ପ୍ରତିହତ କରାଯାଇପାରେ। ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟି ମଧ୍ୟ ବାର୍ଡ ପପୁଲେସନ୍ ବୃଦ୍ଧି ପାଇଁ ପ୍ରଚୁର ଆହାର, ବିଚରଣ ଭୂମି, ଘଞ୍ଚ ଉଦ୍ୟାନ ଓ ଗବେଷଣା ପ୍ରୋତ୍ସାହନ ବ୍ୟବସ୍ଥା କରୁଛନ୍ତି। ଇଥାକା ନ୍ୟୁୟର୍କର କର୍ନେଲ ୟୁନିଭର୍ସିଟିର ପକ୍ଷୀ ପରିସଂଖ୍ୟାନ କେନ୍ଦ୍ରର ବିଶିଷ୍ଟ ଇକୋଲୋଜିଷ୍ଟ ଆମାଣ୍ଡା ରୋଡୱାର୍ଡ ଦୈନିକ ଇଂରାଜୀ ସମ୍ବାଦପତ୍ର ଲେଖା ମାଧ୍ୟମରେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଓ ଅନ୍ୟାନ୍ୟ କାରଣରୁ ପକ୍ଷୀମାନଙ୍କର ଦ୍ରୁତ ହ୍ରାସ ସହିତ ଦୂରାଗତ ପକ୍ଷୀମାନଙ୍କର ବିବିଧ ସମସ୍ୟା ତଥା ବଂଶବୃଦ୍ଧିରେ ବ୍ୟାଘାତ, ମରୁଡ଼ି, ମହାବାତ୍ୟା, ବନାଗ୍ନି, ଜଙ୍ଗଲ ଧ୍ୱଂସ, ରାସାୟନିକ ବିଷ ଫସଲ ପାଇଁ ପ୍ରୟୋଗ, ବାୟୁମଣ୍ଡଳୀୟ ବିଷାକ୍ତ ଗ୍ୟାସ୍, ବିସ୍ଫୋରଣ ପ୍ରଭୃତି କାରଣରୁ ପ୍ରତିବର୍ଷ ବହୁତ ସଂଖ୍ୟାରେ ପକ୍ଷୀ ମୃତ୍ୟୁବରଣ କରୁଛନ୍ତି। ବେଳ ଥାଉ ଥାଉ ସତର୍କ ନହେଲେ ପକ୍ଷୀ ସମ୍ପଦ ପୃଥିବୀରୁ ବିଲୁପ୍ତ ପ୍ରାୟ ହୋଇଯିବ।
1: ପରିବେଶ ସୂଚନା ଶୁଣିଲେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୁଳ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ସୁରଞ୍ଜନୀ। କଣ୍ଠଶିଳ୍ପୀ ଦିଲୀପ କୁମାର ରାଉତ ଏବଂ ସଙ୍ଗୀତା ମସି, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ବିଜୟ କୁମାର ବେହେରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଗାଇଛନ୍ତି ସଙ୍ଗୀତା ମସି।

ଆପଣମାନେ ଶୁଣିଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଏଥର କଣ୍ଠଶିଳ୍ପୀ ଦିଲୀପ କୁମାର ରାଉତ, ଗୀତ ରଚନା ନିର୍ମଳ ନାୟକ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଦିଲୀପ କୁମାର ରାଉତ ଏବଂ ସଙ୍ଗୀତ ମସି। ସଙ୍ଗୀତ ସଂଯୋଜନା ବିଜୟ କୁମାର ବେହେରା।

ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ ଏଇଠି ଶେଷ ହେଲା। କଣ୍ଠଶିଳ୍ପୀ ଥିଲେ ଦିଲ୍ଲୀପ ରାଉତ ଏବଂ ସଙ୍ଗୀତା ମସି। ଗୀତ ରଚନା କରିଥିଲେ ନିର୍ମଳ ନାୟକ। ସଙ୍ଗୀତରେ ସଜେଇଥିଲେ ବିଜୟ କୁମାର ବେହେରା। ଯନ୍ତ୍ର ସଙ୍ଗୀତରେ ସହଯୋଗିତା କରିଥିଲେ ଗୌରାଙ୍ଗ ଗୋଛାୟତ, କୃଷ୍ଣ ରାୟ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶାନ୍ତନୁ ଦାସ, ଓମପ୍ରକାଶ ମହାନ୍ତି ଏବଂ ନବୀନ ଚନ୍ଦ୍ର ବୋଷ। ଆକାଶବାଣୀ ସମ୍ବଲପୁର। ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ପଦ୍ମଲୋଚନ ଦାସ, ଗୀତିକାର ତେଜରାଜ ବାରିକ।

0: civil code. Petrol price hike by 2 rupees 61 paise per litre, while that of diesel by 2 rupees 71 paise per litre. National Testing Agency postponed CUET UG 2026 examinations scheduled for the 28th of this month. External Affairs Minister S. Jaishankar says India and US have strong interest in combating terrorism in all its forms and manifestations. US President Donald Trump says India can trust on him, also says he's a big fan of Prime Minister Modi. And with that, we end the morning news. Have a nice day.
1: ଏତେବେଳେ ଯେ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ବିପିନ ବିହାରୀ ପଟେଲଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ପ୍ରହଲ୍ଲାଦ ନାୟକ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ବିପିନ ବିହାରୀ ପଟେଲ ଏବଂ ଗଗନ ବାଗ। ଗୀତ ରଚନା କରିଥିଲେ ପ୍ରହଲ୍ଲାଦ ନାୟକ, ଭୋଜରାଜ ପରୁଆ ଏବଂ ଦୋଳଗୋବିନ୍ଦ ବିଶି।

ଶ୍ରୋତା ବନ୍ଧୁ, ଆଜି ରାତି 9:30 ଶୁଣିବେ ପବ୍ଲିକ୍ ସ୍ପିକ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02 ପ୍ରଚାର କରିବୁ ନାଟକ ଅଠା କାଠିର ଜୀବନ, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ମୁରଲୀଧର ପଣ୍ଡା। ରାତି 10:30 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଣ୍ଠଶିଳ୍ପୀ ସଂଯୁକ୍ତ ଶତପଥୀଙ୍କ କଣ୍ଠରେ ଏହି ଗୀତଟି, ଗୀତିକାର ବୃନ୍ଦାବନ ଜେନା।

ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ସଂଯୁକ୍ତ ଶତପଥୀ ଏବଂ ସୁଶାନ୍ତ କୁମାର ପଣ୍ଡା। ଗୀତ ରଚନା କରିଥିଲେ ବୃନ୍ଦାବନ ଜେନା, ମୋତିଲାଲ ଦୋରା ଏବଂ ନିର୍ମଳ ରାଉତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର ଦଙ୍ଗଲ। କଣ୍ଠଦାନ କରିଛନ୍ତି ଜୋନିତା ଗାନ୍ଧୀ। ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପ୍ରୀତମ୍।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପରବର୍ତ୍ତୀ ଗୀତଟିର କଥାଚିତ୍ର ଆକ୍ସନ ରିପ୍ଲାଏ ଇରସାଦ କାମିଲଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଆପଣମାନଙ୍କ ପାଇଁ ଏଥର ଏୟାର ଲିଫ୍ଟ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଅମଲ ମଲ୍ଲିକ, ଅରିଜିତ ସିଂ ଏବଂ ତୁଲସୀ କୁମାର, ଗୀତିକାର କୁମାର, ସଙ୍ଗୀତକାର ଅମଲ ମଲ୍ଲିକ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଆପଣମାନେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ କଥାଚିତ୍ର ହିରୋପନ୍ତୀର ଏହି ଗୀତଟି। ଗାଇଛନ୍ତି ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ, ଗୀତିକାର କୌସର ମୁନିର, ସଙ୍ଗୀତ ନିର୍ଦ୍ଦେଶନା ସଜିତ ବଜିତ।

ଶ୍ରୋତା ବନ୍ଧୁ, ଖରାର ପ୍ରକୋପ ପାଇଁ ଆପଣଙ୍କୁ ଯଦି ହାଲିଆ ଲାଗୁଛି, ତେବେ ବାହାରକୁ ନ ଯାଇ ଛାଇ ଏବଂ ପବନ ଚଳାଚଳ ସ୍ଥାନରେ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଏଥର ଶିଳ୍ପୀ ମିତ୍ ବ୍ରୁସ୍, ଜୁବିନ୍ ନୌତିଆଲ ଏବଂ ଧବନି ଭାନୁଶାଲୀଙ୍କ କଣ୍ଠରେ ମାର୍ଜଭାନ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର କୁମାର, ସଙ୍ଗୀତକାର ମିତ୍ ବ୍ରୁସ୍।

ଶ୍ରୋତା ବନ୍ଧୁ, ଗ୍ରୀଷ୍ମ ପ୍ରବାହରୁ ଆମକୁ ନିଜକୁ ରକ୍ଷା କରିବାକୁ ହେବ। ସେଥିପାଇଁ ଅତ୍ୟନ୍ତ ଆବଶ୍ୟକତା ନଥିଲେ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ପ୍ରଚୁର ମାତ୍ରାରେ ପାନୀୟ ଦ୍ରବ୍ୟ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖନ୍ତୁ। ଏହି ପ୍ରଚଣ୍ଡ ରୌଦ୍ରତା ପରେ ଯଦି ବାହାରକୁ ଯାଉଛନ୍ତି ତେବେ ସାଙ୍ଗରେ ଓଦା ଗାମୁଛା, କଳା ଚଷମା, ଛତା ଓ ପାଣି ବୋତଲ ନେବାକୁ ଭୁଲିବେନି। ଯେମିତି ଏଥର ଶୁଣନ୍ତୁ।

ଚୋପଡ଼ା କଥାଚିତ୍ରର ଏହି ଗୀତଟି ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ ଗାଇଛନ୍ତି ଅଜୟ ଜୋଗାବଲେ ଏବଂ ଶ୍ରେୟା ଘୋଷାଲ। ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

ଆପଣ ମାନଙ୍କର ଲାଗି ଏହା ଦେ ସ୍ୱପ୍ନସାଗର ସିନେମାର ଏ ଗୀତଟା ଅକ୍ଷୟ ମହାନ୍ତିଙ୍କର ସଙ୍ଗୀତ ନିର୍ଦ୍ଦେଶନାନୁ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତି ଆର୍ ଅନୁରାଧା ପଡ଼ୱାଲ ଗୀତକେ ଲେଖିଛନ୍ ଅକ୍ଷୟ ମହାନ୍ତି।

0: ଆପଣମାନେ ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମଟି 1947 ଆର୍ଟ ସିନେମାର ଗୀତ ଶୁଣୁଛନ୍। ସଙ୍ଗୀତ ଦେଇଛନ୍ ଏ ଆର୍ ରେହମାନ, ଗୀତ ଲେଖିଛନ୍ ଜାଭେଦ ଅଖତର। ଇହାଦେ ଏ ଗୀତଟା ଗୀତକେ ଗାଇଛନ୍ ଶ୍ରୀନିବାସ, ସୁଜାତା ଆର୍ ତାଙ୍କ ସାଥୀମାନେ।
1: ଓୟୁଟି ଅଧୀନରେ ଓମ୍ବାଡିସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବିସିଆଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପଢ଼ା ଓ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ତେବେ ଆଉ ଡେରି ନ କରି ଦେବଗଡ଼ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
0: ଇହାଦେ ଆସନ୍ ସୁନ୍ମା ଏ ଗୀତ। ଗୀତକେ ଗାଇଛନ୍ ଶ୍ରୀନିବାସ, ସୁଜାତା ଆର୍ ତାଙ୍କର ସାଥୀମାନେ।

ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମ ଥି 1947 ଆର୍ଟ ସିନେମାର ଗୀତ ଶୁଣୁଥିଲେ। ସଙ୍ଗୀତକାର ଥିଲେ ଏ ଆର୍ ରହମାନ, ଗୀତିକାର ଜାଭେଦ ଅଖତର।

ଇନୁ ଶେଷଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଥିଲେ ମକରଧ୍ୱଜ ଧରୁଆ, ଦୁର୍ଗାପ୍ରସାଦ ଭୋଇ, ଯୋଗେଶ୍ୱର ପଣ୍ଡା, କ୍ରିଷ୍ଣା ପଟେଲ ଆର୍ ମୋହନ ସେଠ। କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇହାଦେ ଆସୁନ୍ ସୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ଆଗେ ଶୁଣିବା ଏହି ଗୀତ କଣ୍ଠଦାନ କରିଛନ୍ ଅରିଜିତ ସିଂ, ଗୀତିକାର ରଶ୍ମି ବିରାଗ, ସଙ୍ଗୀତକାର ତାନିଷ୍କ ବାଗଚି। ସିନେମା ମର ଯାଁ।

ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୋଲା ଚର୍କା। ଇହାଦେ ଆସନ୍ ଶୁନମା ଏ ଗୀତ ଅଗ୍ନିପଥ ସିନେମାନୁ। ଗୀତକେ ଗାଇଛନ୍ ସୋନୁ ନିଗମ, ସଙ୍ଗୀତ ଦେଇଛନ୍ ଅଜୟ ଅତୁଲ, ଗୀତ ଲେଖିଛନ୍ ଅମିତା ଭଟ୍ଟାଚାର୍ଯ୍ୟ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ 317.5 meter ତଥା 945 kHz ଯୋଗେ, FM 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

ପ୍ରଥମେ ଧଡ଼କ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅଜୟ ଗୋଗାବଲେ।

କୌଣସି ବ୍ୟକ୍ତିଙ୍କଠାରେ ଅଂଶୁଘାତର ସନ୍ଦେହ ହେଲେ ତୁରନ୍ତ ଡାକ୍ତରଖାନା ନେବାର ବ୍ୟବସ୍ଥା କରନ୍ତୁ। ହାଲିଆ ଲାଗିଲେ ଛାଇ ଏବଂ ପବନ ଚଳାଚଳ ସ୍ଥାନ କିମ୍ବା ଗଛ ତଳେ ବିଶ୍ରାମ ନିଅନ୍ତୁ। ଢିଲା ହାଲୁକା ରଙ୍ଗ ଏବଂ ସୂତା କପଡ଼ାର ପୋଷାକ ପିନ୍ଧନ୍ତୁ। ଏଥର ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏ ଗୀତଟି କଲଙ୍କ କଥାଚିତ୍ରରୁ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ଅରିଜିତ ସିଂ।

ଦିନ 11ରୁ 3ଟା ମଧ୍ୟରେ ଖରାର ପ୍ରକୋପ ଅଧିକ ଥାଏ, ତେଣୁ ଏହି ସମୟ ମଧ୍ୟରେ ଟାଣ ଖରାରକୁ ଯାଆନ୍ତୁ ନାହିଁ। ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା ଏବଂ ରକ୍ତଚାପ କିମ୍ବା ମଧୁମେହରେ ପୀଡ଼ିତ ବ୍ୟକ୍ତି ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାର୍ଯ୍ୟ କରନ୍ତୁ ନାହିଁ। ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅରିଜିତ ସିଂ। ଗୀତିକାର ସାବିର ଅହମ୍ମଦ, ସଙ୍ଗୀତକାର ହିମେଶ ରେଶମିଆ, କଥାଚିତ୍ର ଅଲି ଜୁଏଲ।

ଅଂଶୁଘାତ ଆକ୍ରାନ୍ତ ବ୍ୟକ୍ତିଙ୍କ ଦେହରେ କେବେ ହେଲେ ବରଫ ଘଷନ୍ତୁ ନାହିଁ। ଗ୍ରୀଷ୍ମ ପ୍ରବାହ ସମୟରେ କେହି ହଠାତ୍ ଅସୁସ୍ଥ ଅନୁଭବ କଲେ ତାଙ୍କ ଚିକିତ୍ସାରେ ଆଦୌ ଅବହେଳା କରନ୍ତୁ ନାହିଁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଏଥର ମିଥୁନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ହାଫ୍ ଗର୍ଲଫ୍ରେଣ୍ଡ କଥାଚିତ୍ରରୁ। ଗୀତ ରଚନା ମନୋଜ ମୁନ୍ତାସିର, କଣ୍ଠଶିଳ୍ପୀ ଅରିଜିତ ସିଂ।

ଶେଷରେ 1920 ଲଣ୍ଡନ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ଅଜିମ ସିରାଜି, ସଙ୍ଗୀତକାର ସାରିଫ ଏବଂ ତୋଷି, କଣ୍ଠଦାନ କରିଛନ୍ତି ମୋହିତ ଚୌହାନ ଏବଂ ପାୟଲ ଦେବ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ସୁଗମ ସଙ୍ଗୀତ ଶୁଣୁଥିଲେ କଣ୍ଠଶିଳ୍ପୀ ଥିଲେ ମୀରା ମିଶ୍ର ଏବଂ ଲୀନାନାଥ ଶର୍ମା। ଗୀତିକାର ମହେନ୍ଦ୍ର ପ୍ରଧାନ, ଗୌର ପଟ୍ଟନାୟକ ଏବଂ ରାଜା ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି।

ଶ୍ରୋତା ଭଉଣୀ, ଆଜିର ଆଧୁନିକ ଜୀବନଶୈଳୀ, ଅନିୟମିତ ଖାଦ୍ୟାଭ୍ୟାସ, ମାନସିକ ଚାପ ଏବଂ ପରିବେଶ ପ୍ରଦୂଷଣ କାରଣରୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି। ତନ୍ମଧ୍ୟରୁ ଥାଇରଏଡ଼୍ ରୋଗ ଅନ୍ୟତମ। ଏହି ରୋଗରେ ପୀଡ଼ିତ ହୋଇଥିବା ସତ୍ତ୍ୱେ ଏହି ରୋଗ ବିଷୟରେ ଅନେକ ଲୋକଙ୍କର ସଠିକ୍ ଜ୍ଞାନ ନଥାଏ। ସେଥିପାଇଁ ଥାଇରଏଡ଼୍ ରୋଗ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଏହାର ସମୟୋପଯୋଗୀ ଚିକିତ୍ସାର ଗୁରୁତ୍ୱ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ 25 ତାରିଖକୁ ବିଶ୍ୱ ଥାଇରଏଡ଼୍ ଦିବସ ରୂପେ ବିଶ୍ୱସ୍ତରରେ ପାଳନ କରାଯାଇଥାଏ। ଆମ ଶରୀରର ଗଳା ଭାଗରେ ଥିବା ଏକ ଛୋଟ ଗ୍ରନ୍ଥିକୁ ଥାଇରଏଡ଼୍ ଗ୍ରନ୍ଥି କୁହାଯାଏ। ଏହା ଶରୀରର ବିକାଶ, ଶକ୍ତି ଏବଂ ମେଟାବଲିଜିମକୁ ନିୟନ୍ତ୍ରଣ କରେ। ଥାଇରଏଡ଼୍ ଗ୍ରନ୍ଥି ଠିକ୍ ଭାବରେ କାମ ନ କଲେ ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ। ଏହି ଥାଇରଏଡ଼୍ ରୋଗ ବିଶେଷତଃ ମହିଳାମାନଙ୍କଠାରେ ଅଧିକ ଦେଖାଯାଇଥାଏ। ଆୟୋଡ଼ିନ୍ର ଅଭାବ ଏହାର ପ୍ରମୁଖ କାରଣ ଅଟେ। ତା ଛଡ଼ା ଅନିୟମିତ ଜୀବନଶୈଳୀ, ମାନସିକ ଚାପ, ଅନିୟମିତ ଖାଦ୍ୟ ଅଭ୍ୟାସ, ବଂଶଗତ କାରଣ ଏବଂ କେତେକ ଔଷଧର ପ୍ରଭାବରୁ ମଧ୍ୟ ଏହି ରୋଗ ହୋଇଥାଏ। ଥାଇରଏଡ଼୍ ରୋଗର ଲକ୍ଷଣଗୁଡ଼ିକ ହେଉଛି ଅଧିକ କ୍ଲାନ୍ତ ଲାଗିବା ଏବଂ ଦୁର୍ବଳ ଅନୁଭବ କରିବା, ହଠାତ୍ ଓଜନ ବଢ଼ିଯିବା କିମ୍ବା କମିଯିବା, ଗଳା ଫୁଲିବା, ନିଦ୍ରା ସମସ୍ୟା ଏବଂ ହୃଦଗତିର ପରିବର୍ତ୍ତନ। ଥାଇରଏଡ଼୍ ରୋଗକୁ

ନିୟନ୍ତ୍ରଣ କରିବା ପାଇଁ ଆମେ ଆୟୋଡ଼ିନ୍ ଯୁକ୍ତ ଲୁଣ, ସବୁଜ ପନିପରିବା, ଫଳମୂଳ ଏବଂ ପୁଷ୍ଟିକର ଏବଂ ସୁଷମ ଖାଦ୍ୟ ଖାଇବା ଉଚିତ। ଏହା ସହିତ ନିୟମିତ ବ୍ୟାୟାମ ଓ ଡାକ୍ତରୀ ପରୀକ୍ଷା ଏବଂ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଯଦି ରୋଗ ଆଗରୁ ଚିହ୍ନଟ ହୋଇଯାଏ ତେବେ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ। ଶ୍ରୋତା ଭଉଣୀ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ସୁସ୍ଥ ଶରୀର ହେଉଛି ସୁସ୍ଥ ଜୀବନର ଆଧାର। ବିଶ୍ୱ ଥାଇରଏଡ଼୍ ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାର ବାର୍ତ୍ତା ଦେଇଥାଏ। ସେଥିପାଇଁ ଆମେ ସମସ୍ତେ ଥାଇରଏଡ଼୍ ସମ୍ବନ୍ଧୀୟ ସଚେତନତା ବଢ଼ାଇବା ଏବଂ ନିଜର ସ୍ୱାସ୍ଥ୍ୟର ଯତ୍ନ ନେବା।

0: ଶ୍ରୋତା ଭଉଣୀ, ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କର ସୁରକ୍ଷା କରିବା ଆମ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ। କିନ୍ତୁ ଦୁଃଖର କଥା, ପ୍ରତିବର୍ଷ ଅନେକ ଶିଶୁ ବିଦ୍ୟାଳୟରୁ, ଘରୁ କିମ୍ବା ସାର୍ବଜନୀନ ସ୍ଥାନରୁ ନିଖୋଜ ହୋଇଯାଉଛନ୍ତି। ଏହା କେବଳ ଏକ ପରିବାରର ଦୁଃଖ ନୁହେଁ, ବରଂ ସମଗ୍ର ସମାଜ ପାଇଁ ଏକ ଗଭୀର ଚିନ୍ତାର ବିଷୟ। ଏହି ସମସ୍ୟା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ନିଖୋଜ ଶିଶୁମାନଙ୍କୁ ଖୋଜିବାରେ ସହଯୋଗ କରିବା ପାଇଁ ପ୍ରତ୍ୟେକ ବର୍ଷ ମେ 25 ତାରିଖରେ ଅନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ ପାଳନ କରାଯାଏ। ଶିଶୁମାନେ ନିଖୋଜ ହେବା ପଛରେ ଅନେକ କାରଣ ରହିଛି। କେତେକ ଶିଶୁ ଅପହରଣର ଶିକାର ହୁଅନ୍ତି, ତ ଆଉ କେତେକ ପାରିବାରିକ ଅଶାନ୍ତି, ଦାରିଦ୍ର୍ୟ କିମ୍ବା ଭୟ କାରଣରୁ ଘର ଛାଡ଼ି ଚାଲିଯାଆନ୍ତି। କେବେ କେବେ ମେଳା, ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ କିମ୍ବା ଭିଡ଼ ଅଞ୍ଚଳରେ ଅଭିଭାବକମାନଙ୍କର ଅସାବଧାନତା ଯୋଗୁଁ ମଧ୍ୟ ଶିଶୁମାନେ ନିଖୋଜ ହୋଇଯାଆନ୍ତି। ଆଧୁନିକ ଯୁଗରେ ଇଣ୍ଟରନେଟ୍ ଏବଂ ସୋସିଆଲ ମିଡ଼ିଆର ଅତ୍ୟଧିକ ବ୍ୟବହାର ମଧ୍ୟ କେତେକ ଶିଶୁଙ୍କୁ ଭୁଲ ପଥରେ ନେଉଛି। ଭାରତରେ ମଧ୍ୟ ପ୍ରତିବର୍ଷ ହଜାର ହଜାର ଶିଶୁ ନିଖୋଜ ହେଉଥିବା ଖବର ମିଳେ। ସରକାର ଏବଂ ପୋଲିସ ବିଭାଗ ଏହି ସମସ୍ୟା ଦୂର କରିବା ପାଇଁ ବିଭିନ୍ନ ଯୋଜନା ଓ ଆଇନ ପ୍ରଣୟନ କରିଛନ୍ତି। ଟ୍ରାକ୍ ଚାଇଲ୍ଡ ପରି ପୋର୍ଟାଲ ମାଧ୍ୟମରେ ନିଖୋଜ ଶିଶୁମାନଙ୍କୁ ସୂଚନା ସଂଗ୍ରହ କରାଯାଏ। ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡରେ ସିସି କ୍ୟାମେରା ଲଗାଯାଉଛି। ଅନେକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ନିଖୋଜ ଶିଶୁମାନଙ୍କୁ ଖୋଜିବାରେ ସହଯୋଗ କରୁଛନ୍ତି। ଯେତେବେଳେ ଗୋଟିଏ ଶିଶୁ ନିଖୋଜ ହୁଏ, ସେତେବେଳେ ତା'ର ପରିବାର ଅସହ୍ୟ ଯନ୍ତ୍ରଣା ଭୋଗ କରେ। ମାତାପିତା ଦିନରାତି ତା ଚିନ୍ତାରେ ରହନ୍ତି ଏବଂ ସବୁ ସ୍ଥାନରେ ନିଜ ଶିଶୁକୁ ଖୋଜିଥାନ୍ତି। କେବେ କେବେ ଏହି ଦୁଃଖ ସେମାନଙ୍କର ମାନସିକ ସ୍ଥିତିକୁ ଅନିୟନ୍ତ୍ରିତ କରିଦେଇଥାଏ। ଶିଶୁମାନଙ୍କର ସୁରକ୍ଷା ହେଉଛି ପ୍ରତ୍ୟେକ ପରିବାରର ମୁଖ୍ୟ ଦାୟିତ୍ୱ। ପିତାମାତା ନିଜ ସନ୍ତାନମାନଙ୍କ ମଧ୍ୟରେ ସୁସମ୍ପର୍କ ରହିବା ଉଚିତ। ଶିଶୁମାନଙ୍କୁ ନିଜ ଘରର ଠିକଣା, ପିତାମାତାଙ୍କ ଫୋନ୍ ନମ୍ବର ଏବଂ ଆପତ୍କାଳୀନ ସହାୟତା ନମ୍ବର ମନେ ରଖିବାକୁ ମଧ୍ୟ ଶିଖାଇବା ଆବଶ୍ୟକ। ସ୍କୁଲକୁ ଯିବା ଓ ଫେରିବା ସମୟରେ ସତର୍କ ରହିବାକୁ ମଧ୍ୟ ଶିଖାଇବା ଉଚିତ। ଅଜଣା ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ନକରିବାକୁ ମଧ୍ୟ ପିଲାମାନଙ୍କୁ ସଚେତନ କରିବା ଉଚିତ। ସ୍କୁଲ ଶିକ୍ଷକ ଏବଂ ସମାଜର ମଧ୍ୟ ଏ କ୍ଷେତ୍ରରେ ଗୁରୁଦାୟିତ୍ୱ ରହିଛି। ଶ୍ରୋତା ଭଉଣୀ, ପ୍ରତ୍ୟେକ ଶିଶୁର ଜୀବନ ମୂଲ୍ୟବାନ। ସେମାନଙ୍କ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ଆମେ ସଚେତନ ହେବା, ଶିଶୁମାନଙ୍କୁ ସଠିକ୍ ଶିକ୍ଷା ଦେବା, ତେବେ ଶିଶୁ ନିଖୋଜ ହାର ଅନେକାଂଶରେ ହ୍ରାସ ପାଇବ। ତେଣୁ ଆମେ ଏହି ଆନ୍ତର୍ଜାତୀୟ ନିଖୋଜ ଶିଶୁ ଦିବସ ଅବସରରେ ଆମେ ସମସ୍ତେ ଶପଥ ନେବା। ଶିଶୁମାନଙ୍କ ସୁରକ୍ଷା ପାଇଁ ଆମେ ସଦାସର୍ବଦା ତତ୍ପର ରହିବା, ସଚେତନ ରହିବା ଏବଂ ଏକ ସୁରକ୍ଷିତ ସମାଜ ଗଠନରେ ସହଯୋଗ କରିବା। ଶ୍ରୋତା ଭଉଣୀ, ଆଜି ଘର ସଂସାରର ସାହିତ୍ୟ ଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ମୋହିନୀ ହତାଙ୍କ ସହ ସାକ୍ଷାତକାର ଏବଂ ତାଙ୍କ କବିତା ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ନାରୀ କେବଳ ସାହିତ୍ୟର ଏକ ବିଷୟ ହୋଇ ରହେନି, ନାରୀ ସାହିତ୍ୟର ସ୍ରଷ୍ଟା ମଧ୍ୟ। ସେଭଳି ସ୍ରଷ୍ଟାମାନଙ୍କ ମଧ୍ୟରୁ ଜଣକୁ ଆମେ ପ୍ରତି ସପ୍ତାହରେ ଆମର କାର୍ଯ୍ୟକ୍ରମରେ ଭେଟିଥାଉ। ଏଥର ମଧ୍ୟ ଆମ ଗହଣରେ ସେପରି ଏକ ନାରୀ ସାହିତ୍ୟ ସ୍ରଷ୍ଟା ଉପସ୍ଥିତ ଅଛନ୍ତି, ମୋହିନୀ ହୋତା। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କର ସାହିତ୍ୟ ଜୀବନ ବିଷୟରେ କଥା ହେବା। ମ୍ୟାଡ଼ାମ ନମସ୍କାର।
2: ମ୍ୟାଡ଼ାମ ନମସ୍କାର,
1: ଆମର ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ଧନ୍ୟବାଦ।
1: ଆମେ ତ ଆପଣଙ୍କ ପରିଚୟ ଦେଇଛୁ, ତଥାପି ଆମେ ଚାହିଁବୁ ଆପଣ ଆପଣଙ୍କ ନିଜ ମୁହଁରୁ ନିଜ ବିଷୟରେ ଆମ ଶ୍ରୋତା ଭଉଣୀମାନଙ୍କୁ କିଛି କହିବେ।
2: ମୋ ନାଁ ମୋହିନୀ ହୋତା। ମୁଁ ଆମ ସମ୍ବଲପୁର ଜିଲ୍ଲାର ଧନକୋଡ଼ା ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବସନ୍ତପୁରରେ ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଛି ବୃତ୍ତିରେ, ଏବଂ ମୋର ନିଜର ଘର ଆମର ମହୁଲେ ଗ୍ରାମରେ, କିନ୍ତୁ ଏବେ ଏଇ ସମ୍ବଲପୁରରେ ମୋର ଶାଶୁଘରେ ଘର, ଆଉ ସେଇଠି ବୃନ୍ଦାବନ ବିହାରୀ ରହେ।
1: ପ୍ରଥମେ ମ୍ୟାଡ଼ାମ ଆମକୁ କହିବେ ଆପଣଙ୍କର କବିତା ଜୀବନର ଯାତ୍ରା କିପରି ଆରମ୍ଭ ହେଲା? ଏବଂ କିଏ ଆପଣଙ୍କୁ ପ୍ରଥମେ ଲେଖିବା ପାଇଁ ପ୍ରେରଣା ଦେଇଥିଲେ?
2: ପ୍ରତ୍ୟେକଙ୍କର ଜୀବନରେ, ମୋର ବୋଲି ନାହିଁ, ପ୍ରତ୍ୟେକଙ୍କର ଜୀବନରେ ସାହିତ୍ୟଟା ଘରରୁ ହିଁ ସୃଷ୍ଟି ହୋଇଥାଏ।
1: ଆଜ୍ଞା,
2: ଯେତେବେଳେ ଆଇମା କାହାଣୀଟି ଆମେ ଶୁଣୁଛୁ, ଆଇମା ମୁହଁରୁ ହିଁ ସାହିତ୍ୟର ସୃଷ୍ଟି ହୁଏ। ସେମିତି ମୋର ମାମା, ମୋର ବାପା, ନାନୀ ସମସ୍ତେ ଯେତେବେଳେ ଛୋଟବେଳେ କାହାଣୀ କୁହନ୍, ଗୀତ ଗାଇକି ଶୁଣାନ୍, ସେଇଥିରୁ ହିଁ ସାହିତ୍ୟ ରୁଚି ଆରମ୍ଭ। କିନ୍ତୁ ଲେଖାଲେଖି ମୁଁ ଆରମ୍ଭ କରିଥିଲି ସପ୍ତମ ଶ୍ରେଣୀରୁ। ମୋର ବାପା ବି ଜଣେ କବି, ଆଉ ସେ ଭଲ ଲେଖାଲେଖି କରୁଥିଲେ, ସମ୍ବଲପୁରୀ ସାହିତ୍ୟରେ ବି ସେ ଲେଖୁଥିଲେ, ସ୍କନ୍ଦ ପୁରାଣର ଅନୁବାଦ କରିଛନ୍ତି, ତାପରେ ବହୁତ ଭଲ କବିତା ସେ ଲେଖୁଥିଲେ, ତାଙ୍କନୁ ମୁଁ ଅନୁପ୍ରାଣିତ ହୋଇଥିଲି। ମୁଁ ଯେତେବେଳେ ସପ୍ତମ ପଢ଼ୁଥିଲି ସେତେବେଳେ ମୁଁ ଗୋଟେ ଭଜନ ଲେଖିଥିଲି, ଆଉ ବାପାଙ୍କୁ ଦେଖେଇଥିଲି, ବାପା ତମେ ଯେମିତି ଲେଖ ମୁଁ ବି ଗୋଟେ ଲେଖିଛି ଦେଖ। ବାପା ବହୁତ ଖୁସି ହେଇଯାଇଥିଲେ ଆଉ କହିଥିଲେ, ବୁଇ ତୁ ଭବିଷ୍ୟତରେ ଜଣେ ଭଲ କବି ହେବୁ। ସେଇଟା ମୋତେ ବହୁତ ଅନୁପ୍ରାଣିତ କରିଥିଲା। ତାପରେ ଯେତେବେଳେ ମୁଁ ନବମ ପଢ଼ୁଥିଲି, ଜଣେ ମୋର ସାଙ୍ଗ ଥିଲେ, ଆମେ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲୁ, ଗୋପାଳକୃଷ୍ଣଙ୍କର ବିଷୟରେ ଆମେ ସେଥିରେ ପଢ଼ିଥିଲୁ ଯେ ଗୋପାଳକୃଷ୍ଣ ତାଙ୍କର ଗୋଟେ ସାଙ୍ଗ ସହିତ ନଦୀ ପଠାରେ ଯାଇକିରି କବିତା ଲେଖିଥିଲେ ବୋଲି।
1: ଆଜ୍ଞା,
2: ବୋଲେ ଆମେ ଦୁଇ ଜଣ ଆଲୋଚନା କଲୁ, ଆମେ ବି ସେମିତି ଗୋଟେ କବିତା ଲେଖିବା, ଦୁଇ ଜଣ ଚାଲ ଆଲୋଚନା କରିକି ଆମେ ଗୋଟେ କବିତା ଲେଖିବା, ଆରୁ କାହାର କବିତା ଭଲ ହେବ ଦେଖିବା। ଆମେ ଦୁଇ ଜଣ ଋତୁକୁ ନେଇକରି ଲେଖିଥିଲୁ।
1: ଆଜ୍ଞା,
2: ସେଇଥିରେ ମୁଁ ଗୋଟେ ଋତୁ ବର୍ଣ୍ଣନା ଲେଖିଥିଲି, ସେ ଗୋଟିଏ, ଆଉ ଆମର ସଂସ୍କୃତ ସାର୍ ସେଇଟା ଦେଖିଥିଲେ, ଆଉ ସେ ଯେତେବେଳେ ଦେଖିଲେ କହିଲେ, ତମେ ନିଶ୍ଚୟ ଭବିଷ୍ୟତରେ ଗୋଟେ ଭଲ କବି ହେବ। ସେଇଟା ମୋତେ ବହୁତ ଅନୁପ୍ରାଣିତ କରିଥିଲା ସେତେବେଳେ କବିତା ଲେଖିବା ପାଇଁକି। ଆଉ ସେଇଦିନରୁ ଲେଖାଲେଖି କରୁଥିଲି, କିନ୍ତୁ ମଝିରେ ଗୋଟିଏ ପିରିୟଡ୍, ସାଇଲେଣ୍ଟ ପିରିୟଡ୍ ରହିଯାଇଥିଲା ବିବାହ ପରେ, ପୁଣି ପରେ ସେଇଟା ଆରମ୍ଭ କଲି। କଲେଜରେ ଆମର ସାର୍ ନାଟକ କରଉଥିଲେ, ଆକାଶବାଣୀରେ ଦେଉଥିଲେ, ସେଥିରେ ବି ଆମେ ଜଡ଼ିତ ଥିଲୁ, ଯୁବବାଣୀ ପ୍ରୋଗ୍ରାମ ଆମର ଘର ସଂସାର କାର୍ଯ୍ୟକ୍ରମରେ ଦେଉଥିଲୁ। ଏବେ ଯାଏ ଆମର କେତେ ସେ ନାଟକ ଏବେ ବି ଆକାଶବାଣୀରେ ପ୍ରସାରିତ ହୁଏ।
1: ଏଇ ଯେଉଁ ଆପଣ କହିଲେ ଯେ ମଝିରେ ଆପଣଙ୍କର ଲେଖିବାର ଅନ୍ତରାୟ ଆସିଥିଲା, ଆପଣ ଏହି ସମୟରେ ନିଜକୁ କିପରି ସମ୍ଭାଳିଲେ? ଜଣେ ନୂଆ ବୋହୂ ହିସାବରେ, ନୂଆ ପରିବେଶ, ନୂଆ ମଣିଷ, ତାଙ୍କ ସହିତ ଆପଣ କିପରି ଖାପ ଖୁଆଇ ଚଳିଲେ? ଏବଂ ଏଇ ଯେଉଁ ଆପଣ ଆଜି ପର୍ଯ୍ୟନ୍ତ ଆପଣଙ୍କର ଲେଖାକୁ ଜାରି ରଖିଛନ୍ତି, ସେମାନେ କିପରି ଆପଣଙ୍କୁ ଉତ୍ସାହ ପ୍ରଦାନ କରିଥିଲେ?
2: ସେତେ ସବୁ ନାରୀ ତ ଗୋଟେ ତରଳ ଲେଖେ, ଯେଉଁ ପାତ୍ରରେ ଆମେ ରଖିବା ନାରୀକୁ ସେଇ ପାତ୍ରର ଆକାର ନେଇଯିବ। ସବୁ ନାରୀମାନଙ୍କର ସେଇଟା ଗୋଟେ ଖୁବି ଥାଏ, କୌଣସି ପିଲା ସେଥିପାଇଁ ଶାଶୁଘର ଯାଆନ୍ତିନି, ନାରୀମାନେ ହିଁ ଯାଆନ୍ତି, ସେମାନେ ସେ ନୂଆ ପରିବେଶରେ ପୁରୁଣା ଢାଞ୍ଚାରେ ହିଁ ଢାଳି ହେଇଯିବେ, ତାଙ୍କୁ କିଛି ନୂତନତା ଲାଗେନି, ସେମିତି ଢାଳି ହେବାକୁ ହୁଏ। ନିଜର ଶାଶୁଘର ସହିତ ଖାପ ଖୁଆଇକିରି ଚଳିବାକୁ ହୁଏ, ସ୍ୱାମୀ ତାଙ୍କର ମେଣ୍ଟାଲିଟି ସହିତ ନିଜକୁ। ଲେଖାଲେଖି ସେ ପସନ୍ଦ ଏତେ କରୁନଥିଲେ, ସେମିତି ମଝିରେ ସେଠି ଶୀତ ସୁପ୍ତି ଆସିଯାଇଥିଲା, କିନ୍ତୁ ସେଟା ବୀଜଟା ସୁପ୍ତ ହୋଇକରି ଭିତରେ ଥିଲା। ଲେଖାଲେଖି ମଝିରେ କରୁଥିଲି ନିଜ ପାଇଁ, ବାଥରୁମ୍ ସିଙ୍ଗଲ୍ ଲେଖା, ନିଜେ ଲେଖିକି ନିଜ ଲେଖାକୁ ପଢ଼, ନିଜେ ରଖିଦିଅ, ସେମିତି ଚାଲିଥିଲା। କିନ୍ତୁ ପରେ ପୁଣି କରୋନା ସମୟରେ ପୁଣି ଲେଖାଲେଖି ପାଇଁ ଆରମ୍ଭ ପୁଣି ହୋଇଗଲା, ସମୟ ମିଳିଲା ସେତେବେଳେ ସମସ୍ତଙ୍କୁ, ସେତେବେଳେ ଫେର ଆରଣ୍ୟକ ସହିତ ଯୋଡ଼ି ହୋଇକି ଗଳ୍ପ ଜଗତରେ ଲେଖାଲେଖି ପୁଣି ପାଦ ଦେଲି, କବିତା ବି ସେତେବେଳେ ବେଶୀ ଲେଖାଲେଖି ଟିକେ ଫେର ଆରମ୍ଭ କରାହେଲା।
1: ଏଇ ଯେଉଁ ଆପଣ କବିତା ପ୍ରତି ଆକର୍ଷିତ ହେଉଛନ୍ତି, କବିତା ଲେଖୁଛନ୍ତି, କିଛି ଆମର ଶ୍ରୋତା ଭଉଣୀମାନଙ୍କୁ ବି ଆବୃତ୍ତି କରି ଶୁଣେଇବେ?
2: ନିଶ୍ଚେ, ମୋର କବିତାର ଶୀର୍ଷକ ହେଲା ମୁଖା। କେବେ ସତ ପାଇଁ ମିଛର ମୁଖାଟିଏ, କେବେ ସତ ପାଇଁ ମିଛର ମୁଖାଟିଏ, କେବେ ମିଥ୍ୟା ପାଇଁ ସତ୍ୟର ମୁଖାଟିଏ, ହସ ଲୁଚାଇବାକୁ ଲୁହର ମୁଖାଟିଏ, ଲୁହ ଲୁଚାଇବାକୁ ହସର ମୁଖାଟିଏ। ମୁଖା ଲୋଡ଼ା ବଞ୍ଚିବା ପାଇଁ ମରିବା ଯାଏଁ, ଅଭିନୟର ଶେଷ ପରଦା ପଡ଼ିବା ଯାଏଁ, କେହି ବୁଝନ୍ତିନି ସ୍ୱଚ୍ଛ ହୃଦୟର ଆବିଳତା, ଶୋକାକୁଳ ଆଖିର ଅଶ୍ରୁ ବିସର୍ଜନ, ମୁଖା ମରା ସମାଜ ବୁଝେ ଖାଲି ମୁଖାର ଭାଷା, ମୁଖା ଖୋଲିଲେ ସବିଙ୍କ ଭିତରେ ଦଶାନନ୍, ସବିଙ୍କ ଭିତରେ ଦଶାନନ୍। ଅନ୍ତଦ୍ୱନ୍ଦ ବହିଦ୍ୱନ୍ଦର ଲଢ଼େଇ ଚପେଇବାକୁ ଲୋଡ଼ା ସଦା ମୁଖାଟିଏ, ନିଶ୍ୱାସ ଟିକିଏ ନେଇ ମୁଖାର ବଜାରେ, ନିଜକୁ ବି ପିନ୍ଧିବାକୁ ହୁଏ ମୁଖାଟିଏ, ନିଜକୁ ବି ପିନ୍ଧିବାକୁ ହୁଏ ମୁଖାଟିଏ, ବେଳେ ବେଳେ ଖୋଲିବାକୁ ମୁଖାର ଗୁମର, ଖୁବ୍ ଭଲ ଲାଗେ ଏବେ ଚାରିପାଖର ମୁଖା ପିନ୍ଧା ମୁହଁ ସବୁ, ଲାଗେ ଆପଣାର ମୁଖା ଖୋଲିଦେଲେ ସବୁ, ଦିକ୍ଶୂନ୍ୟ ଚେତ ବାନ୍ଧବା ଅନ୍ଧାର ଆଉ ଅନ୍ଧାର, ସଭିଏଁ କ୍ଷଣିକେ ହୋଇଯିବେ ପର, ସଭିଏଁ କ୍ଷଣିକେ ହୋଇଯିବେ।
1: ଖୁବ୍ ସୁନ୍ଦର ହେଇଛି, ଆପଣଙ୍କର ମନର ଭାବନା ଏ କବିତା ମାଧ୍ୟମରେ ପରିପ୍ରକାଶ କରିଛନ୍ତି।
2: ମୋର ଆଉ ଏକ କବିତାର ଶୀର୍ଷକ ହେଲା ଛାଇ ଜୀବନଟା ଖରା ଛାଇର ଖେଳ ଜୀବନଟା ଖରା ଛାଇର ଖେଳ କେବେ ଖରାରେ ତ କେବେ ଛାଇରେ ଲୁଚକାଳି ଖେଳି ଖେଳି ଅନ୍ଧାରକୁ କୋଳେଇ ନେବାକୁ ନା ପସନ୍ଦ ଲାଗୁନି ଆଉ ଛାଇ ଧାଉଁଥିଲା ଆଗକୁ ଆଗକୁ ଛାଇ ଧାଉଁଥିଲା ଆଗକୁ ଆଗକୁ ଦୌଡ଼ଉଥିଲା ମୋତେ ସେ ଦୌଡ଼ୁଥିଲା ୟୁନିକର୍ଣ୍ଣ ପରି ଦ୍ରୁତ ବେଗରେ ମୁଁ ବି ଦୌଡ଼ୁଥିଲି ପଛରେ ପକାଇବାକୁ ତାକୁ ପ୍ରତିସ୍ପର୍ଦ୍ଧା ନେଇ ବାହାରେ ଆଲୁଅର ଭିତରେ ଅନ୍ଧାରର ଖେଳ ନିଜ ଅନ୍ଧାର ଆୟତ୍ତ କଲେ ସିନା ବୁଝାମଣା କରିହେବ ଏ ଛାଇ ସହ ବେଳେବେଳେ ପ୍ରତିଯୋଗିତା ଛାଇ ଆଉ ମୋ ପରିଧିରୁ ଲମ୍ବି ଯାଏ ରୂପେଲି ଜହ୍ନରାତି ଆଉ ବିଜୁଳି ବତୀରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ଏକରୁ ଏକାଧିକ ଛାଇ ଆଲୋକ ହିଁ ଉତ୍ସ ନିଜ ଆଲୋକରେ ଆଲୋକିତ ହେବା ପରେ ଛାଇ ଲମ୍ବି ଯାଏ ଏକ ନବ ଦିଗନ୍ତର ଅନ୍ୱେଷଣ କିଏ କହେ ଛାଇର ରଙ୍ଗ ଖାଲି କଳା କେବେ ଛାଇ ରଙ୍ଗେ ବନ୍ଧୁର ଧୂସର ପାହାଡ଼ରେ ଶ୍ୟାମଳିମା କେବେ ରଙ୍ଗେ ସ୍ୱଚ୍ଛ ବେରଙ୍ଗ ତଟିନୀରେ ଆକାଶର ନୀଳିମା ଅନେକ ରଙ୍ଗର ଚିତ୍ରଟି ଅନେକ ପ୍ରତୀକ ଶବ୍ଦାର୍ଥର ଗୁଚ୍ଛଟିଏ କେବେ ଚିରସାଥୀ କେବେ ଗଣିତର ସୂତ୍ରଟିଏ କେବେ ବିଜ୍ଞାନର ମନ୍ତ୍ରଟିଏ କେବେ ଉଚ୍ଚାକାଂକ୍ଷାର ସତ୍ତାଟିଏ ଛାଇ ମୋର କବିତାର ଶୀର୍ଷକ ପ୍ରଜାପତି ସମ୍ବାଳୁଆକୁ ଘୃଣା ତିରସ୍କାରରେ ଘୋଷାରି ଘୋଷାରି ହୋଇ ପୃଥିବୀଟା ନିରର୍ଥକ ଶୂନ୍ୟ ଲାଗୁଥିବା ବେଳେ ବିଧାତା କିଛି ତ ନୂତନତା ଦିଏ ଦୁଃଖର ବି ଶେଷଟାଏ ଥାଏ ଦୁଃଖର ବି ଶେଷଟାଏ ଥାଏ କୋଷ ସୁପ୍ତିର ଅନ୍ଧାରୀ ଜୀବନ ଯନ୍ତ୍ରଣା ଭୁଲି ହୋଇଯାଏ ତଳି ତଳାନ୍ତ ଜୀବନର ବି ଉଡ଼ାଣ୍ଟାଏ ଥାଏ ଆଶା ଆକାଂକ୍ଷାର ସ୍ୱପ୍ନୀଳ ଆକାଶରେ ଅନେକ ରଙ୍ଗର ଇନ୍ଦ୍ରଧନୁର ଛଟାର ଉଡ଼ାନ୍ ନେଇ ଜନ୍ମନି ପ୍ରଜାପତିଟିଏ ସକାଳର ସୂର୍ଯ୍ୟ ସ୍ନାତ ଚିକ୍ ଚିକ୍ ଘାସ ଗାଲିଚାରେ ଡେଣା ଝାଡ଼ି ମୁକ୍ତ ଗଗନର ତଳେ ସୁଗନ୍ଧିତ କାନନର ରଙ୍ଗ ବୈଭବରେ ନାଚି ନାଚି ଆପଣାର ପ୍ରତିଛବି ଦେଖେ କେବେ କେବେ କାକରର ଆଇନାରେ କେବେ କେବେ କାକରର ଆଇନାରେ ରୂପାନ୍ତରିତ ରୂପତାର ଧୈର୍ଯ୍ୟର ପ୍ରତୀକ ମାସେ 15 ଦିନର କ୍ଷଣିକ ଜୀବନ ଲାର୍ଭାରୁ ପିଉପା ପିଉପାରୁ ପ୍ରଜାପତି ରଙ୍ଗୀନ ଶରୀର ପୁଣି ମିଶିଯାଏ ମାଟି ମାହିଁ ମୃତ୍ୟୁ ନାହିଁ ଡର ତାର ନାହିଁ ମୃତ୍ୟୁ ପାଇଁ ତାର ଡର ଆତ୍ମାର ଯାତ୍ରା ସେ ଯେ ଅବିନଶ୍ୱର ଆତ୍ମାର ଯାତ୍ରା ସେ ଯେ ଅବିନଶ୍ୱର ଅବିନଶ୍ୱର
1: ବିଭିନ୍ନ ସମୟରେ ମଣିଷର ବିଭିନ୍ନ ମାନସିକତା ଏହି ଭାବନାର ପରିପ୍ରକାଶ ଆପଣଙ୍କର ଏହି ସବୁ କବିତା ମାଧ୍ୟମରେ ଶୁଣି ଖୁବ୍ ଭଲ ଲାଗିଲା ଆମେ ଆଶା କରୁଛୁ ଆମର ଶ୍ରୋତା ଭଉଣୀ ମଧ୍ୟ ଖୁବ୍ ପସନ୍ଦ କରିବେ ଏଥର କୁହନ୍ତୁ ଆପଣଙ୍କ ଜୀବନରେ କେଉଁ ଘଟଣା ଆପଣ ଯେତେବେଳେ କବିତା ଲେଖୁଛନ୍ତି ଆପଣଙ୍କ ଚିନ୍ତାଧାରାକୁ କେଉଁ ବିଷୟ ସବୁଠାରୁ ଅଧିକ ପ୍ରଭାବିତ କରୁଛି
2: ପ୍ରକୃତରେ ସବୁ ସାହିତ୍ୟ ଲେଖକ ଲେଖିକା କିମ୍ବା କବି କବୟିତ୍ରୀ ସମସ୍ତେ ସମାଜକୁ ନେଇ ହିଁ ଲେଖନ୍ତି
1: ଆଜ୍ଞା
2: ଆମ ଚାରିପାର୍ଶ୍ୱରେ ଯାହା ହେଉଛି ତାହାକୁ ନେଇକି ହିଁ ଲେଖାଟାଏ କରନ୍ତି ମୁଁ ବେଶିକି ପ୍ରକୃତିର ବର୍ଣ୍ଣନା ମୋତେ ଭଲ ଲାଗେ ପ୍ରକୃତିର ଚିତ୍ରଣ ନାରୀର ମନସ୍ତତ୍ଵ ସମସାମୟିକ କିଛି ଘଟଣାର ପ୍ରଭାବ ଏସବୁକୁ ନେଇକି ହିଁ ମୁଁ ଲେଖିଥାଏ
1: ମାନେ ଆପଣ ଯେଉଁ କବିତା ରଚନା କରୁଛନ୍ତି ବା ଯିଏ ବି କବିତା ରଚନା କରୁଛନ୍ତି ତାର ଜନ୍ମ ନେବାର ପଛର କାହାଣୀ ମୂଳରେ ଏଇଆ ରହିଛି ଆପଣଙ୍କ ଲେଖିବା ଶୈଳୀ କିପରି ଏବଂ ଆପଣ କେତେବେଳେ ଲେଖିବାକୁ ଅଧିକ ପସନ୍ଦ କରନ୍ତି
2: ଲେଖିବାର ଶୈଳୀ ତ ଭିନ୍ନ ଭିନ୍ନ ସବୁବେଳେ ରହେ କେତେବେଳେ ସନେଟ୍ କେତେବେଳେ ଆଧୁନିକ କବିତା ଆଉ ଆଧୁନିକ କବିତା ତ ସବୁବେଳେ କେତେବେଳେ ଅଧା ଲୋକଙ୍କ ପାଇଁ ଦ୍ୱି ଅର୍ଥବୋଧ କବି ଥାଏ କିନ୍ତୁ ମୁଁ ବେଶିକି ପ୍ରକୃତି ବର୍ଣ୍ଣନା ନିଏ ସିଧା ସଦଳଖ ଭାବରେ ଲେଖିଥାଏ ଆଉ ଲେଖିବାଟା ମୁଁ ରାତିରେ ଲେଖେ ରାତିରେ ହିଁ ସମୟ ଟିକେ ହୁଏ କର୍ମବ୍ୟସ୍ତତାମୟ ଜୀବନ ଚାକିରି ଇନଚାର୍ଜ ଅଛି ତାପରେ ଘର ସବୁ କାମ ସମୟ ମିଳେନି ବେଶୀ ଲେଖିବା ପାଇଁ କିନ୍ତୁ ମନ ସବୁବେଳେ ଉଦ୍ବେଳିତ ହେଉଥାଏ କିଛି ଯେତେବେଳେ ମନରେ କିଛି ଦୁଃଖ କଷ୍ଟ ରହୁ କି କିଛି ଗୋଟେ ମନକୁ ଆନ୍ଦୋଳିତ କଲା ସେଟା ଲେଖନୀରେ ପରିପ୍ରକାଶ ନ କଲେ ଭଲ ଲାଗେନି ଅନେକ ଗପ ଏମିତି ରହିଯାଇଛି ଅଧା ଅଧୁରା ତାକୁ ଶେଷ କରିପାରେନି ଅଧା ଅଧା ଲେଖିକି ରଖିଦେଇଛି ଏମିତି ସେମିତି ରହିଯାଏ କିନ୍ତୁ କବିତାଟାର କ୍ଷୁଦ୍ର ତାର କଳେବର କବିତା କଥାଟା ସେଇ ଏମିତି ଉତାରି ହେଇଯାଏ।
1: ଆଜ୍ଞା,
2: ଆଉ ଗଳ୍ପ ଲେଖିଲା ବେଳେ ଅଧା ଅଧୁରା ରହିଯାଏ, ଅନେକ ଗଳ୍ପ ପୁରା କରି ହୁଏନି, ସମୟ ଦେଇ ହୁଏନି।
1: ଆଜିର ଦ୍ରୁତଗତି ସମାଜରେ କବିତାର ଭୂମିକା କ'ଣ ବୋଲି ଆପଣ ଭାବୁଛନ୍ତି?
2: ସମାଜକୁ ନେଇ ସାହିତ୍ୟ, ଆଉ ସାହିତ୍ୟକୁ ନେଇ ସମାଜ, ଦୁହେଁ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଦେଖୁନ୍, ଫକୀରମୋହନ ସେନାପତିଙ୍କ ରେବତୀ ଗଳ୍ପ ସେତେବେଳେ ବି ଲୋକଙ୍କୁ ପ୍ରଭାବ ପକେଇଥିଲା, ଏବେ ବି ପକଉଛି, ଏଯାଏ ସେଇଟା ସମସ୍ତଙ୍କର ମାନସରେ ରହିଯାଇଛି ଏବଂ ସମାଜରେ ନାରୀ ଶିକ୍ଷାର ପ୍ରଚାର ପ୍ରସାର ଏବେ ବି କରୁଛି। ଏ ସାହିତ୍ୟ ସେମିତି ହେବା କଥା, ସାହିତ୍ୟର ସୃଷ୍ଟି ଯାହା ସମାଜରେ କିଛି ପ୍ରଭାବ ପକଉ, ଆଉ ସମାଜ ସାହିତ୍ୟରୁ କିଛି ଶିଖିଥାଏ, ଦିଗ୍ଦର୍ଶନ ଦିଏ ସାହିତ୍ୟ ସମାଜକୁ। ସାହିତ୍ୟ ସମାଜକୁ ନେଇ ସୃଷ୍ଟି ହେଲେ ବି ସେ ସମାଜର ଟର୍ଚ୍ଚ ବିୟରର ସମାଜକୁ ଦିଗ୍ଦର୍ଶନ ଦେଇଥାଏ, ତାର ଆଙ୍ଗୁଳି ନେଇ ତାକୁ ହାତ ଧରି ବାଟ କଢେଇଥାଏ।
1: କେଉଁ କବି କିମ୍ବା ସାହିତ୍ୟିକଙ୍କ ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରିଛି? ଏଇ ଯେମିତି ବର୍ତ୍ତମାନ ଆପଣ ରେବତୀର ଲେଖକଙ୍କ ବିଷୟରେ ଉଲ୍ଲେଖ କଲେ, ସେମିତି କେଉଁ କବି କିମ୍ବା ସାହିତ୍ୟିକଙ୍କ ରଚନା ଆପଣଙ୍କୁ ସର୍ବାଧିକ ପ୍ରଭାବିତ କରେ?
2: ମୋତେ ଗଙ୍ଗାଧର ମେହେରଙ୍କର ସବୁ ଭଲ ଲାଗେ, ବେଶିକି ତାଙ୍କର ସବୁ କବିତା। ଛୋଟବେଳରୁ ମୋତେ ତାଙ୍କର ଆଦର୍ଶ ନୀତି ଶିକ୍ଷାରେ ପରିପୂର୍ଣ୍ଣ କବିତା ସବୁ ବହୁତ ଭଲ ଲାଗେ, ଆଉ ସେମିତି ସବୁ କବି ସମସ୍ତଙ୍କର ଭଲ ଲାଗେ, କିନ୍ତୁ ବେଶିକି ଗଙ୍ଗାଧର ମେହେରଙ୍କର ସବୁଠୁ ବେଶୀ ଭଲ ଲାଗେ, ଆଉ ଏବେ ବି ସମସ୍ତେ ଯାହା ଲେଖୁଛନ୍ତି ସମସ୍ତଙ୍କର ଭଲ ଲାଗେ।
1: ଭଲ କବିତା ଲେଖିବା ପାଇଁ କ'ଣ ଅତି ଆବଶ୍ୟକ, ପ୍ରତିଭା ନା ଅଭ୍ୟାସ ନା ଅଧିକ ପଠନ?
2: ପଠନ ଆବଶ୍ୟକତା, ପଠନ ବେଶୀ ଯଦି ହେଲା
1: ଆଜ୍ଞା
2: ନିଶ୍ଚୟ ଜଣଙ୍କର କିଛି ଅଭ୍ୟାସ ରହିଯିବ, କିନ୍ତୁ ତା ସହିତ ଏହା ଗୋଟେ ତାମାନେ ଗଡ୍ ଗିଫ୍ଟେଡ୍, ଭଗବାନଙ୍କର ଦାନ ଅଟେ, ସମସ୍ତଙ୍କ ଦ୍ୱାରା ହୋଇପାରେନି ମୋର ମତରେ, କିନ୍ତୁ ଅଭ୍ୟାସ କଲେ ଜଣେ କରିପାରିବ ନିଶ୍ଚୟ। ପଠନଟା ସବୁଠୁ ଦରକାର, ବେଶୀ ଯଦି ଆମେ ପଢ଼ିବା ସେ ବିଷୟରେ ନିଶ୍ଚୟ ଆମର ତାର ପ୍ରତି ଆମର ସ୍ପର୍ଦ୍ଧା ଆସିବ ଏବଂ ଆମେ କିଛି କରିପାରିବ, ପଢ଼ିଲେ ନିଶ୍ଚୟ ଆଗକୁ ସମସ୍ତେ ଲେଖିପାରିବେ।
1: ଗୋଟିଏ କବିତା ଲେଖିବା ପୂର୍ବରୁ ଆପଣଙ୍କ ମନରେ କ'ଣ ସବୁ ଭାବନା ଆସେ?
2: ପ୍ରକୃତରେ କାବ୍ୟ କବିତାଟା ମନର ସ୍ପଣ୍ଟାନିୟସ୍ ଓଭରଫ୍ଲୋ ଅଫ୍ ମାଇଣ୍ଡ, ଆମ ନିଜର ମନର ସ୍ପତଃଫୃତ ଭାବରେ ଯେନ୍ଟା ସ୍ପତଃସ୍ଫୁତ ଭାବରେ ବାହାରିବ ତାହାକୁ ଲେଖନୀର ମନରେ ଢାଳିବାଟା ହିଁ ହେଲା କବିତା। ମନର ଭାବନାକୁ ବ୍ୟକ୍ତ କରିବାଟା ହିଁ କବିତା।
1: ତାହେଲେ କବିତା ଲେଖିବା ସମୟରେ ଆପଣ ଶବ୍ଦ ପ୍ରଥମେ ଭାବନ୍ତି ନା ସେଇ ଭାବନାରେ ବହିଯାଇ?
2: ମୁଁ ଶବ୍ଦ ଲେଖେନି, ଯେତେବେଳେ ଯେଉଁ ଭାବନା ଆସେ ତାକୁ ଲିପିବଦ୍ଧ କରି ରଖିଦିଏ।
1: ଆଜ୍ଞା ଆଜ୍ଞା। ନାରୀ ସୃଜନଶୀଳତା ଓ ନାରୀ ଅଭିଜ୍ଞତା କିପରି ଆପଣଙ୍କ କବିତାରେ ପ୍ରତିଫଳିତ ହୁଏ?
2: ନାରୀ ଅଭିଜ୍ଞତାକୁ ହିଁ ନେଇକି ତାର ସୃଜନଶୀଳତା, ସେ ଚାରି ଚତୁଃପାର୍ଶ୍ୱରେ ନାରୀ ଯାହା ଭୋଗ କରୁଛି ତାକୁ ନେଇକି ହିଁ ସବୁ କବି କବୟତ୍ରୀ କିମ୍ବା ଲେଖକ ଲେଖିକାଙ୍କର ଗଳ୍ପ ଓ କବିତାରେ ସେଇଟା ଚିତ୍ରିତ ହୋଇଥାଏ ବେଶିକି।
1: ବର୍ତ୍ତମାନର ଯୁବପିଢ଼ି କବିତା ପ୍ରତି କେତେଟା ଆକର୍ଷିତ, ଆପଣଙ୍କର ମତ କ'ଣ ଏ ଦିଗ?
2: ହଁ, ଯୁବପିଢ଼ି ଏବେ ବି କେତେ ଜଣ ଆକର୍ଷିତ, କିନ୍ତୁ ଏବେ ସୋସିଆଲ ମିଡ଼ିଆ ଦ୍ୱାରା ବେଶୀ ଆକର୍ଷିତ ହୋଇପାରୁଛନ୍ତି ଯେହେତୁ ଫେସବୁକ୍ ଇନଷ୍ଟାଗ୍ରାମ, କିନ୍ତୁ ପଢ଼ିବା ପାଇଁ କେହି ପୁସ୍ତକ ପଠନକୁ ଆଉ ବେଶୀ
1: ପ୍ରାଧାନ୍ୟ
2: ଦେଉନାହାନ୍ତି। ଇନଷ୍ଟାଗ୍ରାମ ଫେସବୁକ୍ରେ କବିତାର ଆଦର ବେଶୀ ରହୁଛି ଏବେ, ଆଉ ଯୁବପିଢ଼ି ଲେଖୁଛନ୍ତି, ଆଉ ସେମାନେ ତ ବହୁତ ଭଲ ଲେଖୁଛନ୍ତି, କିନ୍ତୁ ଆଗର କବିତା ଏବର କବିତାରେ କିଛି ତଫାତ ରହୁଛି।
1: ଆଜ୍ଞା, ମାଧ୍ୟମ ପରିବର୍ତ୍ତିତ ହୋଇଯାଇଛି,
2: ହଁ,
1: କିନ୍ତୁ କବିତା ଲେଖିବା ଜାରି ରହିଛି। ଆପଣ ଏତେ ସବୁ ଆଜି ପର୍ଯ୍ୟନ୍ତ କବିତା ରଚନା କଲେଣି, କେଉଁ କବିତା ରଚନା କରିବା ସମୟରେ ଆପଣଙ୍କୁ ବେଶୀ ଖୁସି ମିଳିଛି, କି ଏମିତି କୌଣସି କବିତା ଯାହାକୁ ରଚନା କରିବା ସମୟ କଥା ଆଜି ବି ଆପଣଙ୍କର ମାନସ ପଟରେ ଉଙ୍କି ମାରିଥାଏ ବା ଆପଣଙ୍କୁ ସ୍ୱତଃ ମନେ ପଡ଼ିଯାଇଥାଏ?
2: ମୁଁ ଆଗରୁ ସେଇଟା କହୁଥିଲି, ଯେଉଁଟା ସେ ପ୍ରଥମ କବିତା ରଚନା ସେଇ ସ୍କୁଲ ବିଦ୍ୟାଳୟରେ ଯେଉଁ ଲେଖିଥିଲି ଆଉ ବାପା ଯେଉଁ କହିଥିଲେ ଲେଖିଥିଲି, ତାହା ହିଁ ମାନସ ପଟରେ ସବୁବେଳେ ରହିଯାଇଥାଏ, ଆଉ ତାପରେ ଯାହା ହୁଏ ସେଇଟା ସେଇ ସ୍ମୃତିକୁ ଆଉ ଏଡ଼େଇ ଡେଗିକି ଯାଇପାରେ।
1: ଆଜ୍ଞା, ଏଇ ଯେଉଁ ଆପଣ ପ୍ରଥମ କରି ଲେଖିଛନ୍ତି ସେଇ କବିତାର କିଛି ପଙ୍କ୍ତି ଆମର ଶ୍ରୋତାମାନଙ୍କୁ ଆବୃତ୍ତି କରି ଶୁଣେଇବେ?
2: ସେ ପ୍ରଥମ କବିତାଟା ମୁଁ ଯେଉଁ ଲେଖିଥିଲି, ମୋ ବିଦ୍ୟାଳୟ ମୋର ଅତି ପ୍ରିୟ ବିଦ୍ୟାଳୟ ବୋଲି ଲେଖିଥିଲି। ଉନ୍ମୁକ୍ତ ପ୍ରାନ୍ତର ସ୍ଥଳେ, ଉନ୍ମୁକ୍ତ ଗଗନ ତଳେ, ବିସ୍ତୀର୍ଣ୍ଣ ପ୍ରାନ୍ତର ସ୍ଥଳେ ଛିଡ଼ା ଅଛି ମୋର ଅତି ପ୍ରିୟ ବିଦ୍ୟାଳୟ, ତାର ପ୍ରଥମ ପଙ୍କ୍ତିଟା ସେମିତି ଥିଲା, ଆଉ ଏବେ ପୁରା ତ ମନେ ନାହିଁ ମୋର, ସେଇଟା ଯେତେବେଳେ ନବମ କ୍ଲାସ ପଢ଼ୁଥିଲି ଏତେବେଳେ।
1: ସେତେ ଛୋଟ ସମୟରେ ମଧ୍ୟ ଆପଣ ଏତେ ସୁନ୍ଦର ଶବ୍ଦ ପ୍ରୟୋଗ କରିଛନ୍ତି ନିଜ ବିଦ୍ୟାଳୟର ଉପସ୍ଥିତିକୁ ଉଲ୍ଲେଖ କରିବା ପାଇଁ, ତାହା ନିଶ୍ଚିତ ଭାବରେ ପ୍ରଶଂସାର ଯୋଗ୍ୟ। ତେବେ ଏଠି ଆମର ଶ୍ରୋତା ଭଉଣୀମାନଙ୍କୁ କହିବେ, ଓଡ଼ିଆ ସାହିତ୍ୟରେ ମହିଳା ଲେଖିକାମାନଙ୍କର ଅବଦାନ ତ ସର୍ବଦା ସ୍ମରଣୀୟ, ଆପଣ ମଧ୍ୟ ଏହି ଆଲୋଚନା ମାଧ୍ୟମରେ ତାକୁ ଉଲ୍ଲେଖ କରିଛନ୍ତି। ଜଣେ ନାରୀ କବି ଭାବରେ ଆପଣଙ୍କ ସାମାଜିକ ଦୃଷ୍ଟିକୋଣକୁ କବିତାରେ କିପରି ରୂପ ଦିଅନ୍ତି? ଶେଷରେ ଆମର ଘର ସଂସାରର ମନୋରମା କାର୍ଯ୍ୟକ୍ରମର ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର କ'ଣ ସନ୍ଦେଶ ବା ବାର୍ତ୍ତା ରହିବ?
2: ଆମର ଘର ସଂସାର କାର୍ଯ୍ୟକ୍ରମ ମନୋରମା କାର୍ଯ୍ୟକ୍ରମ ନାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ପ୍ରତ୍ୟେକ ନାରୀ ଏବେ ବିକାଶଶୀଳ ଧରାଯିବ, ଆଗର ନାରୀର ଅବସ୍ଥା ଆଉ ନାହିଁ, ସେ ଆଉ ଚାରି କାନ୍ଥ ମଧ୍ୟରେ ପରିବେଷ୍ଟନୀ ଭିତରେ ଆଉ ଆବଦ୍ଧ ନୁହେଁ। ହେଲେ ବି ଅନେକ ଅସୁବିଧା ସୁବିଧା ଏବେ ବି ନାରୀମାନଙ୍କର ଅଛି। ତେଣୁ ପ୍ରତ୍ୟେକଙ୍କ ଭିତରେ କିଛି ନା କିଛି ଭଗବାନ କିଛି ଗୋଟେ ସୁଗୁଣ ଅନ୍ତର୍ନିହିତ ଭାବେ ଦେଇଥାନ୍ତି। ସେହି ଅନ୍ତର୍ନିହିତ ଗୁଣାବଳୀର ସମସ୍ତେ ବିକାଶ କରନ୍ତୁ ଏବଂ ତାଙ୍କର ଘର ସଂସାର ଦେଖି ମଧ୍ୟ ନିଜର ସୁଗୁଣ ଯାହା ଅଛି, ନିଜ ଭଗବାନ ଯେଉଁ ଦୈବୀ ଗୁଣ କିଛି ତ ପ୍ରତିଭା ଦେଇଥାନ୍ତି, ସେହି ପ୍ରତିଭାକୁ ଲୁକାୟିତ ନକରି ସେମାନେ ତାକୁ ବିକଶିତ କରନ୍ତୁ। ସମସ୍ତଙ୍କୁ ମୋର ଏଇଆ ଅନୁରୋଧ।
1: ସମାପନ ପୂର୍ବରୁ ଆପଣଙ୍କର ଏକ ଛୋଟ କବିତା ପଂକ୍ତି ଶୁଣିବାକୁ ଆମେ ଇଚ୍ଛା କରିବୁ।
2: ହଁ, ମୁଁ ସେ ଯାହା କହୁଥିଲି ସେମିତି
1: ଆଜ୍ଞା।
2: ବର୍ତ୍ତମାନ ଦୁନିଆରେ ନିଜେ ହିଁ ନିଜର, ମୋର କବିତାର ଶୀର୍ଷକ ହେଲା ନିଜେ ହିଁ ନିଜର। ମିଛ ସ୍ୱପ୍ନରେ ଏମିତି ହଜିଲି, କେବେ ହଜିଗଲା ଆଖି ନିଦ ପାରିଲିଣି ଜାଣି, ସୁନା କଙ୍କଣ ଭାବି ବନ୍ଧନକୁ ଏମିତି ଆବୋରିଲି, ଭୁଲିଗଲି ହାତ ଛାଡ଼ି ଚାଲିବାକୁ ଏକା, ଏକାନ୍ତ ମରୁରେ ଏବେ କେହି ନାହିଁ ସଖା, କେହି ନାହିଁ ସଖା। ଅମୃତ ବାଣ୍ଟୁ ବାଣ୍ଟୁ ସବୁରି ପତ୍ରରେ, ଅଜାଣତେ ଭୁଲିଗଲି ମୋ ଶୂନ୍ୟ ପାତ୍ରକୁ, ଆଖିରେ ଆଖି ବନ୍ୟା ଅଥଳ ଅଶ୍ରୁ ଧୋଇଦିଏ କଜ୍ବଳର ଧାର, ଶୃଙ୍ଗାର ଭୁଲିଗଲି ଆପଣା ଛାଏଁ, ନିଜେ କଲି ନିଜକୁ ହିଁ ସାତପର, ନିଜେ କଲି ନିଜକୁ ହିଁ ସାତପର। ସାମ୍ନାରେ ଥିବା ପ୍ରତ୍ୟେକେ ନିଜର ନିଜର ବୋଲି ଗଢ଼ିଥିଲି କୁହୁଡ଼ିରେ ଘର, ସୂରୁଜ କିରଣ ଦାସେ ଏବେ ଦିଶେ ଜଳ ଜଳ, କେହି ନୁହନ୍ତି ନିଜର ଅନ୍ତର ବେଦନାକୁ ବୁଝିବ ବାକି, ସବୁ ଯାକ ପର ନିଜେ ହିଁ ଏକା ନିଜର, ନିଜେ ହିଁ ଏକା ନିଜର, ନିଜେ ହିଁ ଏକା ନିଜର।
1: ଖୁବ୍ ସୁନ୍ଦର, ମନକୁ ଆନ୍ଦୋଳିତ କରିଛି ଏବଂ ଆକର୍ଷିତ କଲା ଭଳିଆ କବିତାଟି ହେଇଛି। ଆଜି ଆମର ମନୋରମା କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ରହି ଆପଣଙ୍କର ଲେଖନୀ ଜୀବନ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିବାରୁ ମ୍ୟାଡ଼ାମ ଆପଣଙ୍କୁ ଧନ୍ୟବାଦ। ନମସ୍କାର।
2: ନମସ୍କାର ମ୍ୟାଡ଼ାମ ଆପଣଙ୍କୁ ଏବଂ ଆମର ଏହି ଘର ସଂସାର ଶୁଣୁଥିବା ସମସ୍ତ ଶ୍ରୋତାମାନଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଶ୍ରୋତା ଭଉଣୀ, ଘର ସଂସାରର ସାହିତ୍ୟ ଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ମୋହିନୀ ହୋତାଙ୍କ ସହ ସାକ୍ଷାତକାର ଏବଂ ତାଙ୍କ କବିତା ଶୁଣିଲେ ତାଙ୍କୁ ସାକ୍ଷାତ କରିଲେ ସଙ୍ଗୀତା ସାହୁ। ଏଥର ଆସନ୍ତୁ ଶୁଣିବା ଏହି ଗୀତଟି, କଣ୍ଠଦାନ କରିଛନ୍ତି ବୀଣାପାଣି ଦାସ, ଗୀତ ରଚନା ଅଲେଖ ବିଶ୍ୱାଳ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତାବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ 2026 ବର୍ଷ ପାଇଁ 66 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ। ରାଷ୍ଟ୍ରପତି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବେ। 2026 ବର୍ଷ ପାଇଁ ରାଷ୍ଟ୍ରପତି 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ସମେତ 131 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। ନୂଆଦିଲ୍ଲୀରେ ଆସନ୍ତାକାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ ଅନୁଷ୍ଠିତ ହେବ। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏହି ବୈଠକରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କ ମଧ୍ୟରେ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି କରିବା, ପୂର୍ବରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପର ଅଗ୍ରଗତି ସମୀକ୍ଷା ତଥା ଆନ୍ତର୍ଜାତିକ ସମସ୍ୟାଗୁଡ଼ିକ ଉପରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରକୃତିର ଅସୀମ କୃପା, ସୂର୍ଯ୍ୟଦେବଙ୍କ ଶକ୍ତି ଏବଂ ବର୍ଷାର ପବିତ୍ର ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ ଏବଂ ସୌଭାଗ୍ୟରେ ସମୃଦ୍ଧ କରୁ ବୋଲି କାମନା କରିଛନ୍ତି। ଏକ ସଂସ୍କୃତ ଶ୍ଳୋକକୁ ଆଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପୃଥିବୀ ସର୍ବଦା ସବୁଜ ଏବଂ ସମୃଦ୍ଧ ରହିବ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ତ୍ରୁଟି ଦେଖାଦେଉଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଚିନ୍ତାବ୍ୟକ୍ତ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥା NTA ପୂର୍ବରୁ ପ୍ରଶ୍ନପତ୍ର ପ୍ରଘଟ ଘଟଣାରୁ କିଛି ଶିକ୍ଷା ପାଇନାହିଁ। ବିଚାରପତି ଜଷ୍ଟିସ୍ PS ନରସିମ୍ହା ଏବଂ ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର, ଜାତୀୟ ପରୀକ୍ଷଣ ସଂସ୍ଥା NTA ଏବଂ CBIକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ପରିବର୍ତ୍ତେ ଅନ୍ୟ କୌଣସି ଦୃଢ଼ ଏବଂ ସ୍ୱୟଂଶାସିତ ସଂସ୍ଥା ମେଡିକାଲ ପ୍ରବେଶିକା ପରୀକ୍ଷା କରାଇବା ଲାଗି ହୋଇଥିବା ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଏହି 3 ପ୍ରମୁଖ ସଂସ୍ଥାକୁ ଜବାବ ଦାଖଲ ଲାଗି କହିଛନ୍ତି। ଆସନ୍ତା ଗୁରୁବାର ସୁଦ୍ଧା NTAକୁ ଜବାବ ଦାଖଲ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଗତବର୍ଷ ଇସ୍ରୋ ଅଧ୍ୟକ୍ଷ କେ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ କେତେ ମାତ୍ରାରେ ଲାଗୁ କରାଯାଇଛି ସେ ନେଇ ବିସ୍ତୃତ ତଥ୍ୟ ଦେବାକୁ NTAକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟରେ ହୋଇଥିବା ଆବେଦନରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ 22 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା କୁହାଯାଇଛି। ଭବିଷ୍ୟତରେ ହେବାକୁ ଥିବା ପରୀକ୍ଷାଗୁଡ଼ିକ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିରୀକ୍ଷଣରେ କରାଇବାକୁ ଆବେଦନରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ଚଳିତ ମାସ 3 ହୋଇଥିବା ନିଟ୍ UG ପ୍ରବେଶିକା ପରୀକ୍ଷାକୁ ବାତିଲ କରାଯାଇଥିଲା। ମହାନ କ୍ରାନ୍ତିକାରୀ ରାସବିହାରୀ ବୋଷଙ୍କ ଜନ୍ମବାର୍ଷିକୀ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, ରାସବିହାରୀ ବୋଷ ନିଜର ସାଂଗଠନିକ ଦକ୍ଷତା ବଳରେ ସ୍ୱାଧୀନତା ସଂଗ୍ରାମକୁ ଅଭୂତପୂର୍ବ ଶକ୍ତି ପ୍ରଦାନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିପ୍ଳବୀ ରାସବିହାରୀ ବୋଷ, ଆଜାଦ ହିନ୍ଦ ଫୌଜ ଏବଂ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଓ ଗଦର ଆନ୍ଦୋଳନ ମାଧ୍ୟମରେ ବିଦେଶୀ ମାଟିରେ ଭାରତୀୟମାନଙ୍କୁ ଏକତ୍ର କରି ସ୍ୱାଧୀନତାର ଶିଖା ପ୍ରଜ୍ୱଳିତ କରିଥିଲେ। ଶ୍ରୀ ଶାହା କହିଛନ୍ତି ଦେଶ ବିପ୍ଳବୀ ରାସବିହାରୀ ବୋଷଙ୍କ ଅଦମ୍ୟ ସାହସ ଏବଂ ଦେଶମାତୃକା ପ୍ରତି ପ୍ରେମକୁ ମନେ ରଖିବ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଏବଂ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଇଛନ୍ତି। ଘରୋଇ ଅର୍ଥନୀତି ସ୍ଥିର ରହିଛି ବୋଲି ସେ କହିଛନ୍ତି। ଆଜି ମୁମ୍ବାଇରେ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ସିଡ୍ବିର 37ତମ ବାର୍ଷିକୀ ପାଳନ ଅବସରରେ ଉଦ୍ବୋଧନ ଦେଇ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଡିଜେଲ ଏବଂ ପେଟ୍ରୋଲ ଉତ୍ପାଦ ଉପରେ ଶୁଳ୍କ ହ୍ରାସ ଯୋଗୁଁ 1,00,000 କୋଟି ଟଙ୍କାର ରାଜସ୍ୱ ପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ସୁନାର ବର୍ଦ୍ଧିତ ମୂଲ୍ୟ ଆହ୍ୱାନ ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖାମନେଇ ଏକ ଅଜ୍ଞାତ ସ୍ଥାନରେ ଗୁପ୍ତ ଭାବରେ ରହୁଥିବା ଆମେରିକାର ଗୁଇନ୍ଦା ଅଧିକାରୀଙ୍କ ରିପୋର୍ଟକୁ ଆଧାର କରି କୁହାଯାଇଛି ସେ ରହୁଥିବା ଅଞ୍ଚଳରେ ଯୋଗାଯୋଗ ପ୍ରତିବନ୍ଧିତ କରାଯାଇଥିବା ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ ମୁସ୍ତଫା ଖାମନେଇଙ୍କୁ କୋରିଅର ମାଧ୍ୟମରେ ଖବର ଦିଆଯାଉଛି ଯାହାଫଳରେ ଇରାନ ସରକାରଙ୍କ ମଧ୍ୟରେ ଯୋଗାଯୋଗରେ ବିଳମ୍ବ ହେବା ସହ ଆମେରିକା ସହ ଆଲୋଚନା ମଧ୍ୟ ମନ୍ଥର ହେଉଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଇରାନରୁ ଗୁପ୍ତରେ ସଂଗୃହୀତ ସୂଚନା ଆଧାରରେ ଅପରେସନ୍ ଏପିକ୍ ଫ୍ୟୁରି ସମୟରେ ଆମେରିକା ଓ ଇସ୍ରାଏଲ୍ର ସେନା ବରିଷ୍ଠ ଇରାନୀୟ ନେତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ମୁଜତବା ଖାମନେଇ ଆହତ ହେବା ପରେ କଡ଼ା ସୁରକ୍ଷା ମଧ୍ୟରେ ଗୁପ୍ତ ସ୍ଥାନରେ ରହିଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସେ ଲୋକଲୋଚନକୁ ଆସୁନଥିବା ରିପୋର୍ଟରେ ଦର୍ଶାଯାଇଛି। ଦେଶରେ ଆଜି 2 ସପ୍ତାହ ମଧ୍ୟରେ ଚତୁର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102.12 ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା 95.20 ପଇସାକୁ ବୃଦ୍ଧି ପାଇଛି। ଆସାମ ସରକାର ଆଜି ରାଜ୍ୟ ବିଧାନସଭାରେ ଏକକ ନାଗରିକ ସଂହିତା ବିଧେୟକ ଆଗତ କରିଛନ୍ତି। ଏହି ବିଲ୍ ବହୁ ବିବାହକୁ ନିଷିଦ୍ଧ କରିବା ସହ ଲିଭ୍ ଇନ୍ ସମ୍ପର୍କ ପଞ୍ଜୀକରଣ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିବ। ଆସାମରେ ରହୁଥିବା କୌଣସି ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ ନାହିଁ। ବିଧେୟକରେ ବିବାହ ନିମନ୍ତେ ସର୍ବନିମ୍ନ ପୁରୁଷଙ୍କ ପାଇଁ 21 ବର୍ଷ ଏବଂ ମହିଳାଙ୍କ ପାଇଁ 18 ବର୍ଷ ବୟସ ବ୍ୟବସ୍ଥା ରହିଛି ଏବଂ ବହୁ ବିବାହକୁ ନିଷିଦ୍ଧ କରାଯାଇଛି। ବିଧେୟକରେ ବିବାହ ଏବଂ ଛାଡ଼ପତ୍ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବାକୁ ପ୍ରସ୍ତାବ ରହିଛି ଯାହାଫଳରେ ଭରଣପୋଷଣ, ଉତ୍ତରାଧିକାରୀ ଚୟନ ଏବଂ ଅନ୍ୟାନ୍ୟ ଆଇନଗତ ସୁରକ୍ଷା ଯୋଗାଇ ଦିଆଯାଇପାରିବ। ଆସାମ କ୍ୟାବିନେଟ୍ ମନ୍ତ୍ରୀ ଅତୁଲ

0: ବୋରା ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ପକ୍ଷରୁ ଏହି ସଂହିତା ଆସାମ ବିଧେୟକ ଗୃହରେ ଉପସ୍ଥାପନ କରିଛନ୍ତି। ଉତ୍ତର ପୂର୍ବାଞ୍ଚଳରେ ପ୍ରଥମ ଏବଂ ଦେଶର ତୃତୀୟ ବିଜେପି ଶାସିତ ରାଜ୍ୟ ଭାବେ ଆସାମ ଏହି ବିଧେୟକ ଆଗତ କରିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ ହୋଇଥିବା ଫଟୋକପି ପାଇବାର ଶେଷ ତାରିଖକୁ ଆଜି ପର୍ଯ୍ୟନ୍ତ ଆଉ ଗୋଟିଏ ଦିନ ବୃଦ୍ଧି କରିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାପ୍ତ ସମୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସମୟସୀମା ବୃଦ୍ଧି କରାଯାଇଛି। ପୁନଃ ମୂଲ୍ୟାୟନ ନିମନ୍ତେ ଅନୁରୋଧ ମିଳିବା ପରେ ତାରିଖ ଘୋଷଣା କରାଯିବ। ସିବିଏସ୍ଇର ସୂଚନା ଅନୁଯାୟୀ ସ୍କାନ୍ ଏବଂ ମୂଲ୍ୟାଙ୍କିତ ଉତ୍ତର ପୁସ୍ତକର ଶେଷ କପି ଆବେଦନକାରୀଙ୍କ ପାଇଁ ଉପଲବ୍ଧ ହେବା ପରେ ପୋର୍ଟାଲ ଅଧିକ ଦୁଇ ଦିନ ପାଇଁ ଖୋଲା ରହିବ। ଭାରତ ସମେତ ବିଶ୍ୱର କୋଣ ଅନୁକୋଣରୁ ବାର୍ଷିକ ହଜ୍ ଯାତ୍ରା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ସାଉଦି ଆରବର ମିନାରେ ଏକତ୍ରିତ ହେବାରେ ଲାଗିଛନ୍ତି। ପବିତ୍ର ସହର ମକ୍କାରୁ ଯାତ୍ରା ଆରମ୍ଭ ହେବାକୁ ଥିବାବେଳେ ମିନାର ଟେଣ୍ଟ ସିଟିରେ ଶ୍ରଦ୍ଧାଳୁମାନେ ପହଞ୍ଚୁଛନ୍ତି। ସେଠାରେ ରାତ୍ରିଯାପନ ପରେ ଆସନ୍ତାକାଲି ପ୍ରାତଃ ସମୟରେ ଶ୍ରଦ୍ଧାଳୁମାନେ ଆରାଫାତ ଆଡ଼କୁ ଯାତ୍ରା ଆରମ୍ଭ କରିବେ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ବରିଷ୍ଠ ନାଗରିକଙ୍କ ପାଇଁ ୱାନ୍ ଷ୍ଟପ୍ ଡିଜିଟାଲ୍ ସହାୟତା ଜୀବନ ଏବଂ ଶତାୟୁ ଆପ୍ସ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ମୋନାଲି ପି ଧାକାଟେ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରି ପାରିବେ। ଭାରତୀୟ ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ସତର୍କତା ଜାରି କରିଛି। ନୂଆଦିଲ୍ଲୀ ପାଇଁ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 66 ଜଣଙ୍କୁ ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାରେ ତ୍ରୁଟି ନେଇ ଚିନ୍ତା ବ୍ୟକ୍ତ କଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ସଙ୍କଟ ମଧ୍ୟରେ ଇନ୍ଧନ, ସାର ଓ ବିଦେଶୀ ମୁଦ୍ରା ଉପରେ ଅଧିକ ଧ୍ୟାନ ଦେବାକୁ ଆହ୍ୱାନ ଦେଲେ ଅର୍ଥମନ୍ତ୍ରୀ। ଏବଂ ପୁଣି ବୃଦ୍ଧି ପାଇଲା ପେଟ୍ରୋଲ ଓ ଡିଜେଲ ଦର। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the midday news. The headlines. President Draupadi Murmu to present Padma Awards at Rashtrapati Bhavan in New Delhi this evening. Supreme Court seeks responses from Centre, NTA and CBI in NEET paper leak case. Says lesson still not learnt from earlier paper leak cases. Assam Assembly introduces Uniform Civil Code Bill. IMD issues yellow alert in Delhi for next 3 days. Heatwave conditions also to persist over Haryana, Bihar, Madhya Pradesh, Odisha and Telangana. And Norway Chess 2026 tournament to begin in Oslo this evening. President Draupadi Murmu will present the Padma Awards at Rashtrapati Bhavan this evening. Padma Awards, one of the highest civilian awards of the country, are conferred in 3 categories, Padma Vibhushan, Padma Bhushan and Padma Shri. In the first civil investiture ceremony of 2026 today, the President will confer 66 Padma Awards, including 2 Padma Vibhushan, 6 Padma Bhushan and 58 Padma Shri. The remaining Padma Awards will be given in the second round of the civil investiture ceremony to be held later. A report.
2: This year, the government has announced a total of 131 Padma Awards. These include 5 Padma Vibhushan, 13 Padma Bhushan and 113 Padma Shri Awards. Among the awardees, 19 are women, while 16 individuals will be awarded posthumously. The Padma Awards, namely Padma Vibhushan, Padma Bhushan and Padma Shri, are amongst the highest civilian awards of the country. Instituted in the year 1954, these awards are announced on the occasion of Republic Day every year. The award seeks to recognize work of distinction and is given for distinguished and exceptional achievements in various fields and disciplines, including art, literature, education, sports, medicine, social work, science and engineering, public affairs and trade and industry. Priya Mondal, Akashwani News, Delhi.
1: The News Services Division of Akashwani is broadcasting special programs as part of our series People's Padma on Akashwani.

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ଚରଣ ହେମ୍ରମ ଓ ମହେନ୍ଦ୍ର କୁମାର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାରର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିବେ। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାକୁ ଥିବା ଏହି ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ପୁରସ୍କୃତ କରାଯିବ। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ରହିବେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯିବ। ଚଳିତ ବର୍ଷ ମୋଟ 131 ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହେବେ। ଦ୍ୱିତୀୟ ପର୍ଯ୍ୟାୟ ପୁରସ୍କାର ପ୍ରଦାନ ସମାରୋହ ନେଇ ପରେ କାର୍ଯ୍ୟସୂଚୀ ଘୋଷଣା କରାଯିବ। ସ୍ନାତକ ପାଠ୍ୟକ୍ରମ ପାଇଁ ଆସନ୍ତା ଗୁରୁବାର ଦିନ ହେବାକୁ ଥିବା ମିଳିତ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ୟୁଜି 2026 ସ୍ଥଗିତ ରଖାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଇଦ୍ ଉଲ୍ ଜୁହା ପାଳନ ଦିବସର ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା କରାଯିବ ବୋଲି ଏନ୍ଟିଏ କହିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବ୍ୟାପୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ବିଧାନସଭା ପରିସରରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଧାୟକମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ସୁରକ୍ଷା ଏବଂ ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ତାଙ୍କର ତ୍ୟାଗ ଓ ସଂଘର୍ଷ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ସେ ଶିକ୍ଷା ଓ କୃଷିର ବିକାଶ ପାଇଁ ନିଜର ଜୀବନକୁ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଓ ସଂସ୍କୃତିର ସୁରକ୍ଷା ତଥା ଏକତ୍ରୀକରଣ ପାଇଁ ମହାରାଜାଙ୍କର ଅତୁଳନୀୟ ତ୍ୟାଗ ଓ ଦୂରଦୃଷ୍ଟି ସଦାସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପାରଳା ମହାରାଜଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ରାଜ୍ୟର ସର୍ବାଙ୍ଗୀନ ବିକାଶ ସହିତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆହୁରି ବ୍ୟାପକ କରିବା ଦିଗରେ ତାଙ୍କର ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରଠାରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜଙ୍କ ପୁଣ୍ୟତିଥି ପାଳନ କରାଯାଇଛି। ବ୍ରହ୍ମପୁର ମେଡିକାଲ କ୍ୟାମ୍ପସରେ ଥିବା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସ୍କୃତିଚାରଣ କରାଯାଇଛି। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ, ସୁଦୃଢ଼ ଓ ଅତ୍ୟାଧୁନିକ କରିବା ପାଇଁ ଭୁବନେଶ୍ୱରସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତରାଜ ପ୍ରତିଷ୍ଠାନ ପରିସରରେ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ କରିଛନ୍ତି। 32 ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେକ୍ଷାଳୟରେ 450 ଆସନ ରହିଛି। ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ଅଧିକାରୀମାନଙ୍କୁ ଏଠାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ, ସୁଶାସନ ଦିଗରେ ଏହି ପ୍ରେକ୍ଷାଳୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଥାଇରଏଡ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ଥାଇରଏଡ୍ ଦିବସ ପାଳନ କରାଯାଉଛି। ଏହି ରୋଗର କାରଣ, ପ୍ରଭାବ ଏବଂ ନିରାକରଣ ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
1: ବିଶ୍ୱବ୍ୟାପୀ ବିଶ୍ୱବ୍ୟାପୀ ବହୁ ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ ହେଉଥିବା ନେଇ ଏକ ପରିସଂଖ୍ୟାନରୁ ଜଣାପଡ଼ିଛି। ଅନିୟମିତ ଜୀବନଶୈଳୀ, ଖାଦ୍ୟାଭ୍ୟାସ ଓ ଚାପପୂର୍ଣ୍ଣ ଜୀବନ ଏହି ରୋଗ ବୃଦ୍ଧିର ମୁଖ୍ୟ କାରଣ। ଶରୀରରେ ଥାଇରଏଡ୍ ଗ୍ରନ୍ଥିର ଆକାର ଛୋଟ ହୋଇଥିଲେ ମଧ୍ୟ ଏହାର ଜୀବନଶୈଳୀରେ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀରର ତାପମାତ୍ରାକୁ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ଭାରତର ପ୍ରାୟ 42 ନିୟୁତ ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ଆଜିର ଦିନରେ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଗର୍ଭାବସ୍ଥା, ବଂଶଗତ କାରଣ, ଆୟୋଜିନ୍ର ଅଭାବ, ମାନସିକ ଚାପ, ଅନ୍ୟାନ୍ୟ ହରମୋନ୍ ଅସନ୍ତୁଳନ ଏହାର ପ୍ରମୁଖ କାରଣ ଭାବେ ବିବେଚନା କରାଯାଏ। ସୁସ୍ଥ ଜୀବନଶୈଳୀ, ସନ୍ତୁଳିତ ଖାଦ୍ୟ, ନିୟମିତ ବ୍ୟାୟାମ ଓ ଆୟୋଡିନ୍ଯୁକ୍ତ ଲୁଣର ବ୍ୟବହାର ଥାଇରଏଡ୍ ରୋଗ ନିୟନ୍ତ୍ରଣରେ ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। କଟକ ବଡ଼ ମେଡିକାଲର ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ଆଜି ୱାର୍ଲଡ ଥାଇରଏଡ୍ ଆୱାରନେସ୍ ଡେ, ଏଇ ଯୋଉ ସଚେତନତା ଦିବସର ବାର୍ତ୍ତା ହେଲା, ଥାଇରଏଡ୍ ଗୋଟାଏ ଅନକମନ୍ ଡିଜିଜ୍ ନୁହେଁ। ସ୍ତ୍ରୀ ଲୋକଙ୍କର ସଂଖ୍ୟା ପୁରୁଷ ଲୋକମାନଙ୍କଠୁ ପାଖାପାଖି 3 ଗୁଣ। ଯଦି ଆପଣ ଜଣେ ଥାଇରଏଡ୍ ରୋଗ ଥିବା ପରିବାରରେ ଜନ୍ମଗ୍ରହଣ କରିଥାନ୍ତି ତାହେଲେ ନିହାତି ଭାବରେ ଥାଇରଏଡ୍ ପରୀକ୍ଷା କରାଇ ନେବା ଦରକାର। ଯଦି ବାହାରିଲା ଜୀବନସାରା ଔଷଧ ଖାଇ ତାକୁ ନିୟନ୍ତ୍ରଣ ରଖିବା ଦରକାର, କାହିଁକି ନା ଯଦି ଥାଇରଏଡ୍କୁ ଆମେ ନିୟନ୍ତ୍ରଣ ରଖିବାନି ତାହେଲେ ତାହା ବିଭିନ୍ନ କମ୍ପ୍ଲିକେସନ୍ସ ଦେଇ ଗତି କରେ।
1: ଏହି ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥଖଳାରେ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। ରଥର ଗରଗରା ବିନ୍ଧ କାର୍ଯ୍ୟ ସହିତ 14 ନାହାକା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାର୍ଯ୍ୟ ଅନୁକୂଳ ପୂଜା ପରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳା ପାର୍ଶ୍ୱରେ କରତି ସେବକମାନେ ପୋଲ ଗୟଳର ଚିରଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ରଥର ଶାଲଗୁଜରେ ନୃସିଂହ ରୂପ ଖୋଦେଇ ସହିତ ଅଳଙ୍କାର ପକା କାର୍ଯ୍ୟ ଶେଷ କରି 3 ରଥର 8 ଗୋଟି ସେଖାଇ ତୀଖ ଗୁଜଗୁଡ଼ିକରେ ସିଂହ ବରାଳ ରୂପ ଖୋଦେଇ କରୁଛନ୍ତି। ଦୋଳବିଧି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ରଥର ଦଣ୍ଡା ଓ ଅଖକୁ ସଂଯୋଗ କାର୍ଯ୍ୟ କରୁଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତି ମଧ୍ୟରେ ଦେଶରେ ଆଜି 2 ସପ୍ତାହ ମଧ୍ୟରେ 4ର୍ଥ ଥର ଲାଗି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା 2.61 ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ପିଛା 2.71 ଟଙ୍କା ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିରରେ 27ଟି ଅଭିଯୋଗର ଶୁଣାଣି ହୋଇଥିଲା। ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ 10 ଜଣଙ୍କୁ ମଧୁବାବୁ ପେନ୍ସନ୍ ସହାୟତା କାର୍ଡ, ଜଣେ ଦିବ୍ୟାଙ୍ଗଙ୍କୁ ହ୍ୱିଲ୍ ଚେୟାର ଓ ଅନ୍ତୋଦୟ ଗୃହ ଯୋଜନାରେ 6 ଜଣ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ, ଆରକ୍ଷୀ ଅଧୀକ୍ଷକ ପ୍ରତାପ କୁମାର ରାଣା ଯୋଗଦେଇ 69ଟି ଅଭିଯୋଗର ଶୁଣାଣି କରିଥିଲେ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲାସାଗୁରା ଗ୍ରାମ ପଞ୍ଚାୟତ ସଭାଗୃହରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ପଞ୍ଜିକୃତ 60ଟି ଅଭିଯୋଗ ମଧ୍ୟରୁ 23ଟିର ତ୍ୱରିତ ସମାଧାନ କରିଛନ୍ତି। 10 ଜଣ ବୟସ୍କ ହିତାଧିକାରୀ ଓ ବିଧବାଙ୍କୁ ନୂତନ ମାସିକ ଭତ୍ତା କାର୍ଡ ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ 78ଟି ଅଭିଯୋଗର ଶୁଣାଣି ହୋଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟର 7 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ସହାୟତା ପ୍ରଦାନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ମଧୁସୂଦନ ଦାସ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 15ଟି ଅଭିଯୋଗର ଶୁଣାଣି କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 16ଟି ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ କେତେକ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାରୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧବାର୍ଷିକୀରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଏବଂ ପୁଷ୍ଟିସାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ ଏବଂ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ପ୍ରବଳ ଗରମ ଓ ଗୁଳୁଗୁଳି ନେଇ 16 ଜିଲ୍ଲାକୁ ପାଣିପାଗ କେନ୍ଦ୍ର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରିଲେକୋଲୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ପ୍ରଥମେ ମେରା ସାୟା କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ରାଜା ମେହେଦି ଅଲି ଖାଁ, ସଙ୍ଗୀତକାର ମଦନ ମୋହନ।

ପାରବର୍ତ୍ତୀ ଗୀତଟି ବୋ କନ୍ଥି କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ, ଗୀତ ରଚନା ରାଜା ମେହେନ୍ଦି ଅଲି ଖାନ।

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: ଶେଷରେ ଶଙ୍କର ଜୟକିଶନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ଗୁମନାମ କଥାଚିତ୍ରରୁ, ଗୀତିକାର ହସରତ ଜୟପୁରୀ।

0: ବହି ବି ଏନ୍ଟା ଲେକ୍ଚକାର ଆଉ ଇଦା ଯାହା ନିନ୍ ତେଙ୍କର ଯେ ଏକ କିଲାସ ତି ପାଞ୍ଚ କିଲାସ ତକ୍ ଆକୁନ୍ ବି ପଢ଼ା ମନାଲି ହେଲେ ଇନ୍ ଆମେ କୁଣା ଭାଷା ତି ପ୍ରକୃତି ଆକୁନ୍ ଇଓ ସ୍କୁଲ୍ ନୁ ପଢ଼ା ମନାଲି ବାକି ନିମା ଲାଗ୍ଲା
1: ଇହାଦେ ନାମେ ମନାଲି କୁଚିଣ୍ଡା ଜମେନକିରା ବାମରାନୁ ଇହାଦେ ଚାଳିଶଟା ସ୍କୁଲ୍ ନୁ ପୁରା ନାମେ ସମ୍ବଲପୁର ଇଏ ବି ମନାଲି କିନ୍ତୁ ଇହାଦେ ଧୀରେ ଧୀରେ ବଢ଼ା କରା ଦିନ କିନ୍ତୁ ପହଲା ଯେତେବେଳେ ନାମ ବହି ଲାଗିଛି ହୁଏ ଚାଳିଶଟା ସ୍କୁଲ୍ ଠିକ୍ କାମିକିରି ଆନୁ ମାଷ୍ଟର୍ ଠିକ୍ କାମିକିରି ପଢ଼ାବା ଲିଆର
0: ଆଚ୍ଛା ଇ ଯେନ୍ ମାଷ୍ଟର୍ ଗୁଠିଆର ଆଚାର ଯେନ୍ ପାଠ ପଢ଼ତା ଆପଣ ହିଁ ନାମେ କୁଣା ସମ୍ପ୍ରଦାୟର ମାଷ୍ଟର୍ ଗୁଠିଆର କା
1: କୁଣା ସମ୍ପ୍ରଦାୟ ମାଷ୍ଟର୍ ଗୁଠିଆ କୁଣା ନୁ ଯେତେବେଳେ ପାର୍ତର କୁଣା ମାଷ୍ଟର ମାନଙ୍କୁ ଟିକେ ଅସୁଧିଆ ମାନ ତ ଧୀରେ ଧୀରେ ତାପରେ ଅନେକ ମାନାଲି କେ ଯେତେବେଳେ ପ୍ରଥମ ଶ୍ରେଣୀ ନୁ କୁଣା ମାଷ୍ଟର ଦ୍ୱିତୀୟ ଶ୍ରେଣୀକେ ଯେତେବେଳେ କର ଏ ହାଦାର ଓଡ଼ିଆ ବି ପାଢ଼ର ତ ତୃତୀୟ ଶ୍ରେଣୀକେ ଯେତେବେଳେ କର ମୁଣ୍ଡଟା ଭାଷା ପାଢ଼ର କିଷାନ ଭାଷା ହି ପାଢ଼ର ଓଡ଼ିଆ ଭାଷା ହି ପାଢ଼ର ଇଂଲିଶ ଭାଷା ହି ପାଢ଼ର
0: ହେଲେ ତମେ ପହିଲା ମାନେ ସ୍କୁଲ ନୁ ଆହନା ବୋଧ କୁଣା ତାର୍ତି ଆରମ୍ଭ ମାନ ଯେହେତୁ ନମେ କୁଣା ସମ୍ପ୍ରଦାୟ ବେଶୀ ଆତଲାର ଯେନ୍ ଅଞ୍ଚଲ ନୁ ଅଞ୍ଚଲ ସ୍କୁଲ ଗୁଟି ନୁ କୁଣା ଭାଷା ତି ପହିଲା ଆରମ୍ଭ ମାନଚା ହେଲେ ଇ ଯେନ୍ ଆରମ୍ଭ ମାନଚା ନମେ କୁଣୁ ଭାଷା ତି ପଢ଼ନା ବୋଧ ତା ନମେ କୁଣା ସମ୍ପ୍ରଦାୟର ଗେ ଏନ୍ଦ୍ର ଏନ୍ଦ୍ର ଲାଭ ମାନଚା ବୋଲିକିରି
1: ଲାଭ ବାଚକୁନ ଯଦି ଏର ଥାଲେ ଲାଜରାଲ ନାମେ କୁଣାର ନେମ୍ ଇହାଦେ କୁଣୁ କଥା ତେଗମ ଉପର କ୍ଲାସ ନୁ ଭାଷା କଥା ନୁ ଟିକେ ଲାଜରାଲ ନାର କିନ୍ତୁ ପ୍ରକୃତିରେ ଯଦି ଏରତ ନାମ ତ ଯେତେବେଳେ ଅଣ୍ଟା ପାହାଡ଼ ନୁ ରହି ଇସା ନଲିଆ ଅଣ୍ଟା କାଲି ଇଆ ରୋଡ଼ ରହି ଅଣ୍ଟା ବ୍ରିଜ ତିଆର ମାନାଲି ଇଦାନ ହଁ ଅଣ୍ଟା ବ୍ରିଜ ତିଆର ମାନାଲି ବ୍ରିଜ ତିନ ସୁନ୍ଦର ଭାବରେ ଡେଗିକିରି ହାଦାର ବାରର ପାଢ଼ର ନଲିଆ ବ୍ରିଜ ପଲା ବାଲିଆ ବାରବାର ପଲା ଲିଆର ଆଶା କାଲିଆରୁ ଆର୍ ଇଏ ନାମେ ଇ ଭଲ କରି ମିଶ୍ରା ପଲା ଲିଆର ଆଉ ତମେ ସବୁବେଳେ ଲାଚକୁରା ମାନିକିରି ଡନିଆର ଆଚାର ପାଛିଲି ଆଚାର ତ ଇହାଦେ ଯେନ୍ ଜଗଡ଼ା ଗେଲେ କେନ୍ ସଂଯୋଗ ସ୍ଥାପନ ଯେନ୍ କାମା ଖାତରାଲି ଆର୍ ଏନ୍ଦେକେ ଯେତେବେଳେ ବାରର ଆର୍ ପୁରା ଏକଦମ ନିଃସନ୍ଦେହରେ ଆର୍ ସୁନ୍ଦର ଭାବରେ ନିଜର ଭାଷା ସାଙ୍ଗେ ଯେନ୍ ଧର ବଙ୍ଗାଳୀ ଭାଷା ତେଙ୍ଗାଲାର ବାକି ଭାଷା ଗୋଟେ ତେଙ୍ଗାଲାର କଲା ଆରି ତ କାଚ ଆର୍ ହେନେ ଫିଲିଂ ମା କାମିକିରି ହେମେ ଭାଷା ଦିଅନ୍ତା ଉନ୍ନତ ଭାଷା ଦୁ ଆର୍ ନେମ୍ ଭାଷା ସାଙ୍ଗେ ସାଙ୍ଗେ ତମେ ଦକ୍ଷତା ବିକାଶ ଏନେ ମାନ ଯେତେବେଳେ ପ୍ରଥମ ଶ୍ରେଣୀ ନଣ୍ଡା କୁକସୁନ୍ଟା ନବେ ଖଣ୍ଡ ବହି ପାରସ୍ବା କିନ୍ତୁ ଚିନ୍ତା କାମା ତ ଅନ୍ୟ ବହି ପାଇଁ ଦଶ ପନ୍ଦର କମେ ଶହେ ଖଣ୍ଡ ବହି ଫେର୍ ସପ୍ତାହ ନୁ ତିନି ଖଣ୍ଡ ବହି ପାଢ଼ସାସ୍ ଫେର୍ ଆ ବହି ମା କାମ ମାନେ ସାତ ଦିନ ମୁଜରା କରା ବହି ଆଖ୍ୟାସ କେରାସିନ ତାପରେ କଥା ଲଗାବାକେ ତାଙ୍କେ ଏତେ ଫ୍ରିକ୍ୱେଣ୍ଟଲି କଥା ଲାଗସ୍ ଯେ ପୁରା ମହା ମୁସ୍କିଲ ଦିନ ଏଣୁକରି ନିହାତି ଭାବରେ ଇ ହିସାବରେ ଯେତେବେଳେ ଇହାଦେ ପାଢ଼ାଲ ନା ହାଦାର ଯେତେବେଳେ ଇ ହାଦାର ଯେତେବେଳେ ଉଡ଼ଖର ନାମେ ଅନ୍ୟ ସମାଜ ଆର୍ଗାନେ ପୁରା ଭଲ କରି ଦକ୍ଷତା ବିକାଶ କାମିକରି ପୁରା ଠିକ୍ ମାନର ଅବହେଲିତ ମା ମାନନାର ଇ ଯେନ୍ ନାମେ ଆଦିବାସୀ ଯେନ୍ ହାଦାର ଗୁଠି ଯେନ୍ ଅବହେଲିତ ମାନା କାଲିଆର ବୋଲିକି ଚିନ୍ତା କାମ କଥା ଲିଆ ଆର ଅବହେଲିତ ମା ମାନ
0: ହେଲେ ଆର୍ ଯେନ୍ତାକି ପାଛିଲି ରା କାଲିଆର ଆର୍ ପାଛିଲି ମାରାନାର ଫେର ଆଗଲି ବାରର ଆରୁ ଅଲଗା ଯେନ୍ ସମ୍ପ୍ରଦାୟର ଗୁଠିଆର୍ ହାଦାର ଆତଲାର ଆବଡ଼ାର ସାଙ୍ଗେ ତମ ସାମାନ ମାନର ଆରୁ ଯେନ୍ ଅଣ୍ଟା ଆଦିବାସୀ ଆଲାତ ନାମେ ଭାଷା ଛୋଟେ ନାମ ଟିକେ ପଲଦାତ ଇ ଯେନ୍ ମନୋବୃତ୍ତି ରାଚା ଇ ବନ୍ ଆ ଧକ୍ ବନ୍ ଆଦ ମୁଞ୍ଜା ଚାଲି ଆରୁ ଇବଡ଼ାରି ଫେର୍ ଇଆ ଆଗଲି
1: ଅନ୍ଧାରା ସରକାର ଗଣନା କାମଚା ଯେ 4300 ଖାଲି ନାମେ ଆଦିବାସୀ ଗୁଠିଆର ସ୍କୁଲ ରାଚା କିନ୍ତୁ ଆସ୍ତୁ ଏକ ଛଅ ବରଷ ତୁ 14 ଭିତରେ ହାଦାର ଏନ୍ଦ୍ର କାମାଲି ଆର୍ ପୁରା ଡ୍ରପ୍ ଆଉଟ ମାନେ ହାଦାର ଆଉ ଉପର କ୍ଲାସ କେ ପାଞ୍ଚ ଛଅ କ୍ଲାସ କେ ପାଲା ପଲାଲି
0: ମାନେ ପାଢା ପଲାଲି
1: ପାଢା ପଲାଲି ଆର ପାଟା ମାଲି ଆର ଏନ୍ଦ୍ରକେ ଯେନ୍ ଓଡ଼ିଆ ଭାଷା ତ ନାମେ କୋରାପୁଟ ହୁଇଆ ରାନାର ଯେ ଆଦିବାସୀ ଗୁଠିଆର ଆର୍ ଥାମେ ଭାଷା ଆନାର ଓଡ଼ିଆ ଭାଷା ତେଙ୍ଗା ହି ପଲନାର ଆର ଥାଙ୍ଗେ ଭାଷା ନୁ ତାଙ୍କ ଯେତେବେଳେ ପାଢ଼ସ ଇହାଦେ ନିଜର ମାତୃଭାଷା ବୋଲିକିରି ତାଙ୍କେ ପୁରା ମୁସ୍କିଲ ଦିନ ଯେତେବେଳେ ଆର୍ ଗାଁ କାଚନା ଖରସ କସ୍ ଯେତେବେଳେ କି ଆଉ ନବେ ଖଣ୍ଡ ବହି ପାର୍ଚକା ରସ ଯେତେବେଳେ କସ୍ ବୋଲେ କଥା ଦାର୍ଗା ମାନେ ନିହାତି ଭାବରେ ତ ଇ ରକମର କଥା ଆଉ ଯାହା ହଉ ଗୋଟେ କେଡ଼େ ନା କେଡ଼େ ଜିନିଷ ରିଭଲ୍ୟୁସନ୍ ମାନନା ଲେଖା ଜିନିଷ ସାଧାରଣ ଜିନିଷ ମାନ ଲିଦୁ
0: ଆଉ ଇଦାତ ମାନନା ଦ୍ୱାରା ତାନ୍ ଫେର୍ ଦୁସରା ସମ୍ପ୍ରଦାୟ କାନେ ବି ମିଶ୍ରା ଆଙ୍ଗିଆ ସାରୁ ଫେର୍ ଅଲଗା ଭାଷା ବନି ତାନ୍ ଆଚାସ ଧୀରେ ଧୀରେ କିରି ଆଗଲି କା ଲାଗିଲା କାନ ତାଙ୍କ ଅଣ୍ଟା
1: ସୁଯୋଗ ସୃଷ୍ଟି ବନ
0: ଇଦାତ ତା ହାତ ଦୁ ବଚୁର ଗେଲା କାନ କଥା ମାନଜା ଇ ଭାଷା ଯେତେବେଳେ ନମ ପାଠତ ତାରୁ ସବୁବେଳେ ଇ ଭାଷାନୁ କାଛ ନେଖର ବୋଲି ଭାଷା ଆରୁ ନାମେ ଆଲାର ଗେଲା କାନ ଏନ୍ଦ୍ର ଭଲ ମାନ ବୋଲିକିରି ନିମେ
1: ନାମେ ଆଲାର ଗେଲା କାନ ଏରା ନାମେ କୁଣୁ ଭାଷାତି ଇନ୍ନା ଯାକେ ଅଣ୍ଟା ଭାଷାନ୍ତି ବହି ତିଆର ଆଗି ମାନା ଇହାଦେ ଯେତେବେଳେ ଇ ବହି ନେମ ଲେଫ୍ଚକାମ ଯେତେବେଳେ ହାରାହାରି ଯେନ୍ 300-400 ବହି ଲେଖା ଦାମ ଇନୁ ନାମେ ଭାଷା ସଂସ୍କୃତି ଭରପୁର ମଜା କରି କିଛି ସଫା ରଖ ନାମେ ଚାଲିଚଳନ ସବୁ ବେଶ ପୋଷାକ ଖାଦ୍ୟପେୟ ସଫା ଭରପୁର ମଜା କରି କିଛି ଯେତେବେଳେ ଭରପୁର ମଜା କରି କିଛି ଅଣ୍ଟା ଜିନିଷ ଇହାଦେ ରାଚା କରା ନାମେ ସାନ୍ଗେ ଆଉ ଭାଷା ବି ନାମେ ଉନ୍ନତ ଭାଷା ମଜା କରା ଭାଷା ଲଗାନ୍ ଯେନ୍ ଏଲ୍ଚି ଏଲ୍ଚି କରି ନାମ ଭାଷା ବି ମଦା ଚାଲିଆତ୍ ଇହାଦି ଆଦି ମାନିକିରି ନାମ ବି ସାମ୍ନାକେ ବୁଙ୍କାତ୍ ମାରିକିରି ନାମେ ଭାଷାକେ ଯାହା ହଉ ନାମେ ହାତଦାର ବି ଯେନ୍ ତେଙ୍ଗା ପଲ୍ଲା ଲିଆର ଭାଷା ଇହାଦି ଆରାମରେ ପୁରା ତେଙ୍ଗର
0: ନିଶ୍ଚିତ ଭାବେ ତା ନାମ ଯେତ୍କି ପଢ଼ାଲ କାତ ଆଗଲି ଯତ୍ ପଢ଼ାକେ ତତ୍ ବେଡ଼ା ବାଗିର ନାମେ ଭାଷା ମୋର ନାମ ମଦରା ଚାଲ
1: ମଦରା ଚାଲ
0: କିନ୍ତୁ ଆଦାନ ଅଣ୍ଟା ବଢ଼େଇଟେ ପ୍ରୟାସ ଇଟା ନାନା ଖାତରା ଆରୁ ଆ ଭାଷାନୁ ଅଣ୍ଟା ବହି ଫିର୍ ଇଦାନ ନିମ୍ ଲେକ୍ଚକାର ଆରୁ ସ୍କୁଲ ଗୁଠି ନୂଆକୁ ପଢ଼ା ମାନାଲି ଯେନ୍ଥିର୍ ଲାଗି କାଁ ଆମେ ହାତ ଦୁ ବଚୁର ହି ଫିର୍ ଉର୍ଖର ଆରୁ ଆଗ୍ଲି ଏ କର ଆରୁ ନାମେ ଯେନ୍ ଆକୁନ୍ ତା ଯେନ୍ ସମାଜ ଆତିଲି ଆ ସମାଜ ଗାଁ ବି ସମକକ୍ଷ ହେଇକିରି ଚାଲର ଆରୁ ନିମ୍ ଯାହା ବି ଆକୁନ୍ ସୂଚନା ଚିଚକାର ଯେ ବହି ଲେଖନା ବାକେ ନାମେ ସମ୍ପ୍ରଦାୟର ଗୁଠିଆର ଗି ଯେତ୍କି ତମେ ଜିଆନୁ ତମେ ଦୈନନ୍ଦିନ ଜୀବନରୁ ଯାହା ବି ଘଟରା ଲିଆ ଆବଡ଼ା ଗୋଟିଏ ଘଟଣାବୋଧ ଏକାବୋଧ ନାମେ ଜୀବନ ସାଙ୍ଗେ ସମ୍ପୃକ୍ତି ଆତିଲି ଆଗେ ନେଇକିରି ନିମ୍ କାହାଣୀ ପ୍ରସ୍ତୁତ କମକାର ଲେଖକାଦାର ନାମେ ପରମ୍ପରା ନାମେ ସଂସ୍କୃତି ନାମେ ଭାଷା ନାମେ ଯାହା ଆତିଲି ଟ୍ରାଡ଼ିସନ୍ ବୋଧ ଆବୋଧ ବି ଇନୁ ନିମ୍ ଲେଖକାଦାର ଯାହାକି ଟିକେ ଆଗରୁ ତେଙ୍ଗାଲ କାର୍ଯ୍ୟ ଗୀତୁ ବି ଲେଖକାଦାର ତା ଯଦି ନାମ ଆଲୋଚନା କାମ କହିଲେ ବହୁତ କଥା ଆତିଲି ଯାହା ହଉ ଇନ୍ନା ବାର୍ଚକାର ଆରୁ ଏକା ନେଇକିରି ନାମେ କୁଣୁ ଭାଷାନୁ ବହି ଲେଖାମାନ ଆରୁ ବହି ବୋଧି ଦୁସରା ଭାଷା ଲେଖା ଏକାନେକିରି ସ୍କୁଲ୍ରୁ ପଢ଼ତା ମାନ ଆ କଥା ଯେତେବେଳେ ସରକାର ଚିନ୍ତା ନାଞ୍ଜା ନିମଣ୍ଟା ବଡ଼ିଟି ଭୂମିକା ଅଚକାଚକାର ଆରୁ ବହି ଲେଖା ଯେନ୍ ପ୍ରୋସେସ୍ ରାଚା ଆନୁ ନିମ୍ ଇନଭଲ୍ଭମେଣ୍ଟକାର ଆରୁ ହୁ କଥା ବନ୍ ଇନ୍ନା ନାମେ ଶ୍ରୋତା ଭାଇ ଭଉଣୀ ଗୁଠିଆରି ତେଙ୍କର ଆଉ ଆକାଶବାଣୀ କି ବାର୍ଚକାର ଆଦି ଲଗାନ ଆକାଶବାଣୀ ତାର୍ତି ନିମାନ ଅଶେଷ ଧନ୍ୟବାଦ ଜୁହାର
1: ଜୁହାର ଜୁହାର ଜୁହାର
0: ତ ଇନ୍ନାନ୍ତା ଇ ମକା ପୁପୁ ଝକା ଝକାନୁ ଯେନ୍ ନାମେ କୁଣୁ ଭାଷାତି ବହି ଲେଖା ଖାତରା ଆରୁ ସ୍କୁଲ୍ ଗୁଠିନୁ ଇଦାଦ ପଢ଼ା ମାନାଲି ଇ ବିଷୟବସ୍ତୁ ବୋଧ ଏକାନେ ଲାଗ୍ୟା ମତାମତ ଚିଅର ଆରୁ ଚିଠି ଲେଖର ବୁଲିକିରି ଆଶା କାମିକିରି ଇନ୍ନାନ୍ତା କାର୍ଯ୍ୟକ୍ରମ ବନ୍ ଈଶାନିୟତ ଫିର୍ ଘାଏ ଯେତେ ରିନ୍ ଜୁହାର।
2: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପପୁ ଝକା ଝକା କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ନାରୀ ନୁହେଁ ତୁ ନାରାୟଣୀ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ଗୀତିକାର ଏବଂ ସଙ୍ଗୀତକାର ସ୍ୱରୂପ ନାୟକ, କଣ୍ଠଶିଳ୍ପୀ କୁମାର ବାପି।

ପରବର୍ତ୍ତୀ ଗୀତଟି ଆମ ଭିତରେ କିଛି ଅଛି କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ, ଗୀତ ରଚନା ଦେବୀଦତ୍ତ ମହାନ୍ତି, କଣ୍ଠଶିଳ୍ପୀ ସାନ।

0: ସାବିତ୍ରୀ, ମୁଁ ଅଫିସ ଯାଉଛି।
1: ନିଆ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ଏଥର ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ବସନ୍ତରାଜ ସାମଲ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ ସୁଭାଶିଷ। କଥାଚିତ୍ର ଛାତିରେ ଲେଖିଛି ତୋରିନା।

ପରବର୍ତ୍ତୀ ଗୀତଟି ବାଜେ ବଇଁଶୀ ନାଚେ ଘୁଙ୍ଗୁର କଥାଚିତ୍ରରୁ। ଗୀତିକାର ଶୀର୍ଷାନନ୍ଦ ଦାସ କାନନଗୋ, ସଙ୍ଗୀତକାର ଅକ୍ଷୟ ମହାନ୍ତି, କଣ୍ଠଶିଳ୍ପୀ ହେମୟନ୍ତୀ ଶୁକ୍ଲା।

ଆପଣମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଏହି ଗୀତଟି ଛାତିରେ ଲେଖିଛି ତୋରିନା କଥାଚିତ୍ରରୁ। ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର, ଗୀତ ରଚନା ଅରୁଣ ମନ୍ତ୍ରୀ।

ଶେଷରେ ସ୍ମାଇଲ୍ ପ୍ଲିଜ୍ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ଗୀତିକାର ନିଜାମ, ସଙ୍ଗୀତକାର ଅଭିଜିତ ମଜୁମଦାର, କଣ୍ଠଶିଳ୍ପୀ ପାମିଲା ଜୈନ।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସଞ୍ଜେ ପହିଲା ଖେପ ପଦ୍ମ ପୁରସ୍କାର କରିବେ ପ୍ରଦାନ। ଓଡ଼ିଶାନୁ ମହେନ୍ଦ୍ର କୁମାର ମିଶ୍ର ହେବେ ସମ୍ମାନିତ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାର ତ୍ରୁଟିକେ ନେଇକରି ଚିନ୍ତା ଜଣାଲେ ସୁପ୍ରିମକୋର୍ଟ। ପଶ୍ଚିମ ଏସିଆନ ସୃଷ୍ଟି ହୋଇଥିବାର ସଙ୍କଟ ସ୍ଥିତି ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ ସାର ଆଉ ବିଦେଶୀ ମୁଦ୍ରା ଉପରେ ଅଧିକା ଧ୍ୟାନ ଦେବାରକେ ଦେଶବାସୀଙ୍କୁ କରିଛନ୍ ଆହ୍ୱାନ। ଦେଶେ ଆଜି ଦୁଇ ହପ୍ତାହ ଭିତରେ 4 ଥର ଲାଗି ବଢ଼ିଛେ ପେଟ୍ରୋଲ ଆଉ ଡିଜେଲ ଦର। ପେଟ୍ରୋଲ ଲିଟର ପିଛା 2.61 ବଢ଼ିଥିବାର ବେଳେ ଡିଜେଲ ଲିଟର ପିଛା ବଢ଼ିଛେ 2.71। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ଉତ୍ତର ଖାତାର ସ୍କାନ ଫଟୋକପି ପାଇବାର ଶେଷ ତାରିଖକେ ବଢ଼େଇଛନ୍ ଆଜ ତକ୍ ଗୋଟେ ଦିନ। ଭାରତନୁ ଚଳିତ ବଛର ପବିତ୍ର ସହର ମକ୍କାକେ ହଜ୍ ଯାତ୍ରା ଲାଗି ପାଖାପାଖି 1,75,000 ଶ୍ରଦ୍ଧାଳୁ ଦେଇଛନ୍ ଯୋଗ। ପାର୍ଲା ମହାରାଜ କୃଷ୍ଣଚନ୍ଦ୍ର ଗଜପତିଙ୍କର ଶ୍ରାଦ୍ଧ ବାର୍ଷିକୀ ଆଜି ରାଜ୍ୟବାସୀ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ଆଉ ପୁଷ୍ଟିସାରର ବାର୍ତ୍ତା ନେଇକରି ଆଜି ସାରା ପୃଥିବୀନ ପାଳନ କରାଯାଉଛେ ବିଶ୍ୱ ଥାଇରଏଡ୍ ଦିବସ। ରୋଗର କାରଣ ପ୍ରଭାବ ଆଉ ଚିକିତ୍ସା ବାବଦେ ଲୋକ ସଚେତନ କରବାର ହେଉଛି ଏହି ଦିବସର ଉଦ୍ଦେଶ୍ୟ। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଅତିକା ସଶକ୍ତ ବର୍କସ ଆଉ ଅତ୍ୟାଧୁନିକ କରବାର ଲାଗି ଭୁବନେଶ୍ୱରର ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ 32 କୋଟି ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟର କରିଛନ୍ ଶିଳାନ୍ୟାସ। ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଆଜି ହେଇଛେ ଯୁଗ୍ମ ଅଭିଯୋଗ ଶୁଣାଣି। ବରଗଡ଼ ସହରନ ଆଜି ଉପରବେଲା ହେଇଛେ କାଲବୈଶାଖୀର ଜବରତାଣ୍ଡବ। ଧନୁଯାତ୍ରାର ଗେଟ୍ ପଡ଼ିକରି 2 ଆହତ ହେଇକରି ଡାକ୍ତରଖାନାନ ହେଉଛନ୍ ଚିକିତ୍ସିତ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 4 ତକ୍ ଜାରି ରହିବା ଜବର ଗରମ ଆଉ ଗୁଳୁଗୁଳି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ହ୍ୟାରି ଆନନ୍ଦ। ପ୍ରଥମେ ଏ ଗୀତଟି ଶୁଣନ୍ତୁ। ଗୀତ ରଚନା ଆନନ୍ଦରାଜ ଆନନ୍ଦ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ହେରି ଆନନ୍ଦ। ପରବର୍ତ୍ତୀ ଗୀତଟି ଦେବ କୋହଲିଙ୍କ ରଚନାରୁ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଥିଲେ ହେରି ଆନନ୍ଦ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମେ ଏ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବିଳମ୍ବ କୁମ୍ଭାର। ଗୀତ ରଚନା ଶିବଶଙ୍କର ପ୍ରଧାନ।

ଶେଷରେ କ୍ଷୀରସାଗର ପ୍ରଧାନଙ୍କ ରଚନାରୁ ଏହି ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ନବୀନ କିଶୋର ଆଚାର୍ଯ୍ୟ ଏବଂ ପଦ୍ମିନୀ ସୁନା।

0: ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ବିଳମ୍ବ କୁମ୍ଭାର, ସନ୍ତୋଷ କୁମାର ମିଶ୍ର, ପଦ୍ମିନୀ ସୁନା ଏବଂ ନବୀନ କିଶୋର ଆଚାର୍ଯ୍ୟ। ଗୀତଗୁଡ଼ିକ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ଥବିର ସାହୁ, ଲକ୍ଷ୍ମୀନାରାୟଣ ପଣ୍ଡା ଏବଂ କ୍ଷୀରସାଗର ପ୍ରଧାନ। ବର୍ତ୍ତମାନ ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶୁଣନ୍ତୁ। ଆଜି ସନ୍ଧ୍ୟା 5:02 ଲୋକଗୀତ, ଏଥିରେ ପାଲା ପରିବେଷଣ କରିବେ ଅନ୍ତର୍ଯ୍ୟାମୀ ପାଇକ ଏବଂ ତାଙ୍କ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ଶବ୍ଦମଞ୍ଚରେ ଅଙ୍କିତ ମେହେରଙ୍କ ସହ ସାକ୍ଷାତକାର ଶୁଣିବେ। ଓଡ଼ିଆ ଲଘୁ ସଙ୍ଗୀତ ଶୁଣିପାରିବେ ସନ୍ଧ୍ୟା 6:10। ସନ୍ଧ୍ୟା 6:30 ଯୁବଶକ୍ତି ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:25 ଜିଲ୍ଲା ହାଲଚାଲ ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରର ଲାଇଫ୍ ଅନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମିତ୍ରଭାନୁ ବିଶ୍ୱାଳ ଏବଂ ଉଷାରାଣୀ ବାରିକ। ହିନ୍ଦୀ ଭକ୍ତି ଗୀତ ଶୁଣିପାରିବେ ରାତି 8:15। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତ, ଏଥିରେ ସେହନାଇ ବାଦନ ପରିବେଷଣ କରିବେ ଉସ୍ତାଦ ବିସ୍ମିଲ୍ଲା ଖାଁ ଏବଂ ତାଙ୍କ ସାଥୀ। ରାତି 9:15 ସ୍ପଟ୍ ଲାଇଟ୍ ଏବଂ ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:02 ଶୁଣିବେ ନାଟକ ଅଠାକାଠିର ଜୀବନ, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ମୁରଲୀଧର ପଣ୍ଡା। ରାତି 10:30 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏ ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।
1: मन की बात, माननीय प्रधानमंत्री श्री नरेंद्र मोदी भारत की जनता से साझा करेंगे अपने मन की बात।
2: सबसे बड़ी खास बात है इस कार्यक्रम की वो यही है कि प्रधानमंत्री इसमें बहुत अनौपचारिक होकर बातचीत करते हैं।
1: आकाशवाणी के सभी केंद्र सभी चैनल इसे प्रसारित करेंगे एक साथ।
3: पूरा देश, पूरा लोग उनसे जुड़ रहे हैं, उनके अनुभवों से वाकिफ हो रहे हैं।
1: साथ ही इसका प्रसारण दूरदर्शन के नेशनल न्यूज, डीडी भारती, डीडी इंडिया, डीडी उर्दू और डीडी किसान चैनल पर भी किया जाएगा।
4: जब भी रविवार के दिन मन की बात कार्यक्रम शुरू होता है, सुबह से ही हम सुनने के लिए उत्सुक रहते हैं।
1: श्रोताओं, आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव टोल फ्री नंबर 1800117800 पर रिकॉर्ड कर सकते हैं या माईगोव के ओपन फोरम और नरेंद्र मोदी मोबाइल ऐप में पोस्ट कर सकते हैं।
5: मेरे मन की बात आपके कारण सच्चे अर्थ में आपके मन की बात बन गई है।
6: सुबह 11:00
7: मन की बात।

0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ 2026 ମସିହା ଲାଗି ପହିଲା ଖେପ 66 ଜଣଙ୍କୁ ପ୍ରଦାନ କରିବେ ପଦ୍ମ ପୁରସ୍କାର। ରାଷ୍ଟ୍ରପତି ପ୍ରଦାନ କରିବେ 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଆଉ 58 ପଦ୍ମଶ୍ରୀ ପୁରସ୍କାର। ନୂଆଦିଲ୍ଲୀ ନ ଏବା କାଲି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କର ହେବା ବୈଠକ। ବୈଦେଶିକ ମନ୍ତ୍ରୀମାନେ କ୍ୱାଡ୍ ସଦସ୍ୟ ଦେଶମାନଙ୍କର ଭିତରେ ସହଯୋଗ ବୃଦ୍ଧି ସାଙ୍ଗେ ନିଆଯାଇଥିବାର ପଦକ୍ଷେପ ଆଉ ଭିନ୍ ଭିନ୍ ଆନ୍ତର୍ଜାତିକ ସମସ୍ୟା ଉପରେ କରିବେ ସମୀକ୍ଷା ଆଉ ଆଲୋଚନା। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ CBSE ଯୁକ୍ତ 2 ବୋର୍ଡ ପରୀକ୍ଷା ଲାଗି ଉତ୍ତର ଖାତାର ସ୍କାନ୍ ଫଟୋକପି ପାଇବାର ଶେଷ ତାରିଖ ବଢ଼େଇଛନ୍ ଆଇଜ୍କେ ଗୋଟେ ଦିନ। ପାର୍ଲା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଜ୍ୟବାସୀ ତାହାଙ୍କୁ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ଭୁବନେଶ୍ୱର ନ ରାଜ୍ୟ ଉନ୍ନୟନ ପଞ୍ଚାୟତି ପ୍ରତିଷ୍ଠାନ 32 କୋଟି ଟଙ୍କାର ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟର ଶିଳାନ୍ୟାସ ଅବସରରେ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାୟକ କହିଲେ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ସାଙ୍ଗେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ସୁଶାସନ ଦିଗେ ପ୍ରେକ୍ଷାଳୟ ଗୋଟିଏ ମାଇଲଖୁଣ୍ଟ ହେବା। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଚଳିତ ବଛର ଏହି ଦିବସର ବିଷୟ ରହିଛି ଥାଇରଏଡ୍ ଆଉ ପୁଷ୍ଟିସାର। ବିଶ୍ୱ ପ୍ରସିଦ୍ଧ ପୁରୀ ଘୋଷଯାତ୍ରା ଲାଗି ରଥ ଖଳାନ 3 ରଥର ନିର୍ମାଣ କାମ ରହିଛି ଜାରି। ଦୋଳବେଦୀନ ଅସ୍ଥାୟୀ କମାର କି ଲୁହୁରା ସାଲାନ ଓଝା ସେବକମାନେ ରଥର ଦଣ୍ଡା ଆଉ ଅଖକେ କରୁଛନ୍ ସଂଯୋଗ। ଭାରତ ସରକାରଙ୍କର ପ୍ରସାର ଭାରତୀ ଅଧୀନତି ଆକାଶବାଣୀର 90 ପୂର୍ତ୍ତି ଅବସରରେ ଆଇବା କାଲି ସକାଳ 7 କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ରୁ ଗୋଟିଏ ବିଶାଳ ପଦଯାତ୍ରାର କରାଯାଉଛି ଆୟୋଜନ। ନୂଆପଡ଼ା ଜିଲ୍ଲା 353 ଜାତୀୟ ରାଜପଥନ ଗୋଟିଏ ବସ୍ ଧକ୍କା ଦେବାରନୁ 38 ଜଣେ ଲୁକର ଘଟଣା ଜାଗାନ ଯାଇଛେ ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗାଁନ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ହେଇଛେ ଅଭିଯୋଗ ଶୁଣାଣି ଆଉ ଉପଶମ ଶିବିର। ମୋଟ 60 ଅଭିଯୋଗର ହୋଇଥିଲା ଶୁଣାଣି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗରିପାଲି ବ୍ଲକନ ଜିଲ୍ଲାପାଳ ଆଉ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମୋଟ 69 ଅଭିଯୋଗ ଆପତ୍ତିର କରିଥିଲେ ଶୁଣାଣି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଲୋକଗୀତ କାର୍ଯ୍ୟକ୍ରମ। ଆଜି ଏଥିରେ ପାଲା ଶୁଣନ୍ତୁ, ପରିବେଷଣ କରିଛନ୍ତି ଅନ୍ତର୍ଯ୍ୟାମୀ ପାଇକ ଏବଂ ସାଥୀ।

ଶ୍ରୀ ଶ୍ରୀ ସତ୍ୟନାରାୟଣ ସ୍ୱାମୀ ସମସ୍ତଙ୍କର ମନଭୀଷ୍ଟ ପୂର୍ଣ୍ଣ କରନ୍ତୁ। ବୋଲ ଆନନ୍ଦ କବାର ହରିହରି। ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ଈଶ୍ୱର ପରମ କୃଷ୍ଣ ସଚିତାନନ୍ଦ ବିଗ୍ରହ ଅନାଦିରାଦି ଗୋବିନ୍ଦ ସର୍ବ କାରଣ କାରଣ ଭଜେ। ସନ୍ତୋଷ ଆଜ୍ଞା, ଆଜିର ବିଷୟଟି ହେଲା ବିଭୀଷଣ ଜନ୍ମ। ସେ ବିଷୟଟି ଗାଇବା ପାଇଁ ଯିବା।

ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରନ୍ତୁ, ଲଙ୍କାର ରାଜା ହଉଛି ରାବଣ। ଲଙ୍କାର ପୁରଟା ଦେଖିବାକୁ ଅତି ସୁନ୍ଦରମୟ, ଅତି ସୌନ୍ଦର୍ଯ୍ୟମୟ। ଲକ୍ଷ୍ୟ କରନ୍ତୁ ହେଲା କଣ, ଅଙ୍ଗ ବଙ୍ଗ କଳିଙ୍ଗ ମଗଧ ଦ୍ରାବିଡ ନେପାଳ କୁଞ୍ଜଗୋଳ ଡ୍ରାହାଳ ଏମିତି ଅନେକ ଦେଶ ଅଛି, କିନ୍ତୁ ଏଇ ଲଙ୍କାପୁର ସହିତ ସମାନ ହୋଇପାରିବ ନାହିଁ, ସମସ୍ତଙ୍କୁ ଉପହାସ କରୁଛି। ହେଲା କଣ ଆଜ୍ଞା, କିଛି ଦିନ ବିତି ଯାଇଛି, ଦିନକର ଘଟଣା ହେଇଛି। କଣ ପ୍ରଭାତ।

ପ୍ରଭାତରୁ ଦେବଯତ୍ରୀ ନାରଦ ମନଜାରେ ଚଢି ଆଜ୍ଞା ଲଙ୍କାପୁରରେ ଯାଇକି ପହଞ୍ଚିଲେ। ଯେତେବେଳେ ଲଙ୍କାପୁରରେ ପହଞ୍ଚି ଯାଇଛନ୍ତି ରାବଣ ଦେଖି ଅତି ଆନନ୍ଦରେ ଚରଣ ତଳେ ନମସ୍କାର କଲେ, ସମ୍ମାନ ଦେଇ ତାକୁ ଆସନରେ ବସେଇଛନ୍ତି। ତାଙ୍କୁ ପଚାରୁଛନ୍ତି ସେ ସମୟରେ ଦେବର୍ଷୀ ନାରଦ କହିଲେ, କହିଲେ ବାପାରେ ମୁଁ ତତେ ବହୁତ ପ୍ରକାର ବୁଝେଇ କହିଲି କିନ୍ତୁ ତୁମ କଥା କେବେ ହେଲେ ମାନିଲୁନୁ। ଆରେ ବରେ

ରାଜାଙ୍କ ପାଖରେ ଯାଇକି ପହଞ୍ଚିଲେ, ରାଜାଙ୍କୁ ନମସ୍କାର କରିଛନ୍ତି। ରାଜା ପଚାରିବାରୁ ସେ କହୁଛନ୍ତି, ଜଣେ ବ୍ରାହ୍ମଣ ଆପଣଙ୍କୁ ଦର୍ଶନ କରିବା ପାଇଁ ସିଂହଦ୍ୱାର ଅପେକ୍ଷା କରିଛନ୍ତି, ଆପଣ ଚଞ୍ଚଳ ଯାଆନ୍ତୁ। ଦୂତର କଥା ଶୁଣି ଆଜ୍ଞା ଦଶରଥ ରାଜା ଯାଇକି ପହଞ୍ଚିଲେ, ଦେଖିଲ ସିଂହଦ୍ୱାର ନିକଟରେ ଜଣେ ବ୍ରାହ୍ମଣ ଦଣ୍ଡାୟମାନ, ତାଙ୍କୁ ନମସ୍କାର କଲେ। ନମସ୍କାର କରିବା ସକାଶେ ଆଜ୍ଞା ସେଇ ସମୟରେ ଆଶୀର୍ବାଦ ଦେଉଛନ୍ତି ବ୍ରାହ୍ମଣ, ଆରେ ଆଗନ୍ତୁ ଗତା ବହୁ ରାଜଲକ୍ଷ୍ମୀ ଶିବ ପ୍ରସାଦ ମୁଁ ସକଳ ଅର୍ଥ ସିଦ୍ଧି ବାଚରଣ ଦୃଷ୍ଟ ବିନାଶ ହେତୁ ଗୌ ଗୋବିନ୍ଦ ଚରଣ ଅରବିନ୍ଦ ଆଶୀର୍ବାଦ କରିଛନ୍ତି ଦଶରଥଙ୍କୁ। ସେଠି ଦଶରଥ ପଚାରୁଛନ୍ତି, ଆପଣ କାହିଁକି ଆସିଛନ୍ତି? ନା ଗୋଟିଏ କଥା କହିବି, ଆପଣ ରକ୍ଷା କଲେ କହିବି, ଆପଣ ସତ୍ୟ ନ କଲେ ମୁଁ ଆପଣଙ୍କୁ କେବେ ମାଗିବିନି, ଆପଣ ସତ୍ୟ ସତ୍ୟ ତ୍ରୟବାର ସତ୍ୟ କରନ୍ତୁ। ରାଜା ଦଶରଥ କହିଲେ, ଆପଣ ଯଦି ଚାହିଁବେ ମୋର ରାଜ୍ୟକୁ ଆପଣଙ୍କୁ ପ୍ରଦାନ କରିଦେଇପାରେ, ଆପଣ ସତ୍ୟ କଥା ମୋତେ କ'ଣ କହୁଛନ୍ତି? ନାଇଁ ନାଇଁ, ତୁମେ ସତ୍ୟ ନ କଲେ ମୁଁ କଦାପି ଆପଣଙ୍କୁ ମାଗିପାରିବି ନାହିଁ। ଆଜ୍ଞା ସତ୍ୟ ସତ୍ୟ ତ୍ରୟବାର ସତ୍ୟ କଲେ ଦଶରଥ। ଆରେ ଉଦୟତି ଯଦି ଭାନୁ ପଶ୍ଚିମ ଦିଗି ଭାଗେ ବିକଶିତ ଯଦି ପଦ୍ମ ପର୍ବତାନୁ ଶିକାଗ୍ରେ ପ୍ରଚଳିତୁ ଯଦି ମେରୁ ଶୀତ ତୁ ଜାତ ବର୍ଣ୍ଣୀ ଟଟଳୁତୁ ଖୋଳୁ ବାକ୍ୟ ସଜନା ନା କଦାଚିତ। ସୂର୍ଯ୍ୟଦେବ ପଶ୍ଚିମ ଦିଗରେ ଉଦୟ ହେଇପାରନ୍ତି, କିନ୍ତୁ ରାଜା ଦଶରଥଙ୍କର ସତ୍ୟ ଟଳିବ ନାହିଁ। କହିଲେ ମୁଁ ସତ୍ୟ କଲି, ଆପଣ କ'ଣ ମାଗୁଛନ୍ତି? କହିଲେ କ'ଣ ମାଗିବି କି? ଆପଣଙ୍କର ବ୍ରହ୍ମବିନ୍ଦୁ ମୋତେ ଦରକାର। ରାଜା ଚମକି ପଡ଼ିଲେ, କହିଲେ ଏ କ'ଣ କହୁଛ ବ୍ରାହ୍ମଣ? କିଏ ବ୍ରହ୍ମବିନ୍ଦୁ ଦେଇପାରେ? ବ୍ରହ୍ମବିନ୍ଦୁ ଦେଲେ କିଏ ବଞ୍ଚିପାରେ? ମୁଁ ବ୍ରହ୍ମବିନ୍ଦୁ ଦେଇପାରିବିନି। କହିଲେ ଆପଣ ସତ୍ୟ କରିଛନ୍ତି, ଯଦି ନ ଦେବେ ତାହେଲେ ସତ୍ୟଭଗ୍ନ ହେବେ, ସବୁଦିନ ପାଇଁ ଆପଣଙ୍କ ନାଁରେ କଳଙ୍କ ନିତା ବାଜିବ। ଏଇ ବଂଶରେ କେହି ସତ୍ୟଭଗ୍ନ କରିନାହାନ୍ତି, ଯଦି ଆପଣ ନ ଦେବେ ତାହେଲେ ସତ୍ୟଭଗ୍ନ ହେବ। ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ରାଜା ଚିନ୍ତା କଲେ କ'ଣ କରିବେ, ସତ୍ୟଭଗ୍ନ ଧର୍ମ ନଷ୍ଟ ହୋଇବ।

ହେଲେ ପାପିଷ୍ଟ ଦଶରଥ ତୁ ଜାଣିପାରିଲୁନୁ, ତୁ ତୁ ଚାହିଁଥିଲୁ ମୋର ସର୍ବନାଶ କରିବା ପାଇଁ, କିନ୍ତୁ ଆଜି ମୁଁ ତୋର ସର୍ବନାଶ କରିଛି। ମୁଁ ହେଉଛି ବିଶର୍ବାର ପୁଅ, ବିଶର୍ବାର ପୁଅ ରାବଣ। ଦେଖେ ତୋର ଅବସ୍ଥା କ'ଣ ହବ। ଆଜ୍ଞା ଧରିକି ଆସିକି ପହଞ୍ଚିଛି, ଲକ୍ଷ୍ୟ କରନ୍ତୁ ସେ ସମୟରେ ହେଲା କ'ଣ। ଆଜ୍ଞା କେଉଁଠିକି ଯିବ? ହଁ ଆଉ ହସ ହସ ବଦନରେ।

ଆଜ୍ଞା ମା ମା ଯେତେବେଳେ ଦେଖିଛନ୍ତି ପୁଅକୁ ଦେଖି ଅତି ଆନନ୍ଦିତ କଲେ ମୋ ବାପଧନ କୁଆଡେ ଥିଲା ବୁଲି ବୁଲିକି ଆସିଲାଣି ମାର ପୁଅର କଥା ମା ଜାଣେ ଭଲ ମନ୍ଦଟା।

ରାବଣ କୁ ଦେଖି ନିକଷା ବହୁତ ପ୍ରକାର ବହୁତ କଥା କହିଛନ୍ତି। ରାବଣ ଶୁଣି ଅତି ଆନନ୍ଦିତ ହେଲା, କହିଲା ମା ଗୋଟିଏ ବିଷାକ୍ତ ଜିନିଷ ମୁଁ ଆଣିଛି, ତୁମେ ଯତ୍ନ ସହକାର ରଖିବ, ଏଇ ବିଷାକ୍ତ କାହାକୁ ଦେବ ନାହିଁ, ମୋର ଦରକାର ହେଲେ ମୁଁ ତୁମ ପାଖରୁ ମାଗିକି ନେବି, ଅନ୍ୟ କାହାକୁ ତୁମେ ପ୍ରଦାନ କରିବ ନାହିଁ। ଆଜ୍ଞା, ଦଶରଥଙ୍କର ବ୍ରହ୍ମବିନ୍ଦୁଟାକୁ ମାଙ୍କୁ ବିଷ କହିକି ଦେଇଛି, ମା ବିଷ ଭାବିକି ତାକୁ ଯତ୍ନ ସହକାର ରଖିଛନ୍ତି। ଆଜ୍ଞା, ରାବଣ ଚାଲିଗଲା, ଦଶରଥଙ୍କର ବ୍ରହ୍ମବିନ୍ଦୁଟାକୁ ବିଷ ଭାବି ମା ଯତ୍ନ ସହକାର ରଖିଛନ୍ତି। ଆଜ୍ଞା, କିଛି ଦିନ ବିତି ଯାଇଛି, ଦିନକର ନିକଷାଙ୍କର ସ୍ୱାମୀ ହେଉଛନ୍ତି ବିଶ୍ୱର୍ବା ଋଷି। ଆଜ୍ଞା, ବିଶ୍ୱର୍ବା ଋଷି ତପସ୍ୟାକୁ ଯିବାକୁ ବାହାରିଲେ, ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ସେ ସମୟରେ ହେଇଛି କ'ଣ।

ତୁ କଣ, ତୁ ରାକ୍ଷସୀ ନା କଣ, ତୋ ଭଳିଆ ସ୍ତ୍ରୀ ମତେ ଦରକାର ନାହିଁ, ଏଇ ଲଙ୍କା କଟକରୁ ଯେତେ ଚଞ୍ଚଳ ପାରୁଛୁ ଛାଡ଼ିକି ଚାଲିଯା, ଯଦି ପାରୁଛୁ ଭଲ ହୁଅନ୍ତା, ଯଦି ବିଷ ଖାଇକି ମରିଯାଆନ୍ତୁ ମୋ ଲଙ୍କା କଟକରେ, ଆଉ ତୋ ଭଳିଆ କଳଙ୍କିନି ଆଉ କେହି ନଥାନ୍ତେ, ତୋ ମୁଖ ମୁଁ ଚାହିଁବିନି, ଆଜି ଠାରୁ ମୋର ଲଙ୍କା କଟକ ଛାଡ଼ି ଚାଲିଯା। ଆଜ୍ଞା, ସ୍ୱାମୀ ଯାହାକୁ ଭଲ ପାଆନ୍ତି ତାକୁ ଆଜି ଏଭଳିଆ ଭର୍ସନା କଲେ, ଯେତେବେଳେ ଭର୍ସନା କଲେ ନିକଷ ଆଉ ସହି ପାରିଲାନି। ଆଜ୍ଞା, କାନ୍ଦ କାନ୍ଦ ହେଇକି ବହୁତ ପ୍ରକାର କହିଲେ, ଚଳନ୍ତଳ ନମସ୍କାର କଲେ, ତଥାପି ଋଷି କ୍ଷମା ଦେଲେନି, ଋଷି ମୋର ଚାଲିଗଲେ। ଆଜ୍ଞା, ନିକଷା କ'ଣ କହୁଛି?

କହିଲେ ମୁଁ ଆଉ ବଞ୍ଚିବିନି, ମୁଁ ପ୍ରାଣ ଆଉ ରକ୍ଷା କରିବିନି। ଯଦି ସ୍ୱାମୀ ମୋତେ ଭଳିଆ ଭର୍ସନା କଲେ ଏଇ ଲଙ୍କା କଟକରେ ଆଉ ରହିବିନି, ଆଜିଠାରୁ ଶପଥ କରୁଛି ଲଙ୍କା କଟକରେ ମୁଁ ରହିବି। ଆଜ୍ଞା କାନ୍ଦି କାନ୍ଦି ଯେତେବେଳେ କାନ୍ଦୁଛନ୍ତି ତାଙ୍କର ମନେ ପଡିଲା ସେଦିନ ମୋ ପୁଅ ମୋତେ ବିଷ ଦେଇକି ଯାଇଛି, କହିଥିଲା ମା ଯତ୍ନ ସକାଳ ରଖିବ କାହାରିକି ଦେବନି, ଯାଉଛି ସେ ବିଷକୁ ଖାଇକି ମରିବି। ଯିଏ ମୋର ଜୀବଧନ ଯାହାକୁ ମୁଁ ସଦାସର୍ବଦା ଭଲ ପାଏ ସିଏ ଯଦି ଏଭଳିଆ ମୋତେ ଭର୍ସନା କଲେ ତାହେଲେ ଆଉ କାହା ମୁଖ ଚାହିଁକି ରହିବି, ନିଶ୍ଚୟ ଆଜିଠାରୁ ଲଙ୍କାପୁର ବିଦାୟ ନେଇଯିବି।

ଯୋଉ ଦେଇଥିଲା ସେଦିନ ରାବଣ ବିଷ, ସେ ବିଷକୁ ମା ଖାଇଲେ, ଯେତେବେଳେ ଖାଇଛନ୍ତି ଚାହୁଁଛନ୍ତି ମରିବା ପାଇଁ, ଦେଖୁ ଦେଖୁ ଦଣ୍ଡେ ଗଲା, ଦୁଇ ଦଣ୍ଡ ହେଲା, ବିଚାର କଲେ କାହିଁକି ତ ମରୁନି, ସେଟା କଣ ବିଷ ନୁହନ୍ତି କି? ଗର୍ଭରେ ପଡ।

ଆଜ୍ଞା, ଦେଖୁ ଦେଖୁ ଗୋଟିଏ ଦିନ ବିତିଗଲା, ଏମିତି ଦେଖୁ ଦେଖୁ ମାସେ ବିତିଗଲା, କଲା କିରେ ମୁଁ ବିଷ ଖାଇଲେ ମରିବା ପାଇଁ ଯେ ଦିନେ ଦିନେ ସିନା କାମ ଦେଲାନି, କିନ୍ତୁ ମାସ ମାସ ଦେଖୁ ଦେଖୁ ମୁଁ ଆସି ଗର୍ଭବତୀ ହେଲାଣି। ହଁ,

ସେ ନିକସାର ଗର୍ଭ ଆସିକି ଆଠ ମାସ ପହଞ୍ଚିଲାଣି। ଯାଇଥିଲେ ଋଷି ବି ତପସ୍ୟା କରିବା ପାଇଁ, ଯେତେବେଳେ ତପସ୍ୟାରୁ ଫେରିଲେ ଆସିକି ଦେଖିଲେ ଲଙ୍କା ସିଂହ ଦ୍ୱାରା ନିକସାକୁ, କହିଲେ କିରେ ମୁଁ ତ କହିଥିଲି ତୁ ମୋର ଲଙ୍କା ଛାଡି ଚାଲିଯିବା ପାଇଁ, ତୁ ଲଙ୍କା ଛାଡି ଯାଇନୁ, ତୋର ମୁଖ ଦେଖିବା ପାଇଁ ପରା ମୁଁ କହିଥିଲି ମୁଖ ଦେଖିବିନି ବୋଲି। ଆଜ୍ଞା ଯେତେବେଳେ ଲକ୍ଷ୍ୟ କରିଦେଇ ଦେଖିଲେ ଗର୍ଭବାସ ହୋଇଛି, କହିଲେ କିଲ ନିକସା ମୁଁ ତ ଯାଇଥିଲି ତପସ୍ୟା କରିବା ପାଇଁ, ତୁ କାହା ପ୍ରେମରେ ପଡିକି ଗର୍ଭବାସ ହେଲୁ? ତତେ କହିଥିଲି ମୋର ଲଙ୍କା କଟକ ଛାଡି ଚାଲିଯିବା ପାଇଁ, ତୁ ଲଙ୍କା କଟକରୁ ଗଲୁନୁ, ମୁଁ ବର୍ତ୍ତମାନ ଦେଖୁଛି କଣ ତୁ ଗର୍ଭବାସ? ତତେ ନିଶ୍ଚୟ ମୁଁ ବିନାଶ କରିବି, ମୋ ଲଙ୍କା କଟକ ଯେତେ ଶୀଘ୍ର ପାଠ ଛାଡିକି ଚାଲିଯା। ସେଇ ସମୟରେ କହୁଛି।

ମୋର ଲକ୍ଷ୍ୟ କରନ୍ତୁ ପଣ୍ଡିତ ମଣ୍ଡଳୀ ହେଲା କ'ଣ ଆଜ୍ଞା, ଯେତେବେଳେ ନିକଷା କହୁଛନ୍ତି ଆପଣଙ୍କ ପୁଅ ବିଷ ଦେଇଥିବା ସେ ବିଷକୁ ଖାଇକି ମୋର ଅବସ୍ଥା, ଆପଣ କହିଥିଲେ ମରିବା ପାଇଁ, ମୁଁ ମରିବା ପାଇଁ ସେ ବିଷ ଖାଇଲି, ବିଷ ଖାଇବା ଦ୍ୱାରା ମରିବି କ'ଣ, ମୋର ଦେଖୁ ଦେଖୁ ଏ ଗର୍ଭ ଆସ। ଋଷିବର ଚମକି ପଡ଼ି କହିଲେ କ'ଣ ହେଲା, ପୁଅ ଦେଇଥିଲା ମାଆକୁ ବିଷ ଯେ ମା ଖାଇକି ଗର୍ଭବାସ ହେଲା, ଏ କି ବିଚିତ୍ର କଥା, ତାହେଲେ ତାହେଲେ କ'ଣ ହେଇଛି ଦେଖିବା। ଆଜ୍ଞା ଋଷିବର ତପସୀ ଆଜ୍ଞା ଯୋଗ ଧ୍ୟାନରେ ବସିଲେ, ଯେତେବେଳେ ତପସ୍ୟାରେ ବସିଲେ ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ ଆଉ ସଗୁଣ ନିର୍ଗୁଣ ବ୍ରହ୍ମ ଜ୍ୟୋତି ରୂପ ସନାତନ ସାକାର ନିରାକାର ତେଜ ରୂପ ନ ଜାନାମି।

ମୋର ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ କରନ୍ତୁ ହେଲା କଣ, ଯେତେବେଳେ ଯୋଗଧ୍ୟାନ ଋଷିବର ଜାଣିପାରିଲେ କହିଲେ ନିକଷା ତୁ ବଡ଼ ସୌଭାଗ୍ୟବତୀ, ମୁଁ ଭାବୁଥିଲି ତୁ ଖରାପ ବୋଲି, ତୋତେ ମରିବା ପାଇଁ ମୁଁ କହୁଥିଲି, କିନ୍ତୁ ତୋର ଗର୍ଭରେ ଯେଉଁ ସନ୍ତାନ ଅଛି ଏ ରାବଣ ବରିବ, ରାବଣ ବରିବ, କୁମ୍ଭକର୍ଣ୍ଣ ବରିବ, କୁମ୍ଭକର୍ଣ୍ଣ ବରିବ, ତୋର ଗର୍ଭରେ ଯେଉଁ ପୁଅ ଅଛି ସିଏ ହବ ଲଙ୍କା କଟକର ରାଜା, ମୋର ବଂଶ ରକ୍ଷା କରିବ, ତୋତେ ମୁଁ ପ୍ରଶଂସା ନ କରି ରହିପାରୁନି, ତୁ ହଉଛୁ ବଡ଼ ସୌଭାଗ୍ୟବତୀ। ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ ଯେତେବେଳେ ବହୁତ ପ୍ରକାର ତାଙ୍କୁ ପ୍ରଶଂସା କରୁଛନ୍ତି, ନିକଷା କହିଲା ସ୍ୱାମୀ ତୁମେ ମୋତେ ଭର୍ସନା କରିଥିଲ ମରିଯିବା ପାଇଁ, ମୁଁ ମରିବା ପାଇଁ ବିଷ ଖାଇଲି, ସେ ବିଷ ନୁହେଁ ରେ, ସିଏ ହଉଛି ଦଶରଥଙ୍କର ବ୍ରହ୍ମବିନ୍ଦୁ, ସିଏ ହଉଛି ଦଶରଥଙ୍କର ବ୍ରହ୍ମବିନ୍ଦୁ। ଆଜ୍ଞା ଯେତେବେଳେ କଥା କହିଲେ ଲକ୍ଷ୍ୟ କରନ୍ତୁ ମୋର ପଣ୍ଡିତ ମଣ୍ଡଳୀ, ଆଜ୍ଞା ନିକଷା ତ ଗର୍ଭବାସ ହେଇଛି, ବହୁତ ପ୍ରକାର ତାକୁ ଯନ୍ତ୍ରଣା ହେଉଛି, ଲକ୍ଷ୍ୟ କରନ୍ତୁ ଦିନକୁ ଦିନ ବିତିବାକୁ ଲାଗିଲା। ଆରେ ସୁମନ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଷିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଶୁଣିବା ଜଣେ ମଡେଲର କହିପାରିବା, ଜଣେ ଉଦ୍ଘୋଷିକା କହିପାରିବା, ରୋଶନୀ ବାବୁଙ୍କ ସହିତ ଏକ ସାକ୍ଷାତକାର, ଆଲୋଚନା କରିବା ବିଶ୍ୱ ଫୁଟବଲ ଦିବସ ବିଷୟରେ ଏବଂ ରାସବିହାରୀ ବୋଷଙ୍କ ଜନ୍ମଦିବସ ବିଷୟରେ ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତା ବନ୍ଧୁ, ଆମେ ଯଦି କଳା ସଂସ୍କୃତିକୁ ଦେଖିବା, କଳା ସଂସ୍କୃତି ମାଧ୍ୟମରେ ଅନେକ କଳାକାର ଆଜି ଅନେକ ସ୍ଥାନରେ ପରିଚିତ ହୋଇଛନ୍ତି। ନିଜର କଳା ମାଧ୍ୟମରେ ଅନେକ ସ୍ଥାନରେ ନିଜର ଗୋଟେ ପରିଚୟ ସୃଷ୍ଟି କରିପାରିଥିବା ସେମିତି ଜଣେ କଳାକାର ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କ ସହିତ କିଛି ସାକ୍ଷାତକାର ଶୁଣିବା। ବର୍ତ୍ତମାନ ରୋଶନୀ ବାବୁଙ୍କ ସହିତ ଏକ ସାକ୍ଷାତକାର ଶୁଣିବା। ତେବେ ଶ୍ରୋତା ବନ୍ଧୁ, ଆଜି ଆମର ଯୁବବାଣୀ କାର୍ଯ୍ୟକ୍ରମର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ଏମିତି ଜଣେ କଳାକାର ଅଛନ୍ତି ଯିଏକି ଆଜ୍ଞା ପେସାରେ ଜଣେ ଛାତ୍ରୀ, କିନ୍ତୁ ନିଶାରେ ଆମେ କହିପାରିବା ଜଣେ ମଡେଲର, ଜଣେ ଉଦ୍ଘୋଷିକା, ଜଣେ ଡ୍ୟାନ୍ସର, ଆମେ କହିପାରିବା ମଲ୍ଟି ଟ୍ୟାଲେଣ୍ଟେଡ଼, ସେମିତି ଜଣେ କଳାକାର ଆଜି ଆମ ସହିତ ଉପସ୍ଥିତ ଅଛନ୍ତି। ଆଜ୍ଞା, ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଉଛୁ।
1: ବହୁତ ବହୁତ ଧନ୍ୟବାଦ। ଜୁହାର, ଜୟ ମା ସମଲେଇ।
0: ପ୍ରଥମେ ଆପଣ ଆପଣଙ୍କ ପରିଚୟଟି ରଖିବେ।
1: ମୁଇଁ ସମ୍ବଲପୁରର, ଆମର ମା ମାଟି ସମଲେଇ ମାଆଙ୍କର ମାଟିନୁ ଜନ୍ମ। ମୋ ନାଁ ହେଉଛି ରୋଶନୀ ବାବୁ। ମୁଇଁ ଗୋଟେ ଉଦ୍ଘୋଷିକା, ତାର୍ ସାଙ୍ଗେ ସାଙ୍ଗେ ମଡେଲିଂ ଷ୍ଟାର୍ଟ କରିଛେ, ଆଉ ସେ ତାର୍ ସାଙ୍ଗେ ସାଙ୍ଗେ ମୋତେ ଡ୍ୟାନ୍ସ କରିବାର୍ ଲାଗି ବହୁତ ଭଲ ଲାଗ୍ସି, ଟିକେ ଟିକେ ଆକ୍ଟିଂ କରିବାର୍ ଲାଗି ବି ବହୁତ ଭଲ ଲାଗ୍ସି। ଆଉ ସେ ତାର୍ ସାଙ୍ଗେ ସାଙ୍ଗେ ମୁଇଁ ଆଜ୍ ଅ ସୋସିଆଲ୍ ୱାର୍କର ବି ନିଜର ସୋସାଇଟିକେ କେନ୍ତା ଇମ୍ପ୍ରୁଭ୍ କରାଯିବା ପଜିଟିଭ୍ ୱେରେ, ସେ ତାର୍ ଆଡ଼େ ବି ମୁଇଁ ବହୁତ ୱାର୍କ କରବାର୍କେ ଚେଷ୍ଟା କରୁଛେ। ଆଜ୍ ଅ ସୋସିଆଲ୍ ମିଡ଼ିଆ ଇନ୍ଫ୍ଲୁଏନ୍ସର ଅଲ୍ସୋ ମୁଇଁ ନିଜର କଲ୍ଚର୍କେ କେନ୍ତା ଆଗ୍କେ ବଢ଼ାମି ସେ ବିଷୟରେ ବି ମୁଇଁ ମୋର ଚେଷ୍ଟାଟା ଆଗ୍କେ ବଢ଼ାସି। ଆମର କଲ୍ଚର୍କେ, ଆମର ଟ୍ରେଡିସନ୍କେ, ଆମର ଫେଷ୍ଟିଭାଲ୍କେ ୱାର୍ଲଡ଼ ୱାଇଡ଼୍ କେନ୍ତା ଆମେ ପରିଚିତ କରିପାର୍ମା, ଆମର ଲାଙ୍ଗୁଏଜ୍କେ କେନ୍ତା ଆମେ ଆଗ୍କେ ବଢ଼େଇ ପାର୍ମା, ସେ ଚେଷ୍ଟାଟା ମୋର ସବୁବେଳେ ଲାଗିଛେ। ଆଉ ତାର୍ ସାଙ୍ଗେ ସାଙ୍ଗେ ମୁଇଁ ଟ୍ୟୁସନ୍ସ ବଗେରା ବି ପଢ଼ାସି, ତାକି ଆମେ ଯେନ୍ ନଲେଜ୍ଟା ମୋର ପାଖେ ଅଛେ ସେ ନଲେଜ୍ଟା ମୁଇଁ ବାକିମାନଙ୍କୁ ବାଣ୍ଟିକିନା ସେ ନଲେଜ୍କେ ଆଉ ଟିକେ ଗେନ୍ କରିକିନା ସେମାନଙ୍କୁ ବି ନଲେଜ୍ଟା ସ୍ପ୍ରେଡ଼୍ କରବାର ଚେଷ୍ଟା କରସି।
0: ଆଜ୍ଞା, ତ ଏବେ ଆଉ ଗୋଟେ ଆମେ ଜାଣିବାକୁ ପାଇଲୁ, ଆପଣ ଜଣେ ଟିଚର ବି। ଆଜ୍ଞା, ତ ଆପଣ ମାନେ ଗୋଟେ ଛାତ୍ରୀ ଏବଂ ନିଶା, ଏ କଳା ପ୍ରତି କେମିତି ରହିଲା, ମାନେ କେମିତି ଚୁଜ୍ କଲେ କି ମୁଁ ବି ଏଇ ଲାଇନ୍ରେ ନିଜର କିଛି ପରିଚୟ ସୃଷ୍ଟି କରିବି?
1: ଆଙ୍କରିଂ ତ ମୁଁ ମାନେ ମୋଷ୍ଟଲି ମାନେ ସବୁଥିରୁ ବେଷ୍ଟ ଫିଲ୍ଡ ରହି ଆସିଛେ, ମାନେ ଏଛେନ୍ ତକ୍ ଯେତେ ବି ମାନେ ପ୍ରଫେସନାଲି ପର୍ସନାଲି ଆଉ ମାନେ ଯେତେ ବି ପ୍ୟାସନ୍ ହିସାବରେ ମୁଇଁ ମାନେ ଫଲୋ କରି ଆସୁଛେ, ଆଙ୍କରିଂଟା ସବୁଥିରୁ ମାନେ ମୋର ଫେଭରେଟ୍, ମାନେ ମୋର ପ୍ୟାସନ୍ କହିଲେ ହେବା। ତ ଆଙ୍କରିଂଟା ମୋର ଷ୍ଟାର୍ଟ ହେଇଥିଲା ମୋର ଫର୍ଷ୍ଟ ଜର୍ଣ୍ଣି, ମୁଇଁ ଯେତେବେଳେ ସେଭେନ୍ଥ କ୍ଲାସ୍ରେ ଥିଲି ସେତେବେଳେ ଗଭର୍ଣ୍ଣମେଣ୍ଟ ଆଡ଼ୁ ଗୋଟେ ଆମର ପ୍ରୋଗ୍ରାମ୍ଟେ ହେଇଥିଲା ପିଠା ଯୋଜନା ବୋଲି, ସେନୁ ICDS ର ମ୍ୟାମ୍ ଥିଲେ ସୁପରଭାଇଜର ପୂର୍ଣ୍ଣିମା ତ୍ରିପାଠୀ ମ୍ୟାମ୍, ସେ ମୋତେ ବହୁତ ପ୍ରେଜ୍ କରିଥିଲେ କି ନାଇଁ ତୁମେ ଥରେ ଯାଅ ଆଉ ଟ୍ରାଏ କର ଆଙ୍କରିଂ ଆଉ ଆମ ଷ୍ଟେଜ୍ରେ ହୋଷ୍ଟ କର। ତ ସେନୁ ମୋର ଆଙ୍କରିଂଟା ଷ୍ଟାର୍ଟ ହେଇଥିଲା, ସେ ଷ୍ଟେଜ୍ରେ ମୁଇଁ ହୋଷ୍ଟ ବି କରିଥିଲି ଆଉ ମୁଇଁ ସେନୁ ଡ୍ୟାନ୍ସ ବି କରିଥିଲି। ତ ସେନୁ ମୋର ଆଙ୍କରିଂରଟା ଜର୍ଣ୍ଣି ଷ୍ଟାର୍ଟ ହେଇଥିଲା। ଆଉ ଆଜ୍ ଏନ୍ ଡ୍ୟାନ୍ସର ତ ମୁଇଁ ଛୁଆବେଲୁ ମାନେ ମୋତେ ଡ୍ୟାନ୍ସ କରବାରଟା ବହୁତ ସୌକ, ମୋତେ ବହୁତ ଭଲ ଲାଗ୍ସି। ଆଉ ଆମେ ଯେନ୍ତା କହେସା କି ମାନେ ଆମକୁ ଷ୍ଟ୍ରେସ୍ ରିଲିଜ୍ କରବାର୍ ଲାଗି କିଛି ଗୋଟେ ମାନେ ଦରକାର ଥିସି ଏନ୍ଜୟମେଣ୍ଟ, ତ ମୁଇଁ ମାନେ ଡ୍ୟାନ୍ସ କଲାବେଳେ ବହୁତ ଏନ୍ଜୟ କରସି। ଆଉ ସେଟା ଗୋଟେ ମୋର ମାନେ ଆଜ୍ ଅ ମିଡ଼ିୟମ୍ ଏ କି ମାନେ ମୋର ଷ୍ଟ୍ରେସ୍କେ ମୁଇଁ ରିଲିଜ୍ କରବାରଟା। ତ ମୋର LKG UKG ନୁ ମାନେ ମୁଇଁ ଦୟାନନ୍ଦ ସ୍କୁଲରେ ଯେତେବେଳେ ଥିଲି ମୋ ଟିଚର ଥିଲେ ସେ ମାନେ ମୋତେ ଡ୍ୟାନ୍ସ କରିଥିଲି। ମୁଇଁ ଫର୍ଷ୍ଟ ସମ୍ବଲପୁରୀରେ ହିଁ ମୋର ଡ୍ୟାନ୍ସ ଷ୍ଟାର୍ଟ ହେଇଥିଲା। ଆମର ମା ସମଲେଇଙ୍କର ଗାନାଟେ ଅଛେ ଝିଲିମିଲି, ମା ସେ ଗାନାଥି ଝିଲିମିଲି ଥି ମୁଇଁ ମାନେ

0: ମୋର ଡ୍ୟାନ୍ସ ୱଗେରା ଷ୍ଟାର୍ଟ କରିଥିଲି। ଆଉ ତାର୍ ପରେ ପରେ ଟିଚିଂ ଲାଇନ୍ରେ ମାନେ ମୋତେ ଛୁଆମାନଙ୍କୁ ପଢ଼ାବାର୍କେ ବହୁତ ଭଲ ଲାଗ୍ଲା। ତ ମାନେ ମୁଇଁ ମୋର ମାଆର ଅଙ୍ଗନବାଡ଼ିରେ ମୁଇଁ ମାନେ ଏନ୍ତା ଛୁଆମାନଙ୍କୁ ଛୁଆବେଲି ମାନେ ମୋତେ ପଢ଼ାବାର ବହୁତ ସଉକ ଥିଲା। ତ ଫେର୍ ମୋର ଟେନ୍ଥ କ୍ଲାସ୍ ପରେ ଛୁଆମାନଙ୍କୁ ପଢ଼େଇ ବସିଲି। ପହେଲା ମୋର ଫାର୍ଷ୍ଟ 2-3 ଛୁଆ ଆସିଲେ, ଏଛେନ୍ ମାନେ 12-13 ଷ୍ଟୁଡେଣ୍ଟସ୍ ଅଛନ୍ ମୋର। ଆଉ ରହିଲା ଆମର ସୋସିଆଲ ୱାର୍କର କଥା, ତ ମୁଇଁ ମାନେ ଫାର୍ଷ୍ଟ ମାନେ ମୋତେ ଆମର ଗୁରୁନାନକ ସ୍କୁଲରେ ଆଜ୍ ଅ ରୋଟରୀ କ୍ଲବରେ ଆମର ଗୋଟେ ସେଗମେଣ୍ଟଟେ ଅଛେ ଛୁଆମାନଙ୍କର ଲାଗି,
1: ଆଜ୍ଞା,
0: ଇଣ୍ଟରାକ୍ଟ କ୍ଲବ ବୋଲି। ସେନୁ ମୋତେ ଆଜ୍ ଅ ସେକ୍ରେଟେରୀ ମୋତେ ଆପଏଣ୍ଟ କରାଯାଇଥିଲା ସ୍କୁଲକେ, ମାନେ ଆଜ୍ ଅ ହେଡ୍ ମାନେ ସମ୍ଭାବାର ଲାଗି। ତ ସେନୁ ଆମେ ବହୁତ ସାରା କାମ ସେନୁ ମାନେ ଷ୍ଟାର୍ଟ କଲୁ କି ନାଇଁ, ପ୍ଲାଣ୍ଟେସନ ହେଇଗଲା, ଛୁଆମାନଙ୍କନୁ ବୁକ୍ସ ୱଗେରା କଲେକ୍ଟ କରିକିନା ଲାଇବ୍ରେରୀକେ ଡୋନେଟ୍ କରବାର ହେଇଗଲା, କି ମାନେ ନ୍ୟୁଜ୍ ପେପର୍ସ ୱଗେରା କଲେକ୍ଟ କରିକିନା ଆମେ ପୋଲିସ ଷ୍ଟେସନରେ ସେତାକେ ଡୋନେଟ୍ କରବାରଟା ହେଇଗଲା, କି ସେମାନେ ଯେନ୍ ପ୍ରିଜନର୍ସ ମାନେ ଅଛନ୍, ଯେନ୍ମାନେ କଏଦୀ ଅଛନ୍, ସେମାନେ କିଛି ଅର୍ନିଂ କରିପାରବେ ସେ ଥ୍ରୁନୁ। ତ ସେସବୁ ଜାଗାନୁ ମାନେ ଷ୍ଟାର୍ଟ ହେଲା। ମାନେ ଆମେ ମଝିତି ମେରାକି ଆଡ଼ୁ ବି ଆମର ଅନ୍ତରଙ୍ଗ ସେସନ୍ ୱଗେରା ବି ଚଲୁଥିଲା, ଯେନୁକି ଆମେ ମାନେ ଗରିବ ଛୁଆମାନଙ୍କୁ, ଅଣ୍ଡର ପ୍ରିଭିଲେଜ୍ ଛୁଆମାନଙ୍କୁ ଆମେ ଆଜ୍ ଏନ୍ ଆର୍ଟିଷ୍ଟ ଆମେ ବହୁତ ସପୋର୍ଟ କରୁଥିଲୁ। ସେମାନଙ୍କୁ କିଛି ଆର୍ଟ ଫର୍ମ ମାନେ ଶିଖାଉଥିଲୁ, ଡ୍ରଇଂ ହେଇଗଲା, ଡ୍ୟାନ୍ସ ହେଇଗଲା, କିମ୍ବା ସବୁ ଜିନିଷ ମାନେ ସବୁ ଆର୍ଟ ଫର୍ମ ମାନେ ସେମାନଙ୍କୁ ଶିଖାଯାଉଥିଲା, ଯେମିତିକି ମାନେ ସେମାନେ ଇଣ୍ଟରେଷ୍ଟ ହେବେ। ସିଙ୍ଗିଂ ବି ଶିଖାଯାଉଥିଲା। ତ ସେନୁ ମୋତେ ହେଲ୍ପ କରବାରକେ ବହୁତ ଇଚ୍ଛା ଲାଗ୍ଲା, ତ ସେନୁ ମୁଇଁ ଜଏନ୍ କରିଥିଲି। ଆଉ ସେନ୍ତା କରି କରି ମାନେ ଫିଲ୍ଡ ଅଫ୍ ଇଣ୍ଟରେଷ୍ଟ ଯେନ୍ତା ଆମର ଇଣ୍ଟରାକ୍ସନ୍ ବଢ଼ତେଲ ଯାଇସି, ସେନ୍ତା ମୋର ବି ଫିଲ୍ଡ ଅଫ୍ ଇଣ୍ଟରେଷ୍ଟ ମାନେ ସମସ୍ତଙ୍କର ସାଙ୍ଗେ ମିଶି ମିଶି ବଢ଼ତେଲ ଗଲା।
1: ଆଜ୍ଞା, ତ ଆପଣ ଯେମିତି କହିଲେ ଛୋଟବେଳେ ଡ୍ୟାନ୍ସ କରୁଛନ୍ତି, ତ ଡ୍ୟାନ୍ସକୁ ନେଇକି ଯଦି କହିବା, ଆଙ୍କରିଙ୍ଗକୁ କହିବା, ମଡେଲିଂରେ କହିବା, ମାନେ ଜଣଙ୍କଠୁ ପ୍ରେରଣା ପାଇକି ଆମେ କରିଥାଉ, ତ ଆପଣ ଆପଣଙ୍କ ଜୀବନରେ ନିଜ ଗୁରୁ ବୋଲି କାହାକୁ ମାନନ୍ତି?
0: ମୋର ଗୁରୁ ବୋଲି ତ ମୁଇଁ ଫାର୍ଷ୍ଟ ମୋର ପେରେଣ୍ଟସ୍କେ ମାନସି, କାଁ କରିକି ସେମାନେ ହିଁ ମୋତେ ବହୁତ ଇନ୍ସପାୟାର କରିଛନ୍। ମୋର ମା ସ୍ପେଶାଲି, ସେ ତାଙ୍କର ମାନେ ବହୁତ ଇଚ୍ଛା ଥିଲା, ତ ସେମାନେ ମୋତେ ବହୁତ ଇନ୍ସପାୟାର କରିଛନ୍। ସେ ଆଜ୍ ଅ ଡ୍ୟାନ୍ସର ମାନେ ସେ ତାକୁ ମାନେ ମାନେ ଇଚ୍ଛାଟେ ଥିଲା କି ସେ ନିଜର ମାନେ ଡ୍ରିମ୍ଟା ମୋର ଉପରେ ଦେଖସନ୍।
1: ଆଜ୍ଞା,
0: ତ ସେ ସେଥିଲାଗି ମୋତେ ବହୁତ ସପୋର୍ଟ କରସନ୍ ମୋର ମା, କି ତୋତେ ଯାହା ଇଚ୍ଛା ଲାଗୁଛେ କର, ଆମେ ଅଛୁ, ମାନେ ଆମେ ସପୋର୍ଟ କରବାର୍ ଲାଗି ଅଛୁ। ତ ତାଙ୍କ ଡ୍ରିମ୍କେ ମୋତେ ଫୁଲଫିଲ୍ କରବାର ଅଛି, ମୋର ପେରେଣ୍ଟସ୍ର ଡ୍ରିମ୍କେ ଫୁଲଫିଲ୍ କରବାର ଅଛି ସେ ହିସାବରେ।
1: ତ ଆପଣ ଯେହେତୁ ଜଣେ ଛାତ୍ରୀ, ଏବେ ଆପଣଙ୍କର ପଢ଼ାପଢ଼ି କ'ଣ କେମିତି ଚାଲିଛି?
0: ପଢ଼ାପଢ଼ି ମୋର ଫାର୍ଷ୍ଟ ମୋର ସ୍କୁଲିଂ ଷ୍ଟାର୍ଟ ହେଇଥିଲା ଦୟାନନ୍ଦ ପବ୍ଲିକ ସ୍କୁଲନୁ, ତାପରେ 1-10 ମୁଇଁ କମ୍ପ୍ଲିଟ୍ କଲି ଗୁରୁନାନକ ପବ୍ଲିକ ସ୍କୁଲନୁ।
1: ଆଜ୍ଞା,
0: 12 ମୋର କମ୍ପ୍ଲିଟ୍ କଲି ମୁଇଁ DAV ପବ୍ଲିକ ସ୍କୁଲ ବୁର୍ଲାନୁ। 12ରେ ମୋର 92% ଆସିଥିଲା। ଆଉ ତାପରେ ମୁଇଁ ଏଛେନ୍ କରୁଛେ ମୋର ବ୍ୟାଚଲର୍ସ ଡିଗ୍ରୀ, ମୁଇଁ ଫାର୍ଷ୍ଟ ଇୟର୍ରେ ଅଛେ, ଡୁଆଲ୍ ଡିଗ୍ରୀ କରୁଛେ ଗଙ୍ଗାଧର ମେହର ୟୁନିଭର୍ସିଟିରୁ। ମୋର ବ୍ୟାଚଲର୍ସ ଅଫ୍ ଆର୍ଟ୍ସ ଇନ୍ ଜିଓଗ୍ରାଫି ଚାଲିଛେ। ଆଉ ମୋର ଆଜ୍ ଅ ଡିଷ୍ଟାଣ୍ଟ ମୁଇଁ ଇଗ୍ନୁନୁ କରୁଛେ ଜର୍ଣ୍ଣାଲିଜମ୍ ଆଣ୍ଡ ଡିଜିଟାଲ ମିଡ଼ିଆର କୋର୍ସ।
1: ଆଜ୍ଞା ଆଜ୍ଞା, ତ ଆପଣ ଯେମିତି କହିଲେ ଆପଣ ଅନେକ ଗୁଡ଼ିଏ ଷ୍ଟେଜ୍ ପ୍ରୋଗ୍ରାମ୍ ବି କରୁଛନ୍ତି, ତା ସହିତ ପାଠପଢ଼ା, ତ କେମିତି ଦୁଇଟା ଜିନିଷକୁ ମ୍ୟାନେଜ୍ କରନ୍ତି? ମାନେ କିଛି ପ୍ରୋବ୍ଲେମ୍ ହୁଏନି, ମାନେ ପାଠପଢ଼ାରେ କିଛି ଡିଷ୍ଟର୍ବାନ୍ସ ଅଛି କି କେମିତି କ'ଣ ମ୍ୟାନେଜ୍ କରନ୍ତି?
0: ନାଇଁ, ଟାଇମ୍ର ମ୍ୟାନେଜମେଣ୍ଟ ତ ହେଇଯାଏ, ଯେତେବେଳେ ଆମେ ମାନେ କେନ୍ସି ଜିନିଷର ପ୍ୟାସନ୍ ଥାଏ, ଆଉ ମୋର ପ୍ରଫେସନ୍ ବି ଥାଏ, ତ ଫେର୍ ସେ ଜିନିଷଟା ମ୍ୟାନେଜ୍ କରିବାଟା ଆହୁରି ଇଜି ହେଇଯାଏ। ଆମର ଯେତେବେଳେ କେନ୍ସି ଜିନିଷର ଆମକୁ ମାନେ ପ୍ରାୟୋରିଟିଜ୍ ଡିସାଇଡ୍ କରବାର ଅଛେ, କି ମାନେ ଆମକୁ କାଣା କରବାର ଅଛେ, ତ ମୋର ହିସାବରେ ଫିଲହାଲ ମାନେ ଯାହା ବି ମାନେ କଳା କ୍ଷେତ୍ରରେ ମୁଁ ଅଛେ ସେଥିଲାଗି ମୁଁ ବହୁତ ଥ୍ୟାଙ୍କଫୁଲ୍ ହେଁ। ଆଉ ତାର୍ ସାଙ୍ଗେ ସାଙ୍ଗେ ଆମକୁ ପାଠ ପଢ଼ାକେ ସବୁଥିରୁ ପ୍ରାୟୋରିଟିରେ, ଫାର୍ଷ୍ଟ ପ୍ରାୟୋରିଟିରେ ରଖବାର କଥା ବୋଲି ମୋର ହିସାବରେ ସେଟାକେ ମୁଇଁ ଫାର୍ଷ୍ଟ ପ୍ରାୟୋରିଟି ରଖ୍ସି। ତ ସେଟାକେ ବିନା କମ୍ପ୍ରମାଇଜ୍ କରିକିନା ମୁଇଁ ମୋର ଆର୍ଟ ଫିଲ୍ଡକେ ଯେତେବେଳେ ବି ହଉ ମୋର ଟାଇମ୍ ମାନେ ଥିସି ମୁଇଁ ଜଏନ୍ କରସି।
1: ଆଜ୍ଞା, ନିଶ୍ଚୟ, ଆପଣ ଯେମିତି କହିଲେ କଳା କ୍ଷେତ୍ର ଏଇଟା ଗୋଟେ ଆମ ରୁଚି, କିନ୍ତୁ ପାଠପଢ଼ା ଆମ ପାଇଁ ଫାର୍ଷ୍ଟ ପ୍ରାୟୋରିଟି, କିନ୍ତୁ ଏ ଲାଇନ୍ରେ ଯେହେତୁ ଆପଣ ଅଛନ୍ତି, ମାନେ ସମସ୍ତେ ଚାହାନ୍ତି କି ଆମେ କଳା କ୍ଷେତ୍ରରେ ନିଜର ଗୋଟେ ପରିଚୟ ସୃଷ୍ଟି କରିବୁ, କିନ୍ତୁ ଘରେ ମା ବାପାଙ୍କ ସପୋର୍ଟ ମିଳେନି, ତ ଆପଣଙ୍କୁ ଆପଣଙ୍କ ପ୍ୟାରେଣ୍ଟସ୍ କିମ୍ବା ଫ୍ୟାମିଲିର କେମିତି କ'ଣ ସପୋର୍ଟ ମିଳିଥିଲା?
0: ଫ୍ୟାମିଲିର ତ ମୋର ସବୁବେଳେ ବହୁତ ସପୋର୍ଟ, ଫ୍ରମ୍ ମାଇ ମଦର୍ ସାଇଡ଼୍ ଆଜ୍ ୱେଲ୍ ଆଜ୍ ଫ୍ରମ୍ ମାଇ ଫାଦର୍ ସାଇଡ଼୍। ମୋତେ ଦୁଇ ଜଣ ବହୁତ ସପୋର୍ଟ କରନ୍ତି, ଆଉ ମୁଁ ଯେତେବେଳେ ବି କୌଣସି ପ୍ରୋଗ୍ରାମ୍ ଲାଗି ବି ଯାଏ ମୋର ମାଆ ମୋର ବାପା ସବୁବେଳେ ସାଙ୍ଗେ ଥାନ୍। ମୋଷ୍ଟଲି ମୋର ମା ବାହାରକେ ଗଲାବେଳେ ମୋର ମା ଅଲମୋଷ୍ଟ ସାଙ୍ଗେ ଥିସନ୍, ଆଉ ମୋର ବାପା ବି ମୋତେ ବହୁତ ସପୋର୍ଟ କରସନ୍। କେନ୍ସି ବି ଆମର ସମ୍ବଲପୁର ଭିତରେ କିଛି ବି ଇଭେଣ୍ଟ ହେଲେ ସେ ବି ମୋର ସାଙ୍ଗେ ଥିସନ୍, ଆଉ ସେ ବି ମୋତେ ଷ୍ଟେଜ୍ରେ ଦେଖିକିନା ବହୁତ ଖୁସ୍ ହେସନ୍। ଆଉ କେନ୍ସି ବି ଯାହାକି ଆନା ଜାନା ବି ଯଦି କରବାର ଥିବା, ମାନେ ଫର ଏକ୍ଜାମ୍ପଲ କାଲି ହିଁ ମୋତେ ଗୋଟେ ଯିବାର ଥିଲା ବୁର୍ଲାକେ ପୁରା 3 ବଜେ, ଯେତେବେଳେ କି ମାନେ ପୁରା ଟପ୍ ଲେଭେଲର ଖରା ଥିସି, ତ ସେ ଟାଇମ୍ରେ ବି ମୋତେ ମୋର ବାପା ନେଇକିନା ଯାଇଥିଲେ। ମୋର ଦାଦାମାନେ ବି ବହୁତ ସପୋର୍ଟ କରସନ୍, ଆଉ ମୋଷ୍ଟଲି ମୋର ମାଉସୀ ବି ଅଛନ୍ ସୁଜାତା ଗୁରୁ, ସେ ବି ମାନେ ଲିଡ଼ରଟେ, ସେ ବି ମୋତେ ବହୁତ ସପୋର୍ଟ କରିଥିଲେ। ସେଥିଲାଗି ବି ମୁଇଁ ମାନେ ଆଙ୍କରିଂ ଫିଲ୍ଡରେ ଆହୁରି ଗ୍ରୋ କରୁଛେ। ତ ସମସ୍ତଙ୍କର ବ୍ଲେସିଂ କହିପାରୁ, ଆମେ ଯଦି କେନ୍ସି ଜିନିଷ୍ଟେ ଷ୍ଟାର୍ଟ କରସା ବେଲେ ଇନିସିଆଲି ଆମକୁ ନିଜର ଭିତରେ କନଫିଡେଣ୍ଟ ହେବାର୍କେ ପଡ଼୍ସି, ଆଉ ତାର୍ ପରେ ପରେ ଫ୍ୟାମିଲି ଯେତେବେଳେ ଜାଣିଛନ୍ କି ନାଇଁ ସେ ଭଲ୍ କରୁଛେ ସେ ଜାଗାରେ, ତ ସେମାନଙ୍କର ସପୋର୍ଟ ବି ମାନେ ଆସିଯାଏସି।
1: ଆଜ୍ଞା, ତ ଫ୍ୟାମିଲି ସପୋର୍ଟ ରହିଛି ସେଥିପାଇଁ ଆପଣ ଏତେ ଆଗକୁ ବଢ଼ିପାରିଛନ୍ତି। ତ ଅନେକ ଗୁଡ଼ିଏ ଷ୍ଟେଜ୍ ପ୍ରୋଗ୍ରାମ୍ କରୁଛନ୍ତି, ଏମିତି ଗୋଟେ କେଉଁ କାର୍ଯ୍ୟକ୍ରମ ଅଛି ଯେଉଁଟାକି ଆପଣ ଜୀବନରେ କେବେ ହେଲେ ଭୁଲି ପାରିବେନି, ମାନେ ଆମେ କହିପାରିବା ଗୋଟେ ଅଭୁଲା ସ୍ମୃତି ହେଇକି ରହିଯାଏ, ସେମିତି କେଉଁ ପ୍ରୋଗ୍ରାମ୍ ଅଛି?
0: ସବୁ ଇଭେଣ୍ଟ ତ ମୋ ଲାଗି ସବୁଥିରୁ ସ୍ପେଶାଲ ହେ, ପୁରା ମତଲବ ହାର୍ଟଲି କନେକ୍ଟେଡ଼ ଥିସି। କେନ୍ସି ଜିନିଷ୍କେ ଆମେ ସବୁ ଇଭେଣ୍ଟ ମୁଁ ଯେତେ ବି କରିଛେ ସବୁ ମାନେ ମୋ ଲାଗି ପଜିଟିଭ୍ ହେ, କେବେ ବି ମାନେ କିଛି ଏଛେନ୍ ତକ୍ ନେଗେଟିଭ୍ ନାଇଁ ହି ନାଇଁ ହଉ ବି ଆଗ୍କେ, ସମସ୍ତେ ବହୁତ ରେସ୍ପେକ୍ଟ ଦେସନ୍। ଆଉ ଆମେ ଯେନ୍ତା କହେସାଁ କି ଅଭୁଲା ସ୍ମୃତି, ତ ମୋର୍ ଲାଗି ମୋର ଫର୍ଷ୍ଟ ଇଭେଣ୍ଟଟା ସବୁଥିରୁ ମାନେ ମେମୋରେବଲ୍ ଇଭେଣ୍ଟ ହେ, କାଁ କରି କି ସେନୁ ହିଁ ମୋର ଆଙ୍କରିଂ ଜର୍ଣ୍ଣିଟା ଷ୍ଟାର୍ଟ ହେଇଥିଲା, ଆଉ ସେଟା ହିଁ ମୋର ମାନେ ଫେଜ୍ ଅଫ୍ ଲାଇଫ୍ ହେ, ଯେନ୍ଟାକି ମାନେ ଗୋଟେ ଟର୍ନିଂ ପଏଣ୍ଟ ଆମେ କହିପାର୍ମା। ସେ ଟର୍ନିଂ ପଏଣ୍ଟଟା ମୋର ଲାଗି ବହୁତ ମେମୋରେବଲ୍ ହେ, ଥ୍ୟାଙ୍କ୍ସ ଟୁ ପୂର୍ଣ୍ଣିମା ତ୍ରିପାଠୀ ମ୍ୟାମ୍, ସେ ମୋତେ ଟ୍ରଷ୍ଟ କରିଥିଲେ ଆଉ ଷ୍ଟେଜ୍କେ ଚଢ଼େଇଥିଲେ। ସେ ତାଙ୍କର ଲାଗି ମୁଇଁ ଆଜି ବି ଯେନ୍କେ ବି ଇଭେଣ୍ଟକେ ଯାଇସି ତାଙ୍କର ଲାଗି ମାନେ ସେ ଷ୍ଟେଜ୍କେ ନାଇଁ ଚଢ଼େଇଥିଲେ ମୁଇଁ କନଫିଡେଣ୍ଟ ବି ଏତିକି ଫିଲ୍ ନାଇଁ କରିଥିଲି।
1: ଆପଣ ଯେମିତି କହିଲେ ପ୍ରତ୍ୟେକ ଷ୍ଟେଜ୍ ଗୋଟେ ସ୍ମୃତି, ମାନେ ଏମିତି କଳା କ୍ଷେତ୍ର ଗୋଟେ ଏମିତି କ୍ଷେତ୍ର, ମାନେ ଯେତେବେଳେ ଆମେ କାର୍ଯ୍ୟକ୍ରମ କରୁଛୁ ଯେତେ ଦୁଃଖ ଥାଉ ସୁଖ ଥାଉ ସବୁ ଭୁଲିକି ଅଡ଼ିଏନ୍ସଙ୍କର ଆପ୍ରିସିଏସନ୍ ଯେତେବେଳେ ଆସେ ବହୁତ ଖୁସି ଲାଗେ। ତ ଆପଣ ଗୋଟେ କଥା କହିବେ, ଏତେ ଛୋଟ ବୟସରୁ ଇନକମ୍ ବି ହେଉଥିବ, ତ ଏତେ ଛୋଟ ବୟସରୁ ଏମିତି ଇନକମ୍ କରିକି ମାନେ ନିଜ ଇଚ୍ଛା ପୂରଣ କରିବା କେତେ କେମିତି କ'ଣ ଖୁସି ଲାଗେ, ବହୁତ ଗର୍ବ ଅନୁଭବ ହୁଏ?
0: ବହୁତ ଗର୍ବ ଅନୁଭବ ହେସି, ଆଉ ଆପଣ ଯେନ୍ତା କହିଲେ କି ମାନେ ଦୁଃଖରେ ବି ଆମକୁ ଷ୍ଟେଜ୍ରେ ଯାଇକିନା ବହୁତ ଖୁସ ମାନେ ଆମକୁ
1: ଖୁସିରେ କରିବାକୁ ପଡ଼େ,
0: ସେ ଇନ୍ସିଡେଣ୍ଟଟି ଗୋଟେ ଥିଲା। ମୋର ବାପାର ସେକେଣ୍ଡ ହାର୍ଟ ଆଟାକ୍ ହେଇଥିଲା ସେତେବେଳେ ଆମର ଇଭେଣ୍ଟ ଚଲୁଥିଲା ସମ୍ବଲପୁର ମହୋତ୍ସବରେ, ଆଉ ସେତେବେଳେ ମୁଇଁ ମାନେ ପୁରା ଟେନ୍ସ ହେଇକିନା ଥିଲି, ବଟ୍ ସେ ଟାଇମ୍ରେ ବି ମୁଇଁ ଯାଇକିନା ମାନେ ହୋଷ୍ଟ କରିଥିଲି ଶୋକେ, ଜହ ପାର୍ଟ ବି ନାହିଁ ମୁଇଁ ମାନେ କମ୍ ପାର୍ଟ ମାନେ ଯାଇକିନା, ବଟ୍ ଆଜ୍ ଆନ୍ ଆର୍ଟିଷ୍ଟ ମୁଇଁ ସେନୁ ଠିଆ ହେଇଥିଲି ଆଉ ହୋଷ୍ଟ କରିଥିଲି, ସେନୁ ପ୍ରାଇଜ୍ ବି ମାନେ ଆନିକିନା ଆସିଥିଲି ଆପ୍ରିସିଏସନ୍ର। ତ ସେ ଟାଇମ୍ର ମାନେ ଯେନ୍ ଗୋଟେ ଗୋଟେ ମାନେ ଥିସି ମୋଟିଭ୍, ସେତେବେଳେ କାଣା ହେସି କି ଆମ ଟେନ୍ସନ୍ ବହୁତ ଥିସି ସେ ଟାଇମ୍ରେ ବହୁତ ଥିଲା, ଆଉ ସେ ଜିନିଷ୍କେ କୋପ୍ ଅପ୍ କରିକିନା ମୁଇଁ ଯାଇଥିଲି ମାନେ ମାଇଣ୍ଡ ଫ୍ରେଶ୍ ହେବା ବୋଲି। ସେ ମୋର ବାପା ନିଜେ କହିଥିଲେ ନାଇଁ ତୁଇ ଯା ଆଉ ଆଜି ହୋଷ୍ଟ କରିକିନା ତୋର ଆଜି ପ୍ରାଇଜ୍ ପାଇବାର ଅଛି ଆଉ ତୋତେ ଆଜି ଆପ୍ରିସିଏସନ୍ ଦେବେ, ତୁଇ ସେନ୍କେ ଯିବୁ ବେଲେ ତୋତେ ଆହୁରି ମାନେ ଟିକେ ଭଲ୍ ଲାଗ୍ବା। ତ ସେ ଲେଭେଲ୍ର ସପୋର୍ଟ ମୋତେ ମୋର ପେରେଣ୍ଟସ୍
1: ଯେମିତି କହିଲେ ଆପ୍ରିସିଏସନ୍ର କଥା, ମାନେ ଯେତେବେଳେ ଆପଣ ଗୋଟେ ଷ୍ଟେଜ୍ରେ ଯେତେବେଳେ ମାଇକ୍ରୋଫୋନ୍ ଆସେ ଏବଂ ଗୋଟେ ଶବ୍ଦ ୟୁଜ୍ କରିବେ ଏବଂ ଅଡ଼ିଏନ୍ସଙ୍କ ଠାରୁ ବହୁତ ଆପ୍ରିସିଏସନ୍ ଆସେ, ସେତେବେଳେ କେମିତି ଫିଲ୍ ହୁଏ, କେମିତି କ'ଣ ଖୁସି ଲାଗେ?
0: ବହୁତ ବଢ଼ିଆ ଲାଗ୍ସି ଯେତେବେଳେ ଆମର ଏନର୍ଜି ସାଙ୍ଗେ ମାନେ ଅଡ଼ିଏନ୍ସଙ୍କର ଏନର୍ଜି ଆଉ ମାନେ ପୁରା ମାନେ ମାହୋଲଟା ପୁରା ଏନ୍ଭାୟରମେଣ୍ଟ ଆଉ ଭାଇବ୍ ପୁରା ମ୍ୟାଚ୍ ହେଇଗଲେ ମାନେ ଅଡ଼ିଏନ୍ସ ୱାଲକୁ ବି ଭଲ ଲାଗ୍ସି, ଆଉ ତାପରେ ଆଜ୍ ଏନ୍ ଆଙ୍କର ନିଜକୁ ବି ମାନେ ବହୁତ ପ୍ରାଉଡ଼ ଫିଲ୍ ହେସି କି ଅଡ଼ିଏନ୍ସ ଆମର ସାଙ୍ଗେ କନେକ୍ଟ କରିପାରୁଛନ୍ ବୋଲି।
1: ଆଜ୍ଞା, ତ ଆପଣ କହିଲେ କଲେଜରେ ଏବେ ନିଜର ପାଠପଢ଼ାକୁ କଣ୍ଟିନ୍ୟୁ କରୁଛନ୍ତି, ତ କଲେଜ ସହିତ ଷ୍ଟେଜ୍ ପ୍ରୋଗ୍ରାମ୍ ତା ସହିତ ଯେଉଁ ଯାହା ବି ଆପଣଙ୍କ ରୁଚି ରହିଛି, ଡ୍ୟାନ୍ସ କୁହନ୍ତୁ ମଡ଼େଲିଂ କୁହନ୍ତୁ, ତ କେମିତି କ'ଣ ମ୍ୟାନେଜ୍ କରନ୍ତି, ମାନେ କେତେ ସମୟ ପାଠପଢ଼ାକୁ ଦିଅନ୍ତି, କେତେ ସମୟ ଆପଣଙ୍କ କଳାକୁ ଦିଅନ୍ତି?
0: ମ୍ୟାନେଜ୍ କରିବାଟା ତ ମାନେ ଇଭେଞ୍ଚୁଆଲି ଆମକୁ ପ୍ରାୟୋରିଟିଜ୍ ଡିସାଇଡ଼୍ କରିକିନା ମ୍ୟାନେଜ୍ କରବାର୍କେ ପଡ଼୍ସି। ତ ସେ ହିସାବରେ ମୁଇଁ ମାନେ 2 hours ତ ମୋ ଟ୍ୟୁସନ୍ସରଟା ସେଇଟା ଯାଇସି। ତାପରେ ଇଭିନିଂର ମାନେ ଫାର୍ଷ୍ଟ ହାଫ୍ଟା ଆମର ଯେତେବେଳେ କଲେଜ ୟୁନିଭର୍ସିଟି ଷ୍ଟାର୍ଟ ହେସି ତ 10 to 5 ତକ୍ ଆମର ପୁରା ମାନେ କନଫର୍ମ।

0: जैसे कि सेटा क्लास है बा और अच्छा जेहतु एनईपी स्टार्ट हलानो तो फिर पूरा लगातार हमर रेगुलर क्लास होतु सी आ हमर डिपार्टमेंट भी बहुत भल कि सेनु मैंने अजथा छुट्टी करा नहीं जाए
1: ଆଜ୍ଞା
0: आउ सेथिर लगी तापरे 5 नु 7 बजे तक जेते बेले हमर हेई जायसी मोर ट्यूशन सरसी तापरे 7 बजे नु 7:30 तक मुई टिके ब्रेक नेइकिना 7:30 नु मुई आरंभ करसी मोर पाठ पढ़ा आउ तापरे 10 तक ହେସି ତାପରେ ରାତି ଯାହା ହେଲା ସେଟା ପଢ଼ସି।
1: ଆଜ୍ଞା, ତ ଏଇ କଳା ପ୍ରତି ଆମର ଅନେକ ଯୁବ ଶ୍ରୋତା ବି ଆସିବାକୁ ଚାହାନ୍ତି, ମାନେ ଏଇଟା ଯେହେତୁ ଆମର ଯୁବବାଣୀ କାର୍ଯ୍ୟକ୍ରମ, ତ ଆପଣ ତାଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ? ସେମାନେ ଯଦି ଇଚ୍ଛା କରିବେ ଏଇ କଳା ପ୍ରତି ନିଜର ରୁଚିକୁ ରଖିବା ପାଇଁ, ଆପଣ ତାଙ୍କ ମାନେ ଆପଣଙ୍କ ବାର୍ତ୍ତା କ'ଣ ରହିବ ଆମ ଯୁବ ଶ୍ରୋତାଙ୍କ ପ୍ରତି?
0: ଏଜ୍ ଅ ଜେନ୍ଜି ଜେନ୍ଜି ଆର୍ଟିଷ୍ଟ ମୋର ସବୁଥିରୁ ମାନେ ବେଷ୍ଟ ଆଡ଼ଭାଇସ୍ ରହିବା କି ନିଜେ ଟ୍ରାଏ କର। ଯେତେବେଳେ ତକ ନିଜେ ଟ୍ରାଏ ନାଇଁ କରବ କେନ୍ସି ଜିନିଷ୍ ପସିବଲ୍ ନାଇଁ ହୁଏ। ନିଜର୍ ଗୁଡ଼େ ନିଜେ ଠିଆଡ଼ ହ, ନିଜେ ଇଣ୍ଡିପେଣ୍ଡେଣ୍ଟ ବନ। ଆଉ ସ୍ପେଶିଆଲି ଟୁ ୱୁମେନ୍, ଏଜ୍ ମୁଇଁ ଗୋଟେ ମାନେ ୱୁମେନ୍ ଏମ୍ପାୱାରମେଣ୍ଟ ହିସାବରେ ବି ମୁଇଁ କାମ କରୁଛେ ମାନେ ସୋସାଇଟିରେ, ତ ନିଜର ନିଜର ଗୁଡ଼େ ନିଜେ ଠିଆଡ଼ ହ, ମାନେ ସମସ୍ତଙ୍କୁ ଇନ୍ସପାୟାର୍ କରବାର୍କେ ଚେଷ୍ଟା କର। ସମସ୍ତଙ୍କର ଭିତରେ ଗୋଟେ ଗୋଟେ କଲା ଅଛେ, ସେ କଲାକେ ଆଗ୍କେ ନେଇକିନା କେନ୍ତା ଆପଣମାନେ ଆଗ୍କେ ବଢ଼ବେ ସେ ଚିନ୍ତାଧାରାଟେ ରଖୁନ୍, ତାକି ନିଜେ ବି ଆଗ୍କେ ବଢ଼ବେ ଆଉ ଆମର ସୋସାଇଟି ବି ଆଗ୍କେ ବଢ଼୍ବା। ଆଉ ତାର୍ ସାଙ୍ଗେ ସାଙ୍ଗେ ଆମେ କେନ୍ତା ଆମର କଲଚର୍ କି ଆମର ଟ୍ରେଡିସନ୍ କି ଆମର ଫେଷ୍ଟିଭାଲ୍ସମାନଙ୍କୁ କେନ୍ତା ଗ୍ଲୋବାଲ୍ ଲେଭେଲ୍ରେ ଆମେ ରିପ୍ରେଜେଣ୍ଟ କରିପାର୍ମା ସେ ହିସାବରେ ଆମକୁ ବି କାମ କରବାର୍ କଥା। ତ ନିଜେ ଚେଷ୍ଟା କରୁନ୍, ହାର୍ଡ଼ୱାର୍କ ଇଜ୍ ଦ ବେଷ୍ଟ କି ଟୁ ସକ୍ସେସ୍।
1: ଆଜ୍ଞା, ନିଶ୍ଚୟ। ତ ଶେଷରେ ଆପଣଙ୍କୁ ଆମର ଯୁବବାଣୀ କାର୍ଯ୍ୟକ୍ରମ ତରଫରୁ, ଆମର ଆକାଶବାଣୀ ସମ୍ବଲପୁର ତରଫରୁ ଅନେକ ଅନେକ ଧନ୍ୟବାଦ। ଆପଣ ଏଠିକି ନିଜ ସମୟ ଦେଇ ଆପଣଙ୍କ କଳା ପ୍ରତି ରୁଚି ରହିଥିବା ଏବଂ ଜଣେ କେମିତି ଏହି କଳାକୁ ନିଜର ରୁଚି ଭାବରେ ଗ୍ରହଣ କରିପାରିବ ସେ ପ୍ରତି କିଛି ଆମକୁ କହିଲେ, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆପଣ ଆହୁରି ଆଗକୁ ଯାଆନ୍ତୁ, ଏହା ଆମର ମା' ସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା। ଆପଣଙ୍କର ସୁଭବିଷ୍ୟତ କାମନା କରି ଏଇଠି କାର୍ଯ୍ୟକ୍ରମକୁ ବିରାମ ଦେଉଛୁ। ଧନ୍ୟବାଦ, ନମସ୍କାର। ଆଶା କରୁଛି ସାକ୍ଷାତକାରଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ହେଉଛି ବିଶ୍ୱ ଫୁଟବଲ ଦିବସ। ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ଅଟେ। ଫୁଟବଲ ଖେଳର ଲୋକପ୍ରିୟତାକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ବିଶ୍ୱ ଫୁଟବଲ ଦିବସ ପାଳନ କରାଯାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ଯୁବପିଢ଼ିଙ୍କୁ ଖେଳ ପ୍ରତି ଆକର୍ଷିତ କରିବା ଓ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଜୀବନଯାପନର ପ୍ରେରଣା ଦେବା। ଫୁଟବଲ ଖେଳର ଇତିହାସ ବହୁତ ପୁରୁଣା। ପ୍ରାଚୀନ କାଳରୁ ବିଭିନ୍ନ ଦେଶରେ ଏହିପରି ଖେଳ ଖେଳାଯାଉଥିଲା। ପରେ ଇଂଲଣ୍ଡରେ ଏହାକୁ ନିୟମିତ ଭାବରେ ଆରମ୍ଭ କରାଯାଇଥିଲା। ଆଜି ଫୁଟବଲ ଖେଳ ସାରା ବିଶ୍ୱରେ ବହୁତ ଜନପ୍ରିୟ। ଫିଫା ୱାର୍ଲ୍ଡ କପ୍ ଭଳି ପ୍ରତିଯୋଗିତାକୁ କୋଟି କୋଟି ଲୋକ ଆଗ୍ରହ ସହିତ ଦେଖନ୍ତି। ଅନେକ ଖ୍ୟାତନାମ ଖେଳାଳି ଏହି ଖେଳକୁ ଆହୁରି ଲୋକପ୍ରିୟ କରିଛନ୍ତି। ପେଲେଠୁ ଆରମ୍ଭ କରି ମାରାଡୋନା, ମେସି, ରୋନାଲ୍ଡୋ ଆଜି ଖେଳରେ ଅନେକ ଲୋକପ୍ରିୟ ହୋଇଛନ୍ତି। ଫୁଟବଲ କେବଳ ଏକ ଖେଳ ନୁହେଁ, ଏହା ଏକତାର ପ୍ରତୀକ। ଏହି ଖେଳ ଜାତି, ଧର୍ମ ଓ ଭାଷାର ଭେଦଭାବକୁ ଦୂର କରି ଲୋକମାନଙ୍କୁ ଏକ ସୂତ୍ରରେ ବାନ୍ଧି ଦିଏ। ମଇଦାନରେ ଖେଳାଳିମାନେ ଏକାଠି ହୋଇ ଦଳୀୟ ଭାବରେ ଖେଳିଥାନ୍ତି। ଏଥିରୁ ସହଯୋଗ, ସହନଶୀଳତା ଓ ନେତୃତ୍ୱ ଭଳି ଗୁଣ ବିକଶିତ ହୋଇଥାଏ। ତେଣୁ ଫୁଟବଲ ଖେଳକୁ ଶିକ୍ଷାର ଏକ ଅଂଶ ବୋଲି ମଧ୍ୟ କୁହାଯାଏ। ଫୁଟବଲ ଖେଳ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଉପକାରୀ। ଏହା ଶରୀରକୁ ସୁସ୍ଥ ଓ ସକ୍ରିୟ ରଖେ। ନିୟମିତ ଫୁଟବଲ ଖେଳିବା ଦ୍ୱାରା ଶରୀରର ଶକ୍ତି ବଢ଼େ ଓ ମନ ଖୁସି ରହେ। ଏହା ଯୁବମାନଙ୍କୁ ମୋବାଇଲ ଓ ଅନ୍ୟାନ୍ୟ ଖରାପ ଅଭ୍ୟାସରୁ ଦୂରେଇ ରଖିଥାଏ। ତେଣୁ ସମସ୍ତ ଶିକ୍ଷାନୁଷ୍ଠାନରେ ଖେଳକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ଆମ ଦେଶ ଭାରତରେ ମଧ୍ୟ ଫୁଟବଲ ଦିନକୁ ଦିନ ଲୋକପ୍ରିୟ ହେଉଛି। ଓଡ଼ିଶା ସହିତ ଅନେକ ରାଜ୍ୟରେ ଫୁଟବଲ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଯୁବମାନେ ବର୍ତ୍ତମାନ ଏହି ଖେଳକୁ ଆଗ୍ରହର ସହିତ ଖେଳୁଛନ୍ତି ଏବଂ ସରକାର ଓ ବିଭିନ୍ନ କ୍ରୀଡ଼ା ସଂଗଠନ ମଧ୍ୟ ଫୁଟବଲ ଉନ୍ନୟନ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ବିଶ୍ୱ ଫୁଟବଲ ଦିବସ ଆମକୁ ଖେଳର ମହତ୍ତ୍ୱ ବିଷୟରେ ସଚେତନ କରାଏ। ଏହା ଆମକୁ ଶାରୀରିକ ସୁସ୍ଥତା, ଦଳୀୟ ଭାବନା ଓ ଏକତାର ଶିକ୍ଷା ଦେଇଥାଏ। ସମସ୍ତଙ୍କୁ ଖେଳ ପ୍ରତି ଆଗ୍ରହୀ ହୋଇ ସୁସ୍ଥ ଓ ସୁନ୍ଦର ସମାଜ ଗଠନରେ ଅଂଶଗ୍ରହଣ କରିବା ଉଚିତ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ରାହତ ଫତେ ଅଲ୍ଲୀ ଖାନଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର କଲିୟୁଗ, ଗୀତିକାର ଅସୀମ ରାଜା।

ଆଶା କରୁଛି ଗୀତଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆଲୋଚନା କରିବା ରାସବିହାରୀ ବୋଷଙ୍କ ଜନ୍ମଦିବସ ବିଷୟରେ। ଭାରତର ସ୍ୱାଧୀନତା ଆନ୍ଦୋଳନରେ ଅନେକ ବୀର ସନ୍ତାନ ନିଜ ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ସେମାନଙ୍କ ମଧ୍ୟରୁ ରାସବିହାରୀ ବୋଷ ଜଣେ ପ୍ରମୁଖ ବିପ୍ଳବୀ ନେତା ଥିଲେ। ସେ ଦେଶର ସ୍ୱାଧୀନ

ସ୍ୱାଧୀନତା ପାଇଁ ଗୁପ୍ତ ବିପ୍ଳବୀ କାର୍ଯ୍ୟକଳାପ ଚଳାଇଥିଲେ ଏବଂ ଭାରତୀୟ ଜାତୀୟ ସେନା ଗଠନରେ ବିଶେଷ ଭୂମିକା ନେଇଥିଲେ। ରାସବିହାରୀ ବୋଷଙ୍କ ଜନ୍ମ 1886 ମସିହା ମେ 25 ତାରିଖରେ ବଙ୍ଗଳାର ସୁବଲଦାହ ଗ୍ରାମରେ ହୋଇଥିଲା। ଛୋଟବେଳୁ ସେ ବହୁତ ମେଧାବୀ ଓ ଦେଶପ୍ରେମୀ ଥିଲେ। ସେ ନିଜ ଶିକ୍ଷା ଶେଷ କରିବା ପରେ ଚାକିରି କରିଥିଲେ, କିନ୍ତୁ ତାଙ୍କ ମନ ସଦା ଦେଶ ସେବାରେ ଲାଗି ରହୁଥିଲା। ଇଂରେଜ ସରକାରଙ୍କ ଚାପ ବଢ଼ିବାରୁ ରାସବିହାରୀ ବୋଷ 1915 ମସିହାରେ ଜାପାନକୁ ପଳାଇ ଯାଇଥିଲେ। ସେଠାରେ ସେ ନିଜ ପରିଚୟ ଗୁପ୍ତ ରଖି ରହୁଥିଲେ। ପରେ ଜାପାନର ଶାସକମାନଙ୍କ ସହଯୋଗ ପାଇ ସେ ଭାରତର ସ୍ୱାଧୀନତା ପାଇଁ ବିଦେଶରୁ ଆନ୍ଦୋଳନ ଚଳାଇଥିଲେ। ଜାପାନରେ ସେ ଏକ ଜାପାନୀ ପରିବାରରେ ବିବାହ କରିଥିଲେ ଏବଂ ସେଠାରେ ନାଗରିକତା ମଧ୍ୟ ଗ୍ରହଣ କରିଥିଲେ। ରାସବିହାରୀ ବୋଷ ଇଣ୍ଡିଆନ୍ ଇଣ୍ଡିପେଣ୍ଡେନ୍ସ ଲିଗ୍ ଗଠନ କରିଥିଲେ। ସେ ଜଣେ ସାହସୀ, ଦୃଢ଼ ସଂକଳ୍ପୀ ଓ ଦେଶପ୍ରେମୀ ବ୍ୟକ୍ତି ଥିଲେ। ନିଜ ସ୍ୱାର୍ଥକୁ ତ୍ୟାଗ କରି ଦେଶ ପାଇଁ ସର୍ବଦା କାମ କରିଥିଲେ। ରାସବିହାରୀ ବୋଷଙ୍କ ଦେହାନ୍ତ 1945 ମସିହା ଜାନୁଆରୀ 21 ତାରିଖରେ ଜାପାନରେ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଚିନ୍ତାଧାରା ଓ ଦେଶପ୍ରେମ ଭାରତବାସୀଙ୍କୁ ପ୍ରେରଣା ଦେଇ ଆସୁଛି। ରାସବିହାରୀ ବୋଷ ଭାରତର ସ୍ୱାଧୀନତା ଇତିହାସରେ ଜଣେ ଅମର ବିପ୍ଳବୀ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଆଉ ଏକ ଗୀତ। କଣ୍ଠ ସୋନୁ ନିଗମ ଏବଂ ଶ୍ରେୟା ଘୋଷାଲ, ଗୀତିକାର ଜାଭେଦ ଅଖତାର, କଥାଚିତ୍ର ମେ ହୁନା।

ଆଶା କରୁଛି ନିଶ୍ଚୟ ଗୀତଟି ଆପଣଙ୍କ ପାଇଁ ମନଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲି କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं लवलीन निगम।

0: ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନଠାନେ 2026 ମସିହା ଲାଗି ପହିଲା ଖେପେ ଦୁଇଜଣଙ୍କୁ ପଦ୍ମବିଭୂଷଣ, 6 ଜଣଙ୍କୁ ପଦ୍ମଭୂଷଣ ଆଉ 58 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର କଲେ ପ୍ରଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାରୋହତି ହେଲେ ସାମିଲ। ଓଡ଼ିଶାନୁ ମହେନ୍ଦ୍ର କୁମାର ମିଶ୍ର ହେଲେ ସମ୍ମାନିତ। ପଶ୍ଚିମ ଏସିଆନ ସୃଷ୍ଟି ହୋଇଥିବାର ସଙ୍କଟ ସ୍ଥିତି ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇନ୍ଧନ, ସାର ଆଉ ବିଦେଶୀ ମୁଦ୍ରା ଉପରେ ଅଧିକା ଧ୍ୟାନ ଦେବାରକେ ଦେଶବାସୀଙ୍କୁ କଲେ ଆହ୍ୱାନ। ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷାର ତ୍ରୁଟିକେ ନେଇକରି ଚିନ୍ତା ଜଣାଲେ ସୁପ୍ରିମକୋର୍ଟ। ଦେଶେ ଆଜି 2 ହପ୍ତାହ ଭିତରେ 4 ନମ୍ବର ଥର ଲାଗି ବଢ଼ିଛେ ପେଟ୍ରୋଲ ଡିଜେଲ ଦର। ଭାରତନୁ ଚଳିତ ବଛର ମକା ପବିତ୍ର ହଜ୍ ଯାତ୍ରା ଲାଗି ପାଖାପାଖି 1,75,000 ଶ୍ରଦ୍ଧାଳୁ ହୋଇଛନ୍ ଯୋଗ। ଭୁବନେଶ୍ୱରଠାରେ ରାଜ୍ୟ ଗ୍ରାମୀଣ ବିକାଶ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନର 450 ଆସନର ଗୋଟିଏ ଅତ୍ୟାଧୁନିକ ଅଡିଟୋରିୟମର ଶିଳାନ୍ୟାସ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ। ବିଧାନସଭା ପରିସରନ ପାର୍ଲା ମହାରାଜ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧବାର୍ଷିକୀ ହୋଇଛି ପାଲିତ। ରାଜ୍ୟବାସୀ ତାହାଙ୍କୁ ଜନାଉଛନ୍ ଶ୍ରଦ୍ଧାଞ୍ଜଳି। ଥାଇରଏଡ୍ ରୋଗ ବାବଦରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ଭାରତ ସରକାରଙ୍କର ପ୍ରସାର ଭାରତୀ ଅଧୀନଥି ଆକାଶବାଣୀ 90 ବର୍ଷର ପୂର୍ତ୍ତି ଅବସରରେ ଆଇବା କାଲ ସକାଳର 7 ବଜେ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ନୁ ଗୋଟିଏ ବିଶାଳ ପଦଯାତ୍ରାର କରାଯାଉଛି ଆୟୋଜନ। ବୌଦ୍ଧ ନୂଆପଡ଼ା ଜିଲ୍ଲା ସୁବର୍ଣ୍ଣପୁର ଜିଲ୍ଲା ସଙ୍ଗେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ହୋଇଛେ ଯୁଗ୍ମ ଅଭିଯୋଗ ଶୁଣାଣି। ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାନ ଆଜି ସଞ୍ଜେ ହୋଇଯାଇଛେ ଜବର ବର୍ଷା ସଙ୍ଗେ କରାମାଡ଼। ଲୁକୁ ମିଲ୍ଲା ଗରମ ଗୁଳୁଗୁଳିନୁ ସାମାନ୍ୟ ଆଶ୍ୱସ୍ତି। ସେନ୍ତା ବରଗଡ଼ ସହରନ ବିଲ୍ ଆଜି ସଞ୍ଜେ ହୋଇଯାଇଛେ କାଳବୈଶାଖୀ ଝଡ଼। ଦୁଇଜଣ ଧନୁଯାତ୍ରା ଗେଟ୍ ପଡ଼ିକରି ହୋଇଛନ୍ ଆହତ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସମ୍ବଲପୁର ବଲାଙ୍ଗୀରକେ ନେଇକରି ଜବର ଗରମ ଗୁଳୁଗୁଳି ଲାଗି ଦେଲା ସତର୍କ ସୂଚନା। ଏଚ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ରାତି 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷାନ୍ସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷାନ୍ସାର। ରାତି 8:02 ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମିତ୍ର ଭାନୁ ବିଶ୍ୱାଳ ଏବଂ ଉଷାରାଣୀ ବାରିକ। ରାତି 8:15 ହିନ୍ଦୀ ଭକ୍ତି ଗୀତ। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ସାହାନୟ ବାଦନ ଶୁଣିବେ, ପରିବେଷଣ ଉସ୍ତାଦ ବିସ୍ମିଲ୍ଲା ଖାନ ଏବଂ ସାଥୀ। ଆଜି ରାତି 9:30 ପବ୍ଲିକ୍ ସ୍ପିକ୍ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 10:02 ନାଟକ ଅଠା କାଠିର ଜୀବନ, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ମୁରଲୀଧର ପଣ୍ଡା। ଆଜି ରାତି 10:30 ଅନୁରୋଧରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଦେବାନନ୍ଦ ଗାଇଥିବା ଏହି ଗୀତଟି, ଗୀତିକାର ଚନ୍ଦନ ମିଶ୍ର, ସଙ୍ଗୀତ ରୋଶନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅବିନାଶ ଦାସ ଏବଂ ସଞ୍ଚିତା ସୁଭଦର୍ଶିନୀ, ଗୀତିକାର ସତ୍ୟରଞ୍ଜନ ବଳ, ସଙ୍ଗୀତ ସତ୍ୟରଞ୍ଜନ ବଳ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି କୁଲଦୀପ ପଟ୍ଟନାୟକ ଏବଂ ଅସୀମା ପଣ୍ଡା, ସଙ୍ଗୀତ ଅସଦ ନିଜାମ, ଗୀତିକାର ପୁଷ୍ପକ ପରିଡ଼ା।

0: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।
2: ଶ୍ରୋତା ବନ୍ଧୁ, ଆଜିର ଯୁବବର୍ଗ ଦେଶର ବିକାଶ ପଥରେ ଯଥେଷ୍ଟ ଭୂମିକା ଗ୍ରହଣ କରୁଛନ୍ତି। ସେମାନେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିଲେ, ଦେଶର ଉନ୍ନତି କଥା ଚିନ୍ତା କରି ଆଗକୁ ବଢ଼ିଲେ ଆମ ବିକଶିତ ଭାରତର ସ୍ୱପ୍ନ ସାକାର ହେବ। ମାତ୍ର

0: ଏବେ ଦେଖାଯାଉଛି ଯୁବବର୍ଗ ନିଶାଗ୍ରସ୍ତ ହେଉଛନ୍ତି, ଏଥିରୁ ନିବୃତ୍ତ ରହିବା ନିହାତି ଜରୁରୀ। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ସ୍ତମ୍ଭକାର ନୀଳକଣ୍ଠ ସାହୁ।
1: ନିଶାମୁକ୍ତ ଯୁବ ସମାଜ ହେଉଛି ବାସ୍ତବରେ ଆଜିର ଆବଶ୍ୟକତା। ଆପଣ ଦେଖନ୍ତୁ, ଭାରତର ଅଧୁନା ଜନସଂଖ୍ୟା ହେଉଛି 147 କୋଟି। ସେ ଭିତରୁ ପ୍ରାୟ 42 କୋଟିରୁ ଅଧିକ ଲୋକ ହେଉଛନ୍ତି ଆମର ଯୁବବର୍ଗର, ଯୋଉଟାକି ସମଗ୍ର ଜନସଂଖ୍ୟାର 30% ଅଧିକ ଅଛନ୍ତି। ଯୁବଶକ୍ତି ହେଉଛି ଦେଶର ଏକ ପ୍ରମୁଖ ଶକ୍ତି, ସମ୍ଭାବନାର ଅନନ୍ତ ବୀଜମନ୍ତ୍ର ଥାଏ ଯୁବଶକ୍ତି ପାଖରେ। ତେଣୁ ଯୁବଗୋଷ୍ଠୀକୁ ନେଇକି ଗୋଟେ ରାଷ୍ଟ୍ର ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ, ବିଶ୍ୱ ମଧ୍ୟ ସ୍ୱପ୍ନ ଦେଖେ ପ୍ରଗତି ପଥରେ ଆଗେଇବା ପାଇଁ। କିନ୍ତୁ ଦୁଃଖର ବିଷୟ, ଆଜି ଯୁବ ସମାଜ ବାଟବଣା ହେଇଯାଇଛନ୍ତି, ଆଜି ସେମାନେ ବାଟ ହୋଡି ଯାଇଛନ୍ତି ଏବଂ ନିଶାର କବଳରେ ଯୁବ ସମାଜ ପଡିଛି, ଯାହାର କି ପ୍ରଭାବ ସମାଜ ଉପରେ, ରାଷ୍ଟ୍ର ଉପରେ, ପରିବାର ଉପରେ ଏବଂ ତାଙ୍କର ବ୍ୟକ୍ତିଗତ ଜୀବନ ଉପରେ ମଧ୍ୟ ପଡୁଛି। ଯୁବ ସମାଜ ନିଶାଗ୍ରସ୍ତ ହେବାର ବିଭିନ୍ନ କାରଣ ମଧ୍ୟ ରହିଛି। ତେବେ ସେମାନଙ୍କର ମୁଖ୍ୟ କାରଣ ହେଉଛି ଚାପଗ୍ରସ୍ତ ଜୀବନକୁ ସେମାନେ ସାମ୍ନା କରିପାରୁନାହାନ୍ତି। ଏମିତି ନାହିଁ ଜୀବନ ଅଛି ମାନେ ସମସ୍ୟା ଅଛି, ଆଉ ସମସ୍ୟା ଅଛି ମାନେ ସମାଧାନ ଅଛି, କିନ୍ତୁ ତାର ଅର୍ଥ ନୁହେଁ ଯେ ସମସ୍ୟାକୁ ଡରିକିରି ବା ସମସ୍ୟାକୁ ଦୂରେଇବା ପାଇଁ ଆଉ ତାଠୁ ଦ୍ୱିଗୁଣ ବା ତାଠୁ ବହୁ ଗୁଣରେ ଅଧିକ ସମସ୍ୟାକୁ ଡାକି ଆଣିବା। କାରଣ ଯୁବ ସମାଜ ସବୁବେଳେ ଭାବନ୍ତି ଯେ ଗୋଟିଏ ସମସ୍ୟାକୁ ଆମେ ନିଶା ସେବନ କରିକି ସେ ସମସ୍ୟାଟା ଆମର ଦୂରେଇଯିବ ବା ଆମେ ତାକୁ ଭୁଲିଯିବୁ, ବିଲକୁଲ ସେୟା ନୁହଁ। ନିଶା ସେବନ କରିବା ଦ୍ୱାରା ହୁଏତ କିଛି ସମୟ ପାଇଁ ସେମାନେ ଟିକେ ଆନନ୍ଦ ପାଇପାରନ୍ତି, କିନ୍ତୁ ସେ ସମୟ ସରିଲେ ପୁଣି ଯୋଉ ଅବସ୍ଥାକୁ ସେଇ ଅବସ୍ଥା, ତାପରେ ସେମାନେ ପୁଣି ନିଶା ସେବନ କରିବେ, ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଆସିବ ଏବଂ ଅନ୍ୟାନ୍ୟ ସମସ୍ୟା ସବୁ ଆସିବ, ଯାହାକୁ ଚଳେଇବା ବହୁତ କଷ୍ଟକର ପାଠ ହେଇଯାଏ। ଆଉ କେତେ ଯୁବକ ଭାବନ୍ତି ନିଶା ସେବନ କରିବା ଗୋଟେ ରାଜକୀୟ ଶୈଳୀର ଅଂଶ ବିଶେଷ, ଏହା ବି ସେମିତି ନୁହଁ। ନିଶା ସେବନ କରିବା କେବେ ବି କୌଣସି ରାଜକୀୟ ଶୈଳୀର ଅଂଶ ବିଶେଷ ହୋଇନପାରେ। ପାଶ୍ଚାତ୍ୟ ପ୍ରଭାବ, ବିଭିନ୍ନ ପ୍ରକାର ସିନେମା, ଟିଭି ସିରିଏଲ ଇତ୍ୟାଦିରେ ଯୋଉ ସବୁ ଦେଖାଯାଉଛି ନିଶାଗ୍ରସ୍ତ ଯୁବକମାନେ, ଯୁବତୀମାନେ ବା ସେ ସମ୍ପୃକ୍ତ ଚଳଚ୍ଚିତ୍ରର ନାୟକ ନାୟିକା ମାନେ ନିଶା ସେବନ କରି କିଛି ଗୋଟେ କାମ କରିବା, ସେ ସବୁ ଗୁଡାକ କୃତ୍ରିମ, ଆମେ ତାକୁ ମନରେ ଗ୍ରହଣ କରିବାକୁ ପଡିବ। ତାକୁ କେବେ ବାସ୍ତବ ବୋଲି ଭାବିକିରି ଆମେ ସେ ଦିଗରେ ଆମ ଜୀବନକୁ ନବାଟା ମୂର୍ଖାମି ହବ। ଯାହା କୁହାଯାଇଛି ଆମର ଅଗ୍ନି ପୁରାଣରେ ଗୋଟେ ଯେ ନରତ୍ୱଂ ଦୁର୍ଲଭ ଲୋକେ, ଏ ପୃଥିବୀରେ ସବୁଠୁ ଶ୍ରେଷ୍ଠ ହେଉଛି ନରଜନ୍ମ। କେତେ ହଜାର ବର୍ଷର ତପସ୍ୟା ଫଳରେ ନରଜନ୍ମ ଆମକୁ ପ୍ରାପ୍ତ ହୋଇଛି, ମଣିଷ ଜନ୍ମ ପ୍ରାପ୍ତ ହୋଇଛି। ତେଣୁ ସେ ଜନ୍ମର ସାର୍ଥକତା ପାଇଁ ଆମେ ଭଲ ମନ୍ଦ ବିଚାର କରିବାର ଶକ୍ତି ସର୍ବୋପରି ଆମକୁ ଭଗବାନ ଦେଇଛନ୍ତି। ବିବେକଯୁକ୍ତ ପ୍ରାଣୀ ମଣିଷଟି, ଆଉ କାହାର ବିବେକ ନାହିଁ, ପ୍ରଜ୍ଞାଯୁକ୍ତ ପ୍ରାଣୀ ମଣିଷଟିଏ। ତେଣୁ ଆମେ ବିଚାର କରିବାକୁ ପଡିବ, ଯାହା ଆମେ ଦେଖୁଛେ ରିଲ ଲାଇଫରେ ସେଟା ରିଏଲ ଲାଇଫରେ କେବେ ବି ପ୍ରତିଫଳିତ ହୋଇପାରିବ ନାହିଁ। ତେଣୁ ଏଇ ଗୋଟିଏ ଜିନିଷକୁ ଯୁବ ସମାଜ ବୁଝିବାର ଆବଶ୍ୟକତା ଅଛି। ସେମାନଙ୍କର ବୟସର ଉଦ୍ଦାମତା ଦୃଷ୍ଟିରୁ ବା ସେମାନଙ୍କର ମନର ଚପଳତା ଦୃଷ୍ଟିରୁ ସେମାନେ ଅନେକ ଜିନିଷକୁ ସତ ବୋଲି ଧରି ନିଅନ୍ତି, କିନ୍ତୁ ବାସ୍ତବରେ ତାହା ସତ ହୋଇନଥାଏ। ଏଇ ଜିନିଷକୁ ବୁଝିବାର ଆମର ଆବଶ୍ୟକତା ଅଛି। ଆଉ ଗୋଟେ ପ୍ରମୁଖ କାରଣ ସେମାନେ ନିଶାସକ୍ତ ହେବାର, ଯେ ସେମାନଙ୍କର ଯୋଉ ସଙ୍ଗ ଦୋଷ, ବର୍ତ୍ତମାନ ସେମାନେ ଯୋଉ ସଙ୍ଗ ଦୋଷରେ ପଡି ବିଭିନ୍ନ ପ୍ରକାର କୁକାର୍ଯ୍ୟରେ ଲିପ୍ତ ହୁଅନ୍ତି। କୁହାଯାଏ ମଣିଷର ମନ ଏମିତି ତିଆରି ହେଇଛି, ସୁସ୍ଥ ମାନସିକତାର ବ୍ୟକ୍ତି ଗୋଟେ ଅପରାଧ କରିପାରିବ ନାହିଁ। ଯଦି ସେ ନିଶାସକ୍ତ ହେଲା ତେବେ ଯାଇକି କିଛି ଅପରାଧ ଘଟାଉଛି ଅଧିକାଂଶ କ୍ଷେତ୍ରରେ। ତେଣୁ ସେ ସଙ୍ଗ ଦୋଷରୁ ମଧ୍ୟ ସେମାନଙ୍କୁ ଦୂରେଇବାକୁ ପଡିବ। ଦେଖାଯାଉଛି ଯେ ଯୁବ ସମାଜରେ ବିଫଳତାକୁ ନେଇକିରି ସେମାନେ ଅନେକ ସମୟରେ ନିଶାଗ୍ରସ୍ତ ହଉଛନ୍ତି। ଯେମିତି ଗୋଟେ ପରୀକ୍ଷାରେ ବିଫଳ ହେଲେ ବା ଇଣ୍ଟରଭ୍ୟୁରେ କୌଣସି ବିଫଳ ହେଲେ ତାହେଲେ ସେମାନେ ନିଶାକୁ ଆପଣାଉଛନ୍ତି। ସେମାନେ ଜାଣିବା ଉଚିତ ଯେ ହତାଶା ବିପର୍ଯ୍ୟୟ କଦାପି ଜୀବନର ଶେଷ କଥା ନୁହଁ। ଆଜି ହତାଶା ଆସିଛି ବା ବିପର୍ଯ୍ୟୟ ଆସିଛି ବା ବିଫଳତା ଆସିଛି, ସେଟା ଜୀବନର ଶେଷ କଥା ନୁହଁ। ତାପରେ ଅନେକ କଥା କରିକିରି ଆମେ ସେସବୁ ଦୂରେଇ ପାରିବା, କିନ୍ତୁ ନିଶା ସେବନ କରିକିରି ତାକୁ ଦୂରେଇବା ବା ଦୂରେଇ ଦେବା ବୋଲି ଭାବିବା ଏକ ବୋକାମିର ପରିଚୟ। ଏଇ କଥାଟିକୁ ସମସ୍ତେ ଆମେ ଧ୍ୟାନର ସହିତ ଜାଣିବାକୁ ପଡିବ। ତେଣୁ ନିଶାଗ୍ରସ୍ତ ଯୁବ ସମାଜ ସବୁବେଳେ ସମସ୍ତଙ୍କ ପାଇଁ ଏକ ବୋଝ ସଦୃଶ୍ୟ, ଆମେ ଏଇ କଥାକୁ ମନେ ରଖିବାକୁ ପଡିବ। ଏବଂ ଯୁବ ସମାଜ ନିଶାଗ୍ରସ୍ତ ହେବା ଦ୍ୱାରା ବିଭିନ୍ନ ପ୍ରକାର ସବୁ ସ୍ୱାସ୍ଥ୍ୟ ସମସ୍ୟା ମାନେ ଆସୁଛି ସେମାନଙ୍କର। କମ ବୟସରେ ସେମାନଙ୍କର ବିଭିନ୍ନ ପ୍ରକାର ହୃଦରୋଗ ହେଉଛି, ହୃଦଘାତ ହେଉଛି ଏବଂ ଅନ୍ୟାନ୍ୟ ହାର୍ଟ ପ୍ରୋବ୍ଲେମ ସବୁ ହେଉଛି ସେମାନଙ୍କର। ସେମାନଙ୍କର ଯକୃତ ଜନିତ ସମସ୍ୟା ମଧ୍ୟ ହେଉଛି, ଲିଭର ଡ୍ୟାମେଜ୍ ହେଉଛି ଏବଂ କିଡ଼ନୀ ଡ୍ୟାମେଜ୍ ମଧ୍ୟ ଅନେକଙ୍କ ରିନାଲ ଫେଲୋର ହେଉଛି, ଯାହାକି ଏକ ଚିନ୍ତାର ବିଷୟ। ବର୍ତ୍ତମାନ ମେଡିକାଲ ସାଇନ୍ସ କହୁଛି ଯେ ଅଧିକାଂଶ ଯୁବବର୍ଗର ରୋଗୀମାନେ କିଡ୍ନୀ ଫେଲୋରରେ ପୀଡିତ ହେଉଛନ୍ତି। ଏହାର ସିଧାସଳଖ କାରଣ ନିଶା ଯୋଗୁଁ ସେମାନଙ୍କର ବ୍ରେନ୍ ପ୍ରୋବ୍ଲେମ୍ସ ମଧ୍ୟ ହେଉଛି। ସାଧାରଣ କଥାଟି ନିଦ୍ରାହୀନତା ବା ଯୋଉଟାକୁ ଆମେ ମେଡିକାଲ ଭାଷାରେ ଇନ୍ସୋମ୍ନିଆ ବୋଲି କହୁଛୁ, ବହୁତ ଯୁବକ ଗୋଷ୍ଠୀ ବର୍ତ୍ତମାନ ରାତିରେ ଶୋଇପାରୁନାହାନ୍ତି। ଏହାର ପ୍ରମୁଖ କାରଣ ନିଶା। ନିଶା ଖାଇଲେ ସେମାନେ ଶୋଉଛନ୍ତି, ନିଶା ନ ଖାଇଲେ ଶୋଇପାରୁନାହାନ୍ତି, ତେଣୁ ସେମାନେ ନିଶାଗ୍ରସ୍ତ ହେଉଛନ୍ତି। ଇଏ ବି ଗୋଟେ ଚିନ୍ତାର ବିଷୟ, ଉଦ୍ବେଗର ବିଷୟ, ଏ କଥା ହବା କଥା ନୁହଁ। ଯୁବଶକ୍ତି କହିଲେ ଆମେ 15-30 ବର୍ଷ ବୟସର ପିଲାମାନଙ୍କୁ ବୁଝିଥାଉ। ଯୁବଶକ୍ତିକୁ ସବୁବେଳେ କିଛି ଗୋଟେ ସକାରାତ୍ମକ କଥା ବା ସକାରାତ୍ମକ ଚିନ୍ତାଧାରା ଭିତରେ ରଖିବାକୁ ପଡିବ, ଯେମିତି ସେମାନେ ନକାରାତ୍ମକ ଚିନ୍ତାଧାରା ସେମାନଙ୍କ ମନରୁ ଦୂରେଇବ ଏବଂ ସେମାନେ ସବୁବେଳେ ଚିନ୍ତା କରିବେ ଯେ ନିଶା ନୁହଁ ଜୀବନ ଦରକାର ଆମର। କାରଣ ବର୍ତ୍ତମାନ କୁହାଗଲାଣି ସ୍ଲୋଗାନ ନିଶା ନା ଜୀବନ, ତା ମାନେ ଆପଣ ଏ ଦିଟା ଭିତରୁ ଗୋଟେ ହିଁ କି ସବୁବେଳେ ରଖିପାରିବେ, ଆପଣେଇ ପାରିବେ। ଯଦି ନିଶା ଆପଣ ଖାଇବେ ଜୀବନ ଆପଣଙ୍କର ରହିବନି। ଯଦି ଜୀବନ ଧାରଣ କରିବାକୁ ଇଚ୍ଛା, ସୁସ୍ଥ ରହିବା ପାଇଁ ଇଚ୍ଛା, ସୁସ୍ଥ ସବଳ ରହିବା ପାଇଁ ଇଚ୍ଛା, ତାହେଲେ ନିଶାକୁ ଦୂରେଇବାକୁ ପଡିବ। ତେଣୁ ଯୁବ ସମାଜକୁ ଏ ଦୁଇଟିରୁ ଗୋଟିଏକୁ ବାଛିବାକୁ ପଡିବ। ଆମର ଯୋଉମାନେ ଅଛନ୍ତି ପ୍ରାଜ୍ଞ ବିଜ୍ଞ ବୟସ୍କ ବ୍ୟକ୍ତିବିଶେଷ, ଯୋଉମାନେ ଜୀବନର ଅନେକ ବସନ୍ତକୁ ଦେଖିଛନ୍ତି, 60-70 ଲେଖେ ବସନ୍ତକୁ ଦେଖିଛନ୍ତି, ସେମାନଙ୍କର ଉପଦେଶ ଆମେ ନେବାକୁ ପଡିବ। ପରିବାରର ପରାମର୍ଶ ସବୁ ବିଭିନ୍ନ କାଉନସିଲିଂ ସେଣ୍ଟର ବି ହେବା ଉଚିତ, ଯୋଉଥିରେ କି ଉତ୍ସୃଙ୍ଖଳ ଯୁବକମାନଙ୍କୁ ନିଶାର ଅପକାରିତା ବିଷୟରେ ଆମେ ବୁଝେଇ ପାରିବା। ଆଉ ଗୋଟେ କଥା, ସମ୍ପ୍ରତି ଭାରତ ପ୍ରଧାନମନ୍ତ୍ରୀ ଗୋଟେ ଆହ୍ୱାନ ଦେଇଛନ୍ତି ଯେ ଆମେ ନିଯୁକ୍ତି ଦାତା ହେବା ଚାକିରି ପଛରେ ଆମେ ଗୋଡେଇବାନି, ଆମେ ଏକ ବିକଶିତ ଭାରତ ଗଠନ କରିବା, ସମୃଦ୍ଧ ଭାରତ ଗଠନ କରିବା। ତାଙ୍କର ଏଇ ଯୋଉ ସ୍ୱପ୍ନ ସାକାର ହବ କେମିତି, ଯୁବଶକ୍ତିକୁ ନେଇକିରି ସାକାର ହବ, ଯୁବଶକ୍ତି ଏଟାକୁ କେମିତି ସାକାର କରିବେ, ସେମାନଙ୍କର ସକାରାତ୍ମକ ମନୋଭାବ ଟିକେ ରହିବା ଦରକାର। ତେଣୁ କୌଣସି ଗୋଟେ ପରୀକ୍ଷାରେ, କୌଣସି ଗୋଟେ ଇଣ୍ଟରଭ୍ୟୁରେ ସେମାନେ ଯଦି ବିଫଳ ହେଇଗଲେ ବା ବିଶେଷ କରି ଗୋଟେ ଚାକିରି ପଛରେ ଗୋଡେଇଲେ, 5-7 ବର୍ଷ ଚାକିରିଟେ ପାଇଲେନି, ସେମାନଙ୍କ ଭିତରୁ ହତାଶ ଆସିଯାଉଛି, ବିପର୍ଯ୍ୟୟ ବୋଧ ଆସିଯାଉଛି, ବିଲକୁଲ ହବା କଥା ନୁହଁ। କାରଣ ଚାକିରି ହିଁ ଜୀବନର ସର୍ବସ୍ୱ ନୁହଁ, ସେମାନେ ନିଜର କିଛି ଗୋଟେ ଶିଳ୍ପ, ନିଜର କିଛି ଗୋଟେ ଯାହାକୁ ଆମେ କହିବା ଆତ୍ମନିର୍ଭରଶୀଳତା ହେବା ପାଇଁ ଅନେକ ବାଟ ରହିଛି, ଅନେକ କଥା ରହିଛି। ସେମାନେ ଯଦି ନିଜର ଗୋଟେ ଛୋଟିଆ ଶିଳ୍ପଟିଏ କରିପାରିବେ ବା କାରଖାନାଟିଏ କରିପାରିବେ ବା କିଛି ନେଇକିରି ସରକାରଙ୍କଠୁ, ବ୍ୟାଙ୍କରୁ ବିଭିନ୍ନ ପ୍ରକାର ଋଣ ବ୍ୟବସ୍ଥା ସବୁ ଅଛି, ସରକାର ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି, କରିପାରିବେ, ତାହେଲେ ସେମାନେ ନିଯୁକ୍ତି ଦାତା ହୋଇପାରିବେ। ସେମାନେ ଚାକିରି ପଛରେ ଗୋଡେଇବା ଦରକାର ନାହିଁ, ସେମାନେ ଅନ୍ୟମାନଙ୍କୁ ଚାକିରି ଦେବେ, ଏ କଥାଟି ମଧ୍ୟ ମନେ ରଖିବାକୁ ପଡିବ। ତେଣୁ ଚାକିରି କରନ୍ତୁ ବା ନିଯୁକ୍ତି ଦାତା ହୁଅନ୍ତୁ, ସବୁବେଳେ ଜୀବନ ସୁନ୍ଦର, ଜୀବନ ସତ୍ୟ ଶିବ ସୁନ୍ଦର ଜୀବନ ତାକୁ ଉପଭୋଗ କରିବାକୁ ପଡିବ। ଏବଂ ପ୍ରଧାନମନ୍ତ୍ରୀଙ୍କର ଯୋଉ ସ୍ୱପ୍ନ ଅଛି ତାକୁ ଆମେ ଯଦି ସାକାର କରିବା, ତାହେଲେ ଆମର ଚିନ୍ତାଧାରାରେ ପରିବର୍ତ୍ତନ ଆସିବାକୁ ପଡିବ। ବିଶେଷ କରି ଯୁବଶକ୍ତି, ଯୁବଗୋଷ୍ଠୀ, ଗୋଟିଏ କଥା ମନେ ରଖିବାକୁ ପଡିବ ଯେ ହତାଶା ଆସିଲେ ମଧ୍ୟ ଜୀବନ ସୁନ୍ଦର, ସବୁ ସମସ୍ୟା ଭିତରେ ବି ଆକାଶ ଏବେ ବି ସୁନୀଳ, ଘାସ ଏବେ ମଧ୍ୟ ସବୁଜ, ଏମିତି ବାର୍ତ୍ତାଟିଏ ସେମାନଙ୍କ ମନରେ ଆମେ ଭର୍ତ୍ତି କରିବାକୁ ପଡିବ। ତାହେଲେ ଯୁବ ସମାଜ ଯୋଉ ନିଶାଗ୍ରସ୍ତ ହେଉଛନ୍ତି ଏବଂ ଛୋଟିଆ ଛୋଟିଆ କଥାରେ ନିଶା ସେବନ କରି ସେମାନେ ଭାବୁଛନ୍ତି ସମସ୍ୟାର ସମାଧାନ ହେଇଯିବ, ବିଲକୁଲ ସେ ଧାରଣା ସେମାନଙ୍କର ରହିବନି। ଏବଂ ନିଶାସକ୍ତ ହେଇକିରି ସମସ୍ୟା ସମାଧାନ ତ କେବେ ବି ହବ ନାହିଁ, ବରଂ ସମସ୍ୟା ବହୁ ଗୁଣିତ ହେଇକିରି ଆସିବ। ଯୋଉଟାକୁ ମୁକାବିଲା କରିବା ତାଙ୍କ ପକ୍ଷରେ, ତାଙ୍କର ପରିବାର ପକ୍ଷରେ, ସମାଜ ପକ୍ଷରେ, ରାଷ୍ଟ୍ର ପକ୍ଷରେ, ସମସ୍ତଙ୍କ ପକ୍ଷରେ କାଠିକର ପାଠ ହେଇଯିବ। ତେଣୁ ଆଜିର ବାର୍ତ୍ତା ହଉ ଯେ ନିଶାମୁକ୍ତ ଯୁବ ସମାଜ ଆଜିର ଆବଶ୍ୟକତା, ଏବଂ ସେଇଥିପାଇଁ ସ୍ୱଜନଙ୍କ ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କର ଗୋଟିଏ ଗୋଟିଏ ଦାୟିତ୍ୱବୋଧ ରହିଛି, ଆମେ ତାକୁ ସୁଚାରୁ ରୂପେ ସେ ଦାୟିତ୍ୱବୋଧକୁ କେମିତି ସମ୍ପାଦନ କରିବା, ସେଥିପାଇଁ ଅନେକ ବାଟ ରହିଛି। ଆମର ଯୋଉ କଥା ରହିଛି ସବୁ ଯୋଗ, ପ୍ରାଣାୟାମ, ଜୀବନଶୈଳୀରେ ପରିବର୍ତ୍ତନ, ବର୍ତ୍ତମାନ ଜୀବନଶୈଳୀରେ ପରିବର୍ତ୍ତନଟା ନିହାତି ଆବଶ୍ୟକ। ଆମେ ଯୋଉ ଗୋଟେ ଛୁଅ ମୁହଁରେ ପତ୍ର ଭଳିଆ ବା ଗୋଟେ ଗଡ୍ଡାଳିକା ପ୍ରଭାବରେ ସମସ୍ତେ ଚାଲିଛନ୍ତି, ଟିକେ ସେ ଭିତରୁ ଡେଭିଏସନ୍ ଦରକାର, ଟିକେ ତା ଭିତରୁ ଅଲଗା ହେବା ଦରକାର। ଆମେ ଚିନ୍ତା କରିବା ଦରକାର ଯେ ଆମେ ଯାହା କରୁଛୁ ତାହା ଠିକ ତ, ନା ଅନ୍ୟର କଥାରେ ପଡିକିରି ପ୍ରଭାବିତ ହେଇକି ଆମେ ସେ ବାଟରେ ଯାଉଛୁ। ଏଇ ଚିନ୍ତାଟା ଯଦି ଆମେ କରିବା, ତାହେଲେ ଆମର ଯୁବଶକ୍ତି ଅନେକ କିଛି ଏଥିରୁ ଶିକ୍ଷା ଲାଭ କରିପାରିବେ ଏବଂ ନିଶାମୁକ୍ତ ସମାଜ ଗଠନରେ ସେମାନେ ଏକ ପ୍ରମୁଖ ଅଂଶୀଦାର ବି ହୋଇପାରିବେ।
0: ଶୁଣୁଥିଲେ ଆଲୋଚନା ନିଶାମୁକ୍ତ ଯୁବ ସମାଜ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ସ୍ତମ୍ଭକାର ନୀଳକଣ୍ଠ ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ ହେଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ କଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ସ୍ୱତନ୍ତ୍ର ସମାରୋହରେ ପଦ୍ମବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଯୋଗ ଦେଇଥିଲେ। ଏହି ପର୍ଯ୍ୟାୟରେ ପାଇଥିବା 66 ଜଣଙ୍କ ମଧ୍ୟରେ 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ବିଜେତା ଅନ୍ତର୍ଭୁକ୍ତ। ଚଳିତ ବର୍ଷ ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇଥାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ, ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଓଡ଼ିଶାରୁ ଚରଣ ହେମ୍ରମ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ର, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ଆଜି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ପୁରସ୍କୃତ ହୋଇଛନ୍ତି। ଆକାଶବାଣୀକୁ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଶ୍ରୀ ମିଶ୍ର କହିଛନ୍ତି,
1: एजुकेशन के और आधुनिकता के कारण हमारे परंपरा नष्ट नहीं होना चाहिए। साक्षर और निरक्षर के निर्विशेष में ये सब जो जिंदा है उसको बचाए रखना हमारा धर्म होना चाहिए। हम तो आदिवासी और जो पिछड़े वर्ग के लोगों के साहित्य और जो अलिखित कला है जिसको कि इंस्टीट्यूशन में या अनुष्ठान में उसका मान्यता अभी तक नहीं मिला है, उसी को बस हमने 40 साल तक काम किया और उसी को स्कूल एजुकेशन में भी डाला जो आदिवासियों का था। उसमें मैं 41 भाषा में 41 लैंग्वेजेस भारत की 5 स्टेट में 35 लाख बच्चों को क्लास 1 से क्लास 5 तक शिक्षण सामग्री मैंने बनाने के लिए मदद किया।
0: द्वितीय पर्याय पुरस्कार प्रदान समारोह नहीं पर कार्यसूची घोषणा करा जीवो। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଛନ୍ତି। ଓଡ଼ିଶାରେ ଭିତ୍ତିଭୂମି ବିକାଶ, ପୁଞ୍ଜିନିବେଶ ଏବଂ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଶ୍ରୀ ମୋଦିଙ୍କ ସହ ଆଲୋଚନା ହୋଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ରାଜ୍ୟରେ ଅନ୍ନଦାତାଙ୍କ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀର ଡେଙ୍ଗାପଦରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ 11 ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପ୍ୟାକ୍ସ କେନ୍ଦ୍ରଗୁଡ଼ିକ କୃଷକଙ୍କୁ ସହଜରେ ଋଣ, ବିହନ, ସାର ଏବଂ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ସେମାନଙ୍କର ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିଥାଏ। ଏଥିସହ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏକାଧିକ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର ମଧ୍ୟ ଉଦ୍ଘାଟନ କରିଛନ୍ତି। ନୂତନ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ଶିଶୁଙ୍କ ପାଇଁ ଉନ୍ନତ ପରିବେଶ ଏବଂ ସୁସ୍ଥ ଭବିଷ୍ୟତର ଭିତ୍ତି ସ୍ଥାପନ କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ଆଶାବ୍ୟକ୍ତ କରିଛନ୍ତି। ରାଜ୍ୟର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ସ୍ତରୀୟ ଅଧିକାରୀ ବିଏଲ୍ଓ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 30 ତାରିଖରୁ ଆରମ୍ଭ ହେବାକୁ ଥିବା ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ନେଇ ଏହି ଶିବିରର ଆୟୋଜନ କରାଯାଇଥିଲା। କ୍ଷେତ୍ରସ୍ତରୀୟ ପ୍ରସ୍ତୁତିକୁ ଅଧିକ ସଶକ୍ତ କରିବା ଏବଂ ସରକାରୀ ନିୟମାବଳୀର ସଠିକ୍ ଅନୁପାଳନ ଉପରେ ପ୍ରଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପରିସ୍ଥିତିକୁ ଦୃଷ୍ଟିରେ ରଖି ସଂଶୋଧନ କାର୍ଯ୍ୟରେ ନିୟୋଜିତ ବୁଥ୍ସ୍ତରୀୟ ଅଧିକାରୀଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ସକାଳ 6 ପୂର୍ବାହ୍ନ 11 ଏବଂ ଅପରାହ୍ନ 4 ସନ୍ଧ୍ୟା 7 ପର୍ଯ୍ୟନ୍ତ କ୍ଷେତ୍ରୀୟ କାର୍ଯ୍ୟ କରିବାକୁ କୁହାଯାଇଛି। ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସାମଗ୍ରୀ ଏବଂ ଜରୁରୀକାଳୀନ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍କୁ ପାଖରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଉନ୍ନୟନମୂଳକ ସରକାରୀ ଯୋଜନା ଏବଂ 2026-27 ଆର୍ଥିକ ବର୍ଷର କାର୍ଯ୍ୟଖସଡ଼ା ପ୍ରସ୍ତୁତିର ମନ୍ତ୍ରୀ ଶ୍ରୀ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ବିକାଶ ନିମନ୍ତେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି। ବାରକୋଟ ବ୍ଲକ କଣ୍ଡଳ ଗ୍ରାମ ପଞ୍ଚାୟତ ବାଲିପୋଷି ହସ୍ତଶିଳ୍ପ ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମନ୍ତ୍ରୀ ଗସ୍ତ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୃଦ୍ଧ ଓଡ଼ିଶା 2036 ଏବଂ ବିକଶିତ ଭାରତ 2047 ସ୍ୱପ୍ନ ସାକାର ଦିଗରେ ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ 2 ଯୋଜନାର ଶୁଭାରମ୍ଭ ହୋଇଛି। ଆଦର୍ଶ ଗ୍ରାମ ଅଭିଯାନ ଏବଂ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ରାଜ୍ୟବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଆଭାସୀ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 6,733 ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମକୁ ଆସନ୍ତା 2029 ସୁଦ୍ଧା ଆବଶ୍ୟକ ଭିତ୍ତିଭୂମି ଏବଂ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତୃଣମୂଳ ସ୍ତରରେ ସର୍ଭେ କରାଯିବ। ବିଭିନ୍ନ ବିଭାଗର ପରାମର୍ଶକ୍ରମେ ଏହି ସର୍ଭେ ପାଇଁ ନିର୍ଦ୍ଧାରିତ ଫର୍ମ ପ୍ରସ୍ତୁତ କରାଯାଇଛି। ମନ୍ତ୍ରୀ ଶ୍ରୀ ନାୟକ ଆଜି ଏହି ନିର୍ଦ୍ଧାରିତ ଫର୍ମର ଉନ୍ମୋଚନ କରିଛନ୍ତି। ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନା ଅଧୀନରେ ରାଜ୍ୟର ମହାପୁରୁଷଙ୍କ ଜନ୍ମିତ ଗ୍ରାମ ପଞ୍ଚାୟତଗୁଡ଼ିକୁ ସାମଗ୍ରିକ ଭାବେ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତ ଆର୍ଥିକ ବର୍ଷଠାରୁ 2028-29 ପର୍ଯ୍ୟନ୍ତ 3 ପାଇଁ ଏହାକୁ କାର୍ଯ୍ୟକାରୀ କରାଯିବ। ଯୋଜନା ଅଧୀନରେ ରାଜ୍ୟର ପ୍ରାୟ 100-150 ଗ୍ରାମ ପଞ୍ଚାୟତକୁ ଚୟନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ 12 ଜିଲ୍ଲାର 16 ବିଶିଷ୍ଟ ବ୍ୟକ୍ତିଙ୍କ ସହ ଜଡ଼ିତ 15 ଗ୍ରାମ ପଞ୍ଚାୟତରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ହୋଇଛି। କେନ୍ଦ୍ର ରାଜ୍ୟ ସରକାରଙ୍କ ସମନ୍ୱୟ ମାଧ୍ୟମରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଜ୍ୟ ଜିଲ୍ଲା ଏବଂ ବ୍ଲକ ସ୍ତରରେ ଗଠିତ କମିଟି ମାଧ୍ୟମରେ ଯୋଜନାର ନିୟମିତ ତଦାରଖ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ଇଦ୍ ଉଲ୍ ଜୁହା ଆସନ୍ତା 27 ପରିବର୍ତ୍ତେ 28 ପାଳନ କରାଯିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 28 ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ୍ ସ୍ତରୀୟ କୋର୍ଟ କାର୍ଯ୍ୟ ବନ୍ଦ ରହିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ସେ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଶ୍ରୀ ସାମନ୍ତରାୟଙ୍କ ଇସ୍ତଫା ଫଳରେ ରାଜ୍ୟସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା 5 ହ୍ରାସ ପାଇଛି। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦରୁ ପ୍ରଦୀପ କୁମାର ଜେନା ଇସ୍ତଫା ପ୍ରଦାନ କରିଛନ୍ତି। ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ଶକ୍ତି ବିଭାଗ ପକ୍ଷରୁ ଗୃହୀତ ହୋଇଥିବା ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ପୂର୍ତ୍ତି ପାଳନ କରୁଛି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ପୂର୍ତ୍ତି ପାଳନ ଅବସରରେ ଆସନ୍ତାକାଲି ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ 7:00 ଏହି ପଦଯାତ୍ରା ବାହାରି ଆକାଶବାଣୀ କଟକ କେନ୍ଦ୍ର ପର୍ଯ୍ୟନ୍ତ ଆସିବ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟରେ 353 ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ଏକ ଯାତ୍ରୀବାହୀ ବସ୍ ବାଇକ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମୃତଦେହକୁ ରାସ୍ତାରେ ରଖି ଅବରୋଧ କରିଥିଲେ। ତେବେ ଦାବି ନେଇ ପ୍ରତିଶ୍ରୁତି ମିଳିବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା। ଗଞ୍ଜାମ ଜିଲ୍ଲା ପୁଲିସ ଜିଲ୍ଲାରେ ଗତ 18 ଆସନ୍ତା ଅଗଷ୍ଟ 15 ପର୍ଯ୍ୟନ୍ତ ପୁଲିସ ଆଇନ ଧାରା 30 ଲାଗୁ କରାଯାଇଛି। ଏଣିକି ସଭା ଶୋଭାଯାତ୍ରା ଏବଂ ସମାବେଶ ଆଦି ଆୟୋଜନ ପାଇଁ ପୁଲିସ ଜିଲ୍ଲାର ସମ୍ପୃକ୍ତ ଥାନାରୁ ଅନୁମତି ନେବାକୁ ପଡ଼ିବ। ଅତିକମ୍ରେ ଆୟୋଜନର 72 ପୂର୍ବରୁ ସମ୍ପୃକ୍ତ ଥାନା ଅଧିକାରୀଙ୍କ ପାଖରେ ଆବେଦନପତ୍ର ଦାଖଲ କରିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 4 ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ସମ୍ବଲପୁର ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। କୋରାପୁଟ ଜିଲ୍ଲାରେ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ପୂର୍ବାହ୍ନ 11:00 ସମସ୍ତ ବଜାର ଏବଂ ବ୍ୟବସାୟୀ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଛି। ଆବଶ୍ୟକ ନଥିଲେ ଦିନବେଳା ଘରୁ ବାହାରକୁ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ବେସାମରିକ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ପୁରସ୍କୃତ କଲେ ଓଡ଼ିଶାର ଡକ୍ଟର ମହେନ୍ଦ୍ର କୁମାର ମିଶ୍ର। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଗ୍ରାମୀଣ ରୂପାନ୍ତରଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଜିଠାରୁ ଶୁଭାରମ୍ଭ ହେଲା 2 ଯୋଜନା ଏବଂ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆସନ୍ତା 24 ଘଣ୍ଟା ପାଇଁ ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ସମ୍ବାଦ ଶେଷ ହେଲା।
2: କହି କହି ଥକିଗଲେଣି, କଣ ହେଲା? ନୂଆ କିଟ୍ବ୍ୟାଗ୍ ଦରକାର ତ ପ୍ରଥମେ କ୍ୟାପ୍ଟେନ୍‌କୁ କୁହ, ନ ଶୁଣିବେ ତ ମ୍ୟାନେଜରକୁ।
3: କରେକ୍ଟ।
2: ତ ଏମିତି ହିଁ ପ୍ରଥମେ ଅଭିଯୋଗ ବ୍ୟାଙ୍କରେ କରନ୍ତୁ। 30 ଦିନ ଭିତରେ ଉତ୍ତର କିମ୍ବା ସମାଧାନ ପ୍ରାପ୍ତ ନହେଲେ CMS ପୋର୍ଟାଲରେ ଅଭିଯୋଗ କରନ୍ତୁ। ତ ପ୍ରଥମେ ବ୍ୟାଙ୍କ, ତାପରେ CMS ପୋର୍ଟାଲ, ନହେଲେ ଅଭିଯୋଗ ହେବ ନା ମଞ୍ଜୁର। ଯିବା ନିଆ ଆସିଗଲା ନା କିଟ୍ବ୍ୟାଗ୍?
4: RBI କହେ
5: ପ୍ରଥମେ ନିଜ ବ୍ୟାଙ୍କ, ତାପରେ RBI ଅମ୍ବୁଡ୍ସମ୍ୟାନ।
6: ବଡ ବୋହୁ, ଏଇଟା ତୁମ ନାଁରେ।
7: ଏତେ ଜଲ୍ଦି କଣ ପାଇଁ?
8: ଆରେ ଆଉ ସାନ ବୋହୁ, ଏଇଟା ତୁମ ନାଁରେ, ଆଉ ଏଇଟା ମୋ କଣ୍ଢେଇର ନାଁରେ।
7: କିନ୍ତୁ ଜେଜେ ମା, ତୁମ ନାଁରେ
9: ସବୁ କିଛି, ମୋ ବ୍ୟାଙ୍କ, ଲକର, ଫିକ୍ସ ଡିପୋଜିଟ ସବୁଥିରେ ୟାଙ୍କୁ ହିଁ ତ ନୋମିନି ରଖିଛି। କାଲିକୁ ଯେବେ ମୁଁ ନଥିବି ସେତେବେଳେ ୟାଙ୍କୁ ଟଙ୍କା ମିଳିବା ସହଜ ହେବ।
8: ଶୁଭ ଶୁଭ କୁହ କଣ?
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
10: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
11: ଆଜିର ପ୍ରସଙ୍ଗ, ଥାଇରଏଡ୍ ଏବଂ ପୁଷ୍ଟିସାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ପରିସଂଖ୍ୟାନ ଅନୁଯାୟୀ ବିଶ୍ୱବ୍ୟାପୀ ବହୁ କୋଟି ଲୋକ ଥାଇରଏଡ୍ ଜନିତ ସମସ୍ୟାରେ ପୀଡ଼ିତ, କିନ୍ତୁ ସବୁଠାରୁ ବିସ୍ମୟକର କଥା ହେଉଛି ସେମାନଙ୍କ ମଧ୍ୟରୁ ପ୍ରାୟ 50% ଲୋକ ଏହି ରୋଗ ସମ୍ପର୍କରେ ଅଜ୍ଞ। ସେମାନେ ଜାଣିନାହାନ୍ତି ଯେ ସେମାନଙ୍କଠାରେ ଏହି ରୋଗ ରହିଛି ବୋଲି। ପୁରୁଷଙ୍କ ତୁଳନାରେ ମହିଳା ରୋଗୀଙ୍କ ସଂଖ୍ୟା ପ୍ରାୟ 5-8% ଅଧିକ। ଆମ ଦେଶରେ ମଧ୍ୟ ପ୍ରତି 10 ଜଣେ ଥାଇରଏଡ୍ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଥାଇରଏଡ୍ ଦିବସ ପାଳନ କରାଯାଉଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ନିର୍ଣ୍ଣୟ ଏବଂ ଏହାର ନିରାକରଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ରହିଛି ଥାଇରଏଡ୍ ଏବଂ ପୁଷ୍ଟିସାର। ଆନ୍ତର୍ଜାତିକ ଥାଇରଏଡ୍ ସଂଘ ପକ୍ଷରୁ ଏହି ପ୍ରସଙ୍ଗ ଘୋଷଣା କରାଯାଇଛି। ଦୈନନ୍ଦିନ ଜୀବନରେ ଆୟୋଡିନ୍, ସିଲିନିୟମ୍ ଏବଂ ଜିଙ୍କ୍ ଭଳି ପୁଷ୍ଟିସାର ଜନିତ ଖାଦ୍ୟ ଏବଂ ସୁସ୍ଥ ମେଟାବଲିଜିମ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। ଥାଇରଏଡ୍ ହେଉଛି ଏକ ପ୍ରଜାପତି ଆକୃତି ଗ୍ରନ୍ଥି ଯାହା ବେକ ତଳେ ଅବସ୍ଥିତ। ସମଗ୍ର ଶରୀରର ଶକ୍ତି ନିୟନ୍ତ୍ରଣ କେନ୍ଦ୍ର ଭାବରେ ଏହା କାର୍ଯ୍ୟ କରିଥାଏ। ମେଦ ବହୁଳତା, ହୃତ୍ସ୍ପନ୍ଦନ ଏବଂ ଶରୀର ତାପମାତ୍ରାକୁ ମୁଖ୍ୟତଃ ଏହି ଗ୍ରନ୍ଥି ନିୟନ୍ତ୍ରଣ କରିଥାଏ। ରୋଗର ଲକ୍ଷଣଗୁଡ଼ିକ ମଧ୍ୟରେ ଓଜନ ବୃଦ୍ଧି କିମ୍ବା ହ୍ରାସ, ବେକରେ ଫୁଲା, ଥଣ୍ଡା କିମ୍ବା ଗଣ୍ଠି ପ୍ରତି ସମ୍ବେଦନଶୀଳତା, ବାରମ୍ବାର ମନୋଭାବ ପରିବର୍ତ୍ତନ, ଚିନ୍ତା, ଅବସାଦ, ଅନିୟମିତ ଋତୁଚକ୍ର, କେଶ ଝଡ଼ିବା, ନିରନ୍ତର ଥକାପଣ ଆଦି ଅନ୍ତର୍ଭୁକ୍ତ। ଏହି ରୋଗକୁ ପ୍ରାୟ ବଂଶାନୁକ୍ରମିକ ଭାବେ ଗ୍ରହଣ କରାଯାଇଥାଏ। ତଥାପି ଅନିୟମିତ ଜୀବନଚର୍ଯ୍ୟା ଏହି ରୋଗର ଅନ୍ୟ ଏକ କାରଣ ହୋଇଥାଏ। ଶରୀରରେ ଆୟୋଡିନ୍ର ଅସନ୍ତୁଳନ ଥାଇରଏଡ୍ ଗ୍ରନ୍ଥି ଉପରେ କୁପ୍ରଭାବ ପକାଇଥାଏ। ପ୍ରଭାବିତ ଥାଇରଏଡ୍ ଗ୍ରନ୍ଥି ଦ୍ୱାରା ମଣିଷର ଶକ୍ତି ସ୍ତର ହ୍ରାସ ପାଇବା ସହ କାର୍ଯ୍ୟଦକ୍ଷତା ମଧ୍ୟ ନିମ୍ନଗାମୀ ହୋଇଥାଏ। ଭାରତର ପ୍ରାୟ 42 ଲୋକ ଏହି ରୋଗ ସହ ଜୀବନ ଅତିବାହିତ କରୁଛନ୍ତି। ତେଣୁ ରୋଗ ସମ୍ପର୍କରେ ଆନୁପାତିକ ଗବେଷଣା ଏବଂ ଜନସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ଏହାର ନିରାକରଣ ଲକ୍ଷ୍ୟ ନେଇ ସମୟାନୁକ୍ରମେ ପରୀକ୍ଷା ନିରୀକ୍ଷାର ବ୍ୟବସ୍ଥା କରାଯାଉଛି। ଗର୍ଭାବସ୍ଥାରେ ରୋଗ ନିରୂପଣ ଉପରେ ପ୍ରାଥମିକତା ପ୍ରଦାନ କରାଯାଉଛି। ଯଦିଓ ଏହା କୌଣସି ଜୀବାଣୁ ବା ଭୂତାଣୁଜନିତ ରୋଗ ନୁହେଁ, ତଥାପି ଏହାର ଶରୀର ଉପରେ ଅଧିକ ପ୍ରଭାବ ଅନୁଭୂତ ହୋଇଥାଏ। ଶରୀରରେ ହରମୋନ୍ ଉତ୍ପାଦନ ହ୍ରାସ ଯୋଗୁଁ ବିଭିନ୍ନ ଆନୁଷଙ୍ଗିକ ରୋଗର ଏହା କାରଣ ହୋଇଥାଏ। ସମୟୋପଯୋଗୀ ଚିକିତ୍ସା କରା ନଗଲେ ମଣିଷ ଜୀବନରେ ଏହା କୁପ୍ରଭାବ ପକାଇଥାଏ। ସମାଜରେ ଯଦିଓ ମଧୁମେହ ଓ ମେଦ ବହୁଳତା ପରି ରୋଗଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି, ତଥାପି ଥାଇରଏଡ୍ ରୋଗର ବ୍ୟାପକ ପ୍ରଚାର ସତ୍ତ୍ୱେ ଏହାର ନିରାକରଣ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ, ଫଳରେ ଏହା ଧୀରେ ଧୀରେ ଶରୀର ଉପରେ ନକାରାତ୍ମକ ପ୍ରଭାବ ବିସ୍ତାର କରିଥାଏ। ରୋଗ ଚିହ୍ନଟ, ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ଗବେଷଣା ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଶିଳ୍ପ ଉଦ୍ୟୋଗ ମଧ୍ୟରେ ସମନ୍ୱୟକୁ ସରକାର ନିରନ୍ତର ପ୍ରୋତ୍ସାହନ ପ୍ରଦାନ କରୁଛନ୍ତି। ଜାତୀୟ ଗବେଷଣା ପ୍ରତିଷ୍ଠାନ ଏବଂ ଘରୋଇ ଓ ସମାଜସେବା କ୍ଷେତ୍ରରେ ଅଂଶୀଦାରଙ୍କ ସମ୍ମିଳିତ ଉଦ୍ୟମ ମାଧ୍ୟମରେ ଦେଶରେ ଗବେଷଣା ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି। ଗବେଷଣା ବିକାଶ ଏବଂ ନବସୃଜନ ରୂପରେଖ ପ୍ରସ୍ତୁତି ନେଇ ସରକାର ପ୍ରାୟ 1,00,000 କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା କରିଛନ୍ତି। ଓଡ଼ିଶାରେ ମଧ୍ୟ ଥାଇରଏଡ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଏକ ଆକଳନରୁ ଜଣାପଡ଼ିଛି। ମହିଳାଙ୍କ କ୍ଷେତ୍ରରେ ଏହା 1.2%ରୁ ବୃଦ୍ଧି ପାଇ ପାଖାପାଖି 2.8%ରେ ପହଞ୍ଚିଥିବା ଜଣାପଡ଼ିଛି। ପୂର୍ବରୁ ଗ୍ରାମାଞ୍ଚଳରେ ଥାଇରଏଡ୍ ଭଳି ସମସ୍ୟା ଏତେ ଦେଖିବାକୁ ମିଳୁନଥିଲା। ଏହାର କାରଣ ପାରମ୍ପରିକ ଦିନଚର୍ଯ୍ୟା ବୋଲି ଗବେଷଣାରୁ ଜଣାପଡ଼ିଛି। ତେବେ ବର୍ତ୍ତମାନର ପରିବର୍ତ୍ତିତ ଜୀବନଚର୍ଯ୍ୟା ଏହି ରୋଗର ପ୍ରମୁଖ କାରଣ ଭାବେ ଦେଖାଦେଇଛି। ରୋଗ ନିରାକରଣ ପାଇଁ ନିୟମିତ ରକ୍ତ ପରୀକ୍ଷା, ଡାକ୍ତରୀ ପରାମର୍ଶ, ସମୟୋପଯୋଗୀ ଔଷଧ ସେବନ, ଆୟୋଡିନ୍ଯୁକ୍ତ ଲୁଣର ସଠିକ୍ ପରିମାଣରେ ବ୍ୟବହାର ଏବଂ ଯୋଗ, ପ୍ରାଣାୟାମ ତଥା ନିୟମିତ ବ୍ୟାୟାମ ଓ ସୁଷମ ଖାଦ୍ୟ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି। ତେବେ ପରିଶେଷରେ

0: କୁହାଯାଇପାରେ ଆଜିର ଦିବସ ଆମକୁ ସ୍ୱାସ୍ଥ୍ୟ ପ୍ରତି ସଜାଗ ରହିବା ପାଇଁ ସଚେତନ କରାଉଛି। ଆସନ୍ତୁ ନିଜେ ସଚେତନ ହେବା ସହ ଅନ୍ୟମାନଙ୍କ ସହ ମିଳିତ ଭାବେ ଏକ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଥାଇରଏଡ୍ ଏବଂ ପୁଷ୍ଟିସାର ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁଚିସ୍ମିତା ସାହୁ।
2: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ନୂଆଦିଲ୍ଲୀନ ପହିଲା କ୍ଷେପେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜା ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ରାଇଜା ଆଇବା 27 ବଦଳେ 28 ତାରିଖ ଦିନ ଇଦ୍ ଉଲ୍ ଜୁହା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ଆଉର୍ ରାଇଜା ଜାରି ରହିଛେ ଗ୍ରୀଷ୍ମ ପ୍ରବାହ। ଜବର ଗରମ ଆଉ ଗୁଳୁଗୁଳିକେ ନେଇକରି 16 ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଥର ପୁରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପହେଲା ଖେପ୍ ବେସାମରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ରାଷ୍ଟ୍ରପତି ଭବନର ହୋଇଥିବାର ସମାରୋହଟି ପଦ୍ମବିଭୂଷଣ ପଦ୍ମଭୂଷଣ ଆଉ ପଦ୍ମଶ୍ରୀ ବିଜେତା 66 ଜଣଙ୍କୁ ପୁରସ୍କୃତ କରାଯାଇଛି। ସମାରୋହଟି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ। ଆଜି 2 ପଦ୍ମବିଭୂଷଣ, 6 ପଦ୍ମଭୂଷଣ ଆଉ 58 ଜଣ ପଦ୍ମଶ୍ରୀ ବିଜେତାଙ୍କୁ ପୁରସ୍କୃତ କରାଯାଇଛି। ଏ ବଛର ମୋଟ 131 ଜଣଙ୍କୁ ପଦ୍ମ ପୁରସ୍କାର ଲାଗି ମନୋନୀତ କରାଯାଇଛି। ଓଡ଼ିଶାନୁ ମହେନ୍ଦ୍ର କୁମାର ମିଶ୍ର, ଚରଣ ହେମ୍ରମ, ଶରତ କୁମାର ପାତ୍ର ଆଉ ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଥିବାର ବେଳେ ମହେନ୍ଦ୍ର କୁମାର ମିଶ୍ର ଆଜି ପୁରସ୍କୃତ ହୋଇଛନ୍। 2 ପୁରସ୍କାର ପ୍ରଦାନ ସମାରୋହର କାର୍ଯ୍ୟସୂଚୀ ପଛେ ଘୋଷଣା କରାଯିବା। ଫି ବଛର ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଇସି। କଳା, ସମାଜସେବା, ବିଜ୍ଞାନ ଆଉ ଇଞ୍ଜିନିୟରିଂ, ବାଣିଜ୍ୟ ଆଉ ଶିଳ୍ପ, ଔଷଧ, ସାହିତ୍ୟ, ଶିକ୍ଷା ଆଉ କ୍ରୀଡ଼ା କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ଲାଗି ପଦ୍ମ ପୁରସ୍କାର ପ୍ରଦାନ କରାଯାଇସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆଦିଲ୍ଲୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସାକ୍ଷାତ କରିଛନ୍। ଇ ସମୟଥି ରାଜ୍ୟ ସରକାରଙ୍କର 2 ବଛର ପୂର୍ତ୍ତି ଉତ୍ସବଟି ଯୋଗ ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନିୟୁତା ଦେଇଛନ୍। ଓଡ଼ିଶାର ଭିତ୍ତିଭୂମିର ବିକାଶ, ପୁଞ୍ଜିନିବେଶ, ସୁଯୋଗର ସମ୍ପ୍ରସାରଣ ଆଉ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାମାନଙ୍କୁ ଆଗ୍କେ ନେବାର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାର ଜଣାପଡ଼ିଛି। ବିକଶିତ ଓଡ଼ିଶା ଭିଜନ 2036-47 ଦିଗେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ଆଭାସୀ ଜରିଏ ମଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ସାରା ରାଇଜେ ଶୁଭାରମ୍ଭ କରିଛନ୍। ମଡେଲ ଭିଲେଜ ମିଶନ ଅଧୀନଟି 673 ଗ୍ରାମ ପଞ୍ଚାୟତର ସଦର ଗାଁକେ 2029 ମସିହା ତକ୍ ମୌଳିକ ଭିତ୍ତିଭୂମି ଆଉ ସହରାଞ୍ଚଳ ସ୍ତରର ସୁବିଧା ଯୋଗେଇକରି ଆତ୍ମନିର୍ଭରଶୀଳ କରାଯିବା। ପହିଲା ପଦକ୍ଷେପ ହିସାବରେ ଆଜି ବେସ୍ ଲାଇନ୍ ସର୍ଭେ ଫର୍ମାଟ୍ ଉନ୍ମୋଚନ କରାଯାଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ଶକ୍ତି ବାଗିରି ଭିନ୍ ଭିନ୍ ବିଭାଗକେ ନେଇକରି ରାଜ୍ୟ ଆଉ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବିଲ୍ ଗଠନ କରାଯାଇଛି। ସେନ୍ତା ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାଥି 2026-39 ଭିତରେ ରାଜ୍ୟର 10-150 ଗ୍ରାମ ପଞ୍ଚାୟତକେ ମହାପୁରୁଷମାନଙ୍କର ଜନ୍ମସ୍ଥଳୀ ଭାବେ ଚିହ୍ନଟ କରାଯାଇକରି ସାମଗ୍ରିକ ବିକାଶ କରାଯିବା। ପହିଲା କ୍ଷେପେ 12 ଜିଲ୍ଲାର 15 ପଞ୍ଚାୟତନ ଇ କାମ ମୂଲ ହେବା। ଇ ପଦକ୍ଷେପ ଗ୍ରାମୀଣ ଓଡ଼ିଶାକେ ନୂଆ ଦର୍ଜାକେ ନେଇଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଇଜା ଆଇବା 30 ତାରିଖନୁ ମୂଲ ହେବାରକେ ଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗି ଭିନ୍ ଭିନ୍ ନିର୍ବାଚନ ମଣ୍ଡଳୀନୁ ବୁଥ୍ ସ୍ତରୀୟ ଅଧିକାରୀ ଆଉ ସୁପରଭାଇଜରମାନଙ୍କର ପ୍ରଶିକ୍ଷଣ ଶିବିର ଭୁବନେଶ୍ୱରନ ଆୟୋଜ ହୋଇଯାଇଛି। ଭୋଟର ତାଲିକାକେ ଅତ୍କା ତ୍ରୁଟି ଶୂନ୍ୟ କରବାର ଲକ୍ଷ୍ୟଟି କ୍ଷେତ୍ର ପ୍ରସ୍ତୁତି ଆଉ ସରକାରୀ ନିୟମାବଳୀ ପାଳନ ଉପରେ ଜୋର୍ ଦିଆଯାଇଛି। ରାଇଜେ ହେଉଥିବାର ଜବର ଖରା ଲାଗି ମୁଖ୍ୟ ନିର୍ବାଚନ ଅଧିକାରୀ ବିଏଲ୍ଓମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଗୋଟେ ଖାସ୍ ମାର୍ଗଦର୍ଶିକା ଜାରି କରିଛନ୍। ସକାଳର 6-1 ତକ୍ ଆଉ ଉପରବେଲା 4 ବେଲବୁଡ଼ର 7 ତକ୍ କ୍ଷେତ୍ର କାମ କରାଯିବା ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର କଣ୍ଡଳ ପଞ୍ଚାୟତର ବାଲିପୋଷି ହସ୍ତଶିଳ୍ପ କେନ୍ଦ୍ର, ସମରଖାଇ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଆଉ କଳାମାଟି ବଣିଆ କିଲିଣ୍ଡା ଏଣ୍ଟରପ୍ରାଇଜେସ୍ ପରିଦର୍ଶନ କରିକରି ସ୍ଥାନୀୟ ଲୋକଙ୍କର ସୁବିଧା ଅସୁବିଧା ବୁଝିଛନ୍। ତାର ଉତ୍ତରୁ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବାର ସମୀକ୍ଷା ବୈଠକଟି ମନ୍ତ୍ରୀ ଶ୍ରୀ ପୂଜାରୀ 2026-27 ବଛର ଲାଗି ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବାର ପାଇଁ ରାସ୍ତା, ଅନ୍ତ୍ୟୋଦୟ ଗୃହ, ପ୍ରଧାନମନ୍ତ୍ରୀ ଜନମନ ବାଗିର ଭିନ୍ ଭିନ୍ ଯୋଜନାର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍। ବୈଠକଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳଙ୍କର ସହିତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଐତ୍କା ସଶକ୍ତ, ବର୍କସ ଆଉ ଅତ୍ୟାଧୁନିକ କରବାର ଲାଗି ଭୁବନେଶ୍ୱରନ ଥିବାର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଆଉ ପଞ୍ଚାୟତିରାଜ ପ୍ରତିଷ୍ଠାନ ପରିସରନ ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟ ର ଶିଳାନ୍ୟାସ କରିଛନ୍। 32 କୋଟି ଟଙ୍କା ଖର୍ଚ୍ଚା ଥି ତିଆରି ହେବାର୍କେ ଥିବାର୍ ଏ ପ୍ରେକ୍ଷାଳୟଥି 450ଟା ଆସନ ରହିବା। ନିର୍ବାଚିତ ଜନପ୍ରତିନିଧି ଆଉ ସରକାରୀ ଅଧିକାରୀମାନଙ୍କୁ ଇନ ପ୍ରଶିକ୍ଷଣ ଦିଆଯିବା। ଦୀର୍ଘସ୍ଥାୟୀ ବିକାଶ ଲାଗି ସ୍ଥାନୀୟକରଣ, ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ଆଉ ସୁଶାସନ ଦିଗେ ଇ ପ୍ରେକ୍ଷାଳୟ ସାହସ କରବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ଲାଗି ଆଇବା 27 ତାରିଖ ବଦଲେ 28 ତାରିଖ ଦିନ ଛୁଟି ଘୋଷଣା କରିଛନ୍। 28 ତାରିଖ ଦିନ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ଆଉ ମାଜିଷ୍ଟ୍ରିଆଲ କୋର୍ଟ ବନ୍ଦ ରହିବା। 27 ତାରିଖ ସବୁଦିନ ବାଗିର ସରକାରୀ କାର୍ଯ୍ୟାଳୟ ଖୋଲା ରହିବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ବିଜ୍ଞପ୍ତି ବାହାରିଛି। ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ଶ୍ରାଦ୍ଧବାର୍ଷିକୀ ଅବସରରେ ରାଜ୍ୟବାସୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ବିଧାନସଭା ପରିସର ନଥିବାର ମହାରାଜାଙ୍କର ପ୍ରତିମୂର୍ତ୍ତି ଥି ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା, ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ବିଧାୟକମାନେ ଉପସ୍ଥିତ ରହିକରି ମାଲ୍ୟାର୍ପଣ କରିଛନ୍। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଶ୍ରଦ୍ଧାଞ୍ଜଳି ଜନିକରି କହିଛନ୍, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କର ଓଡ଼ିଆ ଭାଷା, ସାହିତ୍ୟ ଆଉ ସଂସ୍କୃତିର ସୁରକ୍ଷା ଆଉ ବିଚ୍ଛିନ୍ନାଞ୍ଚଳକେ ଏକ କରବାର୍ ଲାଗି ତାଙ୍କର ତ୍ୟାଗ ଆଉ ସଂଘର୍ଷ ଇତିହାସର ପୃଷ୍ଠାଥି ଲିପିବଦ୍ଧ ହୋଇକରି ରହିଛି। ସେ ଶିକ୍ଷା ଆଉ କୃଷିର ବିକାଶ ଲାଗି ନିଜର ଜୀବନକେ ଉତ୍ସର୍ଗ କରିଥିଲେ ବୋଲି ଶ୍ରୀ ସିଂହଦେଓ କହିଛନ୍। ଓଡ଼ିଆ ଜାତିର ସ୍ୱାଭିମାନ, ଭାଷା ଆଉ ସଂସ୍କୃତିର ସୁରକ୍ଷା ଆଉ ଏକତ୍ରୀକରଣ ଲାଗି ମହାରାଜାଙ୍କର ତ୍ୟାଗ ଆଉ ଦୂରଦୃଷ୍ଟି ସବୁବେଳେ ପ୍ରେରଣା ଯୋଗାବା ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ଖଳାନ 3 ରଥ ତିଆରି କାମ ଜାରି ରହିଛି। ରଥର ଗରଗରା ବିନ୍ଧ କାମ ସହିତ 14 ନାହାକ ତିଆରି କାମ ଶେଷ ହୋଇଛି। ଆଜି 5 ଦଣ୍ଡାର ଚୌପଟ କାମ, ଅନୁକୂଳ ପୂଜା ଉତ୍ତରୁ ରଥ ତିଆରି କାମ ଚାଲିଛି। ରଥଖଳା ପାଖେ କରତି ସେବକମାନେ ପୋଳ ଗୟଳର ଚିରଟ କାମ ଜାରି ରଖିଛନ୍। ଦୋଳବେଦୀ, ଅସ୍ଥାୟୀ କମାରଶାଳାନ, ଓଝା ସେବକମାନେ ରଥର ଦଣ୍ଡା ଆଉ ଅଖକେ ସଂଯୋଗ କାମ କରୁଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଇଥିର୍ଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-11-7800 ଡାଏଲ କରିକିରି ନିଜେ ନିଜର ମତାମତ ରେକର୍ଡ କରାଇପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତାରିଖ ତକ୍ ନିଜର ମତାମତ ଭିଲ୍ ଦେଇପାରିବେ। ଥାଇରଏଡ଼୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛେ ବିଶ୍ୱ ଥାଇରଏଡ଼୍ ଦିବସ। ଇ ରୋଗର କାରଣ, ପ୍ରଭାବ ଆଉ ନିରାକରଣ ବାବଦେ ଲୋକ ଅତ୍କା ସଚେତନ କରବାରଟା ଇ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଆଏ। ଇ ବଛର ଇ ଦିବସର ବିଷୟବସ୍ତୁ ହେଉଛେ ଥାଇରଏଡ଼୍ ଆଉ ପୋଷଣ। ଇ ବାବଦେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଲେଖ ପ୍ରସାଦ ମହାପାତ୍ର କହିଛନ୍,
1: ଆଜି ବିଶ୍ୱ ଥାଇରଏଡ଼୍ ଦିବସ ପାଳନ କରାଯାଏ ଆଉ ଆଜି ଏ ବର୍ଷର ଥିମ୍ ହେଲା ଥାଇରଏଡ଼୍ ଆଣ୍ଡ ନ୍ୟୁଟ୍ରିସନ୍। ସମସ୍ତେ ସତର୍କ ହେଲେ ଜାଣିଲେ ନିଜ ଭିତରେ ଯଦି ସଚେତନତା ସୃଷ୍ଟି ହେବ ଆମେ ଥାଇରଏଡ଼୍ ଡିଜର୍ ଶୀଘ୍ର ଡାଇଗ୍ନୋସିସ୍ କରିପାରିବା, ଆମେ ସମସ୍ତେ ଜାଣିପାରିବା ଥାଇରଏଡ଼୍ ଡିଜର୍ ଧୀରେ ଧୀରେ ତ ଆମେ ଶୀଘ୍ର ତାକୁ ଡିଟେକ୍ଟ କରିକି ଟ୍ରିଟମେଣ୍ଟ ସୁଧାର୍ଥେ କଲେ ଦେହ ସୁସ୍ଥ ରହିବ ପାଇଁ ପଡ଼ିପଡ଼ିଯିବ।
0: ଇ ଦିବସ ପାଳନ ଅବସରରେ ଭିନ୍ ଭିନ୍ ଜାଗାର ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ପଲସାଗୋରା ଗ୍ରାମ ପଞ୍ଚାୟତ ସଭାଗୃହ ହୋଇଥିବାର ଜନଶୁଣାଣି ଶିବିରଠି 60ଟା ଅଭିଯୋଗ ଆସିଥିବାର ବେଳେ 23ଟାର ତ୍ରୁଟି ସମାଧାନ କରାଯାଇଛି। ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସମ୍ମିଳନୀ କକ୍ଷନ ଆସିଥିବାର ଅଭିଯୋଗମାନଙ୍କର ଶୁଣାଣି କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକନ ହୋଇଥିବାର ଶୁଣାଣି ଶିବିରଠି 69ଟା ଅଭିଯୋଗ ଆସିଥିଲା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଲା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଠି 60ଟା ଅଭିଯୋଗ ଆସିଥିଲା। ବରଗଡ଼ ସହରନ ଆଜି ଉପରବେଳା କାଲବୈଶାଖୀର ପ୍ରଭାବତି ଜବର ଧୋକାଗଡ଼ି ସହିତ ବର୍ଷା ହୋଇଛି। ଇତାର ପ୍ରଭାବତି ବରଗଡ଼ ସହରର ହାଟପଦା ପାଖେ ଥିବା ଧନୁଯାତ୍ରାର ମୁଖ୍ୟ ତୋରଣ ଭାଙ୍ଗି ଯାଇଛି। ଇ ଦୁର୍ଘଟଣାଥି 2 ଜଣ ଆହତ ହୋଇଛନ୍। ହେଲେ ଜିଲ୍ଲାର ଅଲଗା ଜାଗାମାନଙ୍କେ ଧୋକାଗଡ଼ି ହୋଇଥିଲେ ବି ନୁକସାନ ବାବଦେ ସୂଚନା ନାହିଁ ମିଳିଥିବାର ଆମର ସମ୍ବାଦଦାତା ଜଣାଇଛନ୍। ରାଜ୍ୟ ଜବର ଖରା ଲାଗି ରହିଛି। ଆଇବା 4 ଦିନ ତକ୍ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ଗରମ ସାଙ୍ଗେ ଗୁଳୁଗୁଳି ବଢ଼ବା ବୋଲି ସୁଲହଟା ଜିଲ୍ଲାକେ ସୂଚନା ଜାରି କରାଯାଇଛି। ସିଆଡ଼େ ଆଇବା ଚବିଶ ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କାଲବୈଶାଖୀରେ ବୋଲେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ବୌଦ୍ଧନ ରାଜ୍ୟର ସବୁନୁ ଜହ ତାପମାତ୍ରା 45.9 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ ପଶ୍ଚିମ ଓଡ଼ିଶାର ବଡ଼ଭାଗୀ ଜାଗାନ ତାପମାତ୍ରା 43 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ। ନୂଆଦିଲ୍ଲୀନ ପହିଲା ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ରାଇଜେ ମଡେଲ ଭିଲେଜ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ଆଉ ରାଇଜେ ଜାରି ରହିଛେ ଗ୍ରୀଷ୍ମ ପ୍ରବାହ, ଜବର ଗରମ ଆଉ ଗୁଳୁଗୁଳିକି ନେଇକରି ସୁଲହଟା ଜିଲ୍ଲାକେ ସତର୍କ କଲା ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଓ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଏକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଦିଗରେ ଅଗ୍ରଗତି ପରିଲକ୍ଷିତ। ମହାରାଷ୍ଟ୍ରରେ 1500 ଫୁଟ ତଳକୁ ଏକ ଗାଡ଼ି ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି 66 ବିଶିଷ୍ଟ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଶ୍ରୀମତୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ରାଷ୍ଟ୍ରପତି 2 ପଦ୍ମ ବିଭୂଷଣ, 6 ପଦ୍ମଭୂଷଣ ଏବଂ 58 ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଧର୍ମେନ୍ଦ୍ର ସିଂ ଦେଓଲଙ୍କୁ କଳା ଜଗତରେ ନିଜର ଅତୁଳନୀୟ ଅବଦାନ ଲାଗି ମରଣୋତ୍ତର ଭାବେ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଧର୍ମେନ୍ଦ୍ରଙ୍କର ପତ୍ନୀ ତଥା ଲୋକସଭା ସାଂସଦ ହେମା ମାଳିନୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସେହିଭଳି ବିଶିଷ୍ଟ ଭାଓଲିନ୍ ବାଦକ ଡକ୍ଟର ଏନ୍ ରାଜମ୍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ତରାଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋସିଆରୀଙ୍କୁ ସାମାଜିକ ସେବା କ୍ଷେତ୍ରରେ ନିଜର ଉତ୍କର୍ଷ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ଏହାଛଡ଼ା କଳାକ୍ଷେତ୍ର ଲାଗି ସତାବଧାନୀ ଡକ୍ଟର ଆର୍ ଗଣେଶ ଏବଂ ବିଶିଷ୍ଟ ଶିଳ୍ପପତ୍ରୀ ଉଦୟ ସୁରେଶ କୁମାର କୋଟାକୁ ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ରରେ ଉତ୍ସର୍ଗୀକୃତ ଅବଦାନ ଲାଗି ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି। ସେହିଭଳି ଭେଷଜ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଲାଗି ଡକ୍ଟର କାଲିପଟ୍ଟି ରାମସ୍ୱାମୀ ପଲାଇସ୍ୱାମୀଙ୍କୁ ମଧ୍ୟ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଆଜି ଏହି ସ୍ୱତନ୍ତ୍ର ଉତ୍ସବରେ ଯେଉଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି ସେମାନଙ୍କ ମଧ୍ୟରେ ଜନଜାତି ସଂସ୍କୃତିର ସଂରକ୍ଷଣ ଦିଗରେ ନିଜର ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର, ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ହରମନପ୍ରୀତ କୌର ଭୁଲେର, କଳାକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଟାଗାରାମ ଭିଲ, ରତିଲାଲ ମୋହନଲାଲ ବୋରିସାଗର, ସ୍ୱାମୀ ବ୍ରହ୍ମଦେବ ଏବଂ କୁମାର ବୋଷ ପ୍ରମୁଖ ଅନ୍ତର୍ଭୁକ୍ତ। ଏହି ଉତ୍ସବରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 2026 ପାଇଁ ରାଷ୍ଟ୍ରପତି 5 ପଦ୍ମବିଭୂଷଣ, 13 ପଦ୍ମଭୂଷଣ ଏବଂ 113 ପଦ୍ମଶ୍ରୀ ପୁରସ୍କାର ସମେତ 131 ପଦ୍ମ ପୁରସ୍କାର ପ୍ରଦାନ ପାଇଁ ଅନୁମୋଦନ କରିଛନ୍ତି। ସମାରୋହର ଦ୍ୱିତୀୟ ପର୍ଯ୍ୟାୟରେ ଅନ୍ୟ ପଦ୍ମ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ। ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଏହି ପୁରସ୍କାର ଘୋଷଣା କରାଯାଏ। କଳା, ସମାଜସେବା, ବିଜ୍ଞାନ ଏବଂ ଇଞ୍ଜିନିୟରିଂ, ବାଣିଜ୍ୟ ଏବଂ ଶିଳ୍ପ, ଔଷଧ, ସାହିତ୍ୟ ଏବଂ ଶିକ୍ଷା, କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥାଏ। ଏତଦ୍ବ୍ୟତୀତ ଚରଣ ହେମ୍ବ୍ରମ, ଶରତ କୁମାର ପାତ୍ର ଏବଂ ସୀମାଞ୍ଚଳ ପାତ୍ର ମଧ୍ୟ ଚଳିତ ବର୍ଷ ଓଡ଼ିଶାରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ମାସ 21 ଦିନ ଦେଶବ୍ୟାପୀ ପୁନଃ ଅନୁଷ୍ଠିତ ହେବାକୁ ଥିବା ନିଟ୍ ସ୍ନାତକ 2026 ପରୀକ୍ଷାକୁ ସୁରୁଖୁରୁରେ ତଥା ସଫଳତାର ସହ ସମ୍ପନ୍ନ କରିବା ଲାଗି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ିଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସୁରକ୍ଷିତ ପାନୀୟ ଜଳ, ପଙ୍ଖା, କୁଲର ଉପଯୁକ୍ତ ପ୍ରତୀକ୍ଷାସ୍ଥଳୀ, ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଏବଂ ପରୀକ୍ଷାର୍ଥୀମାନଙ୍କ ଲାଗି ଗମନାଗମନ ସୁବିଧା ସମେତ ଅନ୍ୟ ଅତ୍ୟାବଶ୍ୟକ ସୁବିଧା ସବୁ ସୁନିଶ୍ଚିତ କରିବା ଲାଗି ସେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ ତଥା ପ୍ରଶାସକମାନଙ୍କୁ ପତ୍ର ମାଧ୍ୟମରେ ଆହ୍ୱାନ ଦେଇଛନ୍ତି। ପରୀକ୍ଷାର୍ଥୀଙ୍କର ସୁବିଧା ଏବଂ କଲ୍ୟାଣ ଉପରେ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଆଜି ନୂଆଦିଲ୍ଲୀଠାରେ ଦେଶରେ ଏବୋଲା ଭାଇରସ୍ ରୋଗର ନିରାକରଣ, ନିରୀକ୍ଷଣ ଓ ପ୍ରସ୍ତୁତିର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ନଡ୍ଡା ଦେଶର ବିଭିନ୍ନ ବିମାନ ବନ୍ଦର, ବନ୍ଦର ଏବଂ ସୀମାବର୍ତ୍ତୀ ଅଞ୍ଚଳ ସମେତ ବିଭିନ୍ନ ପ୍ରମୁଖ ସ୍ଥାନରେ ଏହି ରୋଗର ଚିହ୍ନଟ ପ୍ରକ୍ରିୟା ବ୍ୟବସ୍ଥା ସ୍ଥାପନ କରିବା ଲାଗି ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଉପଯୁକ୍ତ ଚିହ୍ନଟ, ପରୀକ୍ଷା ଏବଂ ନିରୀକ୍ଷଣ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଭାରତୀୟ ଭେଷଜ ଗବେଷଣା ପରିଷଦ ICMR ଏବଂ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଅବସାନ ଲାଗି ଆଲୋଚନା ଜାରି ରହିଛି ବୋଲି ଇରାନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ୍ ବାକେଇ କହିଛନ୍ତି। ସେ କହିଛନ୍ତି ଆଣବିକ ଶକ୍ତି ପ୍ରସଙ୍ଗ ଉପରେ ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇନାହିଁ। ପୂର୍ବରୁ

0: ରପ୍ତାନୀ ହେଉଥିବା ଉତ୍ପାଦଗୁଡ଼ିକର ବ୍ୟବହାର ହ୍ରାସ କରାଯାଇପାରିଲେ ଦେଶର ଅର୍ଥନୀତି ଏବଂ ବୈଦେଶିକ ମୁଦ୍ରା ବିନିମୟ ପାଣ୍ଠି ସଶକ୍ତ ହୋଇପାରିବ ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି। ଆଜି ହରିୟାଣାର ଜିନ୍ଦ ଜିଲ୍ଲା ଅନ୍ତର୍ଗତ ବିବିପୁର ଗ୍ରାମର ସୁନୀଲ ଜାଗଲାନଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ମତ ବିନିମୟ ସମୟରେ ସେ ଏହା କହିଛନ୍ତି। ତୈଳ ସଞ୍ଚୟ କରିବା ଲାଗି ଇତିମଧ୍ୟରେ ସେ ନିଜର ସରକାରୀ କାର୍କେଡ୍ ବ୍ୟବସ୍ଥାରେ ବ୍ୟବହୃତ ହେଉଥିବା ଗାଡ଼ି ସଂଖ୍ୟା ହ୍ରାସ କରିଥିବା ସମ୍ପର୍କରେ ସୂଚନା ଦେଇଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଟୁ ଶକ୍ତି ଚାହିଦା ସମ୍ପର୍କରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ ଖଟ୍ଟର କହିଛନ୍ତି, ଚଳିତ ମାସ 21 ତାରିଖ ଦିନ ଦେଶରେ ଦେଖାଦେଇଥିବା ସର୍ବୋଚ୍ଚ ପରିମାଣର 271 ଗିଗାୱାଟ୍ ବିଦ୍ୟୁତ୍ ଚାହିଦାକୁ ପ୍ରାୟ ପୂରଣ କରିବାରେ ସରକାର ସଫଳ ହୋଇଛନ୍ତି। ଏଠାରେ ସ୍ମରଣ କରାଯାଇପାରେ, ସାମାଜିକ ସଚେତନତା ଏବଂ ସଂସ୍କାର ଉଦ୍ଦେଶ୍ୟରେ ସୁନୀଲ ଜଗଲନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନିଜ କନ୍ୟା ସହିତ ସେଲ୍ଫି ଏବଂ ଗାଲି ବନ୍ଦ ଘର ଅଭିଯାନ ଭଳି ପ୍ରଚାର କାର୍ଯ୍ୟକୁ ଶ୍ରୀ ଖଟ୍ଟର ପ୍ରଶଂସା କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ ଦେଖାଦେଇଥିବା ନକ୍ସଲବାଦ କାର୍ଯ୍ୟକଳାପକୁ ପ୍ରତିହତ କରିବାରେ ସରକାର ସଫଳ ହୋଇଥିବା ବେଳେ ଏହି ଚିନ୍ତାଧାରା ବର୍ତ୍ତମାନ ସୁଦ୍ଧା ସମାଜ ପ୍ରତି ଏକ ଆହ୍ୱାନ ଭାବେ ଉଭା ହୋଇଛି। କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଆଜି ନୂଆଦିଲ୍ଲୀଠାରେ ନକ୍ସଲବାଦ ପ୍ରତିହତ ସମ୍ପର୍କିତ ଏକ ପୁସ୍ତକ ଉନ୍ମୋଚନ କରି ଏହା କହିଛନ୍ତି। ଏଭଳି ଉଗ୍ରବାଦ ବିପକ୍ଷରେ ମିଳିତ ଲଢ଼େଇ କରିବା ଲାଗି ଏହି ଅବସରରେ ମନ୍ତ୍ରୀ ଶ୍ରୀ ଶେଖାୱତ ସମଗ୍ର ସମାଜକୁ ଆହ୍ୱାନ ଦେଇଛନ୍ତି। ଗତ 10 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ନକ୍ସଲବାଦ ହିଂସାକୁ ନିୟନ୍ତ୍ରଣରେ ଆଣିବା ଲାଗି ସରକାରଙ୍କ ଦୀର୍ଘ ସଂଘର୍ଷ ଉପରେ ଆଲୋକପାତ କରିବା ସହିତ ଏହାର ମୂଳୋତ୍ପାଟନ କରିବା ଦିଗରେ ସୁରକ୍ଷା କର୍ମୀଙ୍କର ସଫଳତାକୁ ସେ ପ୍ରଶଂସା କରିଛନ୍ତି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଗାଡ଼ି ଗଭୀର ଖାତ ଭିତରକୁ ଖସିପଡ଼ିବା ଫଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦାପୋଲିରୁ ସାତାରା ଯାଉଥିବା ସମ୍ପୃକ୍ତ ଗାଡ଼ିଟି ଆଜି ଭୋର ସମୟରେ ପୋଲାଦପୁର ମହାବଳେଶ୍ୱର ରାସ୍ତାର ଆମ୍ବେନାଲି ଘାଟ ସେକ୍ସନ୍ଠାରେ ନିୟନ୍ତ୍ରଣ ହରାଇ ପ୍ରାୟ 1500 ଫୁଟ ତଳକୁ ଖସିପଡ଼ିଥିଲା। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପନ୍ନ କରିବା ଲାଗି NDRFର ସହାୟତା ନିଆଯାଇଛି। ଏପର୍ଯ୍ୟନ୍ତ 5 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି। 2026 IPL ସଂସ୍କରଣରେ ପ୍ଲେ ଅଫ୍ ପର୍ଯ୍ୟାୟକୁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଉନ୍ନୀତ ହୋଇଛନ୍ତି। ଆସନ୍ତାକାଲି ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଚଳିତ ସଂସ୍କରଣରେ ସର୍ବୋଚ୍ଚ ପଏଣ୍ଟ ପାଇଥିବା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଗୁଜରାଟ ଟାଇଟନ୍ସକୁ ଭେଟିବ। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିବେ। ଅନ୍ୟପକ୍ଷରେ ଏହି ମ୍ୟାଚ୍ର ପରାଜିତ ଦଳ କ୍ୱାଲିଫାୟାର୍ 2ରେ ଆଉ ଏକ ସୁଯୋଗ ପାଇପାରିବେ। ସେହିଭଳି ଆସନ୍ତା 27 ତାରିଖ ଦିନ ନ୍ୟୁ ଚଣ୍ଡିଗଡ଼ରେ ସନ୍ରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ର ବିଜୟୀ ଦଳ କ୍ୱାଲିଫାୟାର୍ 2କୁ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଥିବାବେଳେ ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଗି ପ୍ରଥମ ପର୍ଯ୍ୟାୟରେ 66 ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଜି ପଦ୍ମ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି। ଜନଜାତି ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଲାଗି ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିଲା ପଦ୍ମଶ୍ରୀ। ନିଟ୍ ସ୍ନାତକ 2026 ପୁନଃ ପରୀକ୍ଷାକୁ ସଫଳତାର ସହ ସମ୍ପନ୍ନ କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ଲୋଡ଼ିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏବଂ ଚଳିତ IPL ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହେଲେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ବୌଦ୍ଧ ଜିଲ୍ଲାରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ SIR ଆରମ୍ଭ ହୋଇଛି। ଏନେଇ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଳେ ସର୍ବଦଳୀୟ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତିଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ 3,28,115 ଜଣ ଭୋଟରଙ୍କ ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏହାର ହାର 97.56

0: ପ୍ରତିଶତ ରହିଛି। ଅବଶିଷ୍ଟ ଭୋଟରଙ୍କ ମ୍ୟାପିଂ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି। କାର୍ଯ୍ୟକ୍ରମର ସଫଳତା ପାଇଁ ରାଜନୈତିକ ଦଳମାନଙ୍କୁ ବୁଥ୍ ଏଜେଣ୍ଟ ନିଯୁକ୍ତି ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
1: ଆମର ଜିଲ୍ଲାରେ ଆଗରୁ 415 ବୁଥ୍ ଥିଲା, ଏବେ ସେଟା ବଢିକି ନ୍ୟାସନାଲାଇଜ୍ କରିକି ଆମର 466 ବୁଥ୍ ହେଇଛି। କଣ୍ଟାମାଲ ଏସି 85, ତାର 15 ନୂଆ ବୁଥ୍ ହେଇଛି, ଏବଂ 36 ହେଇଛି ଆମର ବୌଦ୍ଧ 86 ର। ବୌଦ୍ଧ ଜିଲ୍ଲାରେ ଏଫ୍ଆଇଆର୍ ଆରମ୍ଭ ହେବାକୁ ଯାଉଛି। ଆମର 29/5/2024 ଭିତରେ ଟ୍ରେନିଂ ଆମର କରାହେବ, ଯେଉଁଥିରେ କି ଆମର ବିଏଲ୍ଓ ରହିବେ, ତାପରେ ଆମର ବିଏଲ୍ଓ ମାନେ ଯାଇକିରି ହାଉସ୍ ଟୁ ହାଉସ୍ ସର୍ଭେ କରିବେ। ସବୁ ବୁଥ୍ରେ ବିଏଲ୍ଏ ବୁଥ୍ ଲେବଲ୍ ଏଜେଣ୍ଟ କେମିତି ଦେବେ, ସବୁ ପଲିଟିକାଲ୍ ପାର୍ଟି ସମସ୍ତଙ୍କୁ ଆମେ ଅପିଲ୍ କରିଛୁ, ଏବଂ ଜନସାଧାରଣଙ୍କୁ ବି ଆମେ ଅପିଲ୍ କରିଛୁ। ଏବେ ଆମେ ଆପଣମାନଙ୍କର ମାଧ୍ୟମରେ ଅପିଲ୍ କରୁଛୁ ଯେ ସମସ୍ତେ ବିଏଲ୍ଓ ଯେତେବେଳେ ଘର ଟୁ ଘର ଯାଇକିରି ଆପଣମାନଙ୍କୁ ଏନୋମିନେସନ୍ ଫର୍ମ ଦେବେ, ସେ ସମୟରେ ଆପଣମାନେ ନିହାତି ଭାବରେ ସହଯୋଗ କରନ୍ତୁ, ଯାହାଦ୍ୱାରା କି ଆମେ ଗୋଟେ ସ୍ୱଚ୍ଛ ଭୋଟର ଲିଷ୍ଟ ପାଇପାରିବା। ଏବଂ 2002 ର ଭୋଟର ଲିଷ୍ଟ ସାଙ୍ଗରେ ବର୍ତ୍ତମାନ ତାଙ୍କର ଯୋଉ କରାହେଇଛି ବା ମ୍ୟାପିଂ କରାହେଇଛି, ସେ ପ୍ରକ୍ରିୟାରେ ସମସ୍ତଙ୍କୁ ସହଯୋଗ କରିବା ପାଇଁ ମୁଁ ଅନୁରୋଧ କରୁଛି।
0: ଖରିଫ ବିପଣନ ବର୍ଷ 2025-26 ପାଇଁ ରବି ଧାନ ସଂଗ୍ରହ ପ୍ରସ୍ତୁତି ସମ୍ପର୍କିତ ଜିଲ୍ଲାସ୍ତରୀୟ ବୈଠକ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଧାନ ସଂଗ୍ରହ ଉପରେ ଗୁରୁତ୍ୱ ଦେଇଥିଲେ। ଆସନ୍ତା ଜୁନ୍ 2 ତାରିଖରୁ ଜିଲ୍ଲାରେ ଧାନମଣ୍ଡି ଖୋଲିବା ନେଇ ସୂଚନା ଦିଆଯାଇଥିଲା। ଚଳିତ ରବି ଋତୁ ପାଇଁ ପ୍ରଥମ ପର୍ଯ୍ୟାୟରେ 188,950 କ୍ୱିଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କ୍ୟାରିୟର କାଉନ୍ସେଲିଂ ଅଭିଯାନ ଆୟୋଜିତ ହୋଇଛି। ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦକ୍ଷତା ଭିତ୍ତିକ ଓ ନିଯୁକ୍ତିମୂଳକ ଶିକ୍ଷା ସମ୍ପର୍କରେ ବିଶେଷଜ୍ଞମାନେ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୈଷୟିକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ ଓ ସ୍ୱଚ୍ଛ କରିବା ଲକ୍ଷ୍ୟରେ ଓଡ଼ିଶା ଷ୍ଟେଟ୍ ୱାର୍କଫ୍ଲୋ ଅଟୋମେସନ୍ ସିଷ୍ଟମ୍ କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିଲ୍ଲାର ସମସ୍ତ 79 ସରକାରୀ କାର୍ଯ୍ୟାଳୟରେ ଓସ୍ୱାସ୍ ସଫଳ ଭାବେ କାର୍ଯ୍ୟକାରୀ ହୋଇଥିବା ସୂଚନା ଦିଆଯାଇଥିଲା। ଜନଜାତୀୟ ଗରିମା ଉତ୍ସବ 2026 ଅବସରରେ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସବୁଠାରୁ ପ୍ରଥମେ କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାରେ ଆରମ୍ଭ ହୋଇଛି। ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକର ଆଦିବାସୀ ଓ ଆଦିମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଚାଲିଛି। ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ ଓ ସେମାନଙ୍କ ଅଧିକାର ସୁନିଶ୍ଚିତ କରିବା ଏହାର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ କହିଛି। କାର୍ଯ୍ୟକ୍ଷେତ୍ରରେ ମହିଳା ନିର୍ଯାତନା ରୋକିବା ପାଇଁ ଅନ୍ଲାଇନ୍ ଅଭିଯୋଗ ବ୍ୟବସ୍ଥା ସି ବକ୍ସ ପୋର୍ଟାଲ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ଓ ପ୍ରଶିକ୍ଷଣ ବୌଦ୍ଧ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କର୍ମଶାଳାରେ ପୋର୍ଟାଲରେ କିପରି ଅଭିଯୋଗ ଦାଖଲ କରାଯିବ ଓ ନୋଡାଲ ଅଫିସରଙ୍କ ଭୂମିକା କ'ଣ ରହିବ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ A1 ଗ୍ରେଡ୍ ପାଇଥିବା ଜିଲ୍ଲାର 12 ଛାତ୍ରଛାତ୍ରୀ ଓ 100% ପାସ୍ ହାର ଥିବା 13 ବିଦ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଓ ପ୍ରଧାନ ଶିକ୍ଷକମାନଙ୍କୁ ପ୍ରଶଂସାପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ। ସେ ଜିଲ୍ଲା ଶିକ୍ଷା ବିଭାଗର ମିଶନ A1 ଭଳି ଅଭିନବ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: କୃଷି ସଞ୍ଚାର କାର୍ଯ୍ୟକ୍ରମର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଜୁହାର ନମସ୍କାର। ଆଜିର କାର୍ଯ୍ୟକ୍ରମ ଥି ଆପଣମାନଙ୍କର ସାଙ୍ଗେ ମୁଁ ଅଛେ ବିଭୂତି ଭୂଷଣ ବିଶ୍ୱାଳ ଉପସ୍ଥାପକ। ଆପଣମାନଙ୍କର ପାଖେ ତ ଆମର ନମ୍ବର ମାନେ ଅଛେ ଫୋନ କରିବାର ଲାଗି। ପହିଲାଟା ହେଲା 0663241240 ଆର୍ ଆରଟା ହେଲା 0663241231। ଆମର ଫୋନ ମାନ ବି ଆସି ବସିଲାନ, ଆଉ ବେଶୀ କଥା ନାଇଁ ଲାଗିକିରି ଆମେ ସିଧା ଫୋନ ଉଠାମା। ହ୍ୟାଲୋ, ନମସ୍କାର। ନମସ୍କାର ଆଜ୍ଞା, ଆର ଥରେ କହନ୍ତୁ ନାଇଁ ବୁଝିଗଲା। କେନ୍ତା ଅଛନ୍ ଆଜ୍ଞା? ମୁଇଁ ବି ବଢ଼ିଆ ଅଛେ ଆଜ୍ଞା, ମା ସମଲେଇର ଆଶୀର୍ବାଦ ନୁ ବହୁତ ବଢ଼ିଆ ଅଛେ। ଘରେ କେନ୍ତା ଅଛନ୍? ଘରେ କେନ୍ତା ଅଛନ୍ ସଭେ? ଆଉ ଗରମ ଭଲ ହଉଛେ? ଆମର ଆଡ଼େ ତ ହଉଛେ ଭାଇ, ଆପଣଙ୍କର ଆଡ଼େ ନାଇଁ ହଉଥିବା କେଁ ବୋଲୁଥିଲି। ଯା ହଉ, ଚାଷବାସ କେନ୍ତା ଚାଲିଛେ କହୁନ୍। ଆର କାଣା କହୁନ୍? ଯା ହଉ, କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ ତ? ଯା ହଉ, ବହୁତ ବଢ଼ିଆ କଥା। ଆଚ୍ଛା, ଫେର ଆମର ଅଲଗା କଲ୍ ମାନେ ଆସୁଛେ, ମୁଇଁ ଫେର ଆମେ ପଛେ କଥା ଲାଗମା। ନମସ୍କାର। ହ୍ୟାଲୋ, ନମସ୍କାର ଆଜ୍ଞା। ଆପଣଙ୍କ ନାଁଟା କହୁନ୍ ତ ଆଜ୍ଞା। ଆଉ କର୍ଣ୍ଣ ଆଜ୍ଞା, ଆଉ ଆଉ କ'ଣ ନୂଆ ଖବର କହୁନ୍? ଆଚ୍ଛା ଶୁଣନ୍ ତ, ଗୋଟେ କଥାଟେ କହୁଛି କହିମି ବୋଲୁଥିଲି, ଯେନ୍ ଖରା ଖୁରି ବହୁତ ହଉଛେ, ବାହାରକେ ବାହାରିଲା ବେଳେ ଛତା ପିନ୍ଧିକିରି ଚଷମା ପିନ୍ଧିକିରି ପାନ୍ ପୁନା ଧରିକିରି ବାହାରିବେ, ଆରୁ ଚାଷବାସ ଆମର କେନ୍ତା ଚାଲିଛେ କହୁନ୍? ଚଲୋ ହଉ ହଉ, ବହୁତ ବହୁତ ବଢ଼ିଆ, ଠିକ୍ ଅଛେ ଆଜ୍ଞା, ଫେର କଥା ଲାଗମା। ନମସ୍କାର ଆଜ୍ଞା। ହ୍ୟାଲୋ,
1: ଜୟ ସୀତାରାମ ଆଜ୍ଞା। ଜୟ ସୀତାରାମ।
0: ଜୟ ସୀତାରାମ, ଜୟ ଶ୍ରୀରାମ, କେନ୍ତା କହୁନ ଆଜ୍ଞା? ନାଁଟା ଆପଣଙ୍କର ପରିଚୟଟା ଟିକେ ଦେଉନ।
1: ରବୀନ୍ଦ୍ରନାଥ ମେହେର ମହଲା କଥା ଆଜ୍ଞା, ଫେଡ଼ନ ବ୍ଲକ ବରଗଡ଼ ଜିଲ୍ଲା।
0: ରବୀନ୍ଦ୍ର ଆଜ୍ଞା ନମସ୍କାର।
1: ଆଜ୍ଞା ଜୟ ସୀତାରାମ।
0: ଜୟ ସୀତାରାମ, ଆଉ କ'ଣ ନୂଆ ଖବର କହୁନ?
1: ନୂଆ ଖବର ବୋଲେ ତ ପ୍ରଚଣ୍ଡ ଖରା ପ୍ରବାହ ଚାଲିଛେ ଆଜ୍ଞା।
0: ହଁ, ଆମର ଆଡ଼େ ତ ହଉଛେ, ଆପଣମାନଙ୍କର ଆଡ଼େ ଭାଇ ନାଇଁ ହଉଥିବା କାଁ ବୋଲି କେଉଁ ପଜର ହଉଛେ?
1: ପଙ୍ଖା ଚଲେଇଛେ, ଦୁଆରେ ଶୁଇଯାଇଛେ, ପଙ୍ଖାର ପବନ ବି ଚଟ୍ କରୁଛେ।
0: ପଙ୍ଖା କୁଲର ଆଗରେ ଠିଆ ହେଲେ ବି ବସିଦେଲେ
1: ବର୍ତ୍ତମାନ ଚାଲିଛେ, ଧାନ କଟା ସିଜନ ଆଜ୍ଞା, ଧାନ କଟା ଚାଲିଛେ, ଆଉ ମଣ୍ଡି ବି ତ ଖୋଲିଲାନ।
0: କେତେ ରୁ ଚାଷ କରିଥିଲେ ଯେ ଏଥର
1: ଆଜ୍ଞା?
0: ଡାଲୁଆ କେତେ କରିଥିଲେ ବୋଲଛେ?
1: ଆମର ବି ରେକର୍ଡ ହେସି ଆଜ୍ଞା, ଆମର ସବୁ ରବି ଫସଲ ଏଟା କେନାଲ ପାଣି ଚାଲିଛି।
0: ପଠେ ପୁଟା ଦେବେ
1: ଚାବି ବଡ ଦୁଃଖର କଥା ଆଜ୍ଞା, କୁକୁଡ଼ା ବିପଦ, କୁକୁର ଚାବି ଦେଲା ପୁରା ମରିଗଲେ, ଦେଢ଼ କେଜିଆ ଦୁଇ କେଜିଆ କୁକୁଡ଼ା ମାନେ।
0: ଦେଶୀ ଏ ହଁ ନାଇଁ ଟିକେ ଯତ୍ନ କରିକି ରଖବାର କଥା ତାପରେ ଦେଖବାର କଥା ଆଚ୍ଛା ଆମର ଯେନ୍ ମଝିରେ କାର୍ଯ୍ୟକ୍ରମଟେ ଚାଲିଥିଲା ଇ ଗାଏ କୁକୁର ଆମର ଇ କୁକୁଡ଼ା ଏମାନଙ୍କୁ ବି କାଣା ବୋଲସନ୍ କି ସେଟା ଝାଉ ମାରୁଛେ ବୋଲିକି ସେ କାର୍ଯ୍ୟକ୍ରମ ଆସିଥିଲେ କି ନାଇଁ
1: ପାଣିର ବ୍ୟବସ୍ଥା କରାହେଇଛେ ପାଣି ଡାଲିଆରେ ପାଣି ଦେଇ ଦିଆ ହଉଛେ ଲାଗି ବାହାର ପକ୍ଷୀ ମାନେ ବି ପଶୁ ମାନେ ବି ଆସିକିରି ପିଉଛନ୍ ମାତ୍ର କେନ୍ତା କିଛି ନା ଚାବି ଦେଲା କୁକୁଡ଼ା ଯେ ମୁଇଁ ବି ନାଇଁ ଜାଣି
0: ଏକାଥରେ ଦୁଇଟା ବୋଇଲେ ନା ଚାଲୁନ୍ ଠିକ୍ ଅଛେ ଫେର୍ ଆଉ ଅଲଗା ଭାଇ ଭଉଣୀ ମାନେ ଅଛନ୍ ଲାଇନ୍ ଥି କଥା ଜୟ ସୀତାରାମ ନମସ୍କାର ହ୍ୟାଲୋ ନମସ୍କାର ଆଜ୍ଞା ହଉ ଆଉ ରାଜେନ୍ଦ୍ର ଆଜ୍ଞା କେନ୍ତା ଅଛନ୍ ଚାଲିଛେ ଧାନ କଟା କେନ୍ତା ଭଲ ହେଇଛେ ସୁରକା ଧାନ କାଁ କାଁ ଧାନ ଲଗେ ଏଇଟା କରିଥିଲେ ଯମୁନା ଯମୁନା ଧାନ ଯମୁନା ଧାନଟା ଭଲ ଲାଗ୍ସି ମୋର ମାନ ନା ବି ଯମୁନା ଏ ତ ବୋଲେ ଏଥିର୍ ଲାଗି ଆଉ କାଣା କହୁନ୍ ଗରମ ଏଛେନ୍ ତ ଆଜ୍ଞାଙ୍କୁ ଯେନ୍ତା କହୁଥିଲି ହେନ୍ତା ଗରମ କେଟି ଖରାତି ବାହାରା ବୋରି ନାଇଁ କରବେ ଏଇଛେନ୍ 10 ବଜେ ଉଥରୁ 4 ବଜେ ଭିତରେ ଘରେ କେନ୍ତା ଅଛନ୍ ସବେ କାର୍ଯ୍ୟକ୍ରମ ମାନେ ଶୁଣୁଛନ୍ କି ନାଇଁ ଆମର ଯା ହଉ ଯା ହଉ ଆର କାଣ ସୁବିଧା ଅସୁବିଧା କହୁନ୍ ଚାଲୁନ୍ ଠିକ୍ ଅଛେ ହଉ ହଉ ହଉ ଆଜ୍ଞା ରଖୁଛେ ନମସ୍କାର ହ୍ୟାଲୋ ନମସ୍କାର ଆଜ୍ଞା ନାଇଁ ଜାଣିପାରିଲି ବରଗଡ଼ରୁ କିଏ କହୁଥିଲେ ହଁ ହଁ ମେହେର ଆଜ୍ଞା କେନ୍ତା ଭଲ ଅଛନ୍ କାମ ଧାମ ତ ନାଇଁ କଲେ ବି ନାଇଁ ଚଲେ ନା ହେଲେ ଟିକେ ଦେଖିକିରି କର୍ମା ଇଏ ପାନ୍ ବୁନା ପିଇକିରି ପାନ୍ ବୁନା ଧରିକିରି ସାଙ୍ଗେ ଯାଇକିରି ହେଇ ହିସାବେ ଛତା ଜୁତା ଧରିକିରି ଆର୍ ଖରା ଜହ ଖରା ଟାଇମ୍ ଥି ସମୟ ଥି ନା ବାହାରବାର କଥା ନାଇଁ କେଁ ଘର ଛୁଆମାନଙ୍କୁ ଗୋଟେ ଦେଖାରେଖା କରିବେ ତାପରେ ଗଲା ଜୀବଜନ୍ତୁମାନଙ୍କୁ ଗୋଟେ ଦେଖାରେଖା କରିବେ ଘର ବାଟେ ବି ଯଦି ସୁବିଧା ଅଛେ ଆମର ଯେନ୍ ଗାଁ ମାନଙ୍କୁ ଆଗ ଡଙ୍ଗା କରା ହଉଥିଲା କି ଟାଙ୍କି ଟୁଙ୍ଗା କରିକିନା କେନ୍ସି ଜିନିଷ ଥି ପାଇନ୍ ପୁନା ଗାଈ ବଲଦ ଲାଗି ହେଲା କୁକୁର ମାକର ଲାଗି ହେଲା ତାପରେ ଚୋରେଇ ଚିରଗୁନ୍ ଲାଗି ବି ଦେବାର କଥା ସେମାନଙ୍କର ବି ଜୀବନ ଅଛେ ନାଇଁ ଆର କାଣା କହୁନ୍ ଚିଠି ପତ୍ର କାର୍ଯ୍ୟକ୍ରମ ଯେନ୍ କହୁଛନ୍ ଆମେ ତ ସିଧା ସିଧା ସଲଖ ଆପଣଙ୍କ ସାଙ୍ଗେ ଫୋନ୍ ଥି କଥା ଲାଗୁଛ ଏଥି ବି ଆପଣ କହିପାରିବେ ନା ହେଥିଲେ ଆମେ ସମସ୍ତଙ୍କୁ ପଚାରିବୁ ଆଉ କାଣା କହିବାର ଅଛି କାର୍ଯ୍ୟକ୍ରମ ବିଷୟରେ କାଣା କହିବାର ଅଛି କି କାଣା ମତାମତ ଅଛି ତ ହେନ୍ତା ବି ଆପଣ ଚିଠି ଲେଖିପାରିବେ ଆମେ ଚିଠି ମାଧ୍ୟମରେ ବି କି ଦେଇପାରମୁ କି ଫୋନ୍ ମାଧ୍ୟମରେ ଫୋନ୍ ନମ୍ବର ଆପଣ ଦେଇଥିବେ ବୋଲେ ସେଥି ବି କଥା ଲାଗି ସିଧାସଳଖ ଆମେ କଥା ଲାଗିପାରମୁ ଆମେ ଯିଏ ଥିମୁ ତାପରେ ଗଲା ଯେ ଆମର ତ ଏଇଟା ଫୋନ୍ ଇନ୍ ହେଇଗଲାନ ଆଉ ଚିଠି ପତ୍ର କର୍ମା ଭାଇ କାଁ ବୋଲୁଛନ୍ ହଉ ହଉ
1: ଟପିକ୍ଟେ ରଖୁଛି ଚାଷ ବିଷୟରେ ସେ ତାମାନେ ସେତାକୁ ଡାକିକରି ତାମାନେ ଆମର
0: ନାଇଁ ଆପଣମାନେ ଯେନ୍ ଆମକୁ ଫୋନ୍ ଥି ବି କହିପାରିବେ, ଫୋନ୍ ଥି କହିଲା ପରେ ସେସବୁ ବି ଆମେ ସେମାନଙ୍କୁ ନେଇକିନା ପଚାରି ପାରମୁ ସବୁ ଚାଷ ବିଷୟରେ। ଆଉ ସବୁବେଳେ ଆପଣ ଏନ୍ତା କୃଷି ଅଧିକାରୀ ମାନେ ଏନ୍ତା ପଚାରଉଛନ୍, ଏନୁ ବି ଏନ୍ତା ଆପଣ ଚିଠି ଲେଖିକି ଆମକୁ ପଚାରି ପାରିବେ ହେଲା। ହଉ ହଉ ଆଜ୍ଞା, ନମସ୍କାର ଆଜ୍ଞା। ହ୍ୟାଲୋ ନମସ୍କାର, ନମସ୍କାର ଆଜ୍ଞା, କୃଷି ସଂସାର କାର୍ଯ୍ୟକ୍ରମ ଡାଇଲ ନମ୍ବର କୃଷି ସଂସାର ନାଁଟା କୁହନ୍ତୁ ଆଉଥରେ ଆଜ୍ଞା। ମେହର ଆଜ୍ଞା, କେନ୍ତା ଅଛନ୍? ଆମେ ମାନେ ସମସ୍ତେ ବଢିଆ, ବହୁତ ବଢିଆ ଅଛୁ। କେମିତି ଇଚ୍ଛା ନି ଫୋନ କେ ଦେଖୁନ, କାର୍ଯ୍ୟକ୍ରମର ଆଗରୁ ବି ଆରମ୍ଭ ହେବାର ଆଗରୁ ମୂଲ ହେବାର ଆଗରୁ ବି ବହୁତ ଭାଇ ବହିନ ଅଛନ୍, ଫୋନ ଉଠଉଛନ୍, ସେଠି ଆମେ ସେଠି ଆମେ ସେଠି ସାଜବାଜ କରୁଥିମୁ ହେଲା। ଦେଖୁନ ନାଇଁ କେନ୍ତା ହେଲେ ବି ହେବା କାଁ, ଆଉ ଦେଖୁନ ଆପଣଙ୍କର ସାଙ୍ଗେ କଥା ଲାଗୁଛେ ଆର ଲାଇନ ଥି କଲ ମାନେ ଆମର କାର୍ଯ୍ୟକ୍ରମ ମାନେ ଯେନ୍ ଶୁଣୁଛ ନେତି ଆର କାଣା ସୁବି ହେଲେ ଭଲ ହେତା, କିଛି ମତାମତ ଅଛି ଆପଣଙ୍କର?
1: ମତାମତ
0: ଏଥି ମତାମତ ଦେଇପାରିବେ ନା ଆପଣ? ଦଉନ୍ ଆମେ ଲେଖି ରଖୁଛୁ। କାର୍ଯ୍ୟକ୍ରମ ମାନେ ଦିଆ ହଉଛେ, ଶୁଣୁନ ଅଂଶଘାତ ବେଲେ ଆମର ସବୁ ଅଂଶଘାତ ବିଷୟରେ କାର୍ଯ୍ୟକ୍ରମ ମାନେ ଦିଆ ହଉଛେ। ତାପରେ ଆମେ ଯେନ୍ କମ୍ପେୟାରିଂ ଥି ଆଗରୁ କାର୍ଯ୍ୟକ୍ରମ ଆରମ୍ଭରେ ବି ବହୁତ ଜିନିଷ ଅଂଶଘାତ ଉପରେ ବିଭିନ୍ନ ପ୍ରକାର ଜିନିଷ
1: ଉପରେ
0: ଚିଠି ଲେଖିନା ବି ବତେଇ ପାରିବେ ଆର ଆପଣଙ୍କର କଥା ମାନେ ବୁଝିଗଲି ବୁଝିଲି ବୁଝିଲି ମୁଇଁ ଶୁଣ ବୁଝିଲି, ଆହୁରି ବି ଲୋକମାନେ ଅଛନ୍ ମୁଇଁ ବୁଝିଗଲି ହେଟା। ଆପଣ ଚିଠି ଲେଖିନା ବି ଜଣେଇ ପାରିବେ, ଆଉ ଆମେ ବି ଏଇଟା ଯେନ୍ ଆପଣ ଯେମିତି କହୁଛନ୍ ଆମେ ଏଇଟା ଜଣେଇ ଦେବୁ। ହଁ ହଁ ଠିକ୍ ଅଛି ଆଜ୍ଞା, ବହୁତ ବହୁତ ଧନ୍ୟବାଦ, ନମସ୍କାର। ଆସୁନ ଏଛେନ୍ ଆମେ ସୁନ୍ଦର ଗୀତ ପଦେ ଶୁଣମା। ଏଇ ଗୀତକେ ଗାଇଛନ୍ ଉଷାରାଣୀ ବାରିକ ଆର୍ ଲେଖିଛନ୍ କୃଷ୍ଣଚନ୍ଦ୍ର ବାରିକ।

0: ଗୀତ ଶୁଣିଲା ଉତ୍ତର ଫେର ଘରେ ଆପଣମାନଙ୍କୁ ସ୍ୱାଗତ କରୁଛୁ। ଡାଇଲ ନମ୍ବର କୃଷି ସଂସର୍ଗେ ଆମର ଫୋନ ମାନେ ଫେର ଆସି ବସିଛେ। ହ୍ୟାଲୋ ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ଆଜ୍ଞା।
1: କେନ୍ତା ଅଛନ୍ ଆଜ୍ଞା?
0: ବହୁତ ବହୁତ ବଢ଼ିଆ ଅଛେ ଆଜ୍ଞା। ଆପଣମାନଙ୍କର
1: ଆଜ୍ଞା ଆଜ୍ଞା
0: ଆପଣଙ୍କର ନାଁଟା ନାଇଁ କହିଲେ
1: ଆଜ୍ଞା।
0: ଆଜ୍ଞା
1: ଉପେନ୍ଦ୍ର କୁମାର।
0: ହଁ ଉପେନ୍ଦ୍ର ଆଜ୍ଞା, କେନ୍ତା ଅଛନ୍? କହୁନ୍। ହ୍ୟାଲୋ, ହଁ ହଁ, ଧୁକୁନା ଧୁକି ହଉତା ନାର କହୁନ୍, କାଁ ହେଲା? ଦେଖୁନ୍ ଏସରେ କାଣା ହେଇଛି, ଗଲା ଥର ବି ଗରମ ଭଲ ହେଇଥିଲା, ବର୍ଷା ବି ଭଲ ହେଇଥିଲା, ଶୀତ ବି ଭଲ ହେଇଥିଲା, ସେଇ ହିସାବରେ ଦେଖ୍ମା ବେଲେ ଭଲ ଲାଗୁଛେ। ଆର୍ ଗରମ ତ ହଉଛେ, ତାର୍ ସାଙ୍ଗେ ଲେତି ବି ଭଲ ମିଳୁଛି, ତାର୍ ପରେ ଗଲା ଯେ ଲିଚୁ ବି ଭଲ ମିଳୁଛି। ହଁ, ଜାମ୍ ଖୋଜ ଜାମ୍ ଖେଜୁର ସମୟ ଟିକେ ନୂଆ ଆସେ, ସେଟା ବି ହେବା ନାଇଁ କେଁ? ଇଟା ବି ସବୁ ଅଛେ, ତରଭୁଜ ବି ମିଳୁଛେ, ଏଟା ଖାଏମା। ହଁ, ଏଟା ଖରାଦିନେ ମହାପ୍ରୁ ବି ଆମର ଲାଗି ସବୁ ବ୍ୟବସ୍ଥା କରି ଦେଇଛନ୍। ଚାଷ ବାସ କେନ୍ତା ଚାଲିଛେ କହୁନ୍? ଆର କାଣା କାଣା ଚାଲି କରିଛନ୍ ବୋଲି ପନିପରିବା? ନାଇଁ, ଯେନ୍ ଯାହାର ଯେନ୍ତା ସୁବିଧା ଅଛେ, ଯେତ୍କି ସୁବିଧା ଅଛେ ସେଇ ହିସାବେ କର୍ମା। ଯା ହଉ, ଆର ଘରେ ସବୁ ଭଲ ଅଛନ୍ତି? ଆଉ କାର୍ଯ୍ୟକ୍ରମ ମାନେ ଆମର କୃଷି ସଂସାର ଶୁଣିଛନ୍ କି ନାଇଁ? ଆମର ମାନଙ୍କର ଲାଗି କରା ହଉଛେ, ବହୁତ ପରିଶ୍ରମରେ ବି ସରକାର ବି ବହୁତ ଖର୍ଚ୍ଚା କରିକିରି କରୁଛନ୍ ଚାଷୀମାନଙ୍କର ଲାଗି କୃଷି ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍, କେତେ ପ୍ରକାରର କାର୍ଯ୍ୟକ୍ରମ ବାଜୁଛି, କେତେ ସବୁ ଚାଷମାନଙ୍କର ବିଷୟରେ। ଆର ଏଇ କାର୍ଯ୍ୟକ୍ରମଟା ବି ଠିକ୍ ସମୟ ଥିବି, କୃଷି ସଂସାର ବାଜୁଛେ 7:30 ବଜେ। ହଉ, ଆମେ ବି ଏଟା ସମୟ ନୁ ଶୁଣୁଛୁ। ଚାଲ ଠିକ୍ ଅଛେ, ସବୁ ଭଲ ତ ଆଜ୍ଞା? ହଉ ହଉ ହଉ, ନମସ୍କାର ଆଜ୍ଞା। ହ୍ୟାଲୋ
1: ହ୍ୟାଲୋ,
0: ହଁ ଆଜ୍ଞା, ଆକାଶବାଣୀ କୃଷି ସଂସାର
1: ସମ୍ବଲପୁର।
0: ଜୁହାର, ଜୟ ସମଲେଇ, ଜୟ ସୀତାରାମ। ନାଁଟା ନାଇଁ କହିଲେ ଆଜ୍ଞା?
1: ଝାରସୁଗୁଡ଼ା ଜିଲ୍ଲା ଲୋହିକ୍ରା ବ୍ଲକ ଭାତଲେରା ଗ୍ରାମ ପଞ୍ଚାୟତ କେନ୍ଦୁଡିହି ଜଙ୍ଗଲପୁରାନୁ ପରମାନନ୍ଦ କିଷାନ କହୁଛେ।
0: ପରମାନନ୍ଦ କିଷାନ ଆଜ୍ଞା, କେନ୍ତା ଅଛନ୍?
1: ବଢ଼ିଆ ଆଜ୍ଞା, ପୁରା ଏସି ଭିତରେ ପବନ ଦଉଛି।
0: ହଁ ହଁ ହଁ, ଆପଣଙ୍କର କଥା ଶୁଣିଲା କି ମୋତେ ବି ବଢ଼ିଆ ଥଣ୍ଡା ଥଣ୍ଡା ଲାଗ୍ଲା ଏଇଟା। ହଁ ହଁ ହଁ, ଚାଷ ବାସ କେନ୍ତା ଚାଲିଛେ କହୁନ୍?
1: ଘର ବନାବନି ଚାଲିଛେ, ଆଉ କଦଲି ଗଛ ମାନେ ଲାଗିଛେ, ଆଉ ନଡ଼ିଆ ଗଛ ମାନେ ପୁରା ପବନ ଏସି ଭିତରେ ଦଉଛି, ପୁରା ବଢ଼ିଆ ସୁନ୍ଦର ବଢ଼ିଆ ଲାଗୁଛି।
0: କୋଦେଲ ଗଛ କେ କୋଦେଲ କେତେ ଜାଗା ଦେଇ କରିଛନ୍ ଯେ?
1: କୋଦେଲ ଆଜ୍ଞା ଟିକେ ଭିତରେ ଏନ୍ତା ପାଣି ପଡୁଛେ, ସେନ ଧୁଆ ପୋଛା ହଉଛି ବୋଲେ ସେନ ଟିକେ ଲଗା ହେଇଛେ। ନଡ଼ିଆ ଗଛ 3 ଲଗା ହେଇଛେ, ଆମ ଗଛ ଗୋଟେ ଲଗା ହେଇଛେ।
0: ଆଉ ଚାଷ ବାସ କେନ୍ତା ଚାଲିଛେ?
1: ସର୍ଗୀ ଗଛ ଯେ ମକା ପପୁ ସନ୍ତୋଷ ଆଜ୍ଞା ଦଉଛନ୍, ମକା ପପୁ ଝକା ଝକା ଦଉଛନ୍, ଏନ୍ତା
0: ଘରେ କେନ୍ତା ଅଛନ୍?
1: ଏବେ ଆଜ୍ଞା ଶୀତଳ ଷଷ୍ଠୀ କେତେ ତାରିଖ ଆମର 8 କି କେତେ ବତୁଛେ?
0: ଶୀତଳ ଷଷ୍ଠୀ ନାର ଅଛେ, ଶୀତଳ
1: ଷଷ୍ଠୀ
0: ଆଇଲେ ଆଇଲେ କହିବେ ଯେ ଏଇଟା ତ ଜୁଡ଼େ ଜେଷ୍ଟ ଚାଲୁଛେ ଆଜ୍ଞା, ଜୁଡ଼େ ଏଥର ଜୁଡ଼େ ଜେଷ୍ଟ ମାସ ହେବା ନା, ତ ଶୀତଳ
1: ଆଜ୍ଞା ଝଙ୍ଗା ଟିକେ ଯୁଗାସି ବର୍ଷ, ମୁଁ ଟିକେ ପାଟଲ ବି ଖରାପ ହେଇଯାଇଛି, ଟିକେ ବନାବି ତାର ପରେ ଘର ଦୁଆର ଟିକେ ଭଙ୍ଗା ଭଙ୍ଗି
0: ଚାଲୁନ୍ ଠିକ୍ ଅଛେ, ଭଲସେ ଘର ବାର ବନନ୍ ଆଉ ବନେଇକିନା ଆମକୁ ଡାକିବେ ଘର ପୂଜା ପୂଜି କଲା ବେଲେ। ହଉ ନମସ୍କାର ଆଜ୍ଞା।
1: ନାଇଁ ଆଜ୍ଞା, ସନ୍ତୋଷ ସିଂ ଆଜ୍ଞା ସଙ୍ଗେ ତାଙ୍କର ଭାଇ ସଙ୍ଗେ ଆମେ ରୋହିତ ସିଂ ବୋଲି ଟିକେ ସାଙ୍ଗେ ବେଙ୍ଗଲୋର ନେଇ ଥିଲୁ ସାଙ୍ଗେ ରୋହିତ ସିଂ ଆଜ୍ଞାଙ୍କୁ କହିବେ ଆମେ ବେଙ୍ଗଲୋର ନେଇ ଥିଲୁ।
0: ଆଚ୍ଛା ହଉ ନମସ୍କାର ଆଜ୍ଞା। ହ୍ୟାଲୋ।
2: ହ୍ୟାଲୋ।
0: ହଁ ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା।
0: ନାଁଟା କହିଲେ ନାହିଁ।
2: ମୁଁ କରମଚାନି ସାହୁ କହୁଛି, ଗ୍ରାମ ଚିରଙ୍ଗା ମୁଣ୍ଡା ପୋଷ୍ଟ ଲାଉ ମୁଣ୍ଡା ଥାନା ବିଜେପୁର ଜିଲ୍ଲା
0: ବରଗଡ଼। କେନ୍ତା ଅଛନ୍? ଭଲ ଅଛନ୍?
2: ମୁଇଁ ତ ଭଲ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ମାନେ ବଢ଼ିଆ ଅଛୁ ଆଜ୍ଞା, ସମଲେଇର ଆଶୀର୍ବାଦ ଦାୟ ସବୁ ବଢ଼ିଆ ଅଛୁ, ଖୁସିରେ ଅଛୁ, ସବେ ଘରର ପରିବାର ସପରିବାର ସବେ ଭଲ ଅଛୁ। ଆପଣଙ୍କର ଚାଷବାସ କେନ୍ତା ଚାଲିଛେ କହୁନ୍ ପହେଲା? ଆମର କୃଷି ସଂସାର କାର୍ଯ୍ୟକ୍ରମ ଆଏ ନା ଯେହେତୁ।
2: ଆମର ଚାଷ ଠିକ ଅଛେ ଆଜ୍ଞା, ଧାନ କଟାକଟି ଚାଲିଛେ, ଇଟା ଧାନ ଟିକେ ଶୁଖା ଲାଗୁଛେ ବୋଲେ ସେଟା ଶୁଖେଇ ଯିବୁ। ଭରାଭରି କଲୁ 50 ପ୍ୟାକେଟ।
0: ହଁ
2: ଆଉ ବାକି ଯାହା ଅଛି ଚାଲ
0: ଭରି ଭରି ସାଇଲେ ନ।
2: ହଁ 50ଟା ଭରିଛୁ ଆଜ୍ଞା।
0: ଟିକେ ହଁ ନାଇଁ, ବହୁତ ଲୋକର କାର କଟା ଚାଲିଛେ ଆର୍ ଧୀରାନ୍ଦ ବି ଅଛେ, କାଟବାକେ ଲାଗ୍ବା ବି। ଆଉ ପନିପରିବା ଯା ହଉ ଯା ହଉ ସବୁ ବନେ ମନେ ତ। ହଁ କହୁନ୍।
2: ଆପଣ ଯେଉଁ 2ଟା ନମ୍ବର ରଖିଛନ୍ ଆଜ୍ଞା, ସବୁ 2ଟା ନମ୍ବର, ଗୋଟେ ନମ୍ବର 4-0 ଲାଷ୍ଟ ଦେଲେ ଆମେ 2-0 ସେ ନମ୍ବରରେ ମୁଁ ହେଲେ ବି 5-6ଟା କଲ୍ ଉଠାଇ ନେବୁ ଆଜ୍ଞା।
0: 2ଟା ହଁ, ଗୋଟେ 2 ଲାଷ୍ଟ 2-4-0 ଗୋଟେ 2-3-1। ଦେଖୁନ୍ ଇଥି ଆରଥି ବି ଇଛନ୍ ଫୋନ୍ ମାନେ ଆସୁଛି, ସେମାନେ ବି ୱେଟିଂରେ ଅଛନ୍ ହେଲା। ବେଲେ ଆପଣ ଯୁଡେ ରେଡ଼ିଓ ରଖିବେ? ଶୁଣୁନ୍, ଫୋନ୍ ଅଛେ, ଫୋନ୍ ଅଛେ, ଦୁଇ ଲୋକ ବି ବସିଲା କଥା ଲାଗି, ଏବେ ଦୁଇ ଲୋକର ସବୁ କଥା ଏକା ସାରି ରେଡ଼ିଓ ଥିଲେ ଯିବା କେଁ? ଗୁଟେ ଉତରେ ଗୁଟେ ଗୁଟେ ପରେ ଫେର ଆଉ ଗୁଟେ, ଗୁଟେ ପରେ ଫେର ଆଉ ଗୁଟେ, ଇଛାନ୍ 1 ନମ୍ବର ଲାଇନ୍ ଚାଲିଛେ, 2 ନମ୍ବର ଲାଇନ୍ ତେ ଫୋନ୍ ଯେ ଆରଟା ଉଠା ଆମେ ହେଲା। ଚାଲୁ ଠିକ୍ ଅଛେ ଆଜ୍ଞା, ନମସ୍କାର। ହ୍ୟାଲୋ।
3: ହ୍ୟାଲୋ
0: ନମସ୍କାର ଆଜ୍ଞା।
3: ନମସ୍କାର ଆଜ୍ଞା, ଦେବେନ୍ଦ୍ର ସାହୁ କହୁଥିଲି।
0: ଦେବେନ୍ଦ୍ର ଆଜ୍ଞା ନମସ୍କାର, କେନ୍ତା ଅଛନ୍?
3: ଭଲ ଅଛୁ ଆଜ୍ଞା।
0: କାର୍ଯ୍ୟକ୍ରମ ମାନେ ଆମର କେନ୍ତା ଲାଗୁଛେ, କିଛି ମତାମତ ଅଛି ଆପଣଙ୍କର? ଭଲ ଲାଗୁଛେ, ଆର କିଛି କାଣା ହେଲେ ଭଲ ଲାଗ୍ତା କାଣା ଏନ୍ତା ନାଇଁ? ଚାଲୁନ୍ ବହୁତ ବଢ଼ିଆ। ଆର କାଣା କହୁଛନ୍? କାଣା ଚାଷବାସ ଭଲ ଚାଲିଛେ ତ? ଯା ହଉ ଯା ହଉ ବହୁତ ଭଲ। ହଉ ରଖୁଛେ ଆଜ୍ଞା, ନମସ୍କାର। ଆଜ୍ଞା। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
4: ହ୍ୟାଲୋ ନମସ୍କାର ସାର୍।
0: ନମସ୍କାର ନମସ୍କାର ଆଜ୍ଞା।
4: ସାର୍ ମୁଇଁ ରାଧାକାନ୍ତ ଭାଇ କହୁଥିଲି, ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଜାଲପାଲିରୁ ସାର୍।
0: ରାଧାକାନ୍ତ ଆଜ୍ଞା ନମସ୍କାର, କେନ୍ତା ଅଛନ୍?
4: ହଁ ସାର୍ ମୁଁ ଭଲ ଅଛେ ସାର୍, ଆପଣ କେନ୍ତା ଅଛନ୍?
0: ବହୁତ ବହୁତ ବହୁତ ବଢ଼ିଆ ଅଛୁ ଆଜ୍ଞା।
4: ହଁ ସାର୍।
0: ଆଉ ଆପଣଙ୍କର ଚାଷବାସ କେନ୍ତା ଚାଲିଛେ କହୁନ୍?
4: ହଁ ସାର୍, ଧାନ ଏଇଟା କଟା ସରି ଯାଇଛି, ଆଉ ମଡ଼ାବାର ଲାଗି ଅଧା କଟା ଥିବ, ବାକିଟା ଏଇଟା ହାରଭେଷ୍ଟରରେ ଯେନ କଟା ହେଇଥିଲା ଏଇଟା କାଲିକେ ଭରମା ସାର୍, ଶୁଖିଗଲାନ ଧାନ।
0: ହଉ ଆଉ କ'ଣ ଆପଣଙ୍କର ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍, କିଛି ମତାମତ ଅଛି?
4: ହଁ ସାର୍, ସବୁ କାର୍ଯ୍ୟକ୍ରମ ଭଲ ଭଲ ଲାଗୁଛି ସାର୍, ରବିବାର ଦିନ ଯେନ୍ଟା ଦେଇଥିଲେ ଆମର ସଙ୍ଗୀତର ସଙ୍ଗୀତ ବିଚିତ୍ର ହେଲା, ଯେନ୍ ପଖାଳ ଖୁରି ମହାରାଜ ହେଟା ତ ବହୁତ ବଢ଼ିଆ ଲାଗିଥିଲା ସାର୍।
0: ଯା ହଉ ଯା ହଉ, ଆଉ ଆମର କୃଷି ସଂସାର କାର୍ଯ୍ୟକ୍ରମ ଥି ଯଦି କିଛି କରବାର କଥା କହିବେ, ସମୟ ହେଲାନ, ରଖୁଛି ଆଜ୍ଞା, ନମସ୍କାର। ତ ଏଇଟା ଥିଲା ଆମର ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ। ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ, ସହଯୋଗିତା ଦେଇଥିଲେ ଅବିନାଶ ମହାପାତ୍ର, ଆର୍ ବୈଷୟିକ ସହାୟତା ଦେଇ ଥିଲେ ଅଜୟ କୁମାର ସାହୁ ଆଉ ଲକ୍ଷ୍ମୀ ନାରାୟଣ ଦାସ। ଆପଣଙ୍କର ଆଉ ବି ଜଣା ଜଣା ମତାମତ ଥିବ ଆପଣ ଚିଠି ଲେଖିନା ଜଣାଇ ପାରିବେ ଆମକୁ ଏ କାର୍ଯ୍ୟକ୍ରମଟି କହିବେ ପାରିବେ। ନମସ୍କାର।
5: ଶୁଣନ୍ତୁ ଆଜିର ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ। ପ୍ରଥମେ ଶୁଣନ୍ତୁ କ୍ୱିଣ୍ଟାଲ ପ୍ରତି ଦର ସମ୍ପର୍କରେ। ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3,000-3,600 ଟଙ୍କା, ସରୁ ଚାଉଳ 4,800-5,500 ଟଙ୍କା, ଚିନାବାଦାମ 8,000-9,500 ଟଙ୍କା, ସୋରିଷ 10,000-11,000 ଟଙ୍କା, ସୋରିଷ ତେଲ 15,733 ଟଙ୍କାରୁ 20,999 ଟଙ୍କା, ଗୁଡ଼ 4,000-4,900 ଟଙ୍କା, ଆଳୁ 850 ଟଙ୍କାରୁ 1,060 ଟଙ୍କା। ଏଥର ଶୁଣନ୍ତୁ କିଲୋଗ୍ରାମ ପ୍ରତି ଦର ସମ୍ପର୍କରେ। ମୋଟା ଚାଉଳ 35-40 ଟଙ୍କା, ସରୁ ଚାଉଳ 53-60 ଟଙ୍କା, ସୋରିଷ ତେଲ 162-215 ଟଙ୍କା, ଆଳୁ 15-18 ଟଙ୍କା, ଅଟା 33-48 ଟଙ୍କା, ମୁଗ ଡାଲି 95-108 ଟଙ୍କା, ହରଡ଼ ଡାଲି 103-128 ଟଙ୍କା, ବନସ୍ପତି ଘିଅ 146-152 ଟଙ୍କା, ପିଆଜ 15-25 ଟଙ୍କା ଏବଂ ଚିନି କିଲୋଗ୍ରାମ ପ୍ରତି 46-50 ଟଙ୍କା। ଏ ଥିଲା ଆଜିର ଦୈନିକ ବଜାର ପରିସ୍ଥିତି।

0: ଶୁଣୁଥିଲେ କୃଷି ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚ୍‌ଏନ୍‌ର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନୂଆଦିଲ୍ଲୀନ ପହିଲା ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ପାଇଲେ ପଦ୍ମଶ୍ରୀ ସମ୍ମାନ। ନିଟ୍ ସ୍ନାତକ 2026ର ଫେରଘାଏ ପରୀକ୍ଷାକେ ସଫଳତାର ସହିତ ସାରବାର୍ ଲାଗି ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ସହଯୋଗ ମାଗିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆମେରିକା ଆଉ ଇରାନ ଭିତରେ ଜାରି ରହିଥିବା ଯୁଦ୍ଧକେ ବନ୍ଦ କରିବାର ଲାଗି ଗୋଟିଏ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷରିତ ହେବାର ଦିଗେ ବଢ଼ୁଛେ ଆଗ୍କେ। ମହାରାଷ୍ଟ୍ରଠାରେ 1500 ଫୁଟ ତଲ୍କେ ଗୋଟିଏ ଗାଡ଼ି ପଡ଼ିଯିବାରୁ 8 ଜଣଙ୍କର ଗଲା ଜୀବନ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟ ମୋଡେଲ ଭିଲେଜ ମିଶନ ଆଉ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ହେଲା ଶୁଭାରମ୍ଭ। ରାଜ୍ୟ ଆଇବା 27 ବଦଳେ 28 ତାରିଖ ଦିନ ଇଦ୍ ଉଲ୍ ଜୁହା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ରାଜ୍ୟର ଭିନ୍ ଭିନ୍ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥସ୍ତରୀୟ ଅଧିକାରୀ ବିଏଲ୍ଓ ଆଉ ପର୍ଯ୍ୟବେକ୍ଷକମାନଙ୍କ ଲାଗି ହୋଇଯାଇଛି ଗୋଟିଏ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରଶିକ୍ଷଣ ଶିବିର। ସାଂସଦ ଦେବାଶିଷ ସାମନ୍ତରାୟ ରାଜ୍ୟସଭା ସଦସ୍ୟ ପଦନୁ ଦେଲେ ଇସ୍ତଫା। ଓଡ଼ିଶା ବିଦ୍ୟୁତ୍ ନିୟାମକ ପ୍ରାଧିକରଣ ଓଇଆର୍ସି ଅଧ୍ୟକ୍ଷ ପଦନୁ ପ୍ରଦୀପ କୁମାର ଜେନା ଦେଲେ ଇସ୍ତଫା। ଆକାଶବାଣୀ ଚଳିତ ବଛର 90 ବଛର ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ କଟକ କେନ୍ଦ୍ର ତରଫୁ ଆୟୋଜନ କରିଛନ୍ ଗୋଟିଏ ପଦଯାତ୍ରା। ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାକେ ଅତ୍କା ସଶକ୍ତ ବରକସ କରିବାର ଲାଗି ଭୁବନେଶ୍ୱରର ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ଗୋଟିଏ ଅତ୍ୟାଧୁନିକ ପ୍ରେକ୍ଷାଳୟ କରିଛନ୍ ଶିଳାନ୍ୟାସ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଗସ୍ତରେ ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମରେ ଦେଲେ ଯୋଗ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ରଥଯାତ୍ରା ଲାଗି ରଥ ଖୋଳାନ 3 ରଥ ତିଆର କାମ ରହିଛି ଜାରି। ଥାଇରଏଡ୍ ରୋଗ ବାବଦେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟଟି ଆଜି ପାଳନ କରାଯାଉଛି ବିଶ୍ୱ ଥାଇରଏଡ୍ ଦିବସ। ବରଗଡ଼ ସହନ ଆଜି ଉପରବେଲା କାଲବୈଶାଖୀର ପ୍ରଭାବତି ଜବର ଧୁକାଗଡ଼ି ସହିତ ହୋଇଛି ବର୍ଷା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକର ଲକ୍ଷ୍ମୀପୁର ଗାଁ ପାଖେ ଗୋଟିଏ ସଡ଼କ ଦୁର୍ଘଟଣାଟି ଜନକର ଯାଇଛେ ଜୀବନ। ଆଉର୍ ରାଜ୍ୟ ଜାରି ରହିଛେ ଖରା, ଆଇବା 4 ଦିନ ତକ ପାଗ ଏନ୍ତା ରହିବା ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏଚିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିର 10 ବଜେ।
0: ଆକାଶବାଣୀ ସମ୍ବଲପୁର କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତଟି କଣ୍ଠଶିଳ୍ପୀ ମିତ୍ରଭାନୁ ବିଶ୍ୱାଳ, ଗୀତିକାର ଶିବଶଙ୍କର ପ୍ରଧାନ।

ଗୀତଟି ସମ୍ବଲପୁରୀ ଗୀତ ଶୁଣିଲେ କଣ୍ଠଶିଳ୍ପୀମାନେ ଥିଲେ ମିତ୍ରଭାନୁ ବିଶ୍ୱାଳ ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକ ରଚନା କରିଥିଲେ ଶିବଶଙ୍କର ପ୍ରଧାନ ଏବଂ କୃଷ୍ଣଚନ୍ଦ୍ର ବାରିକ। ଆକାଶବାଣୀ ସମ୍ବଲପୁର ଗୀତଟି ହିନ୍ଦୀ ଭକ୍ତି ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ରବିରାଜ ଏବଂ କବିତାର ପାରମ୍ପରିକ ଗୀତ ରଚନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମହେଶ ପ୍ରଭାକର।

0: ଓହୋ, ଆଖିରୁ ନିଦ ଯାଇ ନଥିବ, ସେ ରେଡିଓଟାକୁ ଲଗେଇଦବ।
1: ଓହୋ ପାର, ମତେ ଟିକେ ସକାଳର ଭଜନଟା ଶୁଣିବାକୁ ଦିଅ। ଏଇଟା କଣ ନୂଆ କଥା କି?
0: ନୂଆ କଥା ନୁହେଁ ଯେ, ସେ ଭଜନ ଗୁଡିକ ବି କୋଉ ନୂଆ, ଆଉ ତମର ଯୋଉ ନିଦ, ସେ ସବୁ ବାହାନା।
1: ଏ ଭଜନ ହଜାର ଥର ଶୁଣିଲେ ବି ନୂଆ ନୂଆ ଲାଗେ, ଯେମିତି ତମକୁ ହଜାର ଥର ଦେଖିଲେ ବି ନୂଆ ନୂଆ ଦିଶ।
0: ଛାଡ଼ ସେ ଫୁସିଲା ଫୁସିଲି କଥା, ଉଠ।
1: ଦୀର୍ଘ ତିରିଶ ବର୍ଷ ହେଲା ମୁଁ ପ୍ରତିଦିନ ସକାଳୁ ବନ୍ଦନାର ଭଜନ ଶୁଣି ଆସୁଛି, ଆଉ ସେଇ ତିରିଶ ବର୍ଷ ହେଲା ତମେ ସକାଳୁ କେବଳ ଏଇଥିପାଇଁ ରାଗି ତମର ବନ୍ଦନା ମୋତେ ଶୁଣେଇଛ, ଆଉ ମୋ ନିଦ ଭାଙ୍ଗିଛ।
0: ନିଦ ଭାଙ୍ଗିଲି କେତେବେଳେ? ମୁଁ ଯିବା ପରେ ରେଡିଓ ଭଜନ ଗାଉଥିବ, ଆଉ ତମେ ହା ହୋଇ ଶୋଇଥିବ।
1: ତମେ ସେ କଥା ବୁଝିପାରିବନି, ତିରିଶ ବର୍ଷ ହେଲା ତ ବୁଝିପାରିଲନି।
0: ଆଜି ବୁଝେଇଲ, କଣଟା ବୁଝେଇବ?
1: ଶୁଣ, ଆଖିରୁ ନିଦ ଛାଡ଼ି ନଥିବ, ଅଥଚ ନିଦ ନଥିବ, ଗୋଟେ ବିଚିତ୍ର ଅବସ୍ଥା, ଚେତନ ନୁହେଁ ଅବଚେତନ ନୁହେଁ, ସେଇ ଅବସ୍ଥାରେ ପ୍ରଭୁଙ୍କ ବନ୍ଦନା।
0: ତମର ଏଇଟା ଗୋଟେ ପୁରୁଣା ରୋଗ, ମୁଁ ଚାଲିଲି।
1: ରୋଗ? ହଁ, ହୁଏତ ରୋଗ।
2: ମା ଜୁହାର, ମା ଆଜି ଟିକେ ଡେରି ହେଇଗଲା।
0: ହଁ ହେଲା ହେଲା, ଆ ଭିତରକୁ ଆ, ମୁଁ ଗାଧେଇବାକୁ ଯାଉଛି, ତୁ ବାବୁଙ୍କୁ ଚା ତିଆରି କରି ଦେଇଦେ।
2: ହଁ ମା।
1: ବୁଠି, ଏ ବୁଠି।
2: ବାବୁ ମତେ ଡାକିଲେ?
1: ନା ନା, ତତେ କାହିଁକି ଡାକିବି, ତୋ ନାଁରେ ଭଜନ ଗାଉଥିଲି। ଚା ଚା କାହିଁ?
2: ନାଲି ଆଣିବି
1: କାହିଁକି?
2: ଗୋରସ ତ ନାହିଁ।
1: ମାନେ
2: ଗୋରସ ବାଲା ଆସି ନାହିଁ? ହେଇ ଆସିଗଲା, ମୁଁ ଯାଉଛି।
1: ହେଉ, ଆମେ ବି ଉଠିବା, ଥାଉ ଚା ପର୍ବ ପରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜିର ଭାବନା।
4: ମହାଭାରତ ଯୁଗର କଥା
1: ହେଲା ବାବା, ରେଡିଓ ହେଲା, ଆପଣଙ୍କ ଭାବନାଟା ଏତିକିରେ ଥାଉ, ଆମକୁ ବିଦାୟ ଦିଅ, ପୁଣି କାଲି ବନ୍ଦନା ବେଳେ କଥା ହେବା।
2: ବାବୁ ଚା ଖାଣ୍ଟି ଗୋରସର।
1: ହଉ ଦେ, ପ୍ରଭୁ ତୋର ମଙ୍ଗଳ କରନ୍ତୁ, ତୁ ଯା।
2: ହଉ ବାବୁ।
0: ଚା ମିଳିଲା
1: ଆପଣଙ୍କ କୃପାରୁ? ଆ, ଏହି ଦିବ୍ୟ ରୂପ, ମୁକୁଳା କେଶ, ସୁନ୍ଦର ପରଫ୍ୟୁମର ଲୋଭନୀୟ ବାସ୍ନା। ସକାଳୁ ସକାଳୁ ଦିବ୍ୟ ଭଜନ ଶୁଣିଥିଲି, ଏବେ ଦିବ୍ୟ ଦର୍ଶନ ହୋଇଗଲା, ଆଜି ଦିନଟା ଶୁଭରେ ଶୁଭରେ ବିତିବ।
0: ଆଜି କଣ ନୂଆ ଦେଖିଲ ଯେ?
1: ପାର, ତମର ଏଇ ରୂପ ଦେଖିଲେ ନା ଜୀବନ ପ୍ରତି ମୋହଟା ଆହୁରି ବଢ଼ିଯାଉଛି, ଆଉ ମୁଁ ଯଦି ଆଗରୁ ମରିଯାଏ ଏ ରୂପ।
0: ଛି, ସକାଳୁ ସକାଳୁ ଯେତେ ବାଜେ କଥା, ଯାଅ ଗଲ ତ ଗାଧେଇବ, ଯାଅ, ମୁଁ ପୂଜା କରି ଯାଉଛି।
1: ହଉ ଯାଅ, ଆମେ ବି ସ୍ନାନ କରିବା।
2: ଓହୋ ପୁଣି କି, ଯାଉଛି ଯାଉଛି, ଥୟ ଧର। ଏ ବାବା, ସକାଳୁ ସକାଳୁ କି ପାଲା କରୁଛ, ଭିକ ମିଳିବ ନାହିଁ। ଆରେ ହେ, ସେ ତ ବୁଢା ହେଲାଣି, ତୁ ଭେଣ୍ଡାଟିଏ ହି ଭିକ ମାଗୁଛୁ, ଯା ଯା।
5: ଭିକ? ଗୁରୁଦେବ, ଘୋର ଅପମାନ ଗୁରୁଦେବ, ଘୋର ଅପମାନ।
6: ଆମର ପୁଣି ମାନ ଅପମାନ କଣ?
2: ଭିକ ତ ମାଗୁଛ, କହିଲା କଣ ନା ଘୋର ଅପମାନ, ଯା ଯା।
5: ଭିକ କିଏ ମାଗୁଛି?
2: ତାହେଲେ କଣ କରୁଛ
5: ଗୁରୁଦେବ?
6: ଶାନ୍ତି ଶାନ୍ତି, ଆମେ ଭିକ ମାଗିବାକୁ ଆସିନୁ ବାବା।
2: ତେବେ କି କାରଣେ ଆସିଛ ବାବା?
6: ଏହା ବାବୁ ଋଷିକେଶଙ୍କ ଘର।
2: ହଁ,
6: ଆମେ ତାଙ୍କ ଗାଁ ଲୋକ।
2: ବାବା ଗାଁ ଲୋକ? ବାବା ମତେ ଚାକିରିରୁ ତଡି ଦେବେ, ମୁଁ ତମର ପାଦ ଧରୁଛି, ମତେ ମାଫ କର ବାବା।
6: ଉଠ
2: କର,
6: ଉଠ ବାବା, ଉଠ
2: ବାବା।
6: ଶୁଣ
2: ବାବା,
6: ଦେଖ ବାବା, ଏଠି ସମସ୍ତେ ଭିକାରୀ, ଆଉ ତମେ ମତେ ଭିକାରୀ ବୋଲି କହି କିଛି ଭୁଲ କରିନ।
2: ମତେ ରାଗିଛ ବାବା, ମତେ ମାଫ କର।
6: ଏଠି ସମସ୍ତେ ଜଣେ ଜଣେ ଭିକାରୀ ବାବା, ଏ ଯେଉଁ ବଡ଼ ବଡ଼ ମହଲା ଦେଖୁଛ, ତା ଭିତରେ ଆମଠୁ ବି ବଡ଼ ବଡ଼ ଭିକାରୀ ରହୁଛନ୍ତି। ଠିକାଦାର ଉପରିସ୍ଥ ହାକିମ ଆଗରେ ଠିକା କାମ ପାଇଁ ଭିକ ମାଗୁଛି, କିଏ ପ୍ରେମିକ ପ୍ରେମଟିକେ ଭିକ ମାଗୁଛି, କିଏ ନେତା ଭୋଟଟିଏ ଭିକ ମାଗୁଛି, ଆଉ ଆମେ ପ୍ରଭୁଙ୍କୁ ଅନନ୍ତ ଶାଶ୍ୱତ ପ୍ରେମର ଭିକ ମାଗୁଛୁ। ଭିକାରୀ ଏକ ସାର୍ବଜନୀନ ଶବ୍ଦ ବାବା।
5: ବାବା କି ସୁନ୍ଦର ବ୍ୟାଖ୍ୟା, ଓହୋ ଅତି ସୁନ୍ଦର।
7: ଆରେ ମୁକୁନ୍ଦ କାକା, ଆରେ ଏ କି ବେଶ, କୁଆଡ଼େ ଗଲା ସେ ନୀଳଦିଆ ଧୋବଫରଫର ଧୋତି, ଏ ଗେରୁଆ ବସ୍ତ୍ର, ଖଞ୍ଜଣି।
5: ଜୁହାର ବାବୁ,
7: ତୁ ପୁଣି କିଏ ରେ?
5: ମୁଁ ବାବାଙ୍କ ସେବାକାରୀ।
7: ବାବା?
6: ହଁ, ତମର ମୁକୁନ୍ଦ କାକା କେବେଠୁ ମରିସାରିଛି ଋଷିକେଶ। ମୁଁ ତ ତ୍ୟାଗୀ ଯୋଗୀ ସ୍ୱାମୀ ମୁକୁନ୍ଦାନନ୍ଦ।

0: ହଉ ହଉ କାକା, ଭିତରକୁ ଆସ।
1: ଯିବି, କିନ୍ତୁ ଗୋଟାଏ ସର୍ତ୍ତରେ।
0: ସର୍ତ୍ତ?
1: ହଁ, ତମର ମୁକୁନ୍ଦ କାକା ଭାବରେ ନୁହେଁ। ଏ ଦୀକ୍ଷା ନେବା ପରେ ମୁଁ କାହାର କାକା ନୁହେଁ, କି କେହି ମୋର ପୁତୁରା ନାହାନ୍ତି। କା ତବ କାନ୍ତା କସ୍ତି ପୁତ୍ର?
0: ମାନେ?
1: ମୁଁ ସ୍ୱାମୀ ମୁକୁନ୍ଦାନନ୍ଦ, ନିର୍ମୟ ନିର୍ମୋହି।
0: ହଉ ହଉ ହେଲା, ଆସ। ପାର ପାର, ଆରେ ଶୁଣ,
2: କାଇଁ ଏତେ ଜୋରରେ ପାଟି କରୁଛ? ଆରେ ମୁକୁନ୍ଦ କାକା?
0: କାକା ନୁହେଁ, ସ୍ୱାମୀ ମୁକୁନ୍ଦାନନ୍ଦ।
2: ଯା, ସବୁବେଳେ ଥଟ୍ଟା
0: କାହିଁ? ଏ ଗୈରିକ ବସ୍ତ୍ର ଖଞ୍ଜଣି ଦେଖି କିଛି ବୁଝିପାରୁନ?
1: ଥଟ୍ଟା ନୁହେଁ ମା, ସେ ସବୁ ପରେ ବୁଝିବ।
0: ଏବେ ବାବାଙ୍କ ପାଇଁ କିଛି ଭୋଜନର ବ୍ୟବସ୍ଥା କର।
2: ମୁଁ ତ କିଛି ବୁଝିପାରୁନି।
0: ସେସବୁ ପରେ ବୁଝିବ, ଯାଅ। ବାବା, ତମର ମନେ ଅଛି?
1: କ'ଣ?
0: ମୋତେ ପିଲାବେଳେ ତମେ କାଖଉଥିଲ, ମୁଁ ଜାଣି ଜାଣି ତମ ଦେହରେ।
1: ବୁଝିଗଲି ବୁଝିଗଲି, ଆରେ ସେ ଥିଲା ମୁକୁନ୍ଦ କାକା, ଆଉ ଏବେ ଯେ ତମ ସାମ୍ନାରେ ବସିଛି
0: ସେ ବି ମୁକୁନ୍ଦ କାକା।
1: ନା ନା ବାବା ନା, ଆରେ ମୋତେ ଆଉ ସେଇ ମାୟା ଭିତରକୁ ଟାଣି ନିଅ ନା, ମୁଁ ବହୁତ ଦିନ ହେଲା ସେ ମାୟାରୁ ମୁକୁଳି ଆସିଛି। ବଡ଼ ଅଦ୍ଭୁତ ସେ ମାୟା ଜାଲ, ସେମିତି ଅଠା କାଠି, ସେଠି ଜୀବ ଥରେ ଲଟକି ଗଲେ ମୁକୁଳିବା ଭାରି କଷ୍ଟ ବାବା। ମୋତେ ଆଉ ସେ ଅଠା କାଠିର ଜୀବନକୁ ଟାଣି ନିଅ ନା।
0: କିନ୍ତୁ କାହିଁକି କାହିଁକି କାକା, କାହିଁକି?
1: ତମେ ତ ଜାଣ, ଆ ଜୀବନ ମୁଁ ନିସନ୍ତାନ। ତମ ବାପାଙ୍କ ଜମିବାଡ଼ି ଦେଖାଦେଖି କରୁଥିଲି, ତମେ ଜନ୍ମ ନେଲା ପରେ ମୁଁ ଆଉ ମୋର ସ୍ତ୍ରୀ ତମର ଲାଳନ ପାଳନ କଲୁ, ତମର ଶୈଶବ ଭିତରେ ଆମେ ନିଜକୁ ହଜେଇ ଦେଲୁ।
0: ମୁଁ 8 ବର୍ଷର ହେଇଥାଏ, ବାପା ଚାଲିଗଲେ।
1: ତମେ ଗଅନ୍ତିଆ ଲୋକ, ତମର ଅଭାବ କ'ଣ ଥିଲା? ତମେ ଚାଲି ଆସିଲ ସହରକୁ, ପାଠ ପଢ଼ିଲ।
0: ଅଭାବ? ହଁ, 8 ବର୍ଷର ପାପ ଛେଉଣ୍ଡ ପିଲାର ଅଭାବ କ'ଣ ହେଇପାରେ?
2: ଆସ ଖାଇଦେବ, ଆସ।
0: ଏ ବାବା, ଆସ। ହଠାତ୍ ମୁକୁନ୍ଦ କାକାର ଏ ବୈରାଗ୍ୟ କାହିଁକି? ଜୀବନ ଉପରେ ଏତେ ସୂକ୍ଷ୍ମ ଓ ଯୁକ୍ତିଯୁକ୍ତ ଦୃଷ୍ଟିଭଙ୍ଗୀ କେମିତି? ତୃତୀୟ ପାଠ ପଢ଼ିଥିବା, ଆମ ଘରେ ସାରା ଜୀବନ ମୂଲ ଖଟିଥିବା ମୁକୁନ୍ଦ କାକା ଜଣେ ଦାର୍ଶନିକ ଭଳି ଗୃହତତ୍ତ୍ୱ କଥା କହିବା ଖୁବ୍ ରହସ୍ୟମୟ ମନେ ହେଉଛି, ଖୁବ୍ ରହସ୍ୟମୟ।
1: ଋଷିକେଶ
0: ବାବା,
1: ଦେଖ ସନ୍ଧ୍ୟା ହେଇ ଆସୁଛି, ଦିନ ସରି ସରି ଆସୁଛି, ଅଥଚ ରାତି ହେଇନାହିଁ। ଦିନ ରାତିର ଏଇ ମିଳନର ମୁହୂର୍ତ୍ତ ଖୁବ୍ ସୁନ୍ଦର ମନୋରମ। ସବୁ ମିଳନର ମୁହୂର୍ତ୍ତର ଏକ ଭିନ୍ନ ଆବେଗ ଥାଏ, ଆଉ ଥାଏ ଏକ ସ୍ମାରକୀ। ସ୍ୱାମୀ ସ୍ତ୍ରୀର ମିଳନର ସ୍ମାରକୀ ହୁଏ ସନ୍ତାନ। ଆମେ ନିସନ୍ତାନ, ମୋ ସ୍ତ୍ରୀ ଚାଲିଯିବା ପରେ ଆଉ କେଉଁ ମୋହ, ଆଉ କେଉଁ ମାୟା?
0: ବାବା, ଏତେ ଗୂଢ଼ତତ୍ତ୍ୱ, ଏତେ ଗଭୀର ଦର୍ଶନ ମୁକୁନ୍ଦ କାକା ଜାଣିଲା କେମିତି? ମୁକୁନ୍ଦ କାକାରୁ ବାବା ମୁକୁନ୍ଦାନନ୍ଦର ରୂପାନ୍ତରର ରହସ୍ୟ କ'ଣ ବାବା? କୁହ ବାବା, ସେ ରହସ୍ୟ ଖୋଲି କୁହ।
1: କହିପାରିବ କହିପାରିବ ଋଷିକେଶ? ପାଠ ପଢ଼ି ନଥିବା, ବଣ ଜଙ୍ଗଲରେ ଗାଈ ପୋଲ ଧରି ବୋଲୁଥିବା ଅନ୍ଧ ଭୀମ ଭୋଇ କେମିତି ଗାଇଗଲା ଏତେ ଗହନ ଭାବର ଗୀତ? ଦସ୍ୟୁ ରତ୍ନାକର କେମିତି ପାଲଟିଗଲା ବାଲ୍ମୀକି? ଚିରକାଳ ଏ ପ୍ରଶ୍ନ ରହସ୍ୟମୟ ଋଷିକେଶ, ରହସ୍ୟମୟ।
0: ଠିକ୍ କଥା, ସବୁ ପ୍ରଶ୍ନ ରହସ୍ୟମୟ, କିନ୍ତୁ କିନ୍ତୁ ମୋ ପାଖରେ ଅଛି ମୋର ମୁକୁନ୍ଦ କାକା, ରହସ୍ୟ ଖୋଲି କୁହ, ଦୟାକର ବାବା।
1: ଶୁଣ ତେବେ, ତମେ ବଡ଼ ହେଲ, ବାହା ହେଲ, ଗାଁ ସହ ଥିବା ସାମାନ୍ୟ ସମ୍ପର୍କ ଛିନ୍ନ କରିଦେଲ, ତମର ପିଲାବେଳ କୈଶୋରରେ ଆମେ ପାଇଥିଲୁ ପୁତ୍ର ସ୍ନେହ, ତମେ ଚାଲିଗଲା ପରେ ଆମ ଭିତରେ ଏକ ବିରାଟ ଶୂନ୍ୟତା ରହିଗଲା। ଗୋଟେ ଅନାସକ୍ତ ଜୀବନ ଜିଉଁଥିବା ବେଳେ ମୋ ସ୍ତ୍ରୀ ବି ଚାଲିଗଲା, ମୁଁ ଖୁବ୍ ଏକା ହେଇଗଲି, ଏତେ ଏକା ଯେ ଜୀବନ ମୋତେ ମୂଲ୍ୟହୀନ ମନେ ହେଲା।
0: କିନ୍ତୁ ଆମ ପାଖକୁ ଆସିପାରିଥାନ୍ତ।
1: ଇଚ୍ଛା ତ ବହୁତ ହେଉଥିଲା ଋଷିକେଶ, ତମ ପାଖକୁ ଧାଇଁ ଆସନ୍ତି, ହେଲେ ନା ପାରିଲିନି।
0: କିନ୍ତୁ କାହିଁକି?
1: ସଙ୍କୋଚ, ସଙ୍କୋଚ ଋଷିକେଶ। ତୁମେ ଅଛ, ତମ ସ୍ତ୍ରୀ ଅଛନ୍ତି, ତମ ପରିବାର, ଛାଡ଼।
0: ତାପରେ
1: ଧୀରେ ଧୀରେ ଜଙ୍ଗଲ ପ୍ରତି ମୋର ଆକର୍ଷଣ ବଢ଼ୁଥାଏ। ପ୍ରତିଦିନ ଘଞ୍ଚ ଜଙ୍ଗଲକୁ ଯାଏଁ, ଦିନେ ଜଙ୍ଗଲ ଯାଇଥାଏ। ହଠାତ୍ ଏକ ମହାଛନ୍ନ ଅବସ୍ଥା ଆସିଲା, ଆଗକୁ ଚାଲିଥାଏ, ଚାଲିଥାଏ ଆଗକୁ। ଧୀରେ ଧୀରେ ଅନ୍ଧାର ମାଡ଼ି ଆସିଲା, ବାଟଘାଟ କିଛି ଦିଶିଲା ନାହିଁ। ମୁଁ ପ୍ରକୃତିସ୍ଥ ନଥାଏ, ମୋର ଯେମିତି ଅସ୍ତିତ୍ୱ ନଥାଏ। ହଠାତ୍ ଦୂରରୁ ଖଞ୍ଜଣି ସହକାର ଗୀତ ଶୁଭିଲା। ସେହି ଗୀତ ଗାଇ ଗାଇ ଆସୁଛି ଜଣେ 10 ବର୍ଷର ବାଳକ। ତାର ଚାରିଦିଗ ଉଦ୍ଭାସିତ ହେଇ ଆସୁଛି ଏକ ଅପୂର୍ବ ଆଲୋକରେ, ଆଉ ସେହି ଆଲୋକର ଛିଟା ବିଛେଇ ହେଇ ପଡ଼ିଛି ଚାରିଦିଗ। ସେ ଧୀରେ ଧୀରେ ଧୀରେ ଧୀରେ ଗୀତ ଗାଇ ଗାଇ ମୋ ପାଖକୁ ଆସୁଛି।
3: ଏଇ ଘନ ଅନ୍ଧାର ଭିତରେ ମୁଁ ଆଲୋକର ବିନ୍ଦୁ।
1: ମୁଁ ଏକା,
3: ଏଠି କେହି ଏକା ନୁହନ୍ତି, ମୁଁ ତୁମ ପାଶେ ଅଛି।
1: ମୁଁ ଅସହାୟ,
3: ସବୁରି ସହାୟ ମୁଁ। ନିଅ ଏଇ ଖଞ୍ଜଣି, ନିଅ
1: ଖଞ୍ଜଣି। ମୁଁ କ'ଣ କରିବି?
3: ତମେ ଗୀତ ଗାଇବ।
1: ମୁଁ ଗୀତ ଗାଇ ଜାଣେ ନା।
3: ତମେ ଗୀତ ଗାଇବ, ତମେ ନିମିତ୍ତ ମାତ୍ର। ତମେ ଏ ଖଞ୍ଜଣି ଧରିବା ପରେ ଗୀତ ଗାଇବ। ତମେ ଆଉ ତମେ ନୁହଁ, ତମେ ଆପେ ଆପେ ଗୀତ ଗାଇବ। ଧର, ହାତରେ ଖଞ୍ଜଣି ଧର।
1: ଏତକ କହି ସେ ଅଦୃଶ୍ୟ ହୋଇଗଲା। ମୋ ହାତରେ

0: ଯେମିତି ତା ପୁଅ କାଲି ମରିଯାଇଛି,
1: ସେ କ'ଣ ଆଉ ଫେରି ଆସିବ?
0: ନା, ଫେରି ଆସିବନି, ତଥାପି ମନ ବୁଝେ ନା, ଜୀବନ ବୁଝେ ନା।
1: ଜୀବନ କ'ଣ ଏତେ ଦୁର୍ବୋଧ୍ୟ?
0: ହଁ, ମୁକୁନ୍ଦ କାକାର ଜୀବନ ପରି, ପ୍ରତି ରାତିରେ କୁହୁରି କୁହୁରି କାନ୍ଦୁଥିବା ସେଇ ମାଆର ଜୀବନ ପରି।
1: ଆଉ ଆମର ଜୀବନ?
0: ଆମର ଜୀବନ,
1: ପୁଅ କେବେ ଆସୁଛି
0: କେଜାଣି?
1: 10 ବର୍ଷର ପୁଅ, ହଷ୍ଟେଲରେ ରହି ପାଠ ପଢୁଛି,
0: ମଣିଷ ହବ?
1: କାନ୍ଦୁଛ କାନ୍ଦୁଛ କାହିଁକି?
0: ଏକା ଲାଗୁଛି, ଖୋଜୁଛି।
1: କାହାକୁ?
0: ପୁଅକୁ।
1: ପୁଅ?
0: ହଁ, ଆମର ପୁଅ।
1: ଶୋଇପଡ଼।

0: ପୁଅ,
1: ରାତି ଅନେକ ହେଲାଣି, ଶୋଇପଡ଼।
0: ହେ, ଦୂରରେ କେହି ଜଣେ କାନ୍ଦୁଛି, ସେ ତାର ମଲା ପୁଅକୁ ଖୋଜୁଛି। ମୋ ଭିତରେ କେହି ଜଣେ କାନ୍ଦୁଛି।
1: ପାର, ଶୋଇପଡ଼, ରାତି ଆହୁରି ବାକି ଅଛି।

0: ଗୁରୁଦେବ,
1: କ'ଣ
0: ତୁମେ କାଲି ରାତି ସାରା ଶୋଇନ?
1: ଶୋଇଛି ହେଲେ ନିଦ ନାହିଁ, ନ ଶୋଇବି ସ୍ୱପ୍ନ ଦେଖିଛି, ଏମିତି ହୁଏ। ଆଚ୍ଛା ତୁମେ ଗଲ, ମୁଁ ଟିକେ ଏକା ରହିବି।
2: ବାବା କ'ଣ କରୁଛନ୍ତି?
0: ଆରେ ତାଙ୍କ ପାଖକୁ ଯାଉ ନା, ସେ ଏକା ରହିବା ପାଇଁ ଆଦେଶ ଦେଇଛନ୍ତି।
3: ବୁଠି, ଆମେ ଟିକେ ବାହାରକୁ ଯିବୁ ପୁଅକୁ ଆଣିବାକୁ।
2: ନନ୍ଦୁବାବୁ ଆସିବେ?
3: ହଁ, ତୁ ବାବାଙ୍କ କଥା ବୁଝିବୁ, ପାର ଆସ।
4: ବୁଠି, ତୁ ବାବାଙ୍କ ପାଖେପାଖେ ଥିବୁ, ଆଉ ତାଙ୍କ ସୁବିଧା ଅସୁବିଧା ବୁଝିବୁ, ଆଉ ବାବାଙ୍କ ଏଇ ଚେଲାବି, ଆମେ ଆସୁଛୁ, ଆସ।
2: ହଁ ମା।
0: ଏ ନନ୍ଦୁବାବୁ କିଏ?
2: ତାଙ୍କ ପୁଅ, 10 ବର୍ଷର ଗୁଠୁଳୁ ଗାଠୁଳୁ ପୁଅ।
1: ମୁଁ ଟିକେ ବାହାରୁ ଆସୁଛି।
0: ବାବା, ମୁଁ ସାଥିରେ ଯିବି?
1: ନା, ମୁଁ ଏକା ଯିବି, ତୁମେ ଥାଅ।

0: ଗୁରୁଦେବ, ସକାଳଟାରୁ ଗଲ ଯେ ସନ୍ଧ୍ୟା ହେଲାଣି।
1: ମୁଁ ଅସୁସ୍ଥ ବାବା, ମୋତେ ଟିକେ ଏକା ରହିବାକୁ ଦିଅ, ମୁଁ ଛାତ ଉପରକୁ ଯାଉଛି।
0: ଡାକ୍ତର ଡାକିବି ବାବା?
1: ନା, ମୋର ବିଶ୍ରାମ ଲୋଡ଼ା, ମୋ ଛାତ ଉପରେ।
0: ହଉ ଯାଅ।
1: କିଏ ଏଇ ଅଦ୍ଭୁତ ଅଲୌକିକ ଶିଶୁ ଯିଏ ମୋର ଚେତନାକୁ ଜାବୁଡ଼ି ଧରିଛି? ମୋ ଭିତରେ ଅଦ୍ଭୁତ ପରିବର୍ତ୍ତନ ଆଣିଥିବା ଏଇ ଦେବ ଶିଶୁଟି ଏଠି, ସେଠି, ସବୁଠି। ଆହ୍ଲାଦ, ମୋ ଭିତରେ ଓଛୁଡ଼ି ଉଠୁଛି ଏକ ଅଦ୍ଭୁତ ଉନ୍ମାଦ ନାରୀ। କ'ଣ ଶିଶୁଟି ଏଇଠି ଛାତ ଉପରେ?
2: ବାବା, ବାବା।
1: ହଁ, ମୁଁ ଏଠି, କିନ୍ତୁ ତମେ?
2: ଏଇଟା ତ ମୋ ଘର।
1: ତମେ ତ କାଲି ନଥିଲ।
2: ମୁଁ ହଷ୍ଟେଲରେ ପଢ଼େ, ଛୁଟିରେ ଆସିଛି।
1: ଋଷିକେଶ।

0: ଆମ ସାର୍ କହିଛନ୍ତି ଆମ ଭିତରେ ଈଶ୍ୱର ଅଛନ୍ତି, ମନ୍ଦିର ପୁଣି କାହିଁକି ଯିବି?
1: ଆଉ ସେଇ ଯେ ଗୀତ ଗାଉଛ,
0: ସେଇଟା ଆମ ମ୍ୟୁଜିକ୍ ଦିଦି ଶିଖେଇଛନ୍ତି।
1: ଗାଇବ?
0: ହଁ।
1: ତମେ କହୁଥିଲ ନା ଖଞ୍ଜଣି କ'ଣ? ଏଇ ଦେଖ, ଏଇ ଦେଖ ଖଞ୍ଜଣି।
0: ତମେ ବଜେଇବ?
1: ହଁ। ତମେ ଗାଇବ ଠିକ ଯେମିତି ସେଦିନ ଜଙ୍ଗଲ ଭିତରେ ଗାଉଥିଲ।
0: କୋଉ ଜଙ୍ଗଲ?
1: ଆଉ କାହିଁକି ମାୟା ଲଗଉଛ ବାବା?
0: ମାୟା
1: ଛାଡ଼, ମୁଁ ବଜାଉଛି, ତମେ ଗା।

ଶୁଣୁଥିଲେ ନାଟକ ଅଠା କାଠିର ଜୀବନ, ରଚନା ଦାମୋଦର ପଣ୍ଡା, ପ୍ରଯୋଜନା ଶ୍ରୀ ମୁରଲୀଧର ପଣ୍ଡା, ସହଯୋଗିତା ଶ୍ରୀ ଜୟକୁମାର ପ୍ରଧାନ। ନାଟକରେ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ ମୁକୁନ୍ଦ ଶ୍ରୀ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧ ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ନମିତା ଅଗ୍ରୱାଲଙ୍କ କଣ୍ଠରେ ଏ ଗୀତଟି କଥାଚିତ୍ର କାବେରୀରୁ। ଗୀତ ରଚନା ଗୌରବ ପଟ୍ଟନାୟକ। ଅନୁରୋଧକାରୀ ଶ୍ରୋତା ହେଲେ ଲଳିତ ବିଶ୍ୱାଲ, ସରୋଜ ପଣ୍ଡା, ମୋତିଲାଲ, ଲୋଇସିରା ଖଲିଆପାଲି ଭେଡ଼େନ, ବରଗଡ଼ ଜିଲ୍ଲାରୁ।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମହମ୍ମଦ ଅଜିଜ, କଥାଚିତ୍ର ଚକା ଭଉଁରୀ, ଗୀତ ରଚନା ଅକ୍ଷୟ ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଲେ ମୋନିକା, ବିକି, ନବୀନ, ତାଙ୍କ ମା ବାପା, ବରଗଡ଼ ଅମ୍ବଭାନାରୁ।

ଚିହ୍ନା ଚିହ୍ନା କଥା ଚିତ୍ରର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଗୀତଟିକୁ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ। କଥାଚିତ୍ର ଚିହ୍ନ ଚିହ୍ନ ଅନୁରୋଧକାରୀ ଶ୍ରୋତା ହେଲେ ସୁରେନ୍ଦ୍ରନାଥ ବିଦ୍ୟାଧର, ହୁତମା ବିନକା, ସୁବର୍ଣ୍ଣପୁର ଜିଲ୍ଲାରୁ।

ଅନୁରାଧା ପୌଡ଼ୁଆଲଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ଅକ୍ଷୟ ମହାନ୍ତି, ସଙ୍ଗୀତ ଅକ୍ଷୟ ମହାନ୍ତି, କଥାଚିତ୍ର ଶଙ୍ଖା ସିନ୍ଦୁର। ଅନୁରୋଧକାରୀ ଶ୍ରୋତା ହେଲି ମାଧବ ସାଧ, ଛୟନୁନି, ବଣ୍ଟି ଏବଂ ବବ୍ଲି, ଲୁଇସିରା ଭେଡ଼େନ୍, ବରଗଡ଼ ଜିଲ୍ଲାରୁ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏଇ ଗୀତଟି, କଣ୍ଠଶିଳ୍ପୀ ରାଜା ହଂସ ଏବଂ ତପୁ ମିଶ୍ର, ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ, କଥାଚିତ୍ର ଲେଖିଛି ନଥର, ଅନୁରୋଧକାରୀ ଶ୍ରୋତା ହେଲେ ରୋହିଣୀ ମିହିର, ସବିତା ମିହିର, ପ୍ରୀତି ମିହିର, ଶ୍ରାବଣୀ ଏବଂ ରୁଦ୍ରାଣୀ ମିହିର, ମହଲାକୋଟା, ଭୁଲତଲ, ଭେଡ଼େନ ବରଗଡ଼ ଜିଲ୍ଲାରୁ।